ଆକାଶବାଣୀ କେନ୍ଦୁଝର, ଆଜି ଶନିବାର 1948 ଶତାବ୍ଦୀ ଜ୍ୟେଷ୍ଠ ମାସର ଦୁଇ ଦିନ, ଇଂରାଜୀ 2026 ମସିହା ମଇ ମାସ 23 ତାରିଖ। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟତଃ 5:58:30। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 ମେଗାହର୍ଟ୍ଜ ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଆଜି ପାଇଁ ଏଇଠି ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀମାନେ ଥିଲେ କରୁଣାକର ସେଠି, ରଘୁନାଥ ପ୍ରଦୀପ ସାହୁ, ସ୍ୱାଗତିକା ମହାପାତ୍ର, ଗର୍ଗ ମହାନ୍ତି, ଜ୍ୟୋତ୍ସ୍ନା ଦାସ ଏବଂ ଗୀତ ରଚନା କରିଥିଲେ ସନ୍ଧ୍ୟାରାଣୀ ମିତ୍ର, ରଘୁନାଥ ରାଉତ, ଶିବକୁମାର ରଥ ଏବଂ ବନବିହାରୀ ପଣ୍ଡାଙ୍କ ଗୀତ ରଚନାରୁ।

ଆକାଶବାଣୀ କେନ୍ଦୁଝର, ସମୟ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ସଙ୍ଗୀତ ମଣିଷ ପ୍ରାଣର ଭାଷା, ହୃଦୟର ଭାବ ପ୍ରକାଶର ଅଲିଖିତ ଲିପି। ଏହା ମଣିଷ ଜାତିର ଆଦିମତମ ଭାବ ସଙ୍କେତ। ଜଗତ, ପ୍ରକୃତି ଓ ଜୀବ ସହିତ ଭାବ ଭାବନାକୁ ସଂଯୋଗ କରିବାର ଏହା ଅନନ୍ୟ ତଥା ଏକମାତ୍ର।

ଅମୂର୍ତ୍ତ ବସ୍ତୁ, ଏହାକୁ ଅନୁଭବ କରି ହୁଏ ମାତ୍ର ଦେଖି ହୁଏ ନାହିଁ, ଏହାକୁ ଉପଭୋଗ କରି ହୁଏ ମାତ୍ର ଏହାର ସ୍ୱରୂପକୁ ପ୍ରକାଶ କରି ହୁଏ ନାହିଁ। ସଙ୍ଗୀତ ସୃଜନଶୀଳତା ପ୍ରଥମ ପାହାଚ। ପ୍ରକୃତିରେ ଛତ୍ରେ ଛତ୍ରେ ସଙ୍ଗୀତର ଅକ୍ଷୟ ସ୍ୱର ନିନାଦିତ। ପକ୍ଷୀର କଳକୁଜନ, ବନାନୀର ମଧୁମର୍ମର ଓ ନଦୀ ଝରଣାର କୁଳୁକୁଳୁ ନାଦରୁ ଚିରନ୍ତନ ସଙ୍ଗୀତର ଧ୍ୱନି ଶୁଣାଯାଏ। ଆଧ୍ୟାତ୍ମ ଜଗତରେ ସଙ୍ଗୀତକୁ ମୁକ୍ତି କାମନାର ସର୍ବୋଚ୍ଚ ସ୍ଥାନ ଦିଆଯାଏ। ଏଇଥିପାଇଁ ସଂସ୍କୃତରେ ପ୍ରବଚନଟିଏ ବ୍ୟବହାର କରାଯାଏ, ଜପ କୋଟି ଗୁଣମ୍ ଧ୍ୟାନମ୍, ଧ୍ୟାନ କୋଟି ଗୁଣମ୍ ଲୟ, ଲୟ କୋଟି ଗୁଣମ୍ ଗାନ, ଗାନାତ୍ ପରତରମ୍ ନହି। ଅର୍ଥାତ୍ ସଙ୍ଗୀତଠାରୁ ମହତ୍ତର ତପସ୍ୟା ଆଉ କିଛି ନାହିଁ। କୁହାଯାଏ ପୂର୍ବେ ସଙ୍ଗୀତର ଶକ୍ତି ବଳରେ ଅସାଧ୍ୟ ସାଧନ କରାଯାଉଥିଲା, ମେଘମାଲାର ଗାଈ ବର୍ଷା କରାଯାଇପାରୁଥିଲା, ଦୀପକ ରାଗରେ ନିର୍ବାପିତ ଦୀପଶିଖାକୁ ପ୍ରଜ୍ୱଳିତ କରାଯାଇପାରୁଥିଲା, ସଙ୍ଗୀତ ଦ୍ୱାରା ସାପୁଆ କେଳା ବିଷଧର ସାପକୁ ବଶ କରି ଧରିପାରୁଥିଲା। ବିଦେଶରେ ସଙ୍ଗୀତ ମାଧ୍ୟମରେ ରୋଗ ଚିକିତ୍ସା କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଃଖର କଥା, ଆମ ଦେଶରେ ରାଗ ରାଗିଣୀ ସମ୍ବଳିତ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆଦର କମିଯାଇଛି। ଯୁବମାନସରେ ଏ ସଙ୍ଗୀତ ଆଦୌ ଗ୍ରହଣୀୟ ହେଉନାହିଁ। ଏ ପ୍ରସଙ୍ଗରେ ଗୋଟିଏ ଚମତ୍କାର ପୌରାଣିକ ଆଖ୍ୟାନ ମନେ ପଡ଼ୁଛି। ଏକଦା ମହର୍ଷି ନାରଦ ବୀଣାବାଦନ କରି ଆକାଶ ମାର୍ଗରେ ଯାଉଥିବା ସମୟରେ ହିମାଳୟର ଏକ ଦୁର୍ଗମ ଅଞ୍ଚଳରେ ବିଚିତ୍ର ଦୃଶ୍ୟଟିଏ ଦେଖିଲେ। ସେ ଦେଖିଲେ ଦଳେ ଅତ୍ୟନ୍ତ ସୁନ୍ଦର ଶରୀରଧାରୀ ନରନାରୀ ଗୋଟିଏ ଜାଗାରେ ଉଦାସ ଓ ବିଷମ୍ନ ଭାବରେ ବସି ରହିଛନ୍ତି। ନାରଦ ମୁନିଙ୍କ ମନରେ ଜିଜ୍ଞାସା ବଢ଼ିଲା। ସେମାନଙ୍କ ପାଖକୁ ଗଲେ, ପଚାରିଲେ, ଆପଣମାନେ କିଏ? ସେମାନେ କିଛି ଉତ୍ତର ଦେଲେ ନାହିଁ। ନାରଦ ଆହୁରି ନିକଟକୁ ଯାଇ ଲକ୍ଷ୍ୟ କଲେ ସେଇ ଦିବ୍ୟ ସୁନ୍ଦର ନରନାରୀ ପ୍ରତ୍ୟେକ ବିକଳାଙ୍ଗ। ନାରଦଙ୍କ ମନରେ ଉତ୍କଣ୍ଠା ବଢ଼ିଲା। ସେ ବହୁତ ଅନୁରୋଧ କରି ସେମାନଙ୍କ ପରିଚୟ ଜାଣିବା ପାଇଁ ଇଚ୍ଛା କଲେ। ପରିଶେଷରେ ବଡ଼ କୁଣ୍ଠାର ସହିତ ଜଣେ କହିଲା, ଆମେ ସବୁ ଗୋଟିଏ ଗୋଟିଏ ରାଗ ବା ରାଗିଣୀ, ଆମେ ଦେବଯୋନି ଜାତ ଗନ୍ଧର୍ବ। ନାରଦ ପୁଣି ପ୍ରଶ୍ନ କଲେ, ଆପଣମାନଙ୍କୁ ଏମିତି କଲା କିଏ? ସେମାନଙ୍କ ଭିତରୁ ଜଣେ କହିଲା, ଆପଣମାନଙ୍କ ଭଳି ଗାୟକମାନେ, ଯେଉଁମାନେ ଭୁଲ ଢଙ୍ଗରେ ଗାଆନ୍ତି ଏବଂ ନିବେଦନ ମନୋଭାବ ଛାଡ଼ି ଅହଂଭାବର ବଶବର୍ତ୍ତୀ ହୋଇ ଗୀତ ବୋଲନ୍ତି, ଫଳରେ ତାହା ଆମ ଦେହରେ ଧକ୍କା ଦିଏ ଓ ଆମକୁ ବିବର୍ଣ୍ଣ କରିପକାଏ। ନାରଦ ପଚାରିଲେ, ଆପଣମାନେ ଠିକ୍ ହେବେ କେମିତି? ସେମାନେ କହିଲେ, ସର୍ବୋତ୍ତମ ଗାୟକ ନିର୍ଭୁଲ ଭାବେ ଗାଇଲେ ଆମେ ଠିକ୍ ହେବୁ। ନାରଦ ଜାଣିଥିଲେ ତ୍ରିଭୁବନର ସର୍ବୋତ୍ତମ ଗାୟକ ହେଲେ ଶିବ। ସେ ଶିବଙ୍କୁ ଅନୁରୋଧ କରିବାକୁ ଯାଇ ପ୍ରଶ୍ନ କଲେ, ଶିବ କହିଲେ, ସର୍ବୋତ୍ତମ ଶ୍ରୋତା ପାଇଲେ ମୁଁ ଗାଇବା ପାଇଁ ପ୍ରସ୍ତୁତ। ନାରଦ ମନେ ମନେ ସ୍ଥିର କଲେ, ଭଗବାନ ବିଷ୍ଣୁ ଓ ପରମପିତା ବ୍ରହ୍ମାଙ୍କ ଠାରୁ ସର୍ବୋତ୍ତମ ଶ୍ରୋତା ଆଉ କେହି ହେଇନପାରନ୍ତି। ସେ ବ୍ରହ୍ମା ଓ ବିଷ୍ଣୁଙ୍କ ନିବେଦନ କରିବାରୁ ଶିବଙ୍କ ସଙ୍ଗୀତ ଶୁଣିବାକୁ ସେ ଆନନ୍ଦରେ ସମ୍ମତ ହେଲେ। ସମସ୍ତେ ଏକ ସ୍ଥାନରେ ବସିଲେ। ଶିବଙ୍କ ଅନିର୍ବଚନୀୟ ସଙ୍ଗୀତ ଶୁଣି ରାଗରାଗିଣୀଙ୍କ ବିକଳ ଶରୀର ତ ଠିକ୍ ହେଇଗଲା, କିନ୍ତୁ ପରମ ପୁରୁଷ ବିଷ୍ଣୁଙ୍କ ପାଦ ପଦ୍ମରୁ ବିଗଳିତ କରୁଣାର ଧାରା ପ୍ରବାହିତ ହେବାକୁ ଲାଗିଲା। ବ୍ରହ୍ମା ସେହି ପ୍ରବହମାନ ଧାରାକୁ ନିଜ କମଣ୍ଡଳୀରେ ଧରି ରଖିଲେ। ତାହା ହିଁ ହେଲା ଗଙ୍ଗାର ଆଦି ଉତ୍ସ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ରତ୍ନାକର ଚୟନୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 44ତମ ଭାଗ।

ମହାମୁନି ଶୁକଦେବ କହୁଥିଲେ, ବ୍ରହ୍ମଲୋକରେ ଦୁଃଖ ଶୋକ ଜରାମରଣ ନଥିବାରୁ ଜନ୍ମ ମୃତ୍ୟୁର ଭୟ ନଥାଏ। ତେଣୁ ଆତ୍ମା ସେ ସ୍ଥାନରେ ନିର୍ଭୟରେ ବିହାର କରେ, ଆନନ୍ଦ ଏବଂ ଜ୍ଞାନ ଲାଭ କରି ନିଶ୍ଚିନ୍ତରେ ରହି ଶାନ୍ତି ଲାଭ କରେ। ସଂସାରରେ ଥିବା ପ୍ରାଣୀମାନଙ୍କର ନିସ୍ତାରର ଉପାୟ ହେଉଛି ଏହି ମଙ୍ଗଳମୟ ପଥ। ତହିଁରୁ ଭକ୍ତି ଯୋଗ ଜାତ ହୋଇ ବାସୁଦେବଙ୍କୁ ଭକ୍ତିରେ ଲାଭ କରିବ। ସେ ହରି ସର୍ବଭୂତରେ ନିତ୍ୟ ବିହାର କରନ୍ତି। ହରିଙ୍କ କଥା କାନରେ ଶୁଣ ଏବଂ ମୁହଁରେ ଗାନ କର। ଏହାପରେ ଭକ୍ତମାନଙ୍କ ବ୍ୟବହାରରେ ଲାଗିବା ଭଳି ଜ୍ଞାନର ସାରତତ୍ୱ ବୁଝାଇ ଶୁକ କହିଲେ, ବ୍ରହ୍ମ ଭଜନ କଲେ ବ୍ରହ୍ମ ତେଜ ପାଇବ, ଇନ୍ଦ୍ରଙ୍କୁ ପୂଜିଲେ ଇନ୍ଦ୍ରିୟ ସୁଖ ଲାଭ କରିବ, ପ୍ରଜାପତିଙ୍କ ପୂଜାରେ ପୁତ୍ର ଲାଭ, ସୁନ୍ଦର ରୂପ ପାଇବା ପାଇଁ ଗନ୍ଧର୍ବ, ସୁନ୍ଦରୀ ସ୍ତ୍ରୀ କାମନା କଲେ ଉର୍ବଶୀଙ୍କୁ ପୂଜା କରିବ, କୃଷ୍ଣ ଚରଣ ନୀତି ଚିନ୍ତା କଲେ ଏଭବ ତରଙ୍ଗରୁ ତରିଯିବ।

ଶେଷ ହେଲା ଅତ୍ୟବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 44ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପଲିତ, ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମୂଳିଆଖୁର ଯତ୍ନ ପାଇଁ ଆଖୁ ଗଛକୁ ଏକ ଧାରୁଆ କଟୁରୀରେ ଭୂମି ପତନ ସହ ସମାନ କରି କାଟି ଦିଅନ୍ତୁ। ଏହାଦ୍ୱାରା ଆଖୁ ଅଧିକ ଅମଳ ହୁଏ ଓ ମୂଳିଆଖୁ ଫସଲ ପାଇଁ ଅଧିକ ଗଜା ବାହାରେ। ଜମିରୁ ଶୁଖିଲା ପତ୍ର ବାହାର କରି କ୍ଷେତକୁ ପରିଷ୍କାର କରନ୍ତୁ। ଆଖୁ ଫସଲରେ ଶର୍କରା ଅଂଶ ହାତ ବ୍ରିକ୍ସ ମିଟର ସାହାଯ୍ୟରେ ପରୀକ୍ଷା କରନ୍ତୁ। ବ୍ରିକ୍ସର ମୂଲ୍ୟାଙ୍କ 18 ଅଧିକ ହେଲେ ଆଖୁ କାଟି ଦିଅନ୍ତୁ। ଆଖୁ ଖୁଣ୍ଟାକୁ କାଟି ସାରିବା ପରେ ଚାଷ କରି ହୁଡ଼ା ଭାଙ୍ଗି ଦିଅନ୍ତୁ, ଯାହାଫଳରେ ପୁରୁଣା ଚେର ନଷ୍ଟ ହୋଇଯିବ ଏବଂ ନୂଆ ଚେର ବାହାରି ଆଖୁ ବଢ଼ିବାରେ ସାହାଯ୍ୟ କରିଥାଏ। ମାଟି ଅଧିକ ଶୁଖିଯାଇଥିଲେ ଜଳସେଚନ କରି ହୁଡ଼ା ଭାଙ୍ଗନ୍ତୁ। ହୁଡ଼ା ଭାଙ୍ଗିଲା ସମୟରେ ହେକ୍ଟର ପ୍ରତି 10 ଟନ୍ ଗୋବର ଖତ, 100 କିଲୋଗ୍ରାମ ଯବକ୍ଷାରଜାନ ସାର, 100 କିଲୋଗ୍ରାମ ଫସ୍ଫରସ ସାର ଏବଂ 30 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଧାଡ଼ି ମଧ୍ୟରେ ଗଛକୁ ଗଛ ବ୍ୟବଧାନ 45 ସେଣ୍ଟିମିଟରରୁ ଅଧିକ ଥିଲେ ହୁଡ଼ା ଭାଙ୍ଗିବାର 30 ଦିନ ମଧ୍ୟରେ ଖୁଞ୍ଚା ଦିଅନ୍ତୁ। ଏଥିପାଇଁ ଆଖୁ କାଟିବା ବେଳେ ଆଖୁ ଖଣ୍ଡକୁ ତଳି ପକାନ୍ତୁ କିମ୍ବା ପଲିଥିନ୍ ମୁଣିରେ ଚାରା ଉତାରନ୍ତୁ। ମୂଳିଆଖୁକୁ ରୋଗମୁକ୍ତ କରିବା ପାଇଁ ଖୁଣ୍ଟା କାଟିବା ପରେ ହେକ୍ଟର ପ୍ରତି 1000 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 750 ଗ୍ରାମ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

0: ବିହନ ଲଗାଇବାର ତିନି ସପ୍ତାହ ପରେ କୁଡ଼ାଖୋସା କରି ବଳକା ଅର୍ଦ୍ଧେକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ପ୍ରତି ପାଞ୍ଚରୁ ଛଅ ଦିନ ବ୍ୟବଧାନରେ ଭେଣ୍ଡି କିଆରୀରେ ମାଟିର ବତଳ ଦେଖି ଜଳସେଚନ କରନ୍ତୁ। ପ୍ରତି ଦୁଇ ଦିନରେ ଥରେ ଫଳ ତୋଳନ୍ତୁ, ନଚେତ୍ ଗଛ ବୃଦ୍ଧି ଓ ଫଳଧାରଣର ଶକ୍ତି କମିଯାଇଥାଏ ଓ ଫଳ ବୁଢ଼ା ମଧ୍ୟ ହୋଇଯାଇଥାଏ। ଭେଣ୍ଡି ଗଛ ଥଣ୍ଡା ଲାଗି ଛୋଟ ହୋଇଥାଏ ଓ ଫଳ ମଧ୍ୟ ଛୋଟ ହୋଇଥାଏ। ଅଧିକ ଅମଳକ୍ଷମ ଭେଣ୍ଡି ପାଇଁ ଭଲ କିସମ ଚୟନ କରନ୍ତୁ। ଭଲ କିସମଗୁଡ଼ିକ ହେଉଛି ଅର୍କା ଅନାମିକା, ଅର୍କା ଅଭୟ, ଉତ୍କଳ ଗୌରବ, ପୁଷା A4। ଭେଣ୍ଡି ଗଛ ମଧ୍ୟରେ ଦୂରତା 60-30 cm ରଖନ୍ତୁ। ହେକ୍ଟର ପିଛା 20 ଗାଡ଼ି ଭଲ ସଢ଼ା ଗୋବର ଖତ ସହ 80 କିଲୋଗ୍ରାମ ଯବକ୍ଷାରଜାନ ସାର, 40 କିଲୋଗ୍ରାମ ଫସ୍ଫରସ ସାର ଓ 40 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଭେଣ୍ଡି ଚାଷ ପାଇଁ ଜମି ପ୍ରସ୍ତୁତି ସମୟରେ ଅନୁମୋଦିତ ଯବକ୍ଷାରଜାନ ସାରର ଅର୍ଦ୍ଧେକ ଏବଂ ସମସ୍ତ ଫସ୍ଫରସ ଏବଂ ପଟାସ ସାର ମୂଳ ସାର ହିସାବରେ ସବୁତକ ଖତ ସହିତ ପ୍ରୟୋଗ କରନ୍ତୁ। ଖରାଟିଆ ଡାଲିଜାତୀୟ ଫସଲରେ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଙ୍କଟ କାଳରେ ଅର୍ଥାତ୍ ଫୁଲ ବା ଫଳ ଛୁଇଁ ଧରିବା ଅବସ୍ଥାରେ ବା ଦାନା ଗଠନ ଓ ଛୁଇଁର ଦାନା ପୂରଣ ଅବସ୍ଥାରେ ଜଳସେଚନ କରନ୍ତୁ। ଡାଲି ଫସଲରେ ପତ୍ରଖିଆ ପୋକ, ଧଳା ମାଛି, ଯୌ ପୋକ, ପତ୍ର ଉଙ୍କୁଣି, ଝାମଳା ରୋଗ, ପତ୍ରଦାଗ ରୋଗ, ସାହେବି ରୋଗ ଆଦି ଲାଗିବାର ସମ୍ଭାବନା ରହିଛି। ପୋକ ଓ ସାହେବି ରୋଗର ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 500 ml ପାଇରୋଫ୍ରୋକ୍ସିଫେନ୍ 10 IC 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରୋଗ ନିୟନ୍ତ୍ରଣ କରିବାକୁ ହେକ୍ଟର ପ୍ରତି 1250 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫୁଲ ଆସିବା ସମୟରେ ହେକ୍ଟର ପ୍ରତି 250 ml ଟ୍ରାଇ କୁଣ୍ଟାଲ ବା 125 ml ଫାଣ୍ଟାକୁ 250 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଅଧିକ ସଂଖ୍ୟାରେ ଫୁଲ ହେବା ସଙ୍ଗେ ସଙ୍ଗେ ଛୁଇଁଗୁଡ଼ିକ ଲମ୍ବା ଓ ହୃଷ୍ଟପୃଷ୍ଟ ହୋଇଥାଏ। ଡାଳୁଆ ଧାନରେ କାଣ୍ଡବିନ୍ଧା ପୋକ ଆକ୍ରମଣ କରିଥିଲେ ହେକ୍ଟର ପ୍ରତି 12.5 କିଲୋଗ୍ରାମ ଫିପ୍ରୋନିଲ 0.3 ଦାନାଦର ବିଷ ଅଳ୍ପ ପାଣି ରଖି ପ୍ରୟୋଗ କରନ୍ତୁ, ଅଥବା 1 ଲିଟର କ୍ଲୋରୋପାଇରିଫସ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ପତ୍ରପୋଡ଼ା ରୋଗ ଦମନ ପାଇଁ ହେକ୍ଟର ପ୍ରତି 50 ଗ୍ରାମ ଷ୍ଟ୍ରିପ୍ଟୋସାଇକ୍ଲିନ୍ ଓ 1250 ଗ୍ରାମ ବ୍ଲାଇଟକ୍ସ 50 ସେଚିତ ଗୁଣ୍ଡ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ଅପରାହ୍ନ 5:30 ରେ, ସନ୍ଧ୍ୟା 6:02 ରେ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି, ଏଥିରେ ଶୁଣିବେ ଓରାମ ଗୀତ, ପରିବେଷଣ କରିବେ କୁମୁଦିନୀ ଓରାମ ଏବଂ ସାଥୀ। ରାତି 7:00ରେ ଶୁଣିବେ କେତୋଟି ଲଘୁ ସଙ୍ଗୀତ। 7:25 ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ଆଜି ଭଦ୍ରକ ଜିଲ୍ଲା ସମ୍ପର୍କରେ। ରାତି 8:00ରେ ପାରମ୍ପରିକ ଗୀତରେ ଶୁଣିବେ ପଲ୍ଲୀ ଗୀତ। 8:15ରେ ଜୀବନ ସଂଗ୍ରାମ। ରାତି 10:00 ସମୟରେ ବୈଠକୀ କୀର୍ତ୍ତନ ପ୍ରଚାର କରିବୁ, ପରିବେଷଣ କରିବେ ଶତ୍ରୁଘ୍ନ ସାହୁ ଏବଂ ସାଥୀ। ରାତି 10:30ରେ ଶୁଣିବେ ଆକାଶବାଣୀର ଚିରସବୁଜ ଗୀତକୁ ନେଇ କାର୍ଯ୍ୟକ୍ରମ ଚିରନ୍ତନୀ। ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟର ବିଜ୍ଞାପନ ବିରତି ପରେ ଶୁଣିବେ ସକାଳର ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47ଟି କେନ୍ଦ୍ରରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ରାଜ୍ୟର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି, ସ୍ଥାପତ୍ୟ, ମନ୍ଦିର ଏବଂ ଐତିହାସିକ ସ୍ଥାନଗୁଡ଼ିକର ସଂରକ୍ଷଣ ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ଭୋପାଳପୁର ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ମଧ୍ୟରେ ଏକ ଅଣ ଆର୍ଥିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀନରେ ଥିବା 82ଟି ଏବଂ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା 212ଟି କୀର୍ତ୍ତିରାଜିର ବିକାଶ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀ ସୁରଜ ଆଶା ବ୍ୟକ୍ତ କରିଛନ୍ତି। ସର୍କିଟ୍ ହାଉସ୍ଗୁଡ଼ିକର ସୁପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଉନ୍ନତ ସେବାକୁ ସୁନିଶ୍ଚିତ କରିବାକୁ ରାଜସ୍ୱ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଡକ୍ଟର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଚାଳନାଗତ ସ୍ୱଚ୍ଛତା, ଉନ୍ନତମାନର ସେବା, ଆର୍ଥିକ ଶୃଙ୍ଖଳା ଏବଂ ସ୍ୱଚ୍ଛ ବୁକିଂ ପ୍ରକ୍ରିୟା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ କେନ୍ଦ୍ର ଏବଂ ପାର୍କ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ବିଚାର ବିମର୍ଶ ଆରମ୍ଭ ହୋଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାର ଅଭିମାନପୁର, ବରଗଡ଼ର ଗୋବିନ୍ଦପୁର ମୌଜା, ଯାଜପୁର ଜିଲ୍ଲାର ଗୋପାଳପୁରଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ପରୀକ୍ଷଣ ଘାଟିରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି 1ର ସାନ୍ଧ୍ୟକାଳୀନ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଡିଆର୍ଡିଓ ପକ୍ଷରୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ସହଯୋଗରେ ଏହି ପରୀକ୍ଷା କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ପରୀକ୍ଷାର ସମସ୍ତ ମାନଦଣ୍ଡ ସଫଳତାର ସହ ସମ୍ପନ୍ନ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ରାଜ୍ୟର ପାଣ୍ଡୁଲିପି, ତାଳପତ୍ର, ପୋଥି ଏବଂ ପ୍ରାଚୀନ ଗ୍ରନ୍ଥଗୁଡ଼ିକର ସର୍ଭେ ଓ ଦସ୍ତାବିଜକରଣ କାର୍ଯ୍ୟ ଜାରି ରହିଛି। ଜ୍ଞାନଭାରତ ମିଶନ ଆପ୍ ମାଧ୍ୟମରେ ସେଗୁଡ଼ିକର ପଞ୍ଜୀକରଣ ପାଇଁ ପରାମର୍ଶ ଦିଆଯାଇଛି। କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ନିକଟରେ ସଂରକ୍ଷିତ ଥିବା ଏହିସବୁ ବିରଳ ସଂଗ୍ରହଗୁଡ଼ିକର ପଞ୍ଜୀକରଣ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପକ୍ଷରୁ ଯୁକ୍ତ 2 ପରୀକ୍ଷାରେ ପ୍ରଦାନ କରାଯିବାକୁ ଥିବା ମାର୍କସିଟ୍ ତ୍ରୁଟିଶୂନ୍ୟ ରହିବ ବୋଲି ପରିଷଦ କହିଛି। ଡିଜିଟାଲ ମାର୍କସିଟ୍ରେ ରହିଥିବା ତ୍ରୁଟି ପରିପ୍ରେକ୍ଷୀରେ ପରିଷଦ ପକ୍ଷରୁ ଏହା କୁହାଯାଇଛି। ବୈଷୟିକ କାରଣ ଯୋଗୁଁ ଏହି ତ୍ରୁଟି ରହିଥିବା ପରିଷଦ ସ୍ୱଷ୍ଟ କରିଛି। ଏନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟଠାରୁ ରିପୋର୍ଟ ମଗାଯାଇଛି। ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ ସଂକ୍ରାନ୍ତ ବିଜ୍ଞପ୍ତି ଆସନ୍ତା ସୋମବାର ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କନ୍ଧମାଳ ଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପାନୀୟ ଜଳ, ଗ୍ରାମୀଣ ଆବାସ ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ସ୍ଥିତି ନେଇ ସମୀକ୍ଷା କରାଯାଇଛି। କେନ୍ଦ୍ରାପଡ଼ା ସଦର, ନିକିରେଇ, ରାଜନଗର, ତାଳଚୁଆ, ମେରେଇନ୍ ଏବଂ ମାର୍ଶାଘାଇ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମୋଟ 1737 ଲିଟର ମଦ ଜବତ କରାଯିବା ସହ 8 ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଅବକାରୀ ବିଭାଗ ସୂଚନା ଦେଇଛି। ଦେଶବ୍ୟାପୀ ଜାରି ରହିଥିବା ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂରରେ ସର୍ବପ୍ରଥମ ଅଧୀନରେ କଟକ ଜିଲ୍ଲାର 8ଗଡ଼ ବ୍ଲକରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜନପ୍ରତିନିଧି, ସରକାରୀ ଏବଂ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗଦେଇ ରାସ୍ତାଘାଟ, ସାର୍ବଜନୀନ ସ୍ଥାନ, ହସ୍ପିଟାଲ ଆଦିର ସଫେଇ କାର୍ଯ୍ୟ କରିଥିଲେ। ପରିବେଶ ସଂରକ୍ଷଣ ଦିଗରେ କଇଁଛଙ୍କର ଭୂମିକା ଏବଂ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ କଇଁଛ ଦିବସ ପାଳନ କରାଯାଉଛି। 2000 ଏହି ଦିବସ ମଇ ମାସ 23 ପ୍ରତିବର୍ଷ ପାଳିତ ହୋଇଆସୁଛି। ଓଡ଼ିଶା ଏବଂ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଏବଂ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ପ୍ରସୂତି ନାଳୀ ପ୍ରଣ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲୀଳାବତୀ କୁରୁ।
2: ମିଳିତ ଜାତିସଂଘ May 23 ଅର୍ଥାତ୍ ଆଜିର ଦିନଟିକୁ ଆନ୍ତର୍ଜାତିକ ପ୍ରସୂତି ନାଳୀବ୍ରଣ ନିରୋଧ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରସୂତି ନାଳୀବ୍ରଣ ବା ଫିସ୍ତୁଲା ହେଉଛି ଯୋନି ଦ୍ୱାରରେ ରନ୍ଧ୍ର ଯାହା ଉପରିଭାଗରେ ମୂତ୍ରାଶୟ ସହିତ ଓ ପଛଭାଗରେ ମଳଦ୍ୱାର ସହ ସଂଯୋଗ ହୋଇଥାଏ। ମୂତ୍ରାଶୟ ସହ ସଂଯୋଗ ହେଲେ ଡାକ୍ତରୀ ଭାଷାରେ ଭେସାଇକୋଭେଜୁନାଲ ଫିସ୍ତୁଲା ଏବଂ ମଳଦ୍ୱାର ସହ ସଂଯୋଗ ହେଲେ ରେକ୍ଟୋଭେଜାଇନାଲ ଫିସ୍ତୁଲା ବୋଲି କୁହାଯାଏ। ଏହି ରନ୍ଧ୍ର ଦେଇ ଅବିରତ ମୂତ୍ର ବା ମଳ ଯୋନି ଦ୍ୱାର ମଧ୍ୟକୁ ନିର୍ଗତ ହୋଇଥାଏ। ମହିଳାମାନଙ୍କ ପାଇଁ ଏହା ସାମାଜିକ ମାନସିକ ଓ ଆର୍ଥିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଅବିରତ ମଳମୂତ୍ରର କ୍ଷରଣ ଯୋଗୁଁ ମହିଳାଟିଏ ସମାଜରୁ ଏବଂ ପରିବାରରୁ ନିଜକୁ ଦୂରେଇ ରଖେ ଏବଂ ଅଧିକାଂଶ ସମୟରେ ମାନସିକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥାଏ। ଆସନ୍ତୁ ଜାଣିବା ଏହା କ'ଣ ପାଇଁ ହୋଇଥାଏ। ପ୍ରସବର 3 ଅବସ୍ଥା ଅଛି, ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ। ଦ୍ୱିତୀୟ ଅବସ୍ଥାରେ ଯଦି ଅବଷ୍ଟ୍ରକ୍ଟେଡ୍ ଲେବର୍ ବା ପ୍ରୋଲଙ୍ଗ ଲେବର୍ ହେଲା ତାହେଲେ ଫିସ୍ତୁଲା ହେବାର ସମ୍ଭାବନା ହୁଏ। ପ୍ରୋଲଙ୍ଗ ଲେବର୍ ବା ଅବଷ୍ଟ୍ରକ୍ଟେଡ୍ ଲେବର୍ର ଅନେକ କାରଣ ରହିଛି। ପ୍ରସବ ସମୟରେ ଯୋନିମୁଖକୁ କାଟି ପ୍ରସବ କରାଯାଏ ଯାହାକୁ ଆମେ ଏପିସିଓଟୋମି କ୍ଷତ ବୋଲି କହିଥାଉ। ଫୋର୍ସେପ୍ସ ଡେଲିଭରି ବା ସାଧାରଣ ପ୍ରସବ ସମୟରେ ଏହି ଏପିସିଓଟୋମି କ୍ଷତ ସମ୍ପ୍ରସାରିତ ହୋଇ ମଳଦ୍ୱାର ପାଖକୁ ଚାଲିଯାଇଥାଏ ଏବଂ ଏହାକୁ ଠିକ୍ ଭାବରେ ଚିକିତ୍ସା ନକଲେ ରେକ୍ଟୋଭେଜାଇନାଲ ଫିସ୍ତୁଲା ହୋଇଥାଏ। ଜଟିଳ ସ୍ତ୍ରୀ ରୋଗର ଅସ୍ତ୍ରୋପଚାର, କ୍ୟାନ୍ସର, ରେଡିଓଥେରାପି ପରେ ମଧ୍ୟ ବେଳେବେଳେ ଫିସ୍ତୁଲା ହୋଇଥାଏ। ଶିକ୍ଷାର ଅଭାବ, ପୁଷ୍ଟିହୀନତା, ଉପଯୁକ୍ତ ଜରୁରୀକାଳୀନ ପ୍ରସୂତି ସେବାର ଅଭାବରେ ଫିସ୍ତୁଲା ହେବାର ସମ୍ଭାବନା ଅଧିକ ଥାଏ। ଅସ୍ତ୍ରୋପଚାର ଦ୍ୱାରା ଫିସ୍ତୁଲାର ଚିକିତ୍ସା କରାଯାଏ, ଏହାକୁ ଆମେ 100% ଠିକ୍ କରିପାରିବା। ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍, ଅର୍ଥାତ୍ ରୋଗର ନିବାରଣ ଚିକିତ୍ସାଠାରୁ ଅଧିକ ଭଲ। ମହିଳାମାନଙ୍କୁ ଶିକ୍ଷିତ ଓ ସଶକ୍ତ କରାଇବା, ଗର୍ଭାବସ୍ଥା ପୂର୍ବରୁ ରକ୍ତହୀନତା ଏବଂ ପୁଷ୍ଟିହୀନତାର ଉପଚାର କରିବା, ଗର୍ଭାବସ୍ଥାରେ ଉପଯୁକ୍ତ ଚିକିତ୍ସା ଏବଂ ପ୍ରସବ ସବୁବେଳେ ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ହେବା ଦରକାର। ଜରୁରୀକାଳୀନ ପ୍ରସୂତି ସେବା ଓ ଅସ୍ତ୍ରୋପଚାର ଦ୍ୱାରା ପ୍ରସବ ଅକ୍ଳେଶରେ ଉପଲବ୍ଧ ହେଲେ ଆମେ ଫିସ୍ତୁଲାର ନିରାକରଣ କରିପାରିବା। ଆମ ସରକାର ମଧ୍ୟ ଅନେକ ଯୋଜନା କରିଛନ୍ତି। ଏହି ଯୋଜନାକୁ ସଫଳ ରୂପେ ସହର ହେଉ ବା ଗାଁରେ ହେଉ କାର୍ଯ୍ୟକାରୀ କଲେ ପ୍ରସୂତି ନାଳୀବ୍ରଣକୁ ପ୍ରତିହତ କରାଯାଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପ୍ରସୂତି ନାଳୀବ୍ରଣ ଏ ସମ୍ପର୍କରେ କହିଲେ ଡାକ୍ତର ଲୀଳାବତୀ କୁରୁ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। 19ତମ ରୋଜଗାର ମେଳାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ 51,000 ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47 ସ୍ଥାନରେ ଆଜି ରୋଜଗାର ମେଳା ଜରିଆରେ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। ପୂର୍ବରୁ ଦେଶରେ 18 ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଅସୀମ ସମ୍ଭାବନା ରହିଛି। ସେ କହିଛନ୍ତି, ଉଭୟ ଦେଶ ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ। ଗତ ରାତିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ନୈଶଭୋଜିରେ ଯୋଗଦେବା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଭାରତ ଓ ସାଇପ୍ରସ୍ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବା କ୍ଷେତ୍ରରେ ସଫଳ ହେବେ। ଶ୍ରୀମତୀ ମୁର୍ମୁ ଭାରତର ଯୁବ ପ୍ରତିଭା, ପ୍ରଯୁକ୍ତିବିଦ୍ୟା କ୍ଷମତା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ସାଇପ୍ରସ୍ର ନବସୃଜନ ଇକୋସିଷ୍ଟମ୍କୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ଅନ୍ୟାନ୍ୟ ସଂସ୍କାରମୂଳକ ପ୍ରସଙ୍ଗରେ ସାଇପ୍ରସ୍ର ସହଯୋଗକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି। ଉଭୟ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ସମେତ ବୃଦ୍ଧି ପାଉଥିବା ରଣନୈତିକ ସହଭାଗିତା ପାରସ୍ପରିକ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କୋଲକାତାରେ ପହଞ୍ଚିବେ। କୋଲକାତାରେ ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଭିକ୍ଟୋରିଆ ମେମୋରିଆଲ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ପରେ ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ୍ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଉଭୟ ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ମିଆମିରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରୁବିଓ କହିଛନ୍ତି, ଭାରତ ଆମେରିକାର ଏକ ବୃହତ ସହଯୋଗୀ ଏବଂ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଆଗାମୀ ଦିନରେ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆଜି ଶେଷ ହେଉଥିବା ବେଳେ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅତ୍ୟଧିକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି, ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିବା ଲାଗି ଦୁଇ ଦିନ ସମୟ ପାଇବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2025-26 ଆର୍ଥିକ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବାକୁ ଅନୁମୋଦନ କରିଛି। ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ସର୍ବାଧିକ ଲାଭାଂଶ ପ୍ରଦାନ କରୁଥିବା ଜଣାପଡ଼ିଛି। ଗତକାଲି ମୁମ୍ବାଇରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ଦ୍ଦେଶକ ବୋର୍ଡର 623ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ 2025-26 ଆର୍ଥିକ ବର୍ଷରେ ଆୟ 26.42% ବୃଦ୍ଧି ପାଇଛି। ଏଥିସହିତ ଖର୍ଚ୍ଚ ମଧ୍ୟ 27.6% ବୃଦ୍ଧି ପାଇଛି। ଆର୍ଥିକ ବର୍ଷ 2026 ସୁଦ୍ଧା ପାଣ୍ଠି ସ୍ଥାନାନ୍ତର ପରିମାଣ 3.13 ଲକ୍ଷ କୋଟିରୁ 3.95 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ 20.61% ବୃଦ୍ଧି ପାଇ 91.97 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ବାଲାନ୍ସ ସିଟ୍ର 6.5% ବଫର ରଖିବା ପରେ 2026 ଆର୍ଥିକ ବର୍ଷ ପାଇଁ 1.9 ଲକ୍ଷ କୋଟି ଟଙ୍କା ଜରୁରୀକାଳୀନ ଆର୍ଥିକ ମୁକାବିଲା ଲାଗି ରଖାଯାଇଛି। ଲେବାନନରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟରତ ଭାରତୀୟ ସେନା ଅଧିକାରୀ ମେଜର ଅଭିଳାଷା ବରାକଙ୍କୁ 2025 ବର୍ଷ ନିମନ୍ତେ ଜାତିସଂଘ

0: ବିଭିନ୍ନ ଲିଙ୍ଗଗତ ସମାନତା ସମର୍ଥକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମେଜର ବରାକ ବର୍ତ୍ତମାନ ଲେବାନନରେ ଜାତିସଂଘର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାରେ ମହିଳା ସହଯୋଗୀ ଦଳର କମାଣ୍ଡର ଭାବେ ଭାରତୀୟ ବାଟାଲିଅନରେ କାର୍ଯ୍ୟ କରୁଛନ୍ତି। ମେଜର ବରାକ ଭାରତୀୟ ସେନାର ପ୍ରଥମ ମହିଳା ଲଢୁଆ ହେଲିକପ୍ଟର ପାଇଲଟ ଅଟନ୍ତି। ଏହି ପୁରସ୍କାର ହାସଲ କରିବାରେ ମେଜର ବରାକ ତୃତୀୟ ଭାରତୀୟ ଶାନ୍ତିରକ୍ଷକ ହୋଇଛନ୍ତି। ପୂର୍ବରୁ ମେଜର ସୁମନ ଗବାନୀଙ୍କୁ 2019 ଏବଂ ମେଜର ରାଧିକା ସେନ୍ଙ୍କୁ 2023 ଏହି ପୁରସ୍କାର ମିଳିଥିଲା। 2016 ପ୍ରତ୍ୟେକ ବର୍ଷ ଜାତିସଂଘ ଶାନ୍ତି ଅଭିଯାନରେ ମୁତୟନ ହୋଇଥିବା କମାଣ୍ଡର ଏବଂ ମିଶନ ମୁଖ୍ୟଙ୍କ ମଧ୍ୟରୁ ଜଣକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ସ୍ପେସ୍ ଏକ୍ସ ପକ୍ଷରୁ ସବୁଠାରୁ ବୃହତ ଏବଂ ଶକ୍ତିଶାଳୀ ଷ୍ଟାର ସିପ୍ ସୁପର ହେଭି ରକେଟ୍ ଆଜି ସକାଳେ ଆମେରିକାର ଟେକ୍ସାସରୁ ଉତ୍କ୍ଷେପଣ କରାଯାଇଛି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ ବିକଶିତ କରିବା କ୍ଷେତ୍ରରେ ସ୍ପେସ୍ ଏକ୍ସକୁ ସଫଳତା ମିଳିଛି। ଏହା ପୂର୍ବରୁ ସ୍ପେସ୍ ଏକ୍ସ ଷ୍ଟାର ସିପ୍ର ତୃତୀୟ ବିକଶିତ ରକେଟ୍ ବ୍ୟବହାର କରାଯାଇଥିଲା। ଏହି ରକେଟ୍ ମାଧ୍ୟମରେ ଭବିଷ୍ୟତରେ ମଙ୍ଗଳ ଅଭିଯାନ ଏବଂ ବୃହତ ଆକାରର ଉପଗ୍ରହ ନିୟୋଜନ କ୍ଷେତ୍ରରେ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗେବାର୍ଡ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ସ୍ୱାମୀ ବିରଳ ଅସ୍ଥିକର୍କଟ ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିବା ପରେ ଆସନ୍ତା ଜୁନ୍ 30 ସେ ତାଙ୍କ ପଦବୀରୁ ଓହରିଯିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସୁଶ୍ରୀ ଗେବାର୍ଡ କହିଛନ୍ତି ଗତ 1.5 ହେବ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିଥିବାରୁ ସେ କୃତଜ୍ଞ। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସୁଶ୍ରୀ ଗେବାର୍ଡଙ୍କୁ ପ୍ରଶଂସା କରି କହିଛନ୍ତି ଆମେରିକା ପ୍ରଶାସନରେ ତାଙ୍କର ଅନୁପସ୍ଥିତି ଶୂନ୍ୟସ୍ଥାନ ସୃଷ୍ଟି କରିବ। ସେହି ପଦରେ ଜାତୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଉପନିର୍ଦ୍ଦେଶକ ଆରନ୍ ଲୁକାସ୍ କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ପ୍ରସିଦ୍ଧ ଭାୟୋଲିନ୍ ବାଦକ ଏନ୍ ରାଜମଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଏନ୍ ରାଜମଙ୍କୁ ଭାୟୋଲିନ୍ ବାଦନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 4 ୱିକେଟ୍ ହରାଇ 255 ବିଶାଳ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 4 ୱିକେଟ୍ ହରାଇ 200 କରିବାକୁ ସକ୍ଷମ ହୋଇଥିଲା। ଇଶାନ କିଶାନଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ ଲକ୍ଷ୍ନୌରେ 7:30 ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଓଡ଼ିଶା ସମେତ 8 ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଅନ୍ୟପକ୍ଷରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶ ଓ ବିଦର୍ଭ ଅଞ୍ଚଳକୁ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 4 ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ପରାସ୍ତ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ 7:25 ଶୁଣନ୍ତୁ ଭକ୍ତି ଗୀତ। ଗୀତ ଦାସଙ୍କ କଣ୍ଠରେ ଗୀତ ରଚନା ଜଗନ୍ନାଥ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଭାରତୀ କୃଷ୍ଣ।

ଏହି ଭକ୍ତି ଗୀତ ଆପଣ ଶୁଣିଥିଲେ ଗୀତା ଦାସଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ଜଗନ୍ନାଥ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭାରତୀ କୃଷ୍ଣ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ 7:30 ପ୍ରଚାର କରୁଛୁ ଆଦିବାସୀ ଗୀତରେ ଓରାମ ଗୀତ। ପରିବେଷଣ କରୁଛନ୍ତି ଶରତ ଓରାମ ଏବଂ ସାଥୀ।

ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝରଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ ବା ଏସ୍ଆଇଆର୍ ସମ୍ବନ୍ଧୀୟ ଏକ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ମିନି କନ୍ଫରେନ୍ସ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ତଥା ତ୍ରୁଟିଶୂନ୍ୟ କରିବା ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲାପାଳ ଏସ୍ଆଇଆର୍ ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋକପାତ କରିଥିଲେ। ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା। ଏଥିସହିତ ପ୍ରତିଟି ମତଦାତା କେନ୍ଦ୍ରଗୁଡ଼ିକରେ ବୁଥସ୍ତରୀୟ ଏଜେଣ୍ଟ ବା ବିଏଲ୍ଏ ନିଯୁକ୍ତି କରି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ନିବେଦନ କରିଥିଲେ। ଆଲୋଚନା ସମୟରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନେ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ନେଇ ନିଜ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ନୂତନ ଭୋଟରଙ୍କ ପଞ୍ଜୀକରଣ, ପ୍ରବାସୀ ଭୋଟରଙ୍କ ସମସ୍ୟା ଏବଂ ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଭଳି ପ୍ରସଙ୍ଗରେ ଦଳଗୁଡ଼ିକ ପକ୍ଷରୁ ଗଠନମୂଳକ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ମନ୍ଦରଧର ମହାଲିକ, କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ଅତିରିକ୍ତ ଉପଜିଲ୍ଲାପାଳ ପୁନମ ବିନୀତା ବାଗେ, ଡେପୁଟି କଲେକ୍ଟର ନିର୍ବାଚନ ଅରୁଣିମା ସାହୁ, ଦିନେଶ ପୂର୍ତ୍ତି, ମିତାଲି ମଧୁସ୍ମିତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ପରିଡ଼ା, ଭାରତୀୟ ଜନତା ପାର୍ଟିର ପ୍ରକାଶ ସୂତ୍ରଧର, ବିଜୁ ଜନତା ଦଳର ପ୍ରମୋଦ ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସର ସୁଢଳ କୁମାର ସେଠୀ, ଆମ୍ ଆଦମୀ ପାର୍ଟିର ଭବାନୀ ଶଙ୍କର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

0: 2026 ମସିହାର ମାଟ୍ରିକ୍ ମେଧା ସମ୍ମାନ ସମାରୋହ ସହାୟତା ଆନୁକୂଲ୍ୟରେ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝର ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ସହାୟତାର ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ସଭାର ଉଦ୍ଦେଶ୍ୟ ତଥା ସହାୟତାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର ନିଜ ବକ୍ତବ୍ୟରେ କହିଥିଲେ,
1: ଆମେ ଯୋଉ ମେଧାବୀ ଛାତ୍ର ତାଲିକାରେ ଆସିଲେ ତା ପାଇଁ ଗୋଟେ ଆମ ପାଇଁ ଗୋଟେ କ୍ୱାଣ୍ଟିଫାଇଂ ପାରାମିଟର ରହିଗଲା। ମାର୍କ ଅନୁସାରେ ଆମର ଡିସିସନ ହେଲା ଆମେ ଜଣେ ଉତ୍ତମ ମେଧାବୀ ଛାତ୍ର, ଆମେ ବଡ଼ ମଣିଷ ହେବା ମେଧାବୀ ହେବା ସହିତ ଜଣେ ଭଲ ମଣିଷ ହେବା ବି ଦରକାର। ବର୍ତ୍ତମାନ କଥା ଆସୁଛି ଏଇ ଯୋଉ ଭଲ ମଣିଷ ତାକୁ ମାପିବା କେମିତି, ଏଇ ଯୋଉ ମାପକାଠି ଭଲ ମଣିଷର ମାପକାଠି ଆମର କୌଣସି ସିଲାବସରୁ ଆମେ ପାଇପାରିବାନି, କିମ୍ବା ଆମର କୌଣସି ଏମିତି ବି ଖସଡ଼ା ନାହିଁ ଯୋଉ କୌଣସି ଖସଡ଼ା ଆମକୁ ମାର୍ଗଦର୍ଶନ ଦେବ ଯେ ଏହି ପିଲାଟା ଗୋଟେ ଭଲ ମଣିଷ ପିଲା, ଇଏ ଜଣେ ଭଲ ମଣିଷ। ଆମେ ନିଜକୁ ନିଜେ ପ୍ରଶ୍ନ ପଚାରିବା, ଚେତନା ସ୍ତରରେ ଆମେ କେତେ ଜାଗ୍ରତ, ଆମର ଅନ୍ତର୍ମୁଖୀ ଚେତନାକୁ କେତେ ଆମେ ବିକଶିତ କରିଛେ, ସେଥିରୁ ଆମେ ଜାଣିପାରିବା ଆମେ କେଉଁ ସ୍ଥିତିରେ ରହିଛେ। କାହିଁକି ନା ଆଜି ଯଦି ଆମେ ଦେଖିବା ଦେଶ ଅଗ୍ରସର କରୁଛି, ଦେଶ ଅଗ୍ରଗତି କରୁଛି, କିନ୍ତୁ ଦେଶ ଯେତେ ଅଗ୍ରଗତି କରୁଛି ଯେତେ ଅଗ୍ରସର କରୁଛି ଆମର ଏ ଯୋଉ କରପ୍ସନ୍, ଯେଉଁମାନଙ୍କର ଦୁର୍ନୀତି ଦୁର୍ଗନ୍ଧ କଥା ଆମେ ପେପରରୁ ପଢ଼ୁଛେ ସେମାନେ ମଧ୍ୟ ଦିନେ ନା ଦିନେ ଆମମାନଙ୍କ ପରି ମେଧାବୀ ଛାତ୍ର ଥିଲେ। କାହିଁକିନା ମେଧାବୀ ଛାତ୍ର ନ ହୋଇଥିଲେ ସେମାନେ ସେଇ ଅଫିସର ଲେବେଲ୍ ପହଞ୍ଚି ପାରିନଥାନ୍ତି, ତାହେଲେ ଅସୁବିଧାଟା କୋଉଠି ରହିଲା? ଅସୁବିଧାଟା ରହିଲା ଆମେ ଯୋଉ ଭଲ ମଣିଷ ହେବା ପାଇଁ ନିଜର ଯୋଉ ଅନ୍ତର୍ମୁଖୀ ଚେତନାକୁ ଯେତିକି ଜାଗ୍ରତ କରିବା, କିମ୍ବା ଆମ ପରିବେଶକୁ ଯେତିକି ଜାଗ୍ରତ ରହିବା ଉଚିତ, ସେତିକିରେ ଆମେ ଟିକେ କୋଉଠି ଫେଲ୍ ମାରିଦେଉଛେ। ସେହି କାରଣରୁ ଆଜି ଦେଖନ୍ତୁ ଯେକୌଣସି ପିତାମାତା ଚାହୁଁଛନ୍ତି ସେମାନଙ୍କ ଛୁଆ ଗୋଟେ କନ୍ଭେଣ୍ଟ ସ୍କୁଲରେ ପାଠ ପଢ଼ୁ, ଗୋଟେ ଇଂରେଜୀ ମିଡ଼ିୟମ ସ୍କୁଲରେ ପାଠ ପଢ଼ୁ। ସେହି କାରଣରୁ ଆଜି ଆମର ସରକାରୀ ଓଡ଼ିଆ ସ୍କୁଲ ଗୁଡ଼ାକର ଅବସ୍ଥା କ'ଣ ଆମେ ନିଜେ ଜାଣିଛେ। ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଯଦି ଇଂଲିଶ ମିଡ଼ିୟମରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଯଦି ମେଧାବୀ ଶ୍ରେଣୀରେ ଗଣିତ ହୁଅନ୍ତି, ତାହେଲେ ଯେଉଁମାନେ ହୋଟେଲରେ ୱେଟର ରୂପେ କାମ କରନ୍ତି, ଯେଉଁମାନେ ହୋଟେଲରେ ରିସେପ୍ସନରେ କାମ କରନ୍ତି, ତାଙ୍କଠୁ ଇଂଲିଶ କ'ଣ ଆମର ଭଲ ହେଉଛି? ତାହେଲେ ଇଂଲିଶ କହିପାରୁଥିବା, ସ୍ପଷ୍ଟ ଭାବରେ ଇଂଲିଶ କହିପାରୁଥିବା ବ୍ୟକ୍ତି ବିଶେଷ କ'ଣ ମେଧାବୀ ତାଲିକାରେ ରହିଲେ? ତାହେଲେ ଏହା ଆମେ ନିଜକୁ ପ୍ରଶ୍ନ ପଚାରିବା, ଆମେ ମେଧାବୀ ଛାତ୍ରର ଯେଉଁ ପରିଭାଷା, ଭଲ ମଣିଷର ପରିଭାଷା କୋଉଠୁ ପାଇବା? କିଛି ନା କିଛି ଆମର ଯେଉଁ ଏହି ଯେଉଁ ଶିକ୍ଷା ପ୍ରଣାଳୀ ରହିଛି, ଶିକ୍ଷା ପ୍ରଣାଳୀର କୌଣସି ନା କୌଣସି କ୍ଷେତ୍ରରେ ଆମେ ଟିକେ ମାଡ଼ ଖାଇଛେ, ଯାହାଫଳରେ ଆମର ଅବସ୍ଥାର ପରିବର୍ତ୍ତନ ଆବଶ୍ୟକ, ଯାହାକି ଜାତୀୟ ଶିକ୍ଷାନୀତି 2020 ଆମକୁ ସେହି ଧାରାରେ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଛି। ଆଜି ମୋର ବୟସକୁ ମୁଁ ଯଦି 37 ବର୍ଷକୁ ମାଇନସ୍ କରିବି, 37 ବର୍ଷ ପୂର୍ବେ ମୁଁ ବି ଆପଣଙ୍କ ପରି ଜଣେ ଛାତ୍ର ଥିଲି, କିନ୍ତୁ ତାଠୁ ଯଦି ପୁରୁଣାକୁ ଯିବି ସେହି ସମୟର ଯେଉଁ ସରକାରୀ ବିଦ୍ୟାଳୟରେ ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ଅଧ୍ୟାପକ ଭାବରେ କିମ୍ବା ଶିକ୍ଷକତା କରୁଥିଲେ ସେମାନଙ୍କର ଆଦର୍ଶ, ସେମାନଙ୍କୁ ଦେଖିଲେ ଆମକୁ ଦେବତୁଲ୍ୟ ପରି ଲାଗୁଥିଲା। କିଛି ନା କିଛି ଆମର ପରିବେଶ କାରଣରୁ କିଛି ନା କିଛି ଆମେ କିଛି ବାଟ ଅଟକି ଯାଇଛି, ଆମକୁ ସେଥିରେ ବହୁତ ଜାଗ୍ରତ ହୋଇ ଆମର ଉଚିତ ପଦକ୍ଷେପ ଆମକୁ ନେବାକୁ ପଡ଼ିବ। କାହିଁକି ମୁଁ ପରିବେଶ କଥାକୁ କହିଲି, ତାକୁ ସେ ଉଦାହରଣ ମାଧ୍ୟମରେ ବୁଝିବାକୁ ଦେଖିବା, ଜଣେ ରାଜା ଆମେ ସମସ୍ତେ ଜାଣିଛେ ଛୁଆଟି ଯେତେବେଳେ ଜନ୍ମ ହୁଏ ଯେତେବେଳେ କୋମଳ ଶିଶୁଟି ଥାଏ ଆମେ ସମସ୍ତେ କହନ୍ତି କୋମଳ ଛୁଆ ଛୁଟି ହେଉଛି ଭଗବାନଙ୍କର ଅବତାର, ଭଗବାନଙ୍କର ଅର୍ଥ ତା ପାଖରେ କିଛି ଏହି ବହିର୍ଜଗତର ପ୍ରଭାବ, ଏଇ ଯେଉଁ ଈର୍ଷାପରାୟଣ କି ସ୍ୱାର୍ଥ ହଉ କି ମୋର ହଉ, ଏଇ ଯେଉଁ ବହିର୍ପ୍ରଭାବର ଯେଉଁ ଜିନିଷ ତା ଉପରେ କିଛି ପ୍ରଭାବ ପଡ଼ିନଥାଏ ଛୁଆଟି ଉପରେ, ସେ କିଛି ଜାଣିନଥାଏ। ଯେତେବେଳେ ସେ କିଛି ଜାଣିନଥାଏ ସଂସାର ବିଷୟରେ ସେତେବେଳେ ତାର ସ୍ୱରୂପଟି ଭଗବାନଙ୍କ ସ୍ୱରୂପ ହୋଇ ରହିଥାଏ। ହେଲେ ରାଜା ନିଜେ ଗୋଟେ ଶିଳ୍ପୀକୁ କହିଲେ ମୋତେ ଏହି ଛୁଆଟିର ଗୋଟେ ଚିତ୍ର ଆଙ୍କ, ଗୋଟେ ଶିଳ୍ପୀକୁ କହିଲେ, ଶିଳ୍ପୀ ଜଣକ ସେଇ ଛୁଆଟିର ଗୋଟେ ମୂର୍ତ୍ତି ତିଆରି କଲେ। ଯେତେବେଳେ ମୂର୍ତ୍ତି ତିଆରି କଲେ ଅବିକଳ ସେ ଛୁଆଟିକୁ ଦେଖିଲା, ରାଜାଙ୍କୁ ହୃଦବୋଧ ହଉଥିଲା ସିଏ ଗୋଟେ ଦେବତୁଲ୍ୟ ପୁରୁଷକୁ ଦେଖୁଛନ୍ତି, ଭଗବାନଙ୍କର ଅବତାରକୁ ସେ ଦେଖୁଛନ୍ତି, କାରଣ ତା ଦେହରେ ଯୋଉ ଜିନିଷଟା ସେଠି ତାକୁ ଫୁଟେଇଥିଲେ ସେଇ ଯୋଉ ମୂର୍ତ୍ତି ପାଖରେ। ଦିନେ ରାଜାଙ୍କର ମନ କ'ଣ ହେଲା, ମୋତେ ଗୋଟେ ନକାରାତ୍ମକ ମଣିଷ, ଅତି ଖରାପ ଦସ୍ୟୁ, ଯିଏକି ସବୁ ପ୍ରକାର ବିକାରଗ୍ରସ୍ତ, ସବୁ ପ୍ରକାର ଖରାପ ବିକାରଗ୍ରସ୍ତ, ସେହିପରି ଗୋଟେ ବ୍ୟକ୍ତି ବିଶେଷର ମୂର୍ତ୍ତି ତିଆରି କଲେ। ସେହି ଶିଳ୍ପୀ ଜଣକ ଖୋଜି ବୁଲିଲେ ଏମିତି ଗୋଟେ ବ୍ୟକ୍ତି ବିଶେଷ ଯିଏକି ଏହି ପ୍ରକାର ଅଂଶୀଧାରୀ, ସେ କିଛି ପାଇପାରିଲେନି। କାହାକୁ ଦିନେ ରାଜା କହିଲେ, ତମେ କ'ଣ ହେଲା ଶିଳ୍ପୀ, ତମେ କାହିଁକି ବନେଇପାରୁନୁ? ନା ମୁଁ ଆପଣ ଯେଉଁ ପ୍ରକାର ଖୋଜୁଛନ୍ତି ମୁଁ ସେମିତି ପ୍ରକାର ଲୋକ ପାଇପାରୁନି, ତାହେଲେ ତମେ ଗୋଟେ କାମ କର, ଆମ କାରାଗାର ଯୋଗାଅ, ସେଥିରେ କିଛି ପାଇପାରିନି। ଦିନେ ସେ ରାଜାଙ୍କ କାରାଗାରକୁ ଯାଇଛନ୍ତି। ରାଜାଙ୍କ କାରାଗ୍ରହରେ ସେହି ପ୍ରକାର ରାଜାଙ୍କର ବିଶ୍ଳେଷଣ ରୂପ, ବିଶେଷ ରୂପ ସେହି ପ୍ରକାର ବ୍ୟକ୍ତି ବିଶେଷ କିଛି ପାଇଛନ୍ତି। ତାକୁ ଯେତେବେଳେ ପାଇଛନ୍ତି, ତାକୁ ଆଣିଛନ୍ତି ସାମ୍ନାକୁ, ଏବଂ ତାକୁ ସାମ୍ନା ରଖିକି ତାର ମୂର୍ତ୍ତିଟା ତିଆରି କରିଛନ୍ତି। ଏହି ମୂର୍ତ୍ତି ତିଆରି କରିବା ଅବସରରେ ମୂର୍ତ୍ତି ସରି ଆସୁଛି, ସେହି ଯେଉଁ ଯାହାର କି ଭାବନାମୂଳକ କିଛି ନଥାଏ, ଭାବନା ଭାବ ନଥିଲେ ମଧ୍ୟ ସେହି ଦସ୍ୟୁ ଜଣଙ୍କର, ସେହି ନକାରାତ୍ମକ ପୁରୁଷର ଲୁହ ଆଖି ଲୁହ ଆସିଲା। ଯେଉଁ ମୂର୍ତ୍ତିକାର ଜଣ ପଚାରିଲେ, ଶିଳ୍ପୀ ଜଣ ପଚାରିଲେ, ତମେ ତ ଭାବନା ବିହୀନ ମଣିଷ, ତମ ପାଖରେ କାହିଁକି ଭାବନା ଆସିଲେ, ତମ ଆଖିରୁ କାହିଁକି ଲୁହ ବାହାରୁଛି? ସେ ଲୋକଟି ଆଖିରୁ ଲୁହ ଧାର ଧାର କରି କହୁଛି, ଆପଣ ଆଜିଠୁ କିଛି ବର୍ଷ ପୂର୍ବେ ଯେଉଁ କୋମଳ ଶିଶୁକୁ ନେଇକି ଯେଉଁ ମୂର୍ତ୍ତିଟା ଆଙ୍କିଥିଲେ, ଯେଉଁ ମୂର୍ତ୍ତିଟି ତିଆରି କରିଥିଲେ, ସେଇ କୋମଳ ଶିଶୁଟା ଆଉ କେହି ନୁହେଁ, ସେଇ କୋମଳ ଶିଶୁଟି ମୁଁ ହିଁ ଥିଲି। ବର୍ତ୍ତମାନ କଥା ଆସୁଛି, ଏହି ଯେଉଁ କୋମଳ ଶିଶୁ, ଯାହାକୁ ଆମେ କହୁଛେ ଭଗବାନଙ୍କର ଅବତାର, ଯିଏ ଆଜି ଗୋଟେ ଦସ୍ୟୁ ଭାବରେ ପରିଗଣିତ ହେଇପାରିଲା, ସେଥିପାଇଁ ଦାୟୀ କି ପରିବେଶ? ନିଶ୍ଚିତ ଭାବେ ସିଏ ବି ନିଜେ ଦାୟୀ, ତା ସହିତ ଆମ ପରିବେଶ ମଧ୍ୟ ସେହି ସମ ପରିମାଣର ଦାୟୀ। ତାହେଲେ ଆମେ ଏମିତି ପରିବେଶ ଚେଷ୍ଟା କରିବା ଯେମିତିକି ଆମର ସେଇ ଯେ କୋମଳ ଶିଶୁର ଯେଉଁ କୋମଳତାଟା ରହିଛି, ସେ ସେମିତି ଯେମିତିକି ଚିରଦିନ ପାଇଁ ରହିପାରିବ। ଆମର ଶିକ୍ଷା ବ୍ୟବସ୍ଥାରେ ଏହି ପ୍ରକାର ଜିନିଷ ହେବା ଦରକାର, ଆମ ପରିବେଶ ଏହି ପ୍ରକାର ହେବା ଦରକାର। କାହିଁକି ସିଏ ବହି ପ୍ରଭାବରେ ପ୍ରଭାବିତ ହେଲା, ତାକୁ ଯଦି ଆମେ ସମାଧାନ କରିବାକୁ ଯିବା, ଆମର ଛାତ୍ରମାନେ ଆତ୍ମସଂଯମ ଯେଉଁ ରହିବା କଥା, ସେ ଆତ୍ମସଂଯମରୁ ଚ୍ୟୁତ ହେଇଯାଉଛି। ଆଜି ଯିଏ ମେଧାବୀ ଛାତ୍ରରେ ପରିଗଣିତ, ଆପଣ କୁହନ୍ତୁ ଯେତିକି ଆଜି ଏ ୱାନ୍ ଗ୍ରେଡ୍ ରଖିଛନ୍ତି, କେହି ବି ଗ୍ୟାରେଣ୍ଟି ଦେଇପାରିବେ କି ସେମାନେ ପ୍ଲସ୍ ଟୁ ପରୀକ୍ଷାରେ ମଧ୍ୟ ଏ ୱାନ୍ ଗ୍ରେଡ୍ ରଖିବେ? କିମ୍ବା ସେମାନେ ଯେତେବେଳେ ଯେତେ ହାୟର ଷ୍ଟଡି କରିବେ, ସେଇ ସେତିକି ସେତିକି ପର୍ସେଣ୍ଟେଜ୍ ସେମାନେ ରହିବ? କାହିଁକି ସେ ଗ୍ୟାରେଣ୍ଟି ଆସିପାରୁନାହିଁ? କାହିଁକି ନା କୌଣସି କାରଣରେ, ସେମାନଙ୍କର ଚେଷ୍ଟାଗତ କାରଣ ହେଉ କିମ୍ବା ସେମାନଙ୍କର ଆତ୍ମସଂଯମର ଅବହେଳା କାରଣ ହେଉ, କିଛି କିଛି ଜିନିଷରେ ସେମାନେ କ୍ଷୟକ୍ଷତି କରିଦିଅନ୍ତି। ସେଥିପାଇଁ ତାକୁ ଯଦି ଆଉ ଗୋଟେ ଉଦାହରଣ ଦେବାକୁ ଚେଷ୍ଟା କରିବି, ଆତ୍ମସଂଯମ ଯଦି ନ ହେବା, ପରିପାର୍ଶ୍ୱ କେତେ ଖରାପ ସ୍ଥିତିରେ ଥିଲେ ମଧ୍ୟ ଆମେ ଯଦି ଆତ୍ମସଂଯମୀ ହେବା, ସେଥିରୁ ମଧ୍ୟ ଆମେ ମୁକୁଳି ପାଇବା। ତାକୁ ଯଦି ଉଦାହରଣ ସ୍ୱରୂପ ଦେଖିବା, ଆମେ ସମସ୍ତେ ଜାଣିଛେ ବିଜ୍ଞାନର ଛାତ୍ର ହିସାବରେ, ଯେକୌଣସି କଠିନ ପଦାର୍ଥକୁ ତାକୁ ଆମେ ନିଆଁ ଲଗାଇବା, ସେ ତରଳ ପଦାର୍ଥ ଯାଏ, ଆମେ ସମସ୍ତେ ଜାଣିଛେ ଯେକୌଣସି କଠିନ ପଦାର୍ଥକୁ। କିନ୍ତୁ ଏଇଠି ମୁଁ ଯଦି ଉଦାହରଣ ଦେବି, ଅଣ୍ଡା, ଅଣ୍ଡାର ଭିତରଟା କ'ଣ ଥାଏ? ଯେତେବେଳେ ସେ କଞ୍ଚା ଅବସ୍ଥାରେ ଥାଏ, ତରଳ ଅବସ୍ଥାରେ ଥାଏ, ସେଥିରେ ନିଆଁ ଲଗାଇଲେ ସେ ତଳ ଅବସ୍ଥାରେ ପୋଡ଼ିଯାଏ, କଠିନ ଅବସ୍ଥାକୁ ଯାଏ। ସେମିତି ଆମର ପାରିପାର୍ଶ୍ୱିକ ଅବସ୍ଥା କେତେ ନିଆଁ ଥିଲେ ମଧ୍ୟ, ଯଦି ମୋ ପାଖରେ ଆତ୍ମସଂଯମ ଥିବ, ତାହେଲେ ମଧ୍ୟ ଆମେ ପ୍ରକୃତିକୁ ପରିବର୍ତ୍ତନ କରିପାରିବା। ସେଥିପାଇଁ ଆଜିର ଯେଉଁ ମେଧାବୀ ଛାତ୍ରଛାତ୍ରୀ ଯେଉଁମାନଙ୍କୁ ଆଜିର ସମ୍ମାନ ଦିଆହେଉଛି, ସେମାନେ ଏହି ସମ୍ମାନକୁ ଉଚିତ ନ୍ୟାୟ ଦେବେ ଏବଂ ଆକୁ ଉଚିତ ସମ୍ମାନ ଦେବେ, ଯେପରିକି ସେମାନେ ନିଜର ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ବୁଝିବେ। ତତ୍ ସହିତ ଯେଉଁ ପରିବାରର ବାପା ମା ତାଙ୍କର ଯେଉଁ ଯାହା ବି ଆଶା ରଖିଛନ୍ତି, ଖାଲି ସେମାନେ ପରିବାରର ସମ୍ପତ୍ତି ନୁହନ୍ତି, ସେମାନେ ଏହି ଅଞ୍ଚଳର ସମ୍ପତ୍ତି, ସେମାନେ ଏହି ରାଜ୍ୟର ସମ୍ପତ୍ତି, ସେମାନେ ଏହି ଦେଶର ସମ୍ପତ୍ତି। ଭାଇ ଓ ଭଉଣୀମାନେ, ଆମର ଭାରତର ଦର୍ଶନ ଶାସ୍ତ୍ର ବହୁ ପୁରାତନ। ଆମେମାନେ କେବଳ କ'ଣ କରୁ, ଆମର ଯେଉଁ ପୁରାତନ ଦର୍ଶନ ଶାସ୍ତ୍ର ରହିଛି, ତାହା କେବଳ ଗୋଟିଏ ଧାର୍ମିକ ପୁସ୍ତକ ନୁହଁ, ତାହା କେବଳ ପୂଜା କରିବା ପୁସ୍ତକ ନୁହଁ, ସେଥିରୁ ଅନେକ ମାର୍ଗଦର୍ଶନ ଆମକୁ ମିଳିବାର ଥାଏ। ଆମକୁ ନିଜର ପାଠ୍ୟ ପୁସ୍ତିକା ସହିତ ଆମର ଯେଉଁ ପୁସ୍ତିକା, ଯେଉଁ ଦର୍ଶନ ଶାସ୍ତ୍ର ଆମକୁ ଭଲ ମଣିଷ ଗଢ଼ିବା ପାଇଁ, ଭଲ ମଣିଷ ହେବା ପାଇଁ ଆମକୁ ପ୍ରେରଣା ଦେଇ, ସେହିପରି କିଛି ପାଠ୍ୟ ପୁସ୍ତିକା ମଧ୍ୟ ଆମକୁ ପଠନ କରିବାକୁ ପଡ଼ିବ, ଏବଂ ସେହିପରି ବ୍ୟକ୍ତି ବିଶେଷଙ୍କର ଜିନିଷ ଗୁଡ଼ାକ, ଜୀବନୀ ଗୁଡ଼ାକ ପଢ଼ି ତାଙ୍କର ଜୀବନ କେମିତି ଅନୁପ୍ରାଣିତ ହେବା, ସେହି ଭାବରେ ବି ଆମକୁ କାମ କରିବାକୁ ପଡ଼ିବ। ସବୁବେଳେ ଆମେ ସବଜେକ୍ଟ ନଲେଜକୁ ଯିବାନି, ସବଜେକ୍ଟ ନଲେଜ ଆମକୁ ସାର୍ଟିଫିକେଟର ସଫଳତା ଦେବ। କିନ୍ତୁ ମୋର ପ୍ରଶ୍ନ ହେଉଛି, ଯେଉଁମାନେ ସବୁଠୁ ଭଲ ମାର୍କ ରଖିଛନ୍ତି, ଯେଉଁମାନେ ସବୁଠୁ ବେଷ୍ଟ ପୋଜିସନରେ ଅଛନ୍ତି, ସେମାନେ କ'ଣ ସମସ୍ତେ ସଫଳତା ଶ୍ରେଣୀ ପହଞ୍ଚି ପାରିଛନ୍ତି? ସେମାନେ ସଫଳତାରେ ପହଞ୍ଚିଲେ ମଧ୍ୟ ପୂର୍ଣ୍ଣତା ତାଙ୍କ ପାଖରେ ନଥାଏ। ଆମେ ଜଣେ ପୂର୍ଣ୍ଣତା ମଣିଷ ଆଡ଼କୁ ଯିବା ପାଇଁ ସେଇଟା ସବୁବେଳେ ଚେଷ୍ଟା କରିବା। ଯେମିତି ଦିନେ ଜଣେ ଆମେ ଯାହା କର୍ମଜୀବୀ କହୁ ଚାକିରିଆ ହଉ, ସିଏ ବହୁତ ଆପଣମାନଙ୍କ ପରି ଜଣେ ମେଧାବୀ ଛାତ୍ର ଥିଲେ, ବହୁତ କର୍ମଜୀବୀ ଥିଲେ ଏବଂ ନିଜର ହାର୍ଡୱାର୍କ ବଦଳରେ ନିଜର ସିନ୍ସିୟରିଟି ବଦଳରେ ହାଏଷ୍ଟ ପୋଜିସନ ସେ ଏକ୍ୱାୟାର କରିଥିଲେ। କିନ୍ତୁ ଏତେ ସବୁ ପାଇଲା ପରେ ମଧ୍ୟ ସେ ଖୁସି ନଥିଲେ, ତାଙ୍କ ପାଖରେ ଅବସାଦ ରହିଥିଲା। ସିଏ ତାଙ୍କର ସେ ଅବସାଦର କାରଣ ଖୋଜିବାକୁ ଯାଇକି ଜଣେ ଋଷିଙ୍କ ପାଖରେ ପହଞ୍ଚିଲେ। ଋଷି ତାଙ୍କୁ ତାଙ୍କ ଆଶ୍ରମରେ ରଖିଲେ, ଆଶ୍ରମ ରଖିକି ତାଙ୍କୁ କହିଲେ ଗୋଟେ କାହାଣୀ ଶୁଣ, ଗୋଟେ ଘଟଣାଟି ଶୁଣ। କିଛି ଦିନ ରହିଲା ପରେ ସେ ଘଟଣାଟି ସେ କ'ଣ କହିବାକୁ ଗଲେ ନା, ସେହି ଋଷିଙ୍କ ଆଶ୍ରମ ତରଫରୁ ଗୋଟେ ପ୍ରତିଯୋଗିତା ହେଇଥିଲା। କ'ଣ ସେ ପ୍ରତିଯୋଗିତା ଥିଲା? ରନିଙ୍ଗ ରେସ୍। ରନିଙ୍ଗ ରେସ୍ ଯଦି ହବ ତାର ଟ୍ରାକ୍ ପଏଣ୍ଟ କ'ଣ? ତା ଟ୍ରାକ୍ ପଏଣ୍ଟ ହେଲା ଯେମିତି ଆମର କେନ୍ଦୁଝର ମାନେ ପରିବେଶ କେତେ ସୁନ୍ଦର, ଯୋଉଟାକି ପାହାଡ ପର୍ବତ ପରିବେଶ, ଖାଟି ରାସ୍ତା, ଏବଂ ସେହି ଯୋଉ ଟ୍ରାକ୍ ରାସ୍ତା ଥିଲା ପାହାଡର ଖାଟି ରାସ୍ତା ଦେଇ ସମସ୍ତେ ରନିଙ୍ଗ କରିବେ। କିଛି ପ୍ରତିଯୋଗୀ ସେଥିରେ ପାର୍ଟିସିପେଟ କଲେ, ଯୋଉ ଖାଟିରେ ରନିଙ୍ଗ ରାସ୍ତା ଦେଇ ସେମାନେ ପାର୍ଟିସିପେଟ କଲେ, ଚାରି ପାଞ୍ଚ ଜଣ ପାର୍ଟିସିପେଟ କଲେ, ସେଥିରେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ଫୋର୍ଥ ସୂଚୀ ପଳେଇ ଆସିଲା। ଯୋଉମାନେ ଶୀଘ୍ର ପହଞ୍ଚି ଯାଇଥିଲେ, ଯିଏ ଜିତିଥିଲା ରେସ୍, ତାକୁ ପଚରାଗଲା ଆପଣଙ୍କର ଅଭିଜ୍ଞତା କୁହନ୍ତୁ। ହେଲେ ସିଏ ଯଦି ପ୍ରତିଯୋଗିତାର ଶୀର୍ଷ ସ୍ଥାନରେ ପହଞ୍ଚିଗଲେ ମଧ୍ୟ ତାଙ୍କ ଅଭିଯୋଗ ତାଙ୍କର ଯୋଉ ଅଭିଜ୍ଞତା ହିସାବରେ ସେ ବିଷୟରେ କିଛି କହିପାରିନଥିଲେ। କିନ୍ତୁ ଯୋଉ ବ୍ୟକ୍ତି ବିଶେଷ ଶେଷରେ ପହଞ୍ଚିଥିଲେ ତାଙ୍କୁ ତାଙ୍କର ଅଭିଜ୍ଞତା ପଚରାଯାଇଥିଲା। ତାଙ୍କୁ ଯେହେତୁ ତାଙ୍କର ଅଭିଜ୍ଞତା ପଚରାଯାଇଥିଲା, ସେତେବେଳେ ସିଏ କ'ଣ କହିଲେ ତାଙ୍କର ଅଭିଜ୍ଞତା ସ୍ତରରେ, ଆଜ୍ଞା ଯେତେବେଳେ ମୁଁ ରନିଙ୍ଗ କରୁଥିଲି କି ସୁନ୍ଦର ଏ ପାହାଡ଼ ତାକୁ ଉପଭୋଗ କଲି, କି ସୁନ୍ଦର ଫୁଲ ତାକୁ ମୁଁ ଉପଭୋଗ କଲି, କି ସୁନ୍ଦର କୋମଳ ମାନେ ଯୋଉ ପକ୍ଷୀମାନଙ୍କର ରାବ ତାକୁ ମୁଁ ଉପଭୋଗ କଲି, ଏ ଯୋଉ ଝରଣାର ଯୋଉ ପାଣି ଯୋଉ ଖସୁଛି ମୁଁ ତାକୁ ଉପଭୋଗ କଲି। ଏଇସବୁ ଉପଭୋଗ କରି କରି ସେ ଶୀର୍ଷ ସ୍ଥାନରେ ପହଞ୍ଚିଲା ବେଳକୁ ମୁଁ ଲାଷ୍ଟ ହେଇଗଲି। ଏହାର ଉତ୍ତରରେ ଯୋଉ ବ୍ୟକ୍ତି ବିଶେଷ ଯିଏ ବିଷାଦ କଷ୍ଟରେ ଥିଲେ, ସେ ଯାଇକି ସନ୍ନ୍ୟାସୀ କହିଲେ, ଆଜ୍ଞା ମୁଁ ମୋର ଉତ୍ତର ପାଇଗଲି। ମୁଁ ସବୁବେଳେ କ'ଣ କଲି, ଜୀବନ ସାରା ଖାଲି ଶ୍ରେଷ୍ଠତା ପାଇଁ ଚେଷ୍ଟା କଲି, ଯାହାଫଳରେ ମୁଁ ପୂର୍ଣ୍ଣତାକୁ ହରେଇଲି। ବର୍ତ୍ତମାନ

0: ମୁଁ ସୁଖର କାରଣଟା ଖୋଜିକି ପାଇଗଲି। ଠିକ୍ ସେମିତି ମୋର ଆଜିର ଏ କୋଟି ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ, ଆମେ ନିଶ୍ଚୟ ପାଠ ପଢ଼ିବା, ନିଶ୍ଚୟ ସମସ୍ତ ଅନୁଶୀଳନ ପାଳନ କରିବା, ତା ସହିତ ସହିତ ଭଲ ମଣିଷ ପାଇଁ ଯେଉଁ ଯେଉଁ ଜିନିଷ ଗୁଡ଼ାକ ଆମ ପାଖରେ ଯେଉଁ ରହିଛି ସେହି ଜିନିଷ ଗୁଡ଼ା ମଧ୍ୟ ପାଳନ କରିବା। ପୁଣି ସମସ୍ତଙ୍କୁ ପୁଣି ଗୋଟେ, ଯେହେତୁ ଆଜିର ଏହି ସମାଜର ଯେଉଁ ପରିସ୍ଥିତି ଅଛି, ବହୁତ ଆମେ ଯେଉଁ ମୋବାଇଲ ନିଶା, ମୋବାଇଲଟା ଆମ ପାଇଁ ଗୋଟେ ଅପରିହାର୍ଯ୍ୟ ଆମେ ସମସ୍ତେ ଜାଣିଛେ, କିନ୍ତୁ ସେହି ମୋବାଇଲର ଯେଉଁ ସଠିକ ୟୁଜ୍ ତାର କୌଶଳ ମଧ୍ୟ ଆମକୁ ଶିଖିବା ଦରକାର, ନହେଲେ ସିଏ ଆମର ଟାଇମ୍ କିଲର ହେଇଯିବ। ଖାଲି ସେତିକି ନୁହଁ, ନିଶା ଆମକୁ ଭଲ ମଣିଷ ନିଶା ରହିବାକୁ ପଡ଼ିବ। ଏହି ଯେଉଁ ନିଶା ଦ୍ରବ୍ୟ, ଯେଉଁ ମଦ ହଉ, ଗଞ୍ଜେଇ ହଉ, କିମ୍ବା ଯେକୌଣସି ନିଶା ଦ୍ରବ୍ୟ ଯେତିକି ବି ଚାଲିଛି ଆମର, ବହୁତ ମୁଁ ଯେହେତୁ ଗୋଟିଏ ଇଞ୍ଜିନିୟରିଂ ଅନୁଷ୍ଠାନରେ ଦୀର୍ଘ ବର୍ଷ ଧରି କାମ କରିଥିଲି, ଯାହାକି ପ୍ରତ୍ୟକ୍ଷ ଦର୍ଶୀ ଏବଂ ଯାହା ବି ପ୍ରତିଦିନ ଯେଉଁ ସମାଜରେ ଯେଉଁ ଘଟଣା ଗୁଡ଼ା ଘଟିଛି, ସବୁ ଭଲ ଭଲ ଛାତ୍ରମାନେ ମେଟ୍ରିକ ଟ୍ୟୁସନ ପରେ ତାଙ୍କର ବହୁତ ଅବକ୍ଷୟ ହେଉଛି ନିଶାଗତ କାରଣ ପାଇଁ, ସଙ୍ଗ ଦୋଷ ପାଇଁ। ସେଥିପାଇଁ ଏଇ ଯେଉଁ ନିଶା ଦୋଷ, ଏଇ ଯେଉଁ ସଙ୍ଗ ଦୋଷ, ଏଇଟା କେମିତି ତାଙ୍କୁ ଭଲ ମାର୍ଗରେ ନେବ, ଗୋଟେ ଭଲ ସାଙ୍ଗ ବାଛିବା, ଗୋଟେ ଭଲ ବନ୍ଧୁ ବାଛିବା, ଭଲ ପରିବେଶ ସୃଷ୍ଟି କରିବା। ଆଉ ଏଥିପାଇଁ କେହି ଆମ ପାଖରେ କ୍ୟାମେରା ଦେଖି ରହିନାହାନ୍ତି, ଆଉ ଆପଣଙ୍କର ଅଭିଭାବକ ଅଭିଭାବକ ଆପଣଙ୍କର ସ୍କୁଲର ଟିଚର ସବୁବେଳେ ଆପଣଙ୍କୁ ଆଖି ଦେଖିକି ବସିନାହାନ୍ତି, ଆପଣ ଆପଣଙ୍କର ନିଜର ଆଖି, କେଉଁ ଆଖି, ଆପଣଙ୍କର ଅନ୍ତର୍ଚକ୍ଷୁ, ଇନର ଆଇ, ସବୁବେଳେ ସେ ଅନ୍ତର୍ଚକ୍ଷୁ ସେ ଇନର ଆଇକୁ ସବୁବେଳେ ଖୋଲି ରଖିବା, ଯାହାଫଳରେ ସେ ଆପଣଙ୍କୁ ପ୍ରକୃତ ଦିଗ୍ଦର୍ଶନ ଦେଇପାରିବ।
1: ଏହି ପଞ୍ଚମ ମାଟ୍ରିକ ମେଧା ସମ୍ମାନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ବସନ୍ତ ଚକ୍ର ନିଜ ବକ୍ତବ୍ୟରେ କହିଥିଲେ,
2: ଆମ ଜିଲ୍ଲାରେ ଏ ବର୍ଷ ଆମେ ନୂଆ ପ୍ରକାର ଆମେ ବ୍ୟବସ୍ଥା ଅତୀତ ବର୍ଷ ମାନଙ୍କରେ, ପଞ୍ଚମ ବର୍ଷ ଅତୀତ ବର୍ଷ ମାନଙ୍କରେ ଆମେ ଏକ ବ୍ଲକ ଏବଂ ମ୍ୟୁନିସିପାଲିଟିର ଟପର ମାନଙ୍କୁ ସମର୍ଥିତ କରୁଥିଲୁ, କିନ୍ତୁ ଏ ବର୍ଷ ପରିବର୍ତ୍ତନ କରିକି ଆମେ ଜିଲ୍ଲାର ପ୍ରଥମ 10 ଜଣ ସହିତ ବ୍ଲକ ଏବଂ ମ୍ୟୁନିସିପାଲିଟିର ଟପର ମାନଙ୍କୁ ଆମେ ସମର୍ଥନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲୁ, ତାହା ମଧ୍ୟ ଆଜି ସାକାର ହୋଇଛି। ଆମେ ଯେଉଁ ସଂସ୍ଥାଟି ଗଠନ କରିଥିଲୁ ପ୍ରଥମେ 13 ବର୍ଷ ତଳେ, ଏଇଟା ସୀମିତ ଥିଲା ସେତେବେଳେ, ଯେ ଆମେମାନେ ଆମମାନଙ୍କର ସୁଖ ଦୁଃଖ ପାଇଁ ଏଠାକୁ ଆମେ ଆୟୋଜନ କରିଥିଲୁ, ଆମ ବୟସାଧିକ ହୋଇଥିଲା, ବିପଦ ଆପଦ ଭଲ ମନ୍ଦ ଉତ୍ସବ ବ୍ୟସନରେ ଆମେ ଏକାଠି ହେବୁ, ପରସ୍ପରକୁ ସାହାଯ୍ୟ କରିବୁ, ସୁଖ ଦୁଃଖରେ ଛିଡ଼ା ହେବୁ, ଏହି ଉଦ୍ଦେଶ୍ୟରେ ଆମେ ସଂସ୍ଥାଟି ଗଠନ କରିଥିଲୁ। ପରବର୍ତ୍ତୀ ସମୟରେ ଆକୁ ଆମେ ଚିନ୍ତା କରୁ ସମାଜ କ୍ଷେତ୍ରରେ କିଛି କାମ କରିବା, ଯାହା ହେଉ ଏଇଟା ଆମେ କାର୍ଯ୍ୟକ୍ରମଟି 5 ବର୍ଷ ହେଲା କରିଆସୁଛୁ। ଏହା ସଙ୍ଗେ ସଙ୍ଗେ ପ୍ରାୟ ସହାୟତାର ସମସ୍ତ ସଦସ୍ୟ ପ୍ରାୟ ଜଣେ ଦୁଇଜଣଙ୍କୁ ଛାଡ଼ିଥିଲେ, ସମସ୍ତେ ପ୍ରାୟ ଶିକ୍ଷକ, ସମସ୍ତେ ପ୍ରାୟ ଅବସରପ୍ରାପ୍ତ, ଏଇମାନେ ମଧ୍ୟ ଗୋଟିଏ ଜିଲ୍ଲାରେ ଗୋଟିଏ ଜିଲ୍ଲାସ୍ତରୀୟ ଅବସରପ୍ରାପ୍ତ ଶିକ୍ଷକ ସଂଗଠନ କରିଛନ୍ତି। ଏହି ସଂଗଠନ ମଧ୍ୟ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷାକର୍ମୀ ମାନଙ୍କୁ ମଧ୍ୟ ପ୍ରତିବର୍ଷ ସମ୍ବର୍ଦ୍ଧନା କରୁଛି। ପାଠ ତ ପଢ଼ିଛନ୍ତି, ଭଲ ପିଲାମାନେ ଭଲ ନମ୍ବର ରଖିଛନ୍ତି। ଏ ବର୍ଷ ଆମ ଜିଲ୍ଲାରେ 571 ନମ୍ବର, କିନ୍ତୁ ଅତୀତରେ ମଧ୍ୟ ଆମର ଅଛି, ଏ ଜିଲ୍ଲା ମଧ୍ୟ ପଛରେ ନୁହଁ, ଅତୀତରେ ମଧ୍ୟ ବୋର୍ଡରେ ଟପର ହେଇଥିଲା, ତେଣୁ ବେଷ୍ଟ ଚାଲୁଥିଲା, ଏ ଜିଲ୍ଲା ମଧ୍ୟ ଓଡ଼ିଶାରେ ଟପର ହେଇଥିଲା, କେନ୍ଦୁଝର ଜିଲ୍ଲାର ଏଗାରଟି ମଧ୍ୟ ଅଛି, ତେଣୁ ଭବିଷ୍ୟତରେ କାହିଁକି ନହେବ କହିହେବନି, ତେଣୁ ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବା, ଆମ ଶିକ୍ଷକ ସମାଜ ଚେଷ୍ଟା କଲେ ନିଶ୍ଚିତ ହେବ, ଅତୀତରେ ହେଇଥିଲା, ଆଗାମୀ ଦିନରେ ହେବ। ପାଠ ପଢ଼ୁଛନ୍ତି, ଭଲ ନମ୍ବର ରଖୁଛନ୍ତି, କିଏ ଡାକ୍ତର ହେବ, କିଏ ଇଞ୍ଜିନିୟର ହେବ, କିଏ IAS IPS ବଡ଼ ବଡ଼ ପଦବୀରେ ରହିବେ, ବହୁତ ରୋଜଗାର କରିବେ, ପ୍ରତିଷ୍ଠିତ ହେବେ ସମାଜରେ, କିନ୍ତୁ ଯେଉଁଭଳିଆ ଭଲ ମଣିଷ କଥା ଅଛି, ପ୍ରକୃତ ଭଲ ମଣିଷ ହେବା ଦରକାର, ଇଞ୍ଜିନିୟର ଡାକ୍ତର ହେଇଗଲେ ବା IAS IPS ପାଇଗଲେ ଭଲ ମଣିଷ ହେବ ତା କହିହେବ ନାହିଁ, ଭଲ ମଣିଷର ସଂଜ୍ଞା ଅଲଗା, ତାହା ପ୍ରଥମେ ଆରମ୍ଭ କରିବା ଆମେ ଘରେ ଘରୁ, ପିତାମାତା ବାପା ମା ଯିଏ ଅଛନ୍ତି, ଗୁରୁଜନ ଯିଏ ଅଛନ୍ତି, ବାପା ମା ଅଜା ଆଈ ବୁଢ଼ାପା ବୁଢ଼ୀମା, ଏମାନଙ୍କଠୁ ଆମେ ଭଲ ପାଇବା, ସେବା କରିବା ଆଜି ଆରମ୍ଭ କରିବା। ପିଲାମାନେ ସେବା ହେଉଛି ଗୋଟେ ବଡ଼ ଧର୍ମ, ଭଗବାନ ଈଶ୍ୱରୀୟ ଦାନ, ଏଇଟା ଈଶ୍ୱରଙ୍କର ଦାନ, ଆମେ ସମସ୍ତେ ସେବା କରି ଶିଖିବା, ଭଲ ପାଇବା ସମସ୍ତଙ୍କୁ, ଆଗେ ନିଜର ବୁଢ଼ାପା ବୁଢ଼ୀମା ଘରମାନଙ୍କରେ ଅଛନ୍ତି, ଆମେ ବୁଢ଼ାପା ବୁଢ଼ୀମା ହେଇଗଲୁଣି, ମୁଁ ସେଇଥିପାଇଁ କହୁଛି ପିଲାମାନେ, ତମ ଘରେ ଯେଉଁ ବୁଢ଼ାପା ବୁଢ଼ୀମା ଥିବେ, ଅଜା ହେଇଥିବେ, ମାମୁଁ ମାଇଁ ବାପା ମା, ଏଇ ଯେଉଁ ଗୁରୁଜନ ମାନେ ରହିଲେ, ଗୁରୁ ଏବଂ ଗୁରୁଜନ, ଏମାନଙ୍କୁ ସମସ୍ତଙ୍କୁ ଭକ୍ତି କରିବା, ସେବା କରିବା, ଭଲ ପାଇବା, ଭଲ ପାଇବା ଗୋଟେ ସ୍ୱର୍ଗୀୟ ଗୁଣ, ଆମେ ସେ ଗୁଣରେ ଦେଖି ଦେଖିତ ହେବା। ଆମେ ପିଲାମାନେ ଯେଉଁ କାମ କରୁଛନ୍ତି ଆମେ ଟିକେ ଆତ୍ମସମୀକ୍ଷା କରିବା, ମୁଁ ଯେଉଁ କାମଟି କରୁଛି ଭଲ କରୁଛି ତ, ଏହା ସମସ୍ତଙ୍କ ପାଇଁ ମଙ୍ଗଳଦାୟକ ହେବ ତ, କ୍ଷତିକାରକ ନୁହଁ ତ, ଲୋକ ମୋତେ ଖରାପ ଭାବିବେନି ତ, ଆମେ ଯେଉଁ କାମ କରିବାଟା ଯେଉଁ କାମଟି କରିବା।

0: ତାହା ଯେମିତି ସମାଜ ପ୍ରତି, ଘର ପ୍ରତି, ସମାଜ ପ୍ରତି, ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ ସେଭଳିଆ କାମ କରିବା। ପିଲାମାନେ ବିଷମ ନେବିନି, ତମେ ବହୁତ ଦୂରଦୂରାନ୍ତରୁ ଆସିଛ, ବେଶୀ କଥା କହିବିନି, ଗୋଟିଏ କଥା କହିବି, ଆମ ତୁମମାନଙ୍କର ଭବିଷ୍ୟତ ବହୁତ ଲମ୍ବା ପଡ଼ିଛି, ଆମର ତ ସରି ସରି ଆସୁଛୁ, ଆମେ ଗଣୁଛୁ କେଉଁଦିନ ଆମ କାଳ ସରିଯିବ, ତମର ବହୁତ ଦିନ ସମୟ ଅଛି। ଗୋଟେ ଇଂଲିଶ କବି ଜଣେ ଲେଖିଲେ, ପୋଏଟ ଜଣେ ଲେଖିଛନ୍ତି, ମାଇଲ୍ସ ଟୁ ଗୋ ବିଫୋର୍ ଆଇ ସ୍ଲିପ୍, ମାଇଲ୍ସ ଟୁ ଗୋ ବିଫୋର୍ ଆଇ ସ୍ଲିପ୍, ତୁମର ବହୁତ ଦିନ ଆହୁରି ଆଗକୁ କାମ ଅଛି କରିବା। ତମେ ଶୋଇବା ପୂର୍ବରୁ ତମକୁ ଆହୁରି ଅନେକ ଦିନ କାମ ଅଛି, ଅର୍ଥାତ୍ ଆମେ ଜୀବନ ଶେଷ ହେବା ପୂର୍ବରୁ ଆମକୁ ଅନେକ କାମ କରିବା। ଭଗବାନ ଆମକୁ ଏଇ ଯୋଉ ଜୀବନଟି ଦେଇଛନ୍ତି, ବିଶ୍ୱରେ ସମସ୍ତଙ୍କୁ ଦୁର୍ଲଭ ଜୀବନ ଆମକୁ ଦେଇଛନ୍ତି, ଏ ସମାଜ ପାଇଁ, ଏ ଦୁନିଆ ପାଇଁ କିଛି କାମ କରିବା ପାଇଁ ଭଗବାନ ଆମକୁ ପଠେଇଛନ୍ତି। ତେଣୁ ଆମେ ସମସ୍ତେ ଏ ସମାଜ ପାଇଁ କିଛି ଭଲ କାମ କରିବା, ନା କିଛି ରଖିବା, ଘର ପାଇଁ, ଗାଁ ପାଇଁ, ଅଞ୍ଚଳ ପାଇଁ, ଦେଶ ପାଇଁ, ରାଜ୍ୟ ପାଇଁ କିଛି ଭଲ କାମ କରିକି ଆମେ ଆନନ୍ଦ ଲାଭ କରିବା।
1: ଏ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଏବଂ ସମ୍ମାନିତ ଅତିଥି ଭାବରେ ସଦର ବିଇଓ ଅଙ୍କାର ଅନ୍ମେଷ, ଦାନୀ ଗ୍ରୁପ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ପରିଚାଳନା ନିର୍ଦ୍ଦେଶକ ବସନ୍ତ କୁମାର ଦାନୀ, ସହାୟତାର କୋଷାଧ୍ୟକ୍ଷ ମଦନମୋହନ ଦ୍ୱିବେଦୀ, ବରିଷ୍ଠ ସଦସ୍ୟ ଚିନ୍ତାମଣି ଜେନା ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟପ୍ରକାଶ ରାଉତ ପ୍ରମୁଖ କୃତି ଛାତ୍ରଛାତ୍ରୀଙ୍କୁ ଉପଦେଶ ଛଳରେ ଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରେଷ୍ଠ 12 ଜଣ ତଥା ବ୍ଲକସ୍ତରୀୟ ଶ୍ରେଷ୍ଠ 13 ଜଣ ଓ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ଡିଏନ୍ ହାଇସ୍କୁଲ ଅଧୀନରେ ପରୀକ୍ଷା ଦେଇ ସଫଳତା ହାସଲ କରିଥିବା ଜଣେ ତୃତୀୟ ଲିଙ୍ଗୀ ଛାତ୍ରଙ୍କୁ ମାନପତ୍ର ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଶ୍ରେଷ୍ଠ ଛାତ୍ର ଛାତ୍ରୀ ପ୍ରସ୍ତୁତ କରିଥିବା 20 ଜଣ ପ୍ରଧାନ ଶିକ୍ଷକଙ୍କ ମଧ୍ୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବାବୁଲାଲ ପ୍ରଧାନ, ନରେନ୍ଦ୍ର ପ୍ରଧାନ, କାଶୀନାଥ ମହାନ୍ତ, ଗୌରହରି ଗିରି, ଲମ୍ବୋଦର ମହାନ୍ତ, ପ୍ରସନ୍ନ ପରିଡ଼ା, ନଳିନୀ ଚନ୍ଦ୍ର ଘଣା, ସୁଧାକର ପଣ୍ଡା, ରବିନାରାୟଣ ସାହୁ, କାହ୍ନୁଚରଣ ସାମଲ, ବଳରାମ ରାଉତ, ବାଙ୍କବିହାରୀ ମହାନ୍ତ, ଭାଗିରଥୀ ଗିରି, ମନ୍ମଥ ମହାନ୍ତ ତଥା ବିଦ୍ୟାଳୟର ଶିକ୍ଷକ ଅଜ୍ଞାନ କୁମାର ଚାନ୍ଦ ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ। ଏହି ସମାରୋହରେ ସହାୟତାର ବରିଷ୍ଠ ସଦସ୍ୟ ସୁଶୀଲ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଷୀରୋଦ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

0: କେନ୍ଦୁଝର ସହରର ସଂସ୍କୃତି ଭବନଠାରେ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିସ୍ କିଡ୍ କିମ୍ସ କଳିଙ୍ଗ ଟିଭି ସହଯୋଗରେ ଓ କିସ୍ର ସଂଯୋଜକ ଜଗବନ୍ଧୁ ଦାସଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଟିଜିର ଚେୟାରମ୍ୟାନ୍ ରୋଟାରିଆନ୍ ଡକ୍ଟର ରାଜେନ୍ଦ୍ର ପଲେଇ କହିଥିଲେ,
1: ମୋ ନାଁ ରୋଟାରିଆନ୍ ଡକ୍ଟର ରାଜେନ୍ଦ୍ର ପଲେଇ, ଫାଉଣ୍ଡର ସିଟିଜି ଫାଉଣ୍ଡେସନ୍, ସିଟିଜି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍। ଆଜି ମୋତେ ଏହି ଆର୍ଟ ଅଫ୍ ଗିଭିଂ ପରିବାରର ସମସ୍ତେ ନିମନ୍ତ୍ରଣ କରିଥିଲେ। ମୁଁ ଆଜି ଏଠି ଗୋଟେ କଥା କହିଲି ଯେ ଆର୍ଟ ଅଫ୍ ଗିଭିଂ ଦ୍ୱାରା ଗୋଟେ ସୋସିଆଲ୍ କ୍ୟାପିଟାଲ୍ ଗ୍ୟାଦର୍ଡ଼ ହୁଏ, ଯାହା ଡକ୍ଟର ଅଚ୍ୟୁତ ସାମନ୍ତଙ୍କର ଲକ୍ଷ୍ୟ, ଯାହା ଅନ୍ୟକୁ ଦେଲେ ସୋସିଆଲ୍ କ୍ୟାପିଟାଲ୍ ଗ୍ୟାଦର୍ଡ଼ ହୁଏ, ଯାହା ଭଗବାନଙ୍କ ପାଖରେ ଇନ୍ଭେଷ୍ଟମେଣ୍ଟ ହୁଏ, ଆଉ ଯେତେବେଳେ ଭଗବାନ ରିଟର୍ଣ୍ଣ ଦିଅନ୍ତି ସେଇଟା ଗୋଟେ ମିରାକିଲ୍ ହୁଏ। ଏହି ଅନୁଷ୍ଠାନରେ ଆଜି ଯେପରି ଭାବରେ ସେମାନେ ଆୟୋଜିତ କରିଥିଲେ, ଡକ୍ଟର ମଳୟ ମହାପାତ୍ର ଓ ତାଙ୍କର ପରିବାରର ସମସ୍ତ ମେମ୍ବର, ଆର୍ଟ ଅଫ୍ ଗିଭିଂର ସମସ୍ତ ମେମ୍ବରମାନଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ। ଏହି ପ୍ରୋଗ୍ରାମ ଆଗକୁ ଜାରି ରହୁ, ଆମ ଅନୁଷ୍ଠାନ ମଧ୍ୟ ସଦାବେଳେ ଆର୍ଟ ଅଫ୍ ଗିଭିଂ ସହିତ ଅଛି, ଆପଣମାନଙ୍କ ସହିତ ଅଛି। ଆଉ ବହୁତ ଖୁସି ଲାଗେ ମିଡ଼ିଆ ବନ୍ଧୁମାନଙ୍କୁ, ଯେଉଁ ମିଡ଼ିଆ ବନ୍ଧୁମାନେ ଆସି ଏଇ ଲୋକଲୋଚନକୁ ଆଣୁଛନ୍ତି, ଆର୍ଟ ଅଫ୍ ଗିଭିଂକୁ ଆଣୁଛନ୍ତି। ଆଉ ଡକ୍ଟର ଅଚ୍ୟୁତ ସାମନ୍ତଙ୍କର ଯାହା ଲକ୍ଷ୍ୟ ଅଛି ଆର୍ଟ ଅଫ୍ ଗିଭିଂ ମାଧ୍ୟମରେ, ତାହା ପୂରଣ ହେଉ ବୋଲି ଆମେ ସମସ୍ତେ ପ୍ରେରଣା କଲୁ। ଆଉ ଏଇଠି ଗୋଟେ କଥା କହିଲି, ଆର୍ଟ ଅଫ୍ ଗିଭିଂ ଲୋକଙ୍କ ପରିଚୟର ତିଆରି କରିଦେଲାଣି, ଇଏ ଗୋଟେ ଇଣ୍ଟରନ୍ୟାସନାଲ୍ ଡେ ଭାବରେ ପାଳିତ ହେଲାଣି। ଆମେ ଆଜି ବହୁତ ଖୁସି, କେନ୍ଦୁଝରଭାଷୀ ବହୁତ ଖୁସି। ଆଉ ଏଇଠି ଯେଉଁ ଲୋକମାନେ ଥିଲେ ତାଙ୍କ ଭିତରେ ଗୋଟେ କଥା ଥିଲା, ଲଙ୍ଗ୍ ଲାଇଫ୍ ଅଚ୍ୟୁତ ସାମନ୍ତ, ଲଙ୍ଗ୍ ଲାଇଫ୍ ଡକ୍ଟର ଅଚ୍ୟୁତ ସାମନ୍ତ, ଲଙ୍ଗ୍ ଲାଇଫ୍ କିଟ୍ କିସ୍ କିମ୍ସ। ତେଣୁ ଆମେ ଗର୍ବ ଅନୁଭବ କରୁଛୁ ଯେ ଓଡ଼ିଶାରେ ଏଇଭଳିଆ ଗୋଟେ ଅନୁଷ୍ଠାନ ଅଛି ଯାହାକି ଆମମାନଙ୍କୁ ପ୍ରେରଣା ଦେଉଛି, ଲୋକଙ୍କୁ ଦେଲେ, ଲୋକଙ୍କୁ ସେବା କଲେ ଆମେ ନିଜେ ତା'ର ରିଟର୍ଣ୍ଣ ପାଇବା। ଯେପରି ଭଗବାନ କୌଣସି ଶସ୍ୟ ଦେଲେ, ଗଛଟେ ଲଗେଇଲେ ତା'ର ସାତ ଗୁଣ ରିଟର୍ଣ୍ଣ ମିଳେ, ସେହିଭଳିଆ ଆର୍ଟ ଅଫ୍ ଗିଭିଂ ଲୋକଙ୍କୁ ପ୍ରେରଣା ଦେଉଛି। ଆମେ ଯଦି କିଛି ଅନ୍ୟକୁ ସେବା କରିବା, ଲୋକଙ୍କୁ ସେବା କରିବା, ସିଏ ମଧ୍ୟ ସେହିଭଳି ସାତ ଗୁଣ ରିଟର୍ଣ୍ଣ ଆମକୁ ଦେବ।
0: କିସ୍ ଅଭିଭାବକ ସଂଘର ସମ୍ପାଦକ ଶ୍ୟାମସୁନ୍ଦର ନାୟକ ନିଜ ବକ୍ତବ୍ୟରେ କହିଥିଲେ,
2: ମୋ ନାଁ ହେଉଛି ଶ୍ୟାମସୁନ୍ଦର ନାୟକ, ମୁଁ ଏଇ ଯେଉଁ କିସ୍ କମିଟି ଅଛି କେଉଁଝରର ତା'ର ସମ୍ପାଦକ ଅଛି। ଆଜି ପ୍ରତିବର୍ଷ ଆଜିର ଦିନରେ ଏ ଆର୍ଟ ଅଫ୍ ଗିଭିଂ ପାଳନ କରାଯାଇଥାଏ। ଏ ଯେଉଁ ଦେବାର କଳା ସମସ୍ତଙ୍କ ପାଖରେ ନଥାଏ, କିଛି

0: ଲୋକଙ୍କ ପାଖରେ ଥାଏ ସେମିତି ଜଣେ ହେଉଛନ୍ତି ଜନଜାତିର ଜନନାୟକ ଡକ୍ଟର ଅଚ୍ୟୁତ ସାମନ୍ତ ସାର୍। ସେ ଏହାକୁ ଆମର 2013 ଠାରୁ ସେ ଏହାକୁ ପାଳନ କରି ଆସିଛନ୍ତି। ବର୍ତ୍ତମାନ 222 ଦେଶରେ ଏ ପ୍ରଚଳିତ ହେଲାଣି। ତେଣୁକରି ଏ ଯେଉଁ ଦେବାର କଳା ସମସ୍ତଙ୍କ ପାଖରେ ରହିବା ଦରକାର। ଭଗବାନଙ୍କର ଆଶୀର୍ବାଦ ଥିଲେ ସେ ଦେବାର କଳାଟା ସମସ୍ତଙ୍କ ପାଖରେ ରହେ। ଆଉ ସେ ଅଚ୍ୟୁତ ସାମନ୍ତ ସାର୍, ଡକ୍ଟର ଅଚ୍ୟୁତ ସାମନ୍ତ ସାର୍ ଆମକୁ କିଛି ଦେଇଛନ୍ତି ଏ ଆଦିବାସୀ ପରିବାରମାନଙ୍କୁ, ଯେଉଁ ଆଦିବାସୀର 30,000 ଛାତ୍ରଛାତ୍ରୀଙ୍କୁ ଯେଉଁ ଶିକ୍ଷାଦାନ କରୁଛନ୍ତି, ମାନେ ବିନା ପଇସାରେ ବିନା ଅର୍ଥରେ ତାଙ୍କର ଖାଇବା ପିଇବା ରହିବା ସବୁ ସୁବିଧା ସେ କରୁଛନ୍ତି। ତେଣୁକରି ତାଙ୍କର ଏଇ ଯେଉଁ ଦେବାର କଳା ରହିଛି ସେଥିପାଇଁ ସେ ଭଗବାନଙ୍କ ପାଖରେ ଜଣାଉଛନ୍ତି ଯେ ଅନ୍ୟମାନଙ୍କ ମଧ୍ୟରେ ମଧ୍ୟ ଏ ଦେବାର କଳା ରହୁ ଏବଂ ସମସ୍ତେ ସମସ୍ତଙ୍କୁ ଯଦି ଦେବାନେବା କରିବା ତାହେଲେ ଏ ସଂସାରର ପରିବର୍ତ୍ତନ ଆସିବ, ଏଥିରେ ଦ୍ୱିମତ ହେବାର ନାହିଁ।
1: କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣେ ବିଦ୍ୟାର୍ଥୀ ନିଜ ବକ୍ତବ୍ୟରେ କହିଥିଲେ,
2: ନମସ୍କାର, ମୁଁ ଗୁନଗୁନ ନାୟକ, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ KISS ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ। ଆଜି ହେଉଛି ଆର୍ଟ ଅଫ୍ ଗିଭିଙ୍ଗ ଡେ। ଏହା ହେଉଛି ଏକ ଆନ୍ତର୍ଜାତିକ ଦିବସ ରୂପେ ପରିଚିତ ହେଲାଣି। ଏହା 2013 ମେ ମାସ 17 ତାରିଖରେ ଆରମ୍ଭ ହୋଇଥିଲା। ଆଜି ଗୋଟିଏ ଦେଶରେ ରହିଥିଲା, ତାହା ଆଜି 222 ଦେଶରେ ପ୍ରଚାରିତ ହୋଇସାରିଲାଣି। ଏହା କେବଳ ଯେ ଓଡ଼ିଶା ସେଲିବ୍ରେସନ୍ କରୁଛି ତାହା ନୁହେଁ, ବରଂ ଏହା 222 ଦେଶରେ ପାଳିତ ହେଉଛି। ତେଣୁକରି ସମସ୍ତେ ଜାଣି ରଖିବା ଉଚିତ ଯେ ଦେବାର କଳା ସମସ୍ତଙ୍କ ପାଖରେ ନଥାଏ, ବରଂ ଦେବାର କଳା ଯିଏ ନିଜ ମନ ଭିତରେ ଭଗବାନଙ୍କୁ ସ୍ମରଣ କରିଥାଏ ତା ମଧ୍ୟରେ ଥାଏ। ତେଣୁକରି ସମସ୍ତଙ୍କୁ ଅନୁରୋଧ, ସମସ୍ତେ ଦେବାର କଳାକୁ ଆପଣାଇବା ଉଚିତ, ତେବେ ଯାଇ ଆମେ ଆଗକୁ ବଢ଼ିବା। ଯିଏ ଦେବାର କଳା ଜାଣିଛି, ଭଗବାନ ତାକୁ ସମସ୍ତ ଖୁସି ଅର୍ପଣ କରିଛନ୍ତି। ଏହାର ଏକ ଉତ୍କୃଷ୍ଟ ଉଦାହରଣ ହେଉଛନ୍ତି ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତ ସାର୍, ଯାହାଙ୍କୁ ଆଜି ଭଗବାନ ସମସ୍ତ ଖୁସି ଜ୍ଞାପନ କରିଦେଇଛନ୍ତି। ସେ ନିଜର ସମସ୍ତ ବୁଦ୍ଧି କୌଶଳ ବଳରେ ଆର୍ଟ ଅଫ୍ ଗିଭିଙ୍ଗ ଡେ ସେଲିବ୍ରେସନ୍ କରୁଛି, ଯାହା ଆଜି 222 ଦେଶ ପାଳିତ କରୁଛି।
1: ଏହି କାର୍ଯ୍ୟକ୍ରମରେ କିସ୍ ଅଭିଭାବକ ସଂଘର ଉପସଭାପତି ଶିବଶଙ୍କର ମାର୍ଡି ସଭାକୁ ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ଭାବରେ ଗୁଣାଶିକା କଲେଜର ଅଧ୍ୟକ୍ଷ ରାଜଶ୍ରୀ ଖଟୋଇ, ସମାଜସେବୀ ଓ ଲେଖକ ଭରତ ଚନ୍ଦ୍ର ପାତ୍ର, ବରିଷ୍ଠ ସାମ୍ବାଦିକ ସମାଜସେବୀ ମଳୟ ମହାପାତ୍ର, କିସ୍ ଅଭିଭାବକ ସଂଘର ସମ୍ପାଦକ ଶ୍ୟାମସୁନ୍ଦର ନାୟକ, ବଡ଼ବିଲ୍ର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ନରେନ୍ଦ୍ର ନାୟକ, ଗୁରୁଚରଣ ନାୟକ, ପ୍ରଶାନ୍ତ ନାୟକ, ନିତ୍ୟାନନ୍ଦ ନାୟକ, ବଳରାମ ମୁଣ୍ଡା, ପ୍ରବାନନ୍ଦ ସାହୁ, ଅଜିତ ଖଟୁଆ, ପ୍ରଦୀପ ସେଠୀ, ନୀଲୁ ଜେନା, ରାମଚନ୍ଦ୍ର ନାୟକ, ରମାକାନ୍ତ ଜୁଆଙ୍ଗ ଓ ଶ୍ରୀକାନ୍ତ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

0: ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ଆକାଶବାଣୀ କେନ୍ଦୁଝର। ସମୟ ସକାଳ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

0: आप सुन रहे हैं विविध भारती।
1: कार्यक्रम रिले करी प्रचार कलु विविध भारती राष्ट्रीय सेवारु आकाशवाणी केन्दुझर समय पूर्वाह्न 10:00। शुणंतु कार्यक्रम सूचना। आउ किछि समय परे पूर्वाह्न 10:02 शुणिबे संगीतर विशेष कार्यक्रम गीतांजलि। नाटक लुण प्रचार करिबु पूर्वाह्न 10:30। दिन 12:30 राज्यस्तरीय प्रसारण रे एक भारत श्रेष्ठ भारत ए कार्यक्रम रिले करि सुनाइबु आकाशवाणी कटक केन्द्ररु। दिन 1:20 शुणिबे महिला मानक निमन्ते कार्यक्रम वसुंधरा। अपराह्न 5:00 ओडिया हिंदी चलचित्र गीत सह केतोटी लघु संगीत प्रचार करिबु इंद्रधनु कार्यक्रम। अपराह्न 5:30 युवश्रोता बंधु मानक पई कार्यक्रम युववाणी रिले करि सुनाइबु आकाशवाणी कटक केन्द्ररु। संध्या 6:02 शुणिबे आदिवासी संगीतर कार्यक्रम बनसरभि। आज एथिरे शुणिबे ओराम गीत परिवेषण करिबे कुमुदिनी ओराम एवं साथी। ରାତି 7:00 ପ୍ରଚାର କରିବୁ କେତୋଟି ଲଘୁ ସଙ୍ଗୀତ। 7:25 ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ଆଜି ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ବନାନୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ପଲ୍ଲୀ ଗୀତ। ରାତି 8:15 କାର୍ଯ୍ୟକ୍ରମ ଜୀବନ ସଂଗ୍ରାମ। ବୈଠକୀ ଖଞ୍ଜନ କୀର୍ତ୍ତନ ପ୍ରଚାର କରିବୁ ରାତି 10:00। ରାତି 10:30 ଆକାଶବାଣୀର ଚିରସବୁଜ ଗୀତକୁ ନେଇ ଶୁଣିବେ କାର୍ଯ୍ୟକ୍ରମ ଚିରନ୍ତନୀ। ପୁଣିଥରେ କହି ରଖୁଛୁ, ରାତି 10:00 ସମୟରେ ବୈଠକୀ କୀର୍ତ୍ତନରେ ଶୁଣିବେ ଶତ୍ରୁଘ୍ନ ସାହୁ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ଗୀତ। ରାତି 10:30 ଶୁଣିବେ ଆକାଶବାଣୀର ଚିରସବୁଜ ଗୀତକୁ ନେଇ କାର୍ଯ୍ୟକ୍ରମ ଚିରନ୍ତନୀ। ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ସାବିତ୍ରୀ, ମୁଁ ଅଫିସ ଯାଉଛି।
0: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
3: ବାପରେ, ଏତେ ଟଙ୍କା?
0: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
0: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
5: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
4: କନକ ଜୁଏଲେରୀ, BS ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

0: विधिक सेवा प्राधिकरण अधिनियम 1987 की धारा 12 के तहत पात्र नागरिक निशुल्क कानूनी सहायता न्याय बंधु मोबाइल ऐप और www.probono-toj.in से प्राप्त कर सकते हैं।
1: QR कोड स्कैन करो तू 5000 रो कैशबैक पांतू बा आज बढ़िया दिन
2: फसिला UPI पिन एंटरिंग केवल टंका पठेवा पई उद्दिष्ट
3: RBI कहे
4: सचेतन होंतु सतर्क रहंतु।
5: ସକାଳର ଶୀତଳ ପବନ, ପକ୍ଷୀମାନଙ୍କର କୋହ କୋହତାନ ଆଉ ସୂର୍ଯ୍ୟଙ୍କ ସୁନେଲି କିରଣ ସହ ଆପଣଙ୍କୁ ଜଣାଉଛୁ ଅନେକ ଅନେକ ଶୁଭେଚ୍ଛା ଏବଂ ସ୍ୱାଗତ ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ ପରିସରରୁ। ପ୍ରିୟ ଶ୍ରୋତାବନ୍ଧୁ, ଜୀବନରେ କେତେକ ଲୋକ ଏମିତି ଥାନ୍ତି ଯେଉଁମାନଙ୍କ ସ୍ମୃତି ଠିକ୍ ହୋଇଥାଏ ସକାଳର ପ୍ରଥମ କିରଣ ପରି, ଯାହା ମନକୁ ଛୁଇଁଯାଏ, ଯାହାଙ୍କ ନାମ ମନେ ପଡ଼ିଲେ ହୃଦୟରେ ଅଜଣା ଖୁସି ଖେଳିଯାଏ। ସେଇ ପ୍ରିୟ ଅନୁଭୂତି, ସେଇ ମିଠା ସ୍ମୃତି ଓ ଭଲ ପାଇବାର କିଛି ସୁନ୍ଦର କଥାକୁ ନେଇ ଆଗେଇବ ଆଜିର ଗୀତାଞ୍ଜଳି। ସକାଳର ଏଇ ସୁନ୍ଦର ସମୟରେ ଯଦି କାହାରି ମିଠା କଥା ଶୁଣିବାକୁ ମିଳେ, ତେବେ ଦିନଟା ଆହୁରି ସୁନ୍ଦର ହୋଇଯାଏ। ପ୍ରେମ କେବଳ କହିବାରେ ନୁହେଁ, ଅନୁଭବ କରିବାରେ ଥାଏ, କେବେ ହସରେ, କେବେ ନିରବତାରେ, ଆଉ କେବେ ଅପେକ୍ଷାରେ।

ତମେ ଯେବେ ପ୍ରିୟା କୁହ, ମନରେ ସୁର ଝଙ୍କାର ହୁଏ, ନୀରବ ଏହି ହୃଦୟ ଭିତରେ ଅଜଣା ଖୁସିର ବର୍ଷା ହୁଏ। ତମ ମିଠା ସେଇ ଡାକରେ ସକାଳ ମଧ୍ୟ ଲାଗେ ସୁନ୍ଦର, ଚାନ୍ଦ ମଧ୍ୟ ହସି ଚାହିଁ ରହେ, ତାରା ହୋଇଯାଏ ଆହୁରି ଝଲମଲ। ତମେ ଯେବେ ପ୍ରିୟା କୁହ, ସମୟ ଯେମିତି ଥମିଯାଏ, ତମ ସପ୍ତର ମାୟା ଛୁଇଁ

ପ୍ରେମରେ ପଡ଼ିଥିବା ମଣିଷ ପାଇଁ ଆଜ୍ଞା ତାର ପ୍ରିୟ ମଣିଷଟି ହେଇଥାଏ ଦୁନିଆର ସବୁଠୁ ସୁନ୍ଦର, କାହିଁକିନା ସେଠାରେ ରୂପଠାରୁ ଅଧିକ ଥାଏ ଭଲ ପାଇବାର ମାୟା। ତାଙ୍କର ହସରେ ମନ ଖୁସି ହେଇଯାଏ, ତାଙ୍କର ନିରବତା ମଧ୍ୟ କବିତା ପରି ଲାଗେ। ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ଚାନ୍ଦ ମଧ୍ୟ ତା ପାଖେ ଫିକା ଲାଗେ, ତାହା ସର ମିଠା ଆଲୋକରେ ମୋ ମନ ପ୍ରତିଦିନ ହସି ଉଠେ। ହଁ ଶ୍ରୋତା ବନ୍ଧୁ, କେବେ କାହାରି ଛୋଟ ଯତ୍ନ ମଧ୍ୟ ହୃଦୟକୁ ଛୁଇଁଛେ। ଏ ଯେମିତି ସକାଳର ଗୋଟିଏ ସୁପ୍ରଭାତ, ଆଉ ରାତିରେ ଗୋଟିଏ ପଦ କଥା, ଗୋଟିଏ ଶବ୍ଦ ଧ୍ୟାନ ରଖିବ, ଏ ଛୋଟ ଛୋଟ କଥା ହିଁ ସମ୍ପର୍କକୁ ଆହୁରି ଗଭୀର କରିଦିଏ। ତା ଆଖିରେ ଅଛି ସ୍ୱପ୍ନର ନୀଳ ଆକାଶ, ତା କଥାରେ ଅଛି ମଧୁର ସୁର, ସେ ଯେତେବେଳେ ଧୀରେ ହସିଦିଏ ଦୁନିଆ ଲାଗେ ଆହୁରି ସୁନ୍ଦର। ସତ ପ୍ରେମ, ପ୍ରକୃତ ପ୍ରମେୟ କେବେ ବଡ଼ ବଡ଼ ଶବ୍ଦରେ ନୁହେଁ, ସେ ଲୁଚି ରହିଥାଏ ଅନୁଭୂତିରେ, ଅପେକ୍ଷାରେ, ଆଉ ହୃଦୟର ସେଇ ନୀରବ କଥାମାନଙ୍କ ଭିତରେ, ଯେଉଁଠାରେ କାହାରି ନାମ ମନେ ପଡ଼ିଲେ ହୃଦୟ ଧୀରେ ଧୀରେ ଗୀତ ଗାଇ ଉଠେ।

ପ୍ରେମରେ କେବେ କେବେ ଅଭିମାନ ଆସେ, କେବେ ନିରବତା ବି, ଆଉ କେବେ କାହାରି ଛୋଟ ପରିବର୍ତ୍ତନ ମଧ୍ୟ ହୃଦୟକୁ ଅଶାନ୍ତ କରିପକାଏ। ଯେଉଁ ମଣିଷଟି କାଲି ପର୍ଯ୍ୟନ୍ତ ହସର କାରଣ ଥିଲା, ସେଇ ଆଜି ନିରବ ହୋଇଗଲେ ମନ ପଚାରି ଉଠେ, ପ୍ରିୟା ମୋର ଏ କି କଲ? ହସୁଥିବା ମନକୁ କାହିଁକି ଚୁପ୍ କଲ? କାଲି ଯେଉଁ ଆଖିରେ ସ୍ୱପ୍ନ ଥିଲା, ଆଜି ସେଇ ଆଖିରେ କାହିଁକି ଅଭିମାନ ଭରିଦେଲ? ଶ୍ରଦ୍ଧାବନ୍ଧୁ, ଭଲ ପାଇବାରେ ରାଗ ଥାଏ, ଅଭିମାନ ଥାଏ, କିନ୍ତୁ ପ୍ରକୃତ ପ୍ରେମ କେବେ ଦୂରେଇ ଯାଏନି। ହୃଦୟ ସବୁବେଳେ ଚାହେଁ ସେଇ ପ୍ରିୟ ମଣିଷଟିଏ ପୁଣି ଥରେ ମିଠା କଥା କହୁ, ପୁଣି ଥରେ ହସିଦେଉ। ତୁମ ନିରବତା ଆଜି କଷ୍ଟ ହୋଇ ଧୀରେ ଧୀରେ ମନକୁ ଛୁଇଁଯାଏ, ତଥାପି ଏଇ ହୃଦୟ ତୁମକୁ ହିଁ ପ୍ରତିକ୍ଷଣ ଭଲ ପାଇଥାଏ।

ପାଣି ଇତିହାସର ସାଉଟା କଥା, କିନ୍ତୁ ଇତିହାସର କଥା ନୁହେଁ। ଇତିହାସର ଅଠାକାଣ୍ଡିଆରେ ଧରା ପଡ଼ିଥିବା ମୋ କଳ୍ପନାର ଚଢ଼େଇ ଯେଉଁ ସ୍ୱର ତୋଳୁଛି, ସେ ସ୍ୱର ପ୍ରତି ଯୁଗରେ କୌଣସି ନା କୌଣସି ନିଷ୍ପେଷିତ ଜାତିର ସ୍ୱର, କାଲିର, ଆଜିର, ପୁଣି ଆସନ୍ତାକାଲିର। ଯେତେବେଳେ କେହି ପାଶବିକ ଶକ୍ତି ସେ ସ୍ୱରକୁ ସ୍ୱୀକାର କରେ, ସୃଷ୍ଟି ହୁଏ ହୁଲ, ରିଭୋଲ୍ଟ, ବିଦ୍ରୋହ। ମୋ କାହାଣୀ ସାନ୍ତାଳ ବିଦ୍ରୋହ ସମୟର, 1856 ଶୀତ ଋତୁର, ଯେଉଁ ଋତୁରେ ମୋତେ ଛାଡ଼ି ଚାଲିଗଲା ମୋର ପ୍ରାଣପ୍ରିୟା ପତ୍ନୀ ଆବିଗେଲ। ତାର ସେଇ ନୀଳ ନୀଳ ଆଖି, କେରା କେରା କେଶ, ଆବିଗେଲ, ସେଇ ଆବିଗେଲର ସମାଧି ପୀଠକୁ ମୁଁ ଆସେ ଫି ବର୍ଷ ଶୀତ ଋତୁରେ, ତାର ସ୍ମୃତି ଫଳକରୁ ଧୂଳି ପହରେଇ ନିଏ ଦଲକାଏ ପବନ ହେଇ। ଆବିଗେଲ, ଆବିଗେଲ, ମୃତ୍ୟୁ 1856 ଫେବୃଆରୀ 7, ମୃତ୍ୟୁର କାରଣ ହଇଜା, ଏସିଆଟିକ୍ କଲେରା। ଆଇ ନୋ ଏଭ୍ରି ସିଙ୍ଗଲ ଡେ ପିପଲ ଡାଏ, ବଟ୍ ଦେ ଡୋଣ୍ଟ ଡାଏ ଅଫ୍ କଲେରା ଏନିମୋର। ମୁଁ କିଏ, ମୋର ପରିଚୟ କ'ଣ? ମୁଁ ଫ୍ରେଡ୍ରିକ୍ ଟେଲର, ବାଲେଶ୍ୱର ଜିଲ୍ଲାର ବଳରାମଗଡ଼ି ଲୁଡ଼ ଅଢ଼ଙ୍ଗର ପହରାଦାର, ଇଷ୍ଟ ଇଣ୍ଡିଆ କମ୍ପାନୀର ବଫାଦାର ପୋଲିସ ଅଫିସର। ବାଲେଶ୍ୱରର ଗାଁ ଲୋକେ ମୋତେ କହନ୍ତି ଲୁଣି ସାପ, ମୟୂରଭଞ୍ଜର ସାନ୍ତାଳ କହେ ମରଡ଼ା କଙ୍କଡ଼ା। ବଟ୍ ଆଇ ଟେଲ୍ ୟୁ, ଆଇ ଆମ୍ ନଟ୍ ଏ ସ୍ନେକ୍ ଇନ୍ ଦ ଗ୍ରାସ୍, ନଟ୍ ଏ କ୍ରାବ୍ ୱିଥ୍ 5 pairs ଅଫ୍ ଲେଗ୍ସ। ବଳରାମଗଡ଼ି ଅଢ଼ଙ୍ଗରେ ମୋର ପୋଷ୍ଟିଂ 1850। ସେଠି ଯେଉଁ ପୁରୁଣା ଭଙ୍ଗା ଘର, ସେଇଠି ଆସି ଲୁଚିଥିଲେ ମୋର ଜାତି ଭାଇ, ପାଖାପାଖି

0: ବ୍ୟାପି ଗଲା ନା, ଅଣାୟତ ହେଇ ପଡ଼ିଲା। ମୋ ପାଖରେ କ'ଣ ଥିଲା ଯେ ମୁଁ ଗାଁ ଗାଁ ବୋଲି ଟ୍ରିଟମେଣ୍ଟ କରିଥାନ୍ତି? ୟୁ ଟେଲ୍ ମି, ଇଜିଅର୍ ସେଡ୍ ଦେନ୍ ଡନ୍।
1: ଏବେ କ'ଣ ଶୁଣା ହେଉଛି, ବ୍ରିଟେନ୍ରେ ବି ହଇଜା ବ୍ୟାପିଲାଣି। ହାଉ ସ୍ୟାଡ୍।
0: ଫ୍ରେଡି, ଲଣ୍ଡନର ବ୍ରୋଡ୍ ଷ୍ଟ୍ରିଟ୍ରେ ଏବେ ଗୋଟେ ପାଣି ନଳକୁ ବନ୍ଦ କରିଦେଲେ ଡକ୍ଟର ଜନ୍ ସ୍ନୋ। ୟୁ ନୋ, ହଇଜା ଥମିଗଲା। ମନେ ହେଉଛି ହଇଜା ମଇଳା ଜଳରେ ବି ଆସିପାରେ।
1: ମୁଁ ତ ସେଇଥିପାଇଁ ପିଇବା ପାଣି ବାଲେଶ୍ୱରରୁ ମଗାଏ। ୟର୍ ଏଭ୍ରିଥିଙ୍ଗ୍ ଇଜ୍ ଫିଲ୍ଡି।
0: ଫ୍ରେଡି, ହେଲେ ଟ୍ରିଟମେଣ୍ଟ ପାଇଁ ଆମେ କେବଳ ଦେଇପାରିବୁ କ୍ୟାଲୋମେଲ। କ୍ୟାଲୋମେଲର ଅର୍ଥ କ'ଣ ଜାଣ ଫ୍ରେଡି?
1: ନା।
0: ବିୟୁଟି ଆଉ ବ୍ଲାକ୍, କଳା ବି ସୁନ୍ଦର ହେଇପାରେ ଫ୍ରେଡି। ମର୍କ୍ୟୁରିୟସ୍ କ୍ଲୋରାଇଡ୍।
1: ଇଣ୍ଟରେଷ୍ଟିଂ, କଳା ଭାରତୀୟଙ୍କ ପାଇଁ କଳା ରଙ୍ଗ ଦେବେନି ତ କ'ଣ ଧଳା ଦେବେ?
0: ଦ୍ୟାଟ୍ସ ଏ ଜୋକ୍ ପର୍ ଫ୍ରେଡି। କିନ୍ତୁ ୟୁ ନୋ, କ୍ୟାଲୋମେଲରେ ପାକସ୍ଥଳୀରେ ରକ୍ତସ୍ରାବ ହେବାର ଚାନ୍ସ ବେଶୀ, ରୋଗୀ ବି ମରିଯାଇପାରେ।
1: ଓ ଗଡ୍, ତେବେ
0: ରିସ୍କି। ଦ୍ୟାଟ୍ସ ଅଲ୍ ଏବାଉଟ୍ ଇଟ୍। ନେପୋଲିଅନ୍କୁ ହୁଏତ ଏଇ କ୍ୟାଲୋମେଲ ଦିଆଯାଇଥିଲା,
1: ସେଇଥିପାଇଁ ଏଠିକାର କଳା ଲୋକେ ଠାକୁରାଣୀଙ୍କୁ ପୂଜା କରୁଛନ୍ତି, ବାଜା ବଜେଇ ହଇଜାକୁ ତଡ଼ି ଦେଉଛନ୍ତି। ହାଉ ଷ୍ଟ୍ରେଞ୍ଜ।
0: ଗୋଟାଏ ବିଶ୍ୱାସ, ଫେଥ୍, ଆଉ କିଛି ନୁହେଁ।
1: କିଏ?
2: ସାହେବ, ଆମେ ହରି ହାଲଦାର, ପାସ୍ ଅଫିସର।
1: ଆସ ଭିତରକୁ ଆସ। ହ୍ୱାଟ୍ ହ୍ୟାପେଣ୍ଡ ହରି, ଏନି ପ୍ରୋବ୍ଲେମ୍?
2: ସାହେବ, ସାହେବ, ସେ ପାଚି ସୋନାରାମ ଆଜି ରାତିରେ ଦୁଇ ବସ୍ତା ଲୁଣ ଡଙ୍ଗାରେ ନେଇ ଫେରାର, ଘାଟରୁ ଡଙ୍ଗା ଫିଟେଇ ସାରିଛି। ଭଲ ଭଙ୍ଗା ଲୁଣ ଆଜ୍ଞା, କେତେ ସଫା ଚୁନା ଚୁନା।
1: କ୍ୟାଚ୍ ହିମ୍, କୋଉଠିକି ଯାଇପାରେ ଫାଷ୍ଟ ଫାଇଣ୍ଡ ଆଉଟ୍।
2: ମୁଁ ଲୁଣ ଦାରୋଗାକୁ ଖବର ଦେଇଛି ସାହେବ, ପତା ମିଳିଯିବ।
1: ୱିଶଫୁଲ୍ ଥିଙ୍କିଂ, ପତା ମିଳିଯିବ, ଫାଇଣ୍ଡ ଆଉଟ୍ ବାଇ ଏନି ମିନ୍ସ। ତମମାନେ ବି ଏଥିରେ ସାମିଲ ଅଛ। ଚୋରା ଲୁଣର ବେପାର ବଢ଼ିଛି ଖାଲି ତମମାନଙ୍କ ପାଇଁ।
2: ମା ବାପର ରାଣା ଆଜ୍ଞା, ନିୟମ କରି କହୁଛି, ଇଏ ହରି ହାଲଦାର ସେ ଅନୀତି କରିନି କି କରିବ ବି ନାହିଁ। ଏ ବର୍ଷ ଜାହାଜ କାଚିବାର ସମୟରେ ସେ ସାନ୍ତାଳ ଗୋଟାଏ ମାଝିକୁ ହାତ କରି ଅଢ଼ଙ୍ଗରେ ରହିଗଲା। ଆମେ ବି ତାକୁ ଡାଉଟ୍ କରେ ସାହେବ। ହଁ,
1: ଡାଉଟ୍ ଡାଉଟ୍ ଡାଉଟ୍, ଫାଇଣ୍ଡ ଆଉଟ୍ ହ୍ୱେର୍ ହି ଇଜ୍। ଆଇ ୱିଲ୍ ସୁଟ୍ ୟୁ ଆଟ୍ ୱାନ୍ସ। ମୋ ରାଇଫଲ୍ ଅନେକ ଦିନ ହେଲା ଶାନ୍ତ ଅଛି, ଥରେ ଗର୍ଜନ କଲେ ପ୍ରଳୟ ହବ।
2: ପ୍ରଳୟ ତ ହେଇସାରିଛି ସାହେବ, ସେ ପାଜି ସେତିକିରେ ଅଟକି ଯାଇ ନାହିଁ, ମେମ୍ ସାହେବଙ୍କୁ ବି ଉଠେଇ ନାହିଁ, ଦୁନିଆ ଆମର ଆସିଗଲା ସାହେବ।
1: ଷ୍ଟପ୍ ଇଟ୍ ୟୁ ସ୍କାଉଣ୍ଡ୍ରେଲ୍, ମୁଁ ତତେ ଶେଷ କରିଦେବି। ଗେଟ୍ ଆଉଟ୍, ଗେଟ୍ ଆଉଟ୍, ବାହାରି ଯାଉଛୁ।
2: ସତ କହୁଛି ସାହେବ, ଲୋକେ ଦେଖିଛନ୍ତି, ମଲାଙ୍ଗୀ ମାନେ ଆମକୁ ଖବର ଦେଲେ।
1: ଦେଖିଛନ୍ତି ଯଦି ଅଟକେଇଲେନି କାହିଁକି? ସେଇ ଗୋଟାଏ ପାଜି କ'ଣ ସମସ୍ତଙ୍କୁ ଟପିଗଲା? ଖବର ଆସିଛି, ଖବର ଦେବାକୁ। ସବୁ ମଲାଙ୍ଗୀ ମରିବେ, ଗୋଟି ଗୋଟି ହେଇ ସବୁ ଶେଷ ହେଇଯିବେ।
0: ପ୍ଲେଟ୍ କୁଲ୍, ପ୍ଲେଟ୍ କୁଲ୍ ଫ୍ରେଡି। ହ୍ୟାରି, ତମେ ଯାଅ, ପତା ଲଗାଅ ସେ ଡଙ୍ଗା କେଉଁ ଦିଗରେ ଯାଇଛି, ରିପୋର୍ଟ ଇମିଡିଏଟ୍ଲି। ହଁ ଶୁଣ
2: ଆଜ୍ଞା,
0: ଏ କଥା ଗୋପନ ରଖିବ।
2: ଆଜ୍ଞା, ଗୋଟା ପଣେ
0: ମେମ୍ ସାହେବଙ୍କୁ ଜବରଦସ୍ତ ଉଠେଇ ନିଆଯାଇଛି ବୋଲି ଯେମିତି କେହି ନ ଜାଣନ୍ତି।
2: ହଁ ସାହେବ।
0: ୟୁ ମେ ଗୋ ନାଓ, ଯାଅ।
2: ଆଜ୍ଞା।
0: ବାଇ ଦି ୱେ ଫ୍ରେଡି, ଏମିତି ବି ହେଇପାରେ ଆବିଗେଲ ନିଜ ଇଚ୍ଛାରେ?
1: ଅସମ୍ଭବ, ଆବିଗେଲ ମୋତେ ଭଲ ପାଏ। ସି ୱିଲ୍ ନେଭର ଗୋ ୱିଥ୍ ଆନ୍ ଇଣ୍ଡିଆନ୍।
0: ଆରେ, ତମର ଶହଶହ ନାରୀଙ୍କ ସହ ସମ୍ପର୍କ, ପୁଣି ଯୌନ ରୋଗ, ଏସବୁ ଯଦି ତାଙ୍କୁ ବାଧ୍ୟ କରିଥିବ
1: ତାହେଲେ ସେଇଟା ହବ ତାର ଶେଷ ନିଷ୍ପତ୍ତି। ଆଇ ୱିଲ୍ କିଲ୍ ହର୍, ମେ ବି।
0: ନୋ ଫ୍ରେଡି, ଉତ୍ତ୍ୟକ୍ତ ହୁଅନି, କମ୍ ଅନ୍, ଘୋଡ଼ାରେ ଆମେ ସେମାନଙ୍କୁ ଚେଜ୍ କରିବା, ଦେଖିବା କେତେ ବାଟ ସେ ଡଙ୍ଗା ବାଇ ନେବ। ହରି ଅପ୍, କମ୍ ଅନ୍।
3: ଲଭଲି, ଏଇଟା ଗୋଟେ ନୂଆ ଅନୁଭୂତି, ଆନ୍ ଏକ୍ସପିରିଏନ୍ସ। ଆକାଶରେ ତାରା, ଥଣ୍ଡା କୋହଲା ପବନ, ଦୁଇ ବସ୍ତା ଲୁଣକୁ ସାଥି କରି ତମେ ଆଉ ମୁଁ।
4: ଭାରି ଡର ମାରୁଛି ମ୍ୟାମ୍ ସାହେବ, ଛାତିରେ ସିନା ହୁଲ ନିଆଁ ଜଳୁଛି, ସାଥିଙ୍କି ମୁକୁଳେଇବାର ସଂକଳ୍ପ ଆସୁଛି, ହେଲେ ଡର ବି ନାଗୁଛି।
3: କାହାକୁ ଡରୁଛ?
4: ତୁମକୁ ଡରୁଛି ମ୍ୟାମ୍ ସାହେବ।
3: କାହିଁକି? ମୋର ଦେହ ମନ ସବୁକୁ ତ ତୁମ ଛାତିରେ ମୁଁ ସେଜ ପାରିଦେଇଛି,
4: ସେଇଥିପାଇଁ ତ ଡରୁଛି ମ୍ୟାମ୍ ସାହେବ, ସେଇଥିପାଇଁ।
3: କିନ୍ତୁ ମୋତେ ଅପହରଣ କରି ନ ନେଲେ ତମେ କ'ଣ ତମ ସାଥିମାନଙ୍କୁ ଜେଲ୍ରୁ ମୁକୁଳେଇ ପାରିବ? କେବେ ନୁହେଁ। ଫ୍ରେଡି ଇଜ୍ ଏ ବିଷ୍ଟ, ସେ ଗୋଟେ ପଶୁ।
4: ତମ ଭାଷାରେ ଯେତେ ବୁଝେଇଲେ ବି ମୁଁ

0: ବୁଝୁଛି ମ୍ୟାମ୍ ସାହେବ, ମୁଇଁ ତ ବାମନ ଘାଟିର ବଣ ପାହାଡ଼ ମୂଳକର ସାନ୍ତାଳ ଛୁଆ। ମୋତେ ସହରକୁ ଡର, ସହରର ମ୍ୟାମ୍ ସାହେବକୁ ଡର, ତା ସେ ଦୋ ପର ପର ମୁହଁଟାକେ ଡର।
1: ଡର କୁଳା ତମେ ସୋନାରାମ, ମୁଁ ଜାଣେ ଫ୍ରେଡ଼ି ମୋତେ ପାଇବା ପାଇଁ ଯେମିତି ହଉ ସେମାନଙ୍କୁ ଜେଲ୍ରୁ ଆଣିବ ଆଉ ତମ ହାତରେ ସଉଁପି ଦବ,
0: ଆଉ ବଦଳିଲେ ତମକୁ ନେଇଯିବ।
1: ଓ ସେଇଥିପାଇଁ ଡର, ମୁଁ ଯିବିନି ତା ସାଙ୍ଗରେ, ମୁଁ ତମ ସାଙ୍ଗରେ ବାପାନ ଘାଟାଇ ଯିବି।
0: ହେ ବାମନ ଘାଟି ହ,
1: ସେଇଆ ସେଇଆ, ମୁଁ ସେଇ ଗାଁରେ ରହିବି, ଚାଷ କରିବି, ମହୁ ତୋଳିବି, ଖଲିପତ୍ର ସାଉଠିବି, ଆଉ ଝରଣା ପାଖରେ ବସି ଅଭିମାନ କରିବି।
0: ଆଉ ମୁଇଁ ତମର ଲାଗି ଶାଳପତ୍ରର ଟୋପି ବନେଇ ଦେମି। ଯଦି ସାହେବ ଜବରଦସ୍ତି ତମକୁ ନେଇଯାଏ?
1: ଦ୍ୟାଟ୍ ୱିଲ୍ ନେଭର ହ୍ୟାପେନ୍।
0: କିସ କହିଲ?
1: ନାଇଁ ମୁଁ କହୁଥିଲି କ'ଣ ନା, ଆଚ୍ଛା ବଣର ପିଲା ହେଇ ତମେ ଏତେ ସୁନ୍ଦର ଡଙ୍ଗା ବାହିପାର କେମିତି?
0: ଗୋରାପର ମାଝି ମାନେ ମୋର ସାଙ୍ଗ ଯେ, ହଁ ତାଙ୍କଠୁ ଏ କୌଶଳଟା ଶିଖିଛି।
1: ଗୋରାପରେ ଲୁଣ ଭର୍ତ୍ତି ଆଉ ତମ ଡଙ୍ଗାରେ ପ୍ରେମ,
0: ଡର ଲାଗୁଛି ହେ, ମାନେ ଏତେ ଡର ଯେ ଡଙ୍ଗା ଆଉ ବୁଡ଼ିଯିବନି ତ?
1: 4 ବର୍ଷ ତଳେ 44 ଜାହାଜ ଏଇ ସମୁଦ୍ରରେ ବୁଡ଼ିଗଲା, କାଇଁ ମୁଁ ତ ଡରିଲିନି। ହେ କାନା, ଫ୍ରେଡ଼ି ହୁଏତ ଜାଣିପାରିଛି ଆମେ ପଳେଇ ଆସିବା କଥା।
0: ଜାଣିପାରିଛି କିସ? ମୁଁ ତ ଜଣେଇ ଦେଇଥିଲି ତାକେ।
1: କେମିତି?
0: ସେ ଛାଡ଼ ଅଫିସର ହରି ହାଲଦାର, ଇ ଡଙ୍ଗା ସେ ଛାଡ଼ ଅଫିସର ବାବୁର, ଇ ଚୋରା ଲୁଣ ଦିବସ୍ତା ବାଲେଶ୍ୱର ପଠଉଛି। ସେ ଜାଣିଥିଲା ମୁଇଁ ତମକୁ ରାତିରେ ଉଠେଇ ନେମି।
1: ଏଇଟା ଠିକ କଲନି ତମେ, ଫ୍ରେଡ଼ି ସତର୍କ ହେଇଯାଇଥିବ।
0: ଛାଡ଼ ଅଫିସରକୁ ନ ଜଣେଇଥିଲେ ମୁଇଁ ଡଙ୍ଗା କୋଉଠି ପାଇଥାନ୍ତି ମ୍ୟାମ୍ ସାହେବ? ତମେ ଜମା ବ୍ୟସ୍ତ ହୁଅନି, ଆଉ ଅଳ୍ପ ଦୂର ଗଲେ ବାଲିଘାଟ, ସେଠି ଡଙ୍ଗା ବାନ୍ଧି ଆମେ ଯିବା ଗୁଠି ବାଡ଼ି ଆଡ଼େ। ଗୋଳା ଗୋଦାମ ଆଡ଼େ ଗଲେ ବିପଦ, ବୁଝିଲ କି? ଗୁଠି ବାଡ଼ିରୁ ଅଳ୍ପ ଦୂର ଗଲେ ଛାଡ଼ ଅଫିସର ବାବୁର ଘର, ସେ ମୋତେ ଚାବି ଦେଇଛି, ସେଇଠି ମୁଁ ତୁମକୁ ରଖିବି, କେହି ଜାଣିପାରିବେନି। ତାପରେ ଖବର ପଠେଇବି ସାହେବକୁ, ହେ ସାହେବ ସୁରୀ ସ୍ୱରନ, ମଦନ ବାସ୍କେ, ଜୟୀ ମାଝି, ସତ୍ୟ ବେଶ୍ରା, ଇ ସମସ୍ତଙ୍କୁ ଜେଲ୍ରୁ ଖଲାସ କରିଦେ।
1: ଯଦି ସେ ନ କଲା
0: ଧମକ ଦେବି, ଜାଣିଥା ମ୍ୟାମ୍ ସବୁକୁ ମାରିଦେବି। ଯିବ
1: ହାଉ କ୍ରୁଏଲ, ତମେ କଥା କହିପାରୁଛ କେମିତି ସୋନାରାମ?
0: ସେଟା ମିଛ ଧମକ। ସାହେବ ଯଦି ଛନ୍ଦ କପଟ କରେ ତାହେଲେ ବାରୁଦରେ ଉଡେଇ ଦେବି। ହଁ
1: ବାରୁଦ କୋଉଠୁ ପାଇବ?
0: ଦିନାମାର ଗଳିରେ ଆମର ଜାତିର ଲୋକ ଅଛନ୍ତି ଯେ, ଦକ୍ଷିଣୀ ଜାହାଜକୁ ମାଲହାଣ୍ଡି ଦେଇ ହଳଦୀ କିଣନ୍ତି, ସେଇମାନେ ପୁରା ରଖିଛନ୍ତି ବାରୁଦ। ଦେଖ ଦେଖ ଦେଖ, ମୋର ତ ଲେବି ଅଛି ଏଇ ଦେଖ
1: ସୁନାରାମ।
0: ହଁ ତମେ ନିଜ ହାତରେ ଚିଠି ଲେଖିବ ମ୍ୟାମ୍ ସାହେବ, ସୋନା ମୋର ଉପରେ ଅତ୍ୟାଚାର କରୁଛେ, ତାର 7 ଜଣଙ୍କୁ ଖଲାସ କରିଦିଅ, ମୋତେ ଉଦ୍ଧାର କର। ତାପରେ ଦେଖିବ ଏ ସୋନା କେମିତି ସମସ୍ତଙ୍କୁ ମୁକୁଳେଇ ନେବ, ସାଥିକୁ, ତମକୁ, ନିଜକୁ।
1: ଘାଟ ଆସିଲାଣି
0: ଏଡ଼େ ପାଟିକି ସବୁ କରୁଛ ଦେ। ଦେଖ ଜାଙ୍ଗଲୁ ଜାଙ୍ଗଲୁ ରାତିରେ ଆମେ ପଳେଇ ଯିବା, ଏ ଲୁଣ ଦିବସ୍ତାକୁ ନେଇ କିଆ ବୁଦାରେ ଲୁଚେଇ ଦବା, ସେ ଛାଡ଼ ଅଫିସର ଆସିଲେ ତାର ସେ ନବ। ଆସ ଆସ ଆସ, ଓହ୍ଲେଇ ପଡ଼ ଡଙ୍ଗାରେ, ମା ହାତ ଧର, ଆସ ଆସ ଆସ, ଓହ୍ଲେଇ ପଡ଼ ପଡ଼ିବ।
1: ଡିଅର ଫ୍ରେଡ଼ି, ଲେସ୍ ସେଟ୍ ଅବାଉଟ ଇଟ୍ ଦ ବେଟର, ଦ ୱାଇଲ୍ଡ ବିଷ୍ଟ ହାଜ୍ ନିୟରଲି କର୍ନେଡ୍ ମି। ବିଫୋର ଦିସ୍ ଅଗ୍ଲି ଇନ୍ସିଡେଣ୍ଟ ସ୍ପ୍ରେଡ୍ସ ଲାଇକ୍ ୱାଇଲ୍ଡ ଫାୟାର, ରେସ୍କ୍ୟୁ ମି ଫ୍ରମ୍ ଦିସ୍ ଏମ୍ବାରାସିଂ ସିଚୁଏସନ୍। ମୋ ଆଖିରେ ଏଠି ଅନ୍ଧ ପୁଟୁଳି ବନ୍ଧା ହେଇଛି, ଏଣୁ ଠଉରେଇବା କଷ୍ଟ, ମୁଁ କୋଉ ଜାଗାରେ ବନ୍ଦୀ? ମୋତେ ଅନ୍ଧକୂପରୁ ରକ୍ଷା କର ସ୍ୱାମୀ ମୋର, ସୋନାରାମର ସେ 4 ଜଣ ସାଥୀଙ୍କୁ ଫେରେଇ ଦିଅ, ଫେରେଇ ଦିଅ, ମୋତେ ଏ କଳଙ୍କରୁ ମୁକ୍ତି ଦିଅ। ଇତି ତମର ହାପି।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 MHz ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ପୂର୍ବାହ୍ନ 11ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଆମର ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ। କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ। ଆମର ସମଗ୍ର ଭାରତ ବର୍ଷରେ ବିଭିନ୍ନ ରାଜ୍ୟର ସଙ୍ଗୀତର ରୂପରେଖ ଅଲଗା ଅଲଗା। ଆମେ ସଙ୍ଗୀତର ଭାଷାକୁ ନ ଶୁଣି ବାଦ୍ୟଯନ୍ତ୍ରକୁ ଶୁଣି ଜାଣିପାରୁ ଏହା କୋଉ ରାଜ୍ୟର ସଙ୍ଗୀତ।

0: ଆପଣ ଯେଉଁ ବାଦ୍ୟଯନ୍ତ୍ରକୁ ଶୁଣୁଛନ୍ତି ସେଥିରେ ଅଙ୍ଗୁଳି ଚାଳନ କରି ସୃଷ୍ଟି କରାଯାଇଛି ଅନେକ ସଙ୍ଗୀତ। ଆଜି ଆମେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ସେହିଭଳି ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ପାଇଛୁ। ସେ ହେଲେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ର, ଯିଏକି ନିଜ ମାଙ୍କଠାରୁ ପ୍ରେରଣା ପାଇ ଆଜି ସଫଳତାର ପାହାଚ ପରେ ପାହାଚ ଅତିକ୍ରମ କରି ଚାଲିଛନ୍ତି। ଗୁରୁ ପଦ୍ମିନୀ ଖୁଣ୍ଟିଆ ପଣ୍ଡିତ ସୁନାକର ସାହୁଙ୍କଠାରୁ ବେହେଲା ବାଦନ ଶିକ୍ଷା ଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ଧରି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ। କ୍ରମେ ସେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରରେ ବେହେଲା ବାଦନ କରିବା ସହିତ ଦେଶ ବିଦେଶରେ ମଧ୍ୟ ବେହେଲା ବାଦନ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର। ଯେମିତିକି 2019-20 ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ତାଙ୍କୁ ଭେଟୁଛନ୍ତି ସୁମିତ୍ରା ମହାପାତ୍ର।
1: ବିବିଧତା ମଧ୍ୟରେ ଏକତା ଆମ ଭାରତୀୟଙ୍କର ପରିଚୟ। ଭାରତର ବିଭିନ୍ନ ରାଜ୍ୟରେ ସଙ୍ଗୀତର ରୂପ ଭିନ୍ନ ଭିନ୍ନ। ଭୌଗୋଳିକ ଅବସ୍ଥିତି ନେଇ ଆମର ସଙ୍ଗୀତର ରୂପ ଅଲଗା ଅଲଗା ହୋଇଥାଏ। କୌଣସି ଶବ୍ଦ ନଥାଇ କେବଳ ବାଦ୍ୟଯନ୍ତ୍ରର ସ୍ୱର ଶୁଣିଲେ ବି ଆମେ ଜାଣିଦେଉ ଇଏ କୋଉ ରାଜ୍ୟର ସଙ୍ଗୀତ ଆମେ ଶୁଣୁଛୁ ବୋଲି। ହଁ ଶ୍ରୋତା ବନ୍ଧୁ, ଆଜି ଆମ ପାଖରେ ଅଛନ୍ତି ଓଡ଼ିଶାର ଜଣେ କଳାକାର, କିନ୍ତୁ ଯିଏକି ସୁଦୂର ମୁମ୍ବାଇର ଆକାଶବାଣୀ କେନ୍ଦ୍ରରେ ଅବସ୍ଥାପିତ ବର୍ତ୍ତମାନ ଆକାଶବାଣୀର ସର୍ବୋଚ୍ଚ ଶ୍ରେଣୀଭୁକ୍ତ କଳାକାର ପଣ୍ଡିତ କୈଳାସ ପାତ୍ର, ଯିଏକି ଆକାଶବାଣୀ ଜୟପୁର ଆକାଶବାଣୀ କଟକ କେନ୍ଦ୍ରରେ ତାଙ୍କର ବେହେଲା ବାଦନରେ ଶ୍ରୋତାମାନଙ୍କୁ ଚମତ୍କୃତ କରିଛନ୍ତି। ସୁଦୂର ମୁମ୍ବାଇରେ ବିଭିନ୍ନ ଚଳଚ୍ଚିତ୍ରରେ ଏବଂ ବିଭିନ୍ନ ମଞ୍ଚରେ ତାଙ୍କର କଳା ପରିବେଷଣ କରି ସମସ୍ତଙ୍କର ଆଦରର ପାତ୍ର ହୋଇପାରିଛନ୍ତି। ଆଜିର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ

0: ନେତ୍କଳାସ ପାତ୍ରଙ୍କୁ ଆମେ ସ୍ୱାଗତ କରୁଛୁ, ନମସ୍କାର।
1: ନମସ୍କାର, ବହୁତ ବହୁତ ଧନ୍ୟବାଦ ଆକାଶବାଣୀର ଶ୍ରୋତା ମାନଙ୍କୁ। ମୋର ହୃଦୟରୁ ନମସ୍କାର। କଟକ ମୋର ମଦର ଷ୍ଟେସନ, ମାନେ ମାତୃତ୍ୱର ଜାଗା, ଯୋଉଠୁ ମୁଁ ଆସି ବମ୍ବେରେ ଯୋଗୁ ଅବସ୍ଥାପିତ କରିଛି।
0: ଆମେ ଜାଣିଛୁ ଯେ ଆପଣଙ୍କର ଗବେଷଣାତ୍ମକ ମନୋବୃତ୍ତି, ସବୁବେଳେ ଆପଣ ଅଧିକରୁ ଅଧିକ ଜାଣିବା ପାଇଁ ଦୃଷ୍ଟିଭଙ୍ଗୀ ରଖିଥାନ୍ତି। ଆପଣ ଓଡ଼ିଶାର ସଙ୍ଗୀତରେ ବହୁତ ଦିନ ହେଲାଣି ଆପଣ ବେହେଲା ବାଦନ କରିଆସିଛନ୍ତି, କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ରରେ ରହୁଛନ୍ତି। ମହାରାଷ୍ଟ୍ରର ଯୋଉ ସଙ୍ଗୀତ ପରମ୍ପରା ରହିଛି ତା ସହିତ ଆପଣ ଓତପ୍ରୋତ ଭାବରେ ଜଡ଼ିତ ହେଇସାରିଲେଣି, ତେବେ ମୋର ପ୍ରଥମ ପ୍ରଶ୍ନ ରହିବ ଆପଣଙ୍କୁ, କି କି ପ୍ରକାରର ସଙ୍ଗୀତ ଆପଣ ମହାରାଷ୍ଟ୍ରରେ ଶୁଣନ୍ତି?
1: ଖାଲି ମହାରାଷ୍ଟ୍ର ନୁହଁ, କୌଣସି ଗୋଟେ ରାଜ୍ୟର ବା କୌଣସି ଗୋଟେ ଜନବସତିର ମ୍ୟୁଜିକ୍ ବିଷୟରେ ବା ସଙ୍ଗୀତ ବିଷୟରେ ଚିନ୍ତା କରିବାକୁ ହେଲେ ତାକୁ ରିସର୍ଚ୍ଚ କରିବାକୁ ପଡେ। ସେମିତି ମୁଁ ଜଣେ ବିଦ୍ୟାର୍ଥୀ ଭାବରେ ସଙ୍ଗୀତକୁ ରିସର୍ଚ୍ଚ କରୁଛି, ମୁଁ ଶିଖିବା ପାଇଁ ଆସିଛି ଏବଂ ଶିଖିବା ବାହାନାରେ ମତେ ଏଠି କିଛି କାମ ମିଳିଲା ଏବଂ ମୁଁ ସେ କାମ କରୁଛି। ସବୁଠୁ ବଡ କଥା ହେଲା, ଆମର କୌଣସି ରାଜ୍ୟର ହଉ, କୌଣସି ଦେଶର ହଉ ବା କୌଣସି ଜନବସତିର ହଉ, ସଙ୍ଗୀତ ଯୋଉ ଜିନିଷ ତାକୁ ଜାଣିବା ପାଇଁ ହେଲେ ଆମ ସାମ୍ନାରେ ପାଞ୍ଚଟା ସଙ୍ଗୀତ ସାମ୍ନାକୁ ଆସିବ। ମୁଖ୍ୟ ସଙ୍ଗୀତ ପାଞ୍ଚଟା ସାମ୍ନାକୁ ଆସେ। ସେ ପାଞ୍ଚଟା ମୁଖ୍ୟ ସଙ୍ଗୀତ ହଉଛି ଆଦିବାସୀ ସଙ୍ଗୀତ, ଲୋକ ସଙ୍ଗୀତ, ଲଘୁ ସଙ୍ଗୀତ ଏବଂ ଉପଶାସ୍ତ୍ରୀୟ ସଙ୍ଗୀତ ଆଉ ଶାସ୍ତ୍ରୀୟ ସଙ୍ଗୀତ। କୌଣସି ଜନବସତିର କୌଣସି ଗୋଟେ ପର୍ଟିକୁଲାର କ୍ଲାସିକାଲ ମ୍ୟୁଜିକ୍ର ତାର ଗୋଟେ ଲୋକ ସଙ୍ଗୀତ ଥିବ, ତାର ଗୋଟେ ଲଘୁ ସଙ୍ଗୀତ ଥିବ, ତାର ଗୋଟେ ଆଦିବାସୀ ସଙ୍ଗୀତ ଥିବ। ଆମର ସଙ୍ଗୀତଟା କଣ ହେଇଛି, ଡିଭିଜନ କେମିତି ଆରମ୍ଭ ହେଇଛି, ଆଦିବାସୀ ସଙ୍ଗୀତ ପ୍ରାୟ ସବୁ ଜାଗାର ସମାନ, ତାର ଇନ୍ଷ୍ଟ୍ରୁମେଣ୍ଟ ଗୁଡାକ ବି ସମାନ। ସେମାନେ ପ୍ରଥମରେ ଯେମିତି ଆମ ଓଡ଼ିଶାରେ ପ୍ରଥମରେ ସିଂହି ବୋଲି ଗୋଟେ ଇନ୍ଷ୍ଟ୍ରୁମେଣ୍ଟ ବାଜୁଥିଲା, ଶଙ୍ଖ ଭଳିଆ ସିଂହରେ ମାନେ ଗୋଟେ ଛେଦ କରିକି ସେମାନେ ବଜାଉଥିଲେ, ସେମିତି ମହାରାଷ୍ଟ୍ରରେ ଆଦିବାସୀ ସଙ୍ଗୀତ ଯାହାର ନାଁ ମହାରାଷ୍ଟ୍ରରେ ତାକୁ କୁହନ୍ତି ୱାର୍ଲି ସଙ୍ଗୀତ, ୱାର୍ଲି ଆଦିବାସୀ, ସେମାନେ ଗୋଟେ ପ୍ରକାରରେ ଯନ୍ତ୍ର ବ୍ୟବହାର କରୁଥିଲେ, ସେଇଟା ହଉଛି ସିଙ୍ଗି, ମାନେ ପୁଅ କରିକି ଯେମିତି ଶଙ୍ଖ ବାଜେ ସେଇ ପ୍ରକାର ବାଜେ। ଯେମିତି ଆମର କାଠର ଘୁଙ୍ଗୁର ଟାଇପ୍ର ବନେଇକି ସେମାନେ ତା ଦେହରେ ବଜାନ୍ତି। ଆଉ କମନ୍ ଜିନିଷ ହଉଛି ଢୋଲ, ଯୋଉ ଚମଡ଼ାରେ ଗୋଟେ ହାଣ୍ଡି ଉପରେ ଚମଡ଼ା ଦେଇ ସେମାନେ ବଜେ, ଯୋଉଟାକି ଆମ ଓଡ଼ିଶାରେ ବି ଆମର ଯେମିତି ଟ୍ରାଇବାଲ ମ୍ୟୁଜିକ ଜୟପୁରରେ କୋରାପୁଟରେ ଅଛି ବା ସମ୍ବଲପୁରରେ ଟ୍ରାଇବାଲ ମ୍ୟୁଜିକ ଅଛି, ସେମିତି ମହାରାଷ୍ଟ୍ରରେ ଅଛି। ପୁଣି ଲୋକଗୀତକୁ ଆମେ ଆସିବା, ମହାରାଷ୍ଟ୍ର ଟ୍ରାଇବାଲ ଗୀତ ବହୁତ ପ୍ରସିଦ୍ଧ, ତା ଦେହରେ ଗୋଟେ ଇନ୍ଷ୍ଟ୍ରୁମେଣ୍ଟ ବାଜେ, ସେ ତାର ଇନ୍ଷ୍ଟ୍ରୁମେଣ୍ଟ ନୁହେଁ, ଆକ୍ଚୁଆଲି ତନ୍ତୁ ଇନ୍ଷ୍ଟ୍ରୁମେଣ୍ଟ, ତାର ସାଉଣ୍ଡ। ଓଡ଼ିଶାରେ ବି ଗୋଟେ ତନ୍ତୁ ଇନ୍ଷ୍ଟ୍ରୁମେଣ୍ଟ ବାଟେ ଯୋଉଟାକି ଟ୍ରାଇବାଲ ମ୍ୟୁଜିସିଆନ ମାନେ ବଜାନ୍ତି, ତାର ସାଉଣ୍ଡ ଯଦି ଆପଣ ଚାହାନ୍ତି ତାହେଲେ ମୁଁ ବଜେଇକି ଶୁଣେଇ ପାରିବି ଟିକେ। ସେଟା ଗୋଟେ କମନ୍ ସାଉଣ୍ଡ, ସେଟା ସବୁ ଜାଗାରେ ପ୍ରାୟ ସମାନ। ମୁଁ ଏବେ ସେ ସାଉଣ୍ଡଟା ଶୁଣଉଛି, ମୁଁ ଭାଇଲିନ୍ ବଜେଇବି, କିନ୍ତୁ ମୋ ଭିତରେ ସେ ମୁଁ ଯେ ସେଟାକୁ ଷ୍ଟଡି କରୁଛି ସେ ପାଇଁ ମୁଁ ସାଉଣ୍ଡଟାକୁ ମୁଁ ଭାଇଲିନ୍ରେ କ୍ରିଏଟ୍ କରିପାରିବି। ଆପଣ ଲାଗିବନି ଏଟା ଭାଇଲିନ୍ ବାଜୁଛି, ତ ଆପଣ ସେ ସାଉଣ୍ଡ ଶୁଣନ୍ତୁ, ଏଇଟା ସବୁ ଜାଗାର ଟ୍ରାଇବାଲ ମ୍ୟୁଜିକ୍ର ଏଇ ସାଉଣ୍ଡ ଆସିବ।

ସାଉଣ୍ଡ ଆପଣ ସବୁ ଟ୍ରାଇବାଲ ମ୍ୟୁଜିକରେ ସାଉଣ୍ଡ ପାଇବେ ଏବଂ ଢୋଲ ଗୋଟେ ରିଦମ୍ ଇନଷ୍ଟ୍ରୁମେଣ୍ଟ ତା ଦେହରେ ଦରକାର ଢୋଲ ଆଉ ପର୍କସନ ହିସାବରେ ସେମାନେ ବହୁତ ପ୍ରକାର ଜିନିଷ ୟୁଜ୍ କରନ୍ତି ଯେମିତି ଦିଟା କାଠି ଠକ୍ ଠକ୍ କରି ସାଉଣ୍ଡ ହବ ଏବଂ ଘୁଙ୍ଗୁର ଟାଇପ୍ର କିଛି କାଠକୁ ଏକାଠି କରିକି ସେମାନେ ବଜାନ୍ତି ଇଏ ଗଲା ଟ୍ରାଇବାଲ ମ୍ୟୁଜିକ ଏଇଟା ମହାରାଷ୍ଟ୍ରରେ ଅଛି ଏବଂ ବହୁତ ପପୁଲାର ଆମର ମହାରାଷ୍ଟ୍ରରେ କିଛି ଫୋକ୍ ମ୍ୟୁଜିକ ଅଛି ନା ଯେମିତି ଲାବଣୀ ହେଲା ସେସବୁ ଆମର ଓଡ଼ିଶାରେ ଯେମିତି ଅଛି ଫୋକ୍ ମ୍ୟୁଜିକ ଆମର ସମ୍ବଲପୁରୀ ଲୋକ ସଙ୍ଗୀତ ସେମିତି ମହାରାଷ୍ଟ୍ରରେ ଲାବଣୀ ସଙ୍ଗୀତ ଅଛି ଯାହାକୁ ଆମେ କହୁଛୁ ସେ ଲୁଣର ଯୋଉ ଚାଷୀମାନେ ବା ଲୁଣକୁ ଯୋଉମାନେ କ୍ଷତିବାଡ଼ି କରନ୍ତି ସେଇମାନଙ୍କ ଠୁ ବୋଧେ ଏଇଟା ଆସିଛି ପ୍ରାଧାନ୍ୟ ଦେଇକି ମ୍ୟୁଜିକ ତିଆରି ହେଇଛି ତାର ସାଉଣ୍ଡ ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ ଫୋକ୍ ମ୍ୟୁଜିକର ସାଉଣ୍ଡ ବି ଭାଇଲିନ୍ରେ ବଜେଇକି ଶୁଣଉଛି ତା ସାଉଣ୍ଡ ଟ୍ରାଇବାଲ ମ୍ୟୁଜିକ କେମିତି ଅଲଗା ଆମେ ଧୀରେ ଧୀରେ ମ୍ୟୁଜିକକୁ ଡିଷ୍ଟିଙ୍କ କରିବାକୁ ଚେଷ୍ଟା କରିଛୁ ଡିଷ୍ଟିଙ୍କ କରିବାକୁ କେମିତି ଚେଷ୍ଟା କରିଛୁ ନା ଟ୍ରାଇବାଲ ମ୍ୟୁଜିକର ଯୋଉ ପ୍ଲେସମେଣ୍ଟ ଅଫ୍ ଶ୍ରୁତି ବା ସ୍ୱର ସେଟା ପରଫେକ୍ଟ ନୁହଁ ଏକ୍ଜାକ୍ଟଲି ଆମକୁ ଜଣା ନାହିଁ ଯେ କୋଉଠି ତ ଆମେ ଗୋଟେ ଅନ୍ଦାଜରେ ବଜୁଛୁ ତା ଦେହରେ ଏକ୍ଜାକ୍ଟ ସୁର ମିଳିବନି ଆପଣଙ୍କୁ ଗୋଟେ ଅନୁଭବ ମିଳିବ ସୁରର ଫିଲିଙ୍ଗସ ମିଳିବ ଏଇଟା ଧୀରେ ଧୀରେ ଧୀରେ ଯେତେବେଳେ ଲୋକସଙ୍ଗୀତକୁ ଆସୁଛି ଟିକେ ପରିମାର୍ଜିତ ହେଇକି ଆସୁଛି ତା ସାଉଣ୍ଡ ଆପଣଙ୍କୁ ଟିକେ ଲାଗିବ ଏମିତି ଦେଖନ୍ତୁ ଆପଣ ମନେ କରନ୍ତୁ ଯେମିତି ଓଡ଼ିଶାରେ ଆପଣ ଶୁଣିଥିବେ କେନ୍ଦ୍ରା ବଜାନ୍ତି ସେ ସାଉଣ୍ଡ ଭାଇଲିନ୍ରେ କେମିତି ଆସିବ

ମ୍ୟୁଜିକ୍ ସାଉଣ୍ଡ ଇଏ ଟିକେ ଆର ପ୍ଲେସମେଣ୍ଟ କରେକ୍ସନ ହେଲା ଭଳିଆ ଟ୍ରାଇବାଲ ମ୍ୟୁଜିକ୍ ରୁ ଫୋକ୍ ମ୍ୟୁଜିକ୍ ଆସିବା ପାଇଁ, ସେମିତି ମହାରାଷ୍ଟ୍ରର ଯୋଉ ଲାବଣୀ ତାର ଗୋଟେ ଷ୍ଟାଇଲ ଅଛି, ଆମର ମହାରାଷ୍ଟ୍ରରେ ଯେତେ ପ୍ରକାରର ମ୍ୟୁଜିକ୍ ଅଛି ସେ ମ୍ୟୁଜିକ୍ ଟିକେ ଚଞ୍ଚଳ ପ୍ରକୃତିର ମ୍ୟୁଜିକ୍, ମାନେ ନର୍ମାଲ ଯୋଉ ଆମର ଯେମିତି ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ୍ରେ ମାନେ ଯାହାକୁ କହନ୍ତି ଠେରାବ ଯାହାକୁ କହନ୍ତି ଆମେ ଯାହାକୁ ସନ୍ଥ ମ୍ୟୁଜିକ୍ କହୁଛୁ, ସେ ସିଷ୍ଟମଟା ପ୍ରାୟ ମହାରାଷ୍ଟ୍ରର ଲୋକାଲ ମ୍ୟୁଜିକ୍ ଲୋକପ୍ରିୟ ଗୀତ ଲଘୁ ସଙ୍ଗୀତ ସେଥିରେ ଦେଖିବାକୁ କମ୍ ମିଳେ। ଲାବଣୀର ଯୋଉ ଷ୍ଟାଇଲ ହଉଛି ସେଟା ବଜେଇକି ଶୁଣଉଛି, ସେଟା ହଉଛି ଏମିତି ବାଜିବ।

0: ଇଏ ଯୋଉ ଷ୍ଟାଇଲ ଆମର ଯେମିତି ସମ୍ବଲପୁର ଗୀତରେ ଅଛି ରଙ୍ଗବତୀ ଆମର ବହୁତ ଗୋଟେ ଫେମସ ଗୀତ ସେ ରଙ୍ଗବତୀ ଫେମସ ଗୀତ ପୂର୍ବରୁ ଯେମିତି ଢୋଲର ପାର୍ଟ ଅଛି ଆମେ ସମସ୍ତେ ଶୁଣିଥିବା ଆକ୍ୱେଣ୍ଟେଡ୍ ମାନେ ଏଇପଟା ବାଜେ ତାପରେ ରଙ୍ଗବତୀ ଗୀତ ଆସେ ସେମିତି ଲାବଣୀ ପୂର୍ବରୁ ବି ଏଇ ଆଜିରେ ଆମର ସମ୍ବଲପୁରରେ ଢୋଲ ବାଜେ ଏବଂ ଲାବଣୀ ପୂର୍ବରୁ ସେମାନେ ନାଲ ବଜାନ୍ତି ତା ଦେହରେ ଘୁଙ୍ଗୁରର ବି ବହୁତ ପ୍ରୟୋଗ କରନ୍ତି ଲଘୁ ସଂଖ୍ୟାର ଯୋଉ ପର୍ଯ୍ୟାୟ ସେଟା ମହାରାଷ୍ଟ୍ରରେ ବହୁତ ବିସ୍ତୃତ ଯାହା ମଧ୍ୟରେ ଆମର ମାନେ ସବୁ ସନ୍ଥବାଣୀ ଯେମିତି ସନ୍ଥ ତୁକାରାମ ସନ୍ଥ ନାମଦେବ ଏକନାଥ ଏ ପ୍ରକାର ବହୁତ ସନ୍ଥବାଣୀ ସେଥିରେ ଗାଇବା ଯାଏ ଯାହାକୁ ଅଭଙ୍ଗ କହୁ ଆମେ ଭଜନ ଏସବୁ ଜିନିଷକୁ ଛାଡିକି ମହାରାଷ୍ଟ୍ରରେ ଆଉ ଗୋଟେ ମାନେ ସ୍ପେଶାଲ ଗୀତ ଅଛି ଯୋଉଟାକି ପୁରା ମହାରାଷ୍ଟ୍ରରେ ଗାଇବା ବଜାଇବା ଯାଏ ସେଇଟା ହଉଛି ନାଟ୍ୟ ସଙ୍ଗୀତ ଯେମିତି ଆମ ଓଡ଼ିଶାରେ ନାଟକ ହୁଏ ବା ଯାତ୍ରା ହୁଏ ଆମେ ତାକୁ ଯାତ୍ରା କହୁ ମହାରାଷ୍ଟ୍ରରେ ସେମିତି ନାଟକ ହୁଏ ଆମ ସମୟର କଥା କହୁଛି ଆଜି କି 30-40 ବର୍ଷ ତଳେ ସେତେବେଳେ ବ୍ୟାକଗ୍ରାଉଣ୍ଡରେ ଯେମିତି ଆଜିକାଲି ଫିଲ୍ମରେ ବ୍ୟାକଗ୍ରାଉଣ୍ଡରେ ଅନ୍ୟ ଜଣେ ଗାଉଛି ଅନ୍ୟ ଜଣେ ଆକ୍ସନ୍ କରୁଛି ଲିପ୍ସିଂ କରୁଛି ସେ ସିଷ୍ଟମ ନଥିଲା ଯିଏ ରୋଲ୍ କରୁଥିଲା ସେଇ ଗାଉଥିଲା ତ ମହାରାଷ୍ଟ୍ରରେ ବି ସେଇ ସିଷ୍ଟମ ଥିଲା ଯିଏ ରୋଲ୍ କରିବେ ସେଇ ଗାଇବେ ଆ ପାଇଁ ଆମର ଯୋଉ ବାଲ ଗାନ୍ଧର ଜୀ ସବୁଠୁ ବଡ ନାଟ୍ୟ ସଙ୍ଗୀତର ଯୋଉ ଗାୟକ ସିଏ ନିଜେ ଗୋଟେ ବହୁତ ପ୍ରତିଷ୍ଠିତ ଆକ୍ଟର ବି ଥିଲେ ସେମାନେ ଏତେ ମାତ୍ରାରେ ଗୀତ ଶିଖୁଥିଲେ ଏତେ ମାତ୍ରାରେ ଗୀତକୁ ରିସର୍ଚ୍ଚ କରିକି ଜାଣୁଥିଲେ ତାପରେ ନାଟ୍ୟ ସଙ୍ଗୀତ ଗାଇ ପାରୁଥିଲେ ସେମିତି ନାଟ୍ୟ ସଙ୍ଗୀତର ଗୋଟେ ରାଗ ଅଛି ଏବଂ ତାର ଗୋଟେ ଗାଇବାର ଶୈଳୀ ଅଛି ଆଉ ତାର ନାଟକର ଯୋଉ ବିଷୟ ସେ ବିଷୟକୁ ନେଇକି ପ୍ରତିପାଦନ କରିବାର ଗୋଟେ କ୍ଷମତା ଅଛି
1: ଆଜ୍ଞା
0: ମୁଁ ମହାରାଷ୍ଟ୍ର ଗୋଟେ ସବୁଠୁ ବହୁତ ଫେମସ ଗୀତ ତାକୁ ଗାଇକି ଆପଣ ଶୁଣଉଛି ଯେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ଯେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ପିଆ ମିଲିନ୍ଦ ମକରନ୍ଦ ପିଆ ମିଲିନ୍ଦ ମଧୁଦେବନ ନନ୍ଦ ସୁଚନ୍ଦ ଛନ୍ଦ ଗେ ଛନ୍ଦ

ମାନେ ମକରନ୍ଦ ମାନେ ଯୋଉ ଆମେ ପରାଗଟାକୁ କହୁଛେ, ତ ସେଇଟାକୁ ସେ କଲେକ୍ସନ କରିବାକୁ ସବୁ ଜାଗାକୁ ଯାଉଛି, ତା ଭିତରେ ଅଛି ୱାର୍ଡିଂ କଣ ଅଛି

ଏଠି ଆଉ ଗୋଟେ କଥା ମୁଁ କହିବି ଆପଣଙ୍କୁ, ଯୋଉଟା ଓଡ଼ିଶାର ଅଛି ମହାରାଷ୍ଟ୍ରରେ ନାହିଁ। ଓଡ଼ିଶାର କିଛି ନିଜସ୍ୱ ରାଗ ଅଛି, ମୁଖାରୀ ଏବଂ ସାବେରୀ, ଏସବୁ ଓଡ଼ିଶାର ସ୍ପେଶାଲ ରାଗ। ଏ ରାଗ ଗୁଡାକ ଅନ୍ୟ କୋଉଠି ଶୁଣିବାକୁ ମିଳେନି। ସେମିତି ମହାରାଷ୍ଟ୍ର ଗୋଟେ ପର୍ଟିକୁଲାର କିଛି ରାଗ ନାହିଁ। ଇଏ ଯୋଉ ସବୁ ରାଗରେ ବନ୍ଧା ହେଇଛି ସେସବୁ ହିନ୍ଦୁସ୍ତାନୀ ମ୍ୟୁଜିକର ରାଗ। ଆମେ ପୁରା ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତକୁ ଆସିବା। ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତରେ ମହାରାଷ୍ଟ୍ର କିଛି ସ୍ପେଶାଲ କ୍ୱାଲିଟି ନାହିଁ, ଯୋଉଟାକି ହିନ୍ଦୁସ୍ତାନୀ ମ୍ୟୁଜିକର ଶାସ୍ତ୍ରୀୟ ସଙ୍ଗୀତକୁ ସେମାନେ ଆପଣେଇ ନେଇଛନ୍ତି। ଭଜନ ବି ରାଧାଙ୍କର, କୃଷ୍ଣଙ୍କର, ରାମଙ୍କର, ସବୁ ନର୍ଥ ସାଇଡ୍ର ବନ୍ଦିଶ ଆପଣଙ୍କୁ ଶୁଣିବାକୁ ମିଳିବ। ମହାରାଷ୍ଟ୍ରର କ୍ଲାସିକାଲ ବା ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ।

କେମିତି? ୟମନ ରାଗରେ ଗୋଟେ ବନ୍ଦିଶ ଅଛି ଯୋଉଟାକି ବହୁତ ପପୁଲାର ବନ୍ଦିଶ, ଆମେ ସମସ୍ତେ ଜାଣିଛୁ ବା ୟମନ ରାଗ ଆରମ୍ଭ କଲେ ଶିଖିବାକୁ ତାକୁ ଶିକ୍ଷା ଦିଆଯାଏ ହିନ୍ଦୁସ୍ତାନୀ ମ୍ୟୁଜିକରେ। ତାର ବୋଲ ହଉଛି ଏରି ଅଲି ପିଆ ବିନା କଲନ ପଟ ତ ମହେ ଘଡ଼ି ପଲ ଚିହ୍ନ ଦିନ ଜବ ସେ ଗଏ ପର ଦେଶ ଗମନ ଚିହ୍ନ ରତିଆ କଟ ତ ମହେ ତାରେ ଗିନ ଦିନ। ତାର ବନ୍ଦିଶର ସ୍ୱର କେମିତି ଶୁଣନ୍ତି।

ମାନେ ଇଏ ଯୋଉ ଗୀତ ଆପଣ ଟିକେ ବିଚାର କରନ୍ତି, ଗୋଟେ ନାୟିକା ସେ ଦୁଃଖୀ ଅଛି, ସେ ମୋର ଏମିତି ଦିନ ଯାଉଛି ତାରା ଗଣି ଗଣିକି ମୁଁ ଏତେ ଦୁଃଖୀ, ମୋ ପିଲା ଯେବେ ପରଦେଶକୁ ଚାଲିଯାଇଛି, ଆପଣଙ୍କୁ ଏ ଗୀତର ବନ୍ଦୀ ଶୁଣିଲା ପରେ ଲାଗୁଛି ସିଏ ଗୋଟେ ଦୁଃଖରେ ଗାଉଛି ବୋଲି? ଯଦି ଆରେଞ୍ଜର ଥିବ ସିଏ ଆପଣଙ୍କୁ ଗାଇଡ କରିବ, ଏ ଗୀତ ଏମିତି ନ ଗାଇକି ଏମିତି ଗାଆନ୍ତୁ, ଆପଣଙ୍କ ସ୍ୱର ସମାନ ରହିବ। ये रे रे रे रे

0: ଶବ୍ଦକୁ ନୋଟେସନ ମଧ୍ୟରେ ବାନ୍ଧି ଦେଇଛନ୍ତି,
1: ବାନ୍ଧିଛନ୍ତି ଏବଂ ସରଳତା କରିଦେଇଛନ୍ତି, ବହୁତ ସରଳ, ମାନେ କେହି ଗୋଟେ ଛୋଟ ପିଲା ବି ଦେଖିଲେ ସେ ବୁଝିଯିବ ଯେ ହଁ ଏ ରି ଏଇଟା ତ ଗୀତରେ ଗାଇ ହବନି, ଅଟୋମେଟିକ ସେ ଆସିବ ଏ ରି ଏ ରି ଓ ଅଟୋମେଟିକାଲି ଆସିବ, କିନ୍ତୁ ତାର ମେନ୍ ଯୋଉ ସ୍କେଲିଟନ୍ ଆପଣଙ୍କର ସେଟା ନି ପା ରେ ସା ଗା ରେ ଗା ଗା, ସେ ବନ୍ଦିଶ ଭିତରେ ତାଙ୍କୁ ସେଇଟା ଦେଖାଯାଇଛି ଆଉ ସିଏ ଲିପିବଦ୍ଧ କରିଛନ୍ତି। ଲିପିବଦ୍ଧ ହେଲା ଠୁ କଣ ହେଇଛି ନା ଆମର ଯୋଉ କନଫ୍ୟୁଜନ୍ ସେଟା ଦୂର ହେଇଛି। ଆମ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ମାନଙ୍କ ଭିତରେ ଯଦି କେବେ କ୍ଲେଶ ହୁଏ ଯେ ଏଇଟା ଠିକ ସେଇଟା ଠିକ, ତ ଆମେ ସେମାନଙ୍କ ଦି ଜଣଙ୍କର ମାନେ ବହି ଗୁଡାକ ଆଣିକି କମ୍ପେୟାର କରୁ। ପଲିସ୍କଙ୍କ ପଦ୍ଧତିରେ ଯୋଉ ନୋଟେସନ ପଦ୍ଧତି ଟିକେ ଅଲଗା, ଆଉ ଭାତକଣ୍ଡେଜୀଙ୍କର ନୋଟେସନ ପଦ୍ଧତି ଟିକେ ଅଲଗା। ଭାତକଣ୍ଡେଙ୍କର ନୋଟେସନ ପଦ୍ଧତି ମୁଁ ଆପଣ କହୁଛି, ତା ଦେହରେ ବି ସାରେଗାମ ପାଦାନ ଲେଖାଯାଏ। ତାଙ୍କ ପଦ୍ଧତିରେ କଣ ହୁଏ, ଆମେ ଯଦି ସାରେଗାମ ଗୋଟିଏ ମାତ୍ରାରେ କହିବା ତାହେଲେ ସାରେଗାମ ଲେଖି ତା ତଳେ ଗୋଟେ ବନ୍ଧନୀ ଦବା, ଗୋଟିଏ ବନ୍ଧନୀରେ ଚାରି ଜଣକୁ ବାନ୍ଧି ଦବା, ତ ଏକ ଦୋ ତିନ ଚାର ସାରେଗାମା ସାରେଗାମା ସାରେଗାମା ସାରେ, ମାନେ ଆମେ ଗୋଟିଏ ମାତ୍ରାରେ ସାରେଗାମ କରୁଛେ। ପଲିସ୍କନଙ୍କର ସେ ସିଷ୍ଟମ ନଥିଲା, ସିଏ କଣ କରିଥିଲେ ୱେଷ୍ଟର୍ଣ୍ଣ ମ୍ୟୁଜିକ ଫଲୋ କରିକି ଜିରୋ ବୋଲି ଗୋଟେ ଜିନିଷକୁ ଡେଭଲପ କରିଥିଲେ। ଦେଖନ୍ତୁ ସାରେଗାମା ସିଏ ଲେଖିଲେ, ସାରେଗାମାଟା ଆପଣଙ୍କ ଗୋଟିଏ ମାତ୍ରାରେ ଚାରିଟା ଲେଟର ଆସୁଛି, ଗୋଟିଏ ମାତ୍ରା ଚାରିଟା ଲେଟର ଆସୁଛି ମାନେ ଗୋଟାଏ ଲେଟରର ଯୋଉ ଭାଲ୍ୟୁଟା କେତେ 1.4, ତ ସିଏ କଣ କରୁଥିଲେ ନା ସେଠି ହାଫ୍ ବନ୍ଧନୀ ତଳେ, ତ ଏ ସିଷ୍ଟମ ଲେଖୁଥିଲେ। ଆଉ ଦି ଜଣଙ୍କର ବାର୍ ସିଷ୍ଟମ ସମାନ ଥିଲା, ସବୁ ଜିନିଷ ସିଷ୍ଟମ ସମାନ ଥିଲା, ବନ୍ଦିଶ ବି ସିଏ ବନ୍ଦିଶ ଯୋଉ ଲେଖିଛନ୍ତି ଇଏ ବି ସେଇ ବନ୍ଦିଶ ଲେଖିଛନ୍ତି, କିଛି ସେମିତି। ଆଉ ଦି ଜଣ ଯାକ ହିନ୍ଦୁସ୍ତାନୀ ରହି ଗୁଣୀ ବା ବିଦ୍ୱାନ, ଦି ଜଣ ହିନ୍ଦୁସ୍ତାନୀ ଲେଖିଛନ୍ତି ଏବଂ ଦି ଜଣ ଯାକ ଗ୍ୱାଲିୟର ଘରାନାକୁ ହିଁ ବେଶୀ ପ୍ରାବଲ୍ୟ ଦେଇଛନ୍ତି।
0: ଆପଣ ତ ଖୁବ୍ ସୁନ୍ଦର ଭାତକଣ୍ଡେ ପଦ୍ଧତି ଏବଂ ପଲୁସ୍କର ପଦ୍ଧତି କିଭଳି ଉଭୟଙ୍କର ସମତା ରହିଛି ଏବଂ ଭିନ୍ନତା ରହିଛି ସେ ବିଷୟରେ ସୁନ୍ଦର ବୁଝେଇକିରି କହିଦେଲେ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଜଣେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ, ତା ଛଡ଼ା ଖୁବ୍ ସୁନ୍ଦର ଭାବରେ ଗାଇପାରୁଛନ୍ତି ମଧ୍ୟ। ଆଜି ଆମର ଶ୍ରୋତାମାନେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା ବିଷୟରେ ବିସ୍ତୃତ ଭାବରେ ଜାଣିଥିବେ ଏବଂ ନିଶ୍ଚୟ ଆନନ୍ଦିତ ହେଇଥିବେ ମଧ୍ୟ। ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ଆପଣ ସୁଦୂର ମୁମ୍ବାଇରେ ରହି ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇପାରିଛନ୍ତି ଏବଂ ଆପଣଙ୍କର ଦୀର୍ଘ ଦିନର ସଙ୍ଗୀତ କ୍ଷେତ୍ରରେ ଯେଉଁ ଅନୁଭୂତି ଆମ ସହିତ ବାଣ୍ଟିଛନ୍ତି ସେଥିପାଇଁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରିଥାନ୍ତୁ ଏବଂ ଆପଣ ଓଡ଼ିଶାର ନାଁକୁ ଗୌରବାନ୍ୱିତ କରନ୍ତୁ ଏବଂ ଏହି କଳା କ୍ଷେତ୍ରରେ ଆପଣ ଆହୁରି ଆଗକୁ ଯାଆନ୍ତୁ, ଏତିକି ଆମର ଜଗନ୍ନାଥଙ୍କ ପାଖରେ କାମନା। ନମସ୍କାର।
1: ନମସ୍କାର।
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଶୁଣିଲେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା, ଏ ସମ୍ପର୍କରେ ବିଶିଷ୍ଟ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ରଙ୍କ ସହିତ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଥିଲେ ସୁମିତ୍ରା ମହାପାତ୍ର। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ସେସଲା କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ସୁପର୍ଣ୍ଣା ଦତ୍ତ, ପ୍ରଯୋଜନା ବିନୟ ସାମନ୍ତରାୟ। ଆକାଶବାଣୀ କଟକର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ବର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଟୋଲ୍ ଫ୍ରି ନମ୍ବରଟି ଆଉ ଥରେ କହି ରଖୁଛୁ, 1800117800। ଘୋଷଣାଟି ଏଇଠି ଶେଷ ହେଲା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘରେ ଦିନ ଗୋଟାଏ ବଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ

ସଂସାରରେ ଜନ୍ମ ନେଲେ ମୃତ୍ୟୁ ସୁନିଶ୍ଚିତ, ତେଣୁ ପ୍ରତିଦିନ ପ୍ରଭୁଙ୍କ ନାମ ଭଜନ କରି ସୁକର୍ମ କରିବା ଉଚିତ।

0: ପ୍ରାଚୀର୍କୁଲୁ ମୁଣ୍ଡା ଗୀତ ପରିବେଷଣ କରିଥିଲେ ବିନୋଦ କାଣ୍ଡୁଲାନା ଏବଂ ସାଥୀ ଆକାଶବାଣୀ କଟକ ଆମର ପରବର୍ତ୍ତୀ
1: ଶ୍ରୋତା ବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା।
2: मन की बात है जन जन की सभी की कुछ अपनी सी संघर्षों के कुछ किस्से कहानी कुछ सफलताओं की अनकही विरासत की उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें रविवार 31 मई सुबह 11 बजे मन की बात।
3: ସାବିତ୍ରୀ ମୁଁ ଅଫିସ ଯାଉଛି।
4: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
3: ବାପରେ ଏତେ ଟଙ୍କା!
4: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
4: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
5: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
6: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
7: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
6: କନକ ଜୁଏଲେରୀ, BS ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ନମସ୍କାର ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ମୁଁ ମଞ୍ଜୁଳା ମହାନ୍ତ।

ଭଉଣୀ, ବର୍ତ୍ତମାନ ସମୟରେ ଆମେ ପ୍ଲାଷ୍ଟିକର ବହୁଳ ବ୍ୟବହାର କରୁଛନ୍ତି, କାହିଁକିନା ଏହା ଖୁବ୍ କମ୍ ଖର୍ଚ୍ଚରେ ମିଳୁଛି। ତେବେ ଆମେ ଜାଣି ରଖିବା ଦରକାର, ଏହା ଏପରି ଏକ ପ୍ରଦୂଷକ ଯାହା ଜଳ, ସ୍ଥଳ ଓ ବାୟୁମଣ୍ଡଳର ପ୍ରଦୂଷଣ ପାଇଁ ଦାୟୀ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଏହା ଆମ ପରିବେଶ ପାଇଁ କ୍ଷତିକାରକ। ଯେହେତୁ ପ୍ଲାଷ୍ଟିକ୍ ଶୀଘ୍ର ନଷ୍ଟ ହୁଏ ନାହିଁ, ତେଣୁ ଥରେ ତିଆରି ହୋଇଗଲେ ଏହା ପୃଥିବୀରେ କୌଣସି ନା କୌଣସି ରୂପରେ ଉପସ୍ଥିତ ରହିଥାଏ। ଏହା ନଦୀ, ମୃତ୍ତିକା ଓ ମହାସାଗରରେ ମିଶି ଖାଦ୍ୟ ଶୃଙ୍ଖଳ ମାଧ୍ୟମରେ ଆମ ଶରୀର ମଧ୍ୟକୁ ପ୍ରବେଶ କରି ଧୀରେ ଧୀରେ ଆମକୁ ମୃତ୍ୟୁ ମୁଖକୁ ଟାଣି ନେଇଥାଏ। ଏହା ମାଟିର ଉର୍ବରତା ଓ ଜଳଧାରଣ କ୍ଷମତାକୁ କମାଇଥାଏ, ଯାହାଫଳରେ ଖାଦ୍ୟ ଉତ୍ପାଦନ ପ୍ରଭାବିତ ହେବା ସହିତ

ଉତ୍ପାଦିତ ଖାଦ୍ୟ ମଧ୍ୟ ବିଷାକ୍ତ ହୋଇଥାଏ। ଏକ ତଥ୍ୟ ଅନୁଯାୟୀ ସମଗ୍ର ପୃଥିବୀରେ ପ୍ରତିବର୍ଷ ପ୍ରାୟ 14 କୋଟି ଟନ୍ ପ୍ଲାଷ୍ଟିକ୍ ସମୁଦ୍ରରେ ପହଞ୍ଚୁଛି, ଯାହାଫଳରେ ଏହାର ପ୍ରଭାବ ସାମୁଦ୍ରିକ ଜୀବମାନଙ୍କ ଉପରେ ପଡ଼ିବା ସହିତ ସମଗ୍ର ମଣିଷ ସମାଜ ଉପରେ ମଧ୍ୟ ପଡ଼ୁଛି। ଦେଖାଯାଏ ଅଧିକାଂଶ ସମୟରେ ଆମେ ପାଣି ବୋତଲ କିଣନ୍ତି ଓ ପାଣି ପିଇସାରି ବୋତଲକୁ ଏଣେ ତେଣେ ଫୋପାଡ଼ି ଦିଅନ୍ତି। ସେହିଭଳି ବଣଭୋଜି କିମ୍ବା ବିବାହ, ବ୍ରତ, ଜନ୍ମଦିନ ଆଦି ଭୋଜିରେ ଆମେ ପ୍ଲାଷ୍ଟିକ୍ ଥାଳି, ଚାମଚ ଓ ଗ୍ଲାସ୍ ଆଦିର ଅଧିକ ବ୍ୟବହାର କରିଥାନ୍ତି, ଯାହାଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ପରିବେଶ ପ୍ରଦୂଷିତ ହେଲେ ତାହା ଆମର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଭଉଣୀ, ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତୁ ଆମେ ସମସ୍ତେ ଏ ଦିଗରେ ସଚେତନ ହେବା, ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ଠାରୁ ନିଜକୁ ଦୂରେଇ ରଖିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ସଚେତନ କରିବା, ଯାହାଫଳରେ ଆମେ ପରିବେଶକୁ ସ୍ୱଚ୍ଛ ରଖିପାରିବା ଆଉ ଗୋଟିଏ ସୁସ୍ଥ ଓ ନିରୋଗ ଜୀବନ ବଞ୍ଚିପାରିବା।

0: ଭଉଣୀ, ଦେଶର ଶିକ୍ଷା, ଶିଳ୍ପ, ସ୍ୱାସ୍ଥ୍ୟ, କ୍ରୀଡ଼ା, ପରିବେଶ ତଥା ଗ୍ରାମାଞ୍ଚଳର ବିକାଶ ଦିଗରେ ରେଡ଼ିଓ ବା ଆକାଶବାଣୀର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଦେଶର ସବୁ ଅଞ୍ଚଳରେ ରେଡ଼ିଓ ମାଧ୍ୟମରେ ଆକାଶବାଣୀର କାର୍ଯ୍ୟକ୍ରମ କିଭଳି ସହଜରେ ପହଞ୍ଚିପାରିବ ତାହାର ପଦକ୍ଷେପ ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନେଉଛନ୍ତି। ରେଡ଼ିଓ ମାଧ୍ୟମରେ ଆମର ଚାଷୀଭାଇମାନେ କୃଷି ବିଷୟରେ ସୂଚନା ପାଇପାରିବା ସହ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଜାଣିପାରୁଛନ୍ତି। ସେହିଭଳି ରେଡ଼ିଓ ମାଧ୍ୟମରେ ଶିଶୁମାନଙ୍କ ପାଇଁ, ଯୁବବନ୍ଧୁଙ୍କ ପାଇଁ, ମହିଳା ଓ ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ବିଭିନ୍ନ ରୁଚିର କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଇ ପ୍ରଚାର କରାଯାଉଛି, ଯାହାକି ସେମାନଙ୍କର ଜ୍ଞାନ ବଢ଼ାଇବାରେ ସହାୟକ ହେଉଛି। ଏହାଛଡ଼ା ଦେଶ ବିଦେଶର ଖବର, ପାଣିପାଗ ସମ୍ବନ୍ଧୀୟ ସୂଚନା, ପ୍ରାଚୀନ କଳା, ବିଜ୍ଞାନ, କାରିଗରୀ, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ମଧ୍ୟ ସୂଚନା ଆମେ ରେଡ଼ିଓ ମାଧ୍ୟମରେ ପାଇପାରୁଛନ୍ତି। ତେବେ ରେଡ଼ିଓ ଲୋକମାନଙ୍କର ଆଉ କ'ଣ କ'ଣ ସବୁ ଉପକାର କରୁଛି ବା ସେବା ଯୋଗାଉଛି ସେ ସମ୍ପର୍କରେ ଆଜି ଆସନ୍ତୁ କାର୍ଯ୍ୟକ୍ରମରେ ଆଲୋଚନାଟିଏ ଶୁଣିବା। ଜନସେବାରେ ରେଡ଼ିଓ, ଏ ସମ୍ପର୍କରେ ଆମ ସହ ଆଲୋଚନା କରୁଛନ୍ତି ସମାଜସେବୀ ସ୍ନିଗ୍ଧା ପଟ୍ଟନାୟକ। ତେବେ ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ଆପଣ ଜଣେ ସମାଜସେବୀ ଭାବରେ କାମ କରୁଛନ୍ତି, ଆପଣ ଆମକୁ କୁହନ୍ତୁ ରେଡ଼ିଓ କେବେ ଆଉ କେମିତି ଭାବରେ ଆରମ୍ଭ ହୋଇଥିଲା?
1: ମ୍ୟାଡ଼ାମ, ମୁଁ ସର୍ବପ୍ରଥମେ କେନ୍ଦୁଝର ଜିଲ୍ଲା, ଓଡ଼ିଶା ଏବଂ ଭାରତର ପ୍ରିୟ ବନ୍ଧୁଗଣ ଏବଂ ସମସ୍ତ ଜନସାଧାରଣଙ୍କୁ ମୋର ବିନମ୍ର ପ୍ରଣତି ସହିତ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସମସ୍ତ ଜନସାଧାରଣ ଭଲ ଭାବରେ ଅବଗତ, ଆମର ମାର୍କୋନି ପ୍ରଥମେ ରେଡିଓ ଉଦ୍ଭାବନ କରିଥିଲେ।
0: ଆଜ୍ଞା,
1: ବିଶ୍ୱରେ ସର୍ବପ୍ରଥମେ ନ୍ୟୁୟର୍କ ଠାରେ 1918 ରେଡିଓ ଷ୍ଟେସନ ଆରମ୍ଭ ହୋଇଥିଲା। ଭାରତରେ 1936 ଇଣ୍ଡିଆନ ଷ୍ଟେଟ ବ୍ରଡକାଷ୍ଟିଂ ସର୍ଭିସ ଅଲ୍ ଇଣ୍ଡିଆ ରେଡିଓ ଆରମ୍ଭ ହୋଇଥିଲା। 1920 ବେଳକୁ ଭାରତର ପ୍ରତ୍ୟେକ ଜନସାଧାରଣ ରେଡିଓ ସମ୍ପର୍କରେ ଭଲ ଭାବରେ ଅବଗତ ହୋଇସାରିଥିଲେ। ଏହାପରେ 1927 ଜୁଲାଇ 23 ତାରିଖରେ ପ୍ରଥମେ ମୁମ୍ବାଇରୁ ରେଡିଓର ପ୍ରସାରଣ ଆରମ୍ଭ ହୋଇଥିଲା। ଏହାପରେ କଲିକତାରୁ ପ୍ରସାରିତ ହୋଇଥିଲା। ଏହାପରେ 1930 ସରକାର ରେଡିଓ ପ୍ରସାରଣ ଦାୟିତ୍ୱ ନିଜ ନିୟନ୍ତ୍ରଣକୁ ଆଣି ଏହାର ନାଁ ରଖିଥିଲେ ଇଣ୍ଡିଆନ ଷ୍ଟେଟ ବ୍ରଡକାଷ୍ଟିଂ ସର୍ଭିସ। ତାପରେ ଠାରୁ 1926 ଅଲ୍ ଇଣ୍ଡିଆ ରେଡିଓ ଆରମ୍ଭ ହୋଇଥିଲା ଏବଂ 1957 ଏହା ଆକାଶବାଣୀ ନାମରେ ପରିଚୟ ହାସଲ କରିଥିଲା। ବର୍ତ୍ତମାନ ଆକାଶବାଣୀ ଅଧୀନରେ 420 ରେଡିଓ ଷ୍ଟେସନ ରହିଛି। 1977 ଭାରତରେ FM ରେଡିଓ କାର୍ଯ୍ୟ ଆରମ୍ଭ ହୋଇଥିଲା।

0: କରୁଛି। ଏହା ସହିତ ସରକାର ମଧ୍ୟ ଆଧୁନିକ ସମୟକୁ ଲକ୍ଷ୍ୟ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି, ଯେପରିକି ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ ବର୍ତ୍ତମାନ ପ୍ରସାରିତ ହେଉଛି। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ରେଡିଓକୁ ବହୁତ ଗୁରୁତ୍ୱ ଦେଇଛନ୍ତି, ଯାହାକି ମନ୍ କି ବାତ୍ ମାଧ୍ୟମରେ ସେ ସମଗ୍ର ଦେଶବାସୀକୁ ଉତ୍ସାହିତ କରୁଛନ୍ତି,
1: ଯାହାଫଳରେ ଲୋକଙ୍କ ପାଖରେ ରେଡିଓର ଆଦର ଆହୁରି ବଢି ଯାଇଛି।
0: ହଁ, ଲୋକଙ୍କ ରେଡିଓ ପ୍ରତି ବହୁତ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ଗଣମାଧ୍ୟମ ଅପେକ୍ଷା ରେଡିଓ ଅତି ଉନ୍ନତ ଗଣମାଧ୍ୟମ, ଯାହାକି ବାର୍ଜିତ ଶାଳୀନତା ଭାଷାରେ ପ୍ରତି ଜନସାଧାରଣଙ୍କ ହୃଦୟକୁ ଅଙ୍ଗେ ଅଙ୍ଗେ ସ୍ପର୍ଶ କରୁଛି। ସମସ୍ତ ଜନସାଧାରଣ ରେଡିଓର ଆବଶ୍ୟକତା ଅତି ଜରୁରୀ ବୋଲି ମନେ କଲେ।
1: ଦିନ ଥିଲା ରେଡିଓ ଧନୀ ଗରିବ ସମସ୍ତଙ୍କର ଅତି ପ୍ରିୟ ଥିଲା, ଆଉ ଗାଁ ଠାରୁ ସହର ପର୍ଯ୍ୟନ୍ତ ଘରେ ଘରେ ରେଡିଓକୁ ଲୋକମାନେ ଶୁଣୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ମୋବାଇଲ, ଇଣ୍ଟରନେଟ୍ ଆଉ ଦୂରଦର୍ଶନର ପ୍ରଭାବରେ ରେଡିଓର ଗୁରୁତ୍ୱ କିଛିଟା କମିଯିବା ଭଳି ମନେ ହେଉଛି। ଏ ସମ୍ପର୍କରେ ଆପଣ କ'ଣ କହିବେ?
0: ଆପଣ ଯାହା କହିଲେ ଏଥିରେ ଭୁଲ ନାହିଁ, କାରଣ ଯୋଉ ଆମର ଟିଭି ଚ୍ୟାନେଲ ବାହାରିଲା, ମୋବାଇଲ ବାହାରିଲା, ଯୁବକମାନେ ହୁଅନ୍ତୁ କି ଉନ୍ନତ ଧରଣ ଲୋକ ହୁଅନ୍ତୁ, ସେମାନେ ଆଉ ରେଡିଓଟି ଶୁଣୁନାହାନ୍ତି, କେବଳ ଟିଭି ଆଉ ମୋବାଇଲ ଦେଖୁଛନ୍ତି। ତା ମାନେ ଯେ କମ୍ୟୁନିଟିର ସବୁ ଲୋକ ସେଇ କ୍ଷେତ୍ରରେ ଯାଉଛନ୍ତି। ବହୁତ ଗରିବ ଆଦିବାସୀ ହରିଜନ ବହୁତ ଗରିବ ଲୋକ ଅଛନ୍ତି, ଯାହା ପାଖରେ ଟଙ୍କା ନାହିଁ ଟିଭି କିମ୍ବା ମୋବାଇଲ କିଣିବାକୁ, ସେମାନେ ଅତି ଆରାମରେ ରେଡିଓଟି କିଣିପାରୁଛନ୍ତି। ମନେ କରନ୍ତୁ ଏସ୍ଏଚ୍ଜି ଗ୍ରୁପରେ ମହିଳାମାନେ ଏକତ୍ରିତ ହୋଇକି ତାଙ୍କର ଆଦାୟ କରିକି ପଇସା ରେଡିଓ କିଣିଦେଉଛନ୍ତି ଏବଂ ଏସ୍ଏଚ୍ଜିରେ ମିଟିଂ ପୂର୍ବରୁ ରେଡିଓଟି ବଦଳୁଛନ୍ତି। ଶିଶୁ ଅଧିକାର, ସରକାରୀ ଯୋଜନା, ସାମାଜିକ ଅଧିକାର, ମହିଳାର କି ଅଧିକାର ରହିଛି ସମାଜରେ, ଶିଶୁର କି ଅଧିକାର ରହିଛି, କଣ ସବୁ ସରକାରୀ ଯୋଜନା ମହିଳାର ଉନ୍ନତିକରଣ ପାଇଁ ରହିଛି, ଶିଶୁର ଉନ୍ନତିକରଣ ପାଇଁ, ଗରିବର ଉନ୍ନତିକରଣ ପାଇଁ ରହିଛି, ରେଡିଓରେ ସେମାନେ ଅତି ସହଜ ଭାବରେ ସବୁ କିଛି ଜାଣିପାରୁଛନ୍ତି। ତେଣୁ ସେମାନେ ଟିଭି ଅପେକ୍ଷା ମୋବାଇଲ ଅପେକ୍ଷା ରେଡିଓକୁ ଅତି ଗୁରୁତ୍ୱ ମନେ କରୁଛନ୍ତି ଏବଂ ରେଡିଓ ବହୁତ ଆଦୃତ ହୋଇଛି।
1: ଆପଣ ଯୋଉ କଥା କହିଲେ ଯେ ସମୟ ବଦଳିବା ସହିତ ରେଡିଓ ମଧ୍ୟ ତାର ରୂପ ବଦଳାଇ ଆଧୁନିକତା ସହ ତାଳ ଦେଇ ଆଗେଇ ଚାଲିଛି, ତେବେ କିଭଳି ଭାବରେ ରେଡିଓ ଲୋକଙ୍କୁ ସେବା ଯୋଗାଉଛି ବା ବର୍ତ୍ତମାନ ସମୟରେ ରେଡିଓର ଭୂମିକା କିଭଳି ରହିଛି ସମାଜ ପାଇଁ?
0: ରେଡିଓ ଏତେ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଏତେ ଗରିବଙ୍କ ପାଇଁ ସହଯୋଗ କରୁଛି ତାହା ଆମେ ଭାବି ବି ପାରିବା ନାହିଁ। ରେଡିଓ ଆମର ସ୍ୱାସ୍ଥ୍ୟ, ଶିକ୍ଷା, ପରିବାର କଲ୍ୟାଣ ସମସ୍ତ ସରକାରୀ ଯୋଜନା ବିଷୟରେ ଗରିବଙ୍କୁ ଜଣାଇ ଦେଉଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ, ରାଜ୍ୟ ସରକାର ଚାଷକୁ ବହୁତ ଗୁରୁତ୍ୱ ଦେଉଛନ୍ତି, ମହିଳା ଉନ୍ନତିକରଣକୁ ବହୁତ ଗୁରୁତ୍ୱ ଦେଉଛନ୍ତି, ଶିଶୁ ଅଧିକାରକୁ ବହୁତ ଗୁରୁତ୍ୱ ଦେଉଛନ୍ତି, ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଏସବୁ ଦିଗରେ ରେଡିଓ ଯଥାସାଧ୍ୟ କମ୍ୟୁନିଟିରେ ମାନେ ସମାଜରେ ଲୋକମାନଙ୍କୁ ଅବଗତ କରାଉଛି। ଆଦିବାସୀ ମାନଙ୍କୁ, ଆମର କେନ୍ଦୁଝର ଗୋଟେ ଆଦିବାସୀ ବହୁଳ ଜିଲ୍ଲା, ତେଣୁ ଆଦିବାସୀ ମାନେ ରେଡିଓ ମାଧ୍ୟମରେ ସବୁ କିଛି ଜାଣିପାରୁଛନ୍ତି। ଆକାଶବାଣୀ କଟକ ବି ସେମାନଙ୍କୁ ସମସ୍ତ ବାର୍ତ୍ତା ଜଣାଇ ଦେଉଛି, କମ୍ୟୁନିଟି ରେଡିଓ ବି ଜଣାଇ ଦେଉଛି, ତେଣୁ ସେମାନେ ଆଉ କୌଣସିଥିରେ ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି। ସାମାଜିକ ଅଧିକାର, ସରକାରୀ କଲ୍ୟାଣ ଯୋଜନା ସବୁ ବିଷୟ ବୁଝି ନିଜେ ସେଥିରେ ନିଜ କ୍ଷେତ୍ରରେ ସେମାନେ କାର୍ଯ୍ୟକାରୀ କରୁଛନ୍ତି, ଭାବିବାର କୌଣସି ଦ୍ୱିମତ ନାହିଁ। ବହୁତ ସଫଳ ଭାବରେ ରେଡିଓ ତାର ପ୍ରସାରଣକୁ ଜାରି ରଖି ଅତୀତରେ ମହିଳାମାନେ ଯୋଉ ଆମର ସାମାଜିକ ଚଳିନୀ ଅନୁସାରେ ସାମାଜିକ କଟକଣା ରହିଛି, ଅନ୍ଧବିଶ୍ୱାସ ରହିଛି, କୌଣସି ବିଷୟରେ ସେମାନଙ୍କୁ ଅବଗତ କରାଯାଉ ନଥିଲା, ଏଭଳିକି ସେମାନେ କୌଣସି ମିଟିଂରେ ମଧ୍ୟ ବସିପାରୁନଥିଲେ। ଗ୍ରାମସଭା କହନ୍ତୁ, ପଲ୍ଲୀ ସଭା କହନ୍ତୁ, ଏସବୁ ମିଟିଂରେ ବି ସେମାନେ ବସିପାରୁନଥିଲେ, ଘର କାମରେ ସବୁବେଳେ ବ୍ୟସ୍ତ ରହୁଥିଲେ। କିନ୍ତୁ ଏବେ ଏସ୍ଏଚ୍ଜି ଗ୍ରୁପ ହେଲା ପରେ, ମିଶନ ଶକ୍ତି ହେଲା ପରେ, ସଶକ୍ତିକରଣ ଉପରେ ସେମାନେ ଏତେ ଅବଗତ ହେଲେଣି, ରେଡିଓ ସେମାନଙ୍କୁ ଏତେ ସହଯୋଗ କରୁଛି, ସେମାନେ ବାହାରକୁ ବାହାରି ଆସିଲେଣି, ସବୁ କାର୍ଯ୍ୟ ନିଜେ କରୁଛନ୍ତି। ମହିଳା ସଶକ୍ତିକରଣ ଏତେ ପ୍ରବଳ ଭାବରେ ବୃଦ୍ଧି ପାଇଛି ଯେ ମହିଳାମାନେ ଆଉ କୌଣସି କ୍ଷେତ୍ରରେ ପୁରୁଷଠାରୁ କମ ନୁହନ୍ତି, ପୁରୁଷଠାରୁ ଅଧିକା କାମ ମହିଳା କରୁଛନ୍ତି। ଆର୍ଥିକ କ୍ଷେତ୍ରରେ ବର୍ତ୍ତମାନ ମହିଳା ବହୁତ ଉନ୍ନତି କଲେ, ସେମାନେ ଭଲ ଭାବରେ ଟେଲରିଂ କାମ କରିପାରୁଛନ୍ତି, ଫ୍ୟାକ୍ଟ୍ରି ବି ଖୋଲି ପାରୁଛନ୍ତି। ମିଶନ ଶକ୍ତିରେ ସେମାନେ ଏତେ ସଚେତନ ହେଇଗଲେଣି, ସେମାନେ ଚାନ୍ଦୁଆ ବୁଣି ପାରୁଛନ୍ତି, କୃଷି କ୍ଷେତ୍ରରେ କାମ କରିପାରୁଛନ୍ତି, ସେମାନେ ଆମର ମଧ୍ୟାହ୍ନ ଭୋଜନ ଯୋଉଟାକ ଦିଆହଉଛି କାର୍ଯ୍ୟକ୍ରମ ବି ତୁଲେଇ ପାରୁଛନ୍ତି, ସେମାନେ ପଞ୍ଚାୟତର ସେକ୍ରେଟାରୀ ଭାବରେ ଡିଲରସିପ୍ ବି ନେଇପାରୁଛନ୍ତି। ତେଣୁ ମହିଳାମାନଙ୍କର କୌଣସି କ୍ଷେତ୍ରରେ ଆର୍ଥିକ ଅସୁବିଧା ନାହିଁ। ଆର୍ଥିକ କ୍ଷେତ୍ରରେ ମହିଳା ବର୍ତ୍ତମାନ ଏତେ ଉନ୍ନତକ୍ଷମ ହେଇଛନ୍ତି, ପୁରୁଷ ଉପରେ କୌଣସି ନିର୍ଭରଶୀଳ ସେମାନଙ୍କୁ ହେବାକୁ ପଡୁଛି।
1: ଆଗରୁ ଲୋକମାନେ ରେଡିଓ ସେଟ୍

0: କୁ ବଜେଇ ରେଡ଼ିଓ ଶୁଣୁଥିଲେ। ଏବେ କିନ୍ତୁ ରେଡ଼ିଓକୁ ଆମେ ମୋବାଇଲରେ ଶୁଣିପାରୁଛୁ। ତେବେ ଏ କଥା ଅନେକ ଲୋକ ଜାଣିପାରୁନାହାନ୍ତି, କେମିତି ଭାବରେ ଲୋକମାନେ ରେଡ଼ିଓକୁ ମୋବାଇଲରେ ଶୁଣିପାରିବେ ବା ଏ ଦିଗରେ ସଚେତନ ହେଇପାରିବେ?
1: ମୁଁ ଗୋଟିଏ କଥା ମ୍ୟାଡାମ କହୁଛି, ଆମେ ସମାଜ ସେବା କରିଛୁ, ତେଣୁ ଆମର କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବି ରହିଛି। ଆମେ ନିଜେ କିମ୍ବା ଆମର ଜନସାଧାରଣ ଯିଏ ଆମର ପ୍ରିୟ ଲୋକ ଅଛନ୍ତି, ଆମେ ନିଜେ ଯାଇକି କମ୍ୟୁନିଟିରେ ମିଟିଂ ଡକେଇ, ମାସ୍ ମିଟିଂ ଡକେଇ ସେମାନଙ୍କୁ ଏ ବିଷୟରେ ଆମେ ସଚେତନ କରିପାରିବା ଯେ ଆପଣ ରେଡିଓ ମୋବାଇଲରେ ଶୁଣିପାରିବେ। ସେମାନଙ୍କୁ ଆମେ ବି ଟ୍ରେନିଂ ଦେଇପାରିବା, ସେମାନେ ରେଡିଓ ଶୁଣିପାରିବେ। ସମସ୍ତଙ୍କର ଶିକ୍ଷାଗତ ଯୋଗ୍ୟତା ନାହିଁ, ସେମାନେ ଟ୍ରେନିଂ ମାଧ୍ୟମରେ ମିଟିଂ ମାଧ୍ୟମରେ ସେମାନଙ୍କୁ ପ୍ରଥମେ ସଚେତନ କରାଇ ପାରିବା କି ସେମାନେ ନିଜର ପ୍ରିୟଜନ ଯିଏକି ଜାଣିବା ଲୋକ, ତାଙ୍କର ପୁଅ ହେଉ, ସ୍ୱାମୀ ହେଉ କିମ୍ବା ବନ୍ଧୁବାନ୍ଧବ ହେଉ, ଯିଏ ଏ ବିଷୟରେ ଜାଣିଛୁ ସେମାନେ ପ୍ରଥମେ ତାଙ୍କଠୁ ଶିଖି ଯାଆନ୍ତୁ। ଶିଖିଲା ପରେ ସେମାନେ ଅଟୋମେଟିକାଲି ମୋବାଇଲରେ ରେଡିଓ ଶୁଣିପାରିବେ। ଏଥିପାଇଁ ସେମାନଙ୍କୁ ସଚେତନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏତେ ଶିକ୍ଷାଗତ ଯୋଗ୍ୟତା ସମସ୍ତଙ୍କ ପାଖେ ନାହିଁ ଯେ ସମସ୍ତେ ଏ ବିଷୟରେ ଅବଗତ ଅଛନ୍ତି, ସେମାନଙ୍କୁ ଆମକୁ ଜଣାଇବାକୁ ପଡ଼ିବ।
0: ଦୀର୍ଘ ଦିନ ଧରି ରେଡିଓ ସମାଜର ଉପକାର କରିଆସୁଛି ବା ସେବା ଯୋଗେଇ ଆସୁଛି, ବହୁଜନ ହିତାୟ ବହୁଜନ ସୁଖାୟ, ଏହି କଥାକୁ ଆଧାର କରି ରେଡିଓ ଆଜି ଅନେକ ସୂଚନା, ଜ୍ଞାନ, ବିଜ୍ଞାନ ତଥା ମନୋରଞ୍ଜନର କାର୍ଯ୍ୟକ୍ରମ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ପରିବେଷଣ କରୁଛି। ଜନସେବାରେ ରେଡିଓ, ଏ ବିଷୟରେ ତ ଆମେ ଆଲୋଚନା କରୁଛନ୍ତି, ଆଗକୁ ମଧ୍ୟ ଏ ବିଷୟରେ ଆଲୋଚନା ଜାରି ରଖିବା। ତେବେ ମ୍ୟାଡ଼ାମ ଏଇଠି ଆସନ୍ତୁ, ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣିନେବା। କୁହନ୍ତୁ ଆପଣ କୋଉ ଗୀତ ଶୁଣିବା ପାଇଁ ଚାହିଁବେ?
1: ମୁଁ କୃଷ୍ଣଙ୍କର ଗୋଟେ ଭଜନକୁ ବହୁତ ଭଲ ପାଏ।

0: ଆଉ ଗୋଟେ କଥା ମ୍ୟାଡ଼ାମ ଏଠି କୁହନ୍ତୁ ଯେ ଯେଉଁମାନେ ରେଡ଼ିଓକୁ ପସନ୍ଦ କରୁନାହାନ୍ତି, ସୋସିଆଲ ମିଡ଼ିଆ ପ୍ରଭାବରେ ସେମାନେ ରେଡ଼ିଓ ଶୁଣୁନାହାନ୍ତି ବା ରେଡ଼ିଓକୁ ଗୁରୁତ୍ୱ ଦେଉନାହାନ୍ତି, ଗୋଟେ ଥଟ୍ଟା କଲା ଭଳି କହନ୍ତି, ରେଡ଼ିଓ ଆଜିକାଲି କିଏ ଶୁଣୁଛି, ଆଉ କ'ଣ ଯୁଗ ଅଛି, ଏମିତି ବିଭିନ୍ନ ପ୍ରକାର କଥା ମ୍ୟାଡ଼ାମ ଶୁଣିବାକୁ ମିଳେ, ତେବେ ଆପଣ ସେମାନଙ୍କୁ କ'ଣ କହିବେ?
1: ମୁଁ ସେମାନଙ୍କର ଭଲ ପାଇଁ ଏତିକି କଥା କହିବି, ସେମାନେ ଏ ଶବ୍ଦ କେବେ ବ୍ୟବହାର କରନ୍ତୁ ନାହିଁ, କାରଣ ଆମ ଦେଶରେ ପ୍ରଥମେ ରେଡିଓ ହିଁ ପ୍ରସାରିତ ହୋଇ ଜନସାଧାରଣଙ୍କୁ ସମସ୍ତ ମଙ୍ଗଳ ବାର୍ତ୍ତା ଦେଇଥିଲା ପ୍ରଥମେ ରେଡିଓ। ସେମାନେ ଭୁଲି ଯାଆନ୍ତୁ ନାହିଁ ଏଇ ଓଡ଼ିଶାରେ 1999 ମସିହାରେ ଯୋଉ ମହାବାତ୍ୟା ହେଇଥିଲା, ସାଇକ୍ଲୋନ ହୋଇଥିଲା, ସେତେବେଳେ ବିଦ୍ୟୁତ କଟି ଯାଇଥିଲା, କୌଣସି ଟିଭି ଚ୍ୟାନେଲ ମୋବାଇଲ ଚାର୍ଜିଂ କରିବାକୁ ବି ଇଲେକ୍ଟ୍ରିସିଟି ନଥିଲା, କିନ୍ତୁ ବ୍ୟାଟେରୀ ମାଧ୍ୟମରେ ରେଡିଓକୁ ଲୋକ ଶୁଣିକି ସମସ୍ୟାରୁ କେମିତି ସେମାନେ ରକ୍ଷା ପାଇବେ, ରେଡିଓର ଆବଶ୍ୟକତା ଏତେ ହୃଦୟଙ୍ଗମ କଲେ, ରେଡିଓ ଛଡା ପ୍ରିୟ ସାଥୀ ଆଉ କେହି ନାହାନ୍ତି, ତେଣୁ ରେଡିଓ ହିଁ ପ୍ରଥମ ସାଥୀ ଯିଏକି ସବୁ ସମୟରେ ସେ ବିଦ୍ୟୁତ କଟିଲେ କୌଣସି ଅସୁବିଧା ନାହିଁ, ପଇସା ନଥିଲେ ଅସୁବିଧା ନାହିଁ, କାରଣ ସେ ଅତି କମ ଦାମରେ ମିଳୁଛି ଏବଂ ବିଦ୍ୟୁତ ନଥିଲେ ବି ତାକୁ ଶୁଣିପାରିବେ ଏବଂ ସମସ୍ତ କାର୍ଯ୍ୟକ୍ରମ ସରକାରଙ୍କ ଠାରୁ ଲଗେଇ ସମାଜର ସମସ୍ତ ଉନ୍ନତିରେ ସେମାନେ ଅବଗତ ହୋଇପାରିବେ, ତେଣୁ ଏ ଶବ୍ଦ ବ୍ୟବହାର ନ କରି ବରଂ ରେଡିଓକୁ ସେମାନେ ଆପଣେଇ ନିଅନ୍ତୁ। ସବୁବେଳ ପାଇଁ ଅତୁଳନୀୟ କାର୍ଯ୍ୟ କରିଛି ରେଡିଓ, ସେ କରିଥିଲା, କରି ଆସୁଛି ଏବଂ କରୁଥିବ। ରେଡିଓ ଚାଷ, ମହିଳା, ଶିଶୁ, ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ନିଶା ନିବାରଣ ଏବଂ ସମାଜର ମଙ୍ଗଳ ପାଇଁ ସମସ୍ତ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ବ୍ରଡକାଷ୍ଟିଂ କରୁଛି ବା ପ୍ରସାରିତ କରୁଅଛି। ଟିଭି ଦେଖିକି ଲୋକ ଯେତିକି ଅବଗତ ହେଇ ନ ପାରିବେ, ରେଡିଓ ମାଧ୍ୟମରେ ବହୁତ ଅବଗତ ହେଇପାରିବେ ଏବଂ କାର୍ଯ୍ୟ କରିକି ସେ ସେଥିରେ ସଫଳତା ହାସଲ କରିବେ। ଗରିବ ଲୋକ ଟିଭି କିଣିପାରୁନାହିଁ, ଆଦିବାସୀ ବହୁଳ ଅଞ୍ଚଳରେ ଇଲେକ୍ଟ୍ରିସିଟି ନାହିଁ, ଟିଭି ଯାଇପାରୁନାହିଁ, ରେଡିଓ କିନ୍ତୁ ସମସ୍ତଙ୍କ ପାଖରେ ଅଛି ଏବଂ ରେଡିଓ ସବୁଦିନ ପାଇଁ ସାଥୀ। ଟିଭି ତୁଳନାରେ ରେଡିଓର ଯଥେଷ୍ଟ ଗୁରୁତ୍ୱ ଅଧିକ ଅଛି, କାରଣ ପ୍ରଥମ କହିଛି ଆର୍ଥିକ ସମ୍ବଳ ସମସ୍ତଙ୍କର ନାହିଁ ଟିଭି କିଣିବାକୁ, ସବୁ କମ୍ୟୁନିଟିର ଏତେ ପାହାଡିଆ ଅଞ୍ଚଳ ଯୋଉଠିକି ଇଲେକ୍ଟ୍ରିସିଟି ଯାଇନାହିଁ, ଟିଭି ସେଠି ପହଞ୍ଚି ପାରୁନାହିଁ, ନଦୀ ନାଳ ବଣ ଜଙ୍ଗଲ ପାରିକି ପହଞ୍ଚି ପାରୁନାହିଁ, କିନ୍ତୁ ରେଡିଓ ପହଞ୍ଚି ପାରିଛି। ରେଡିଓ ମାଧ୍ୟମରେ ସେମାନେ ଦେଶର ସବୁ କଥା ଜାଣିଛନ୍ତି, ଦୁର୍ଗମ ଅଞ୍ଚଳରେ ପ୍ରଥମେ ସ୍ପର୍ଶ କରୁଛି ରେଡିଓ।
0: ଲୋକମାନେ ରେଡିଓ ଶୁଣିକିରି ତାଙ୍କ ନିଜ କାମ ଠିକ ଭାବରେ କରିପାରନ୍ତି, କିନ୍ତୁ ଟିଭି ଦେଖିଲେ କରିପାରନ୍ତି ନା?
1: ଏଇଟା ବହୁତ ଭଲ କଥା, ମୁଁ ଗୋଟେ ଉଦାହରଣ ଦଉଛି, ଜଣେ ମହିଳା କିଏ ଜଣେ ଯୋଉ କୈକ ବୃତ୍ତି ଯୋଉ କାରିଗର ମାନେ କରୁଛନ୍ତି, ସେମାନେ ଟିଭି ପାଖରେ ବସିଲେ ଆଉ ନିଜ କାମ କରିପାରିବେନି, ଟିଭି ଚାହିଁକି ରହିଲେ, ଆଖି ରହିଲା ଟିଭିରେ ଆଉ ସେମାନେ କାମ ଉପରେ କୋଉଠି ଲକ୍ଷ୍ୟ ରହିବେ, କିନ୍ତୁ ରେଡିଓ, ରେଡିଓକୁ ପାଖରେ ଥୋଇଦେଲେ, କାନରେ ଶୁଣିଲେ, ହାତରେ ତାଙ୍କ କାମ କଲେ, ସେ ମହିଳା ରୋଷେଇ କରୁ, ଶିଶୁ ତା ପାଠ ପଢୁ, କୌଣସି କୈକ ବୃତ୍ତିରେ କାରିଗର ତା କାରିଗରୀ କାମ କରୁ, ରେଡିଓ ପାଖରେ ଥୋଇଲେ, ଶୁଣିଲେ ଏବଂ ତାଙ୍କ କାର୍ଯ୍ୟରେ ତାଙ୍କର କୌଣସି ବ୍ୟାଘାତ ସୃଷ୍ଟି ହୁଏ ନାହିଁ। ଏତେ ଉନ୍ନତ ଗଣମାଧ୍ୟମ ଆମ ରେଡିଓ, ସେ କୌଣସି ବ୍ୟାଘାତ ସୃଷ୍ଟି କରିପାରୁ ନାହିଁ।
0: ରେଡିଓର କୌଣସି ବିକଳ୍ପ ନାହିଁ, ଆଉ ରେଡିଓ ସବୁ ସମୟ ପାଇଁ ରହିଛି ଆଉ ରହିଥିବ। ତେବେ ଶେଷରେ ଆମର ଶ୍ରୋତା ଭଉଣୀମାନଙ୍କୁ, ଯେଉଁମାନେ ଆମର କାର୍ଯ୍ୟକ୍ରମ ଆଜି ଶୁଣୁଛନ୍ତି, ସେମାନଙ୍କୁ କ'ଣ ବାର୍ତ୍ତା ଦେବେ?
1: ମୁଁ ସମଗ୍ର କେନ୍ଦୁଝର ଜିଲ୍ଲା ଜନସାଧାରଣ, ସମସ୍ତ ଓଡ଼ିଶା ଜନସାଧାରଣ, ଭାରତର ଜନସାଧାରଣଙ୍କ ପାଇଁ ମା ତାରିଣୀ ଏବଂ ଜଗତାରାନାଥ ନୀଳାଦ୍ରି ବିହାରୀ ପତିତ ପବନ ଶ୍ରୀ ଜଗନ୍ନାଥ କରୁଣା କରନ୍ତୁ, ଏତିକି ମୋର ଈଶ୍ୱରଙ୍କ ନିକଟରେ ଅଳି। ମୁଁ ଗୋଟିଏ ବାର୍ତ୍ତା ସେମାନଙ୍କୁ ଦେବି, କେବଳ କେନ୍ଦୁଝର ଜିଲ୍ଲା ନୁହେଁ, ଓଡ଼ିଶା ନୁହେଁ, ସମଗ୍ର ଭାରତବାସୀର ପ୍ରତି ପ୍ରିୟ ଜନସାଧାରଣଙ୍କୁ ମୁଁ ଏତିକି ବିନମ୍ର ପ୍ରାର୍ଥନା କରୁଛି, ସମସ୍ତେ ନିଜେ ନିଜେ ଗୋଟିଏ ରେଡିଓ କିଣନ୍ତୁ ଏବଂ ରେଡିଓର ପ୍ରସାରଣକୁ ନିଜେ ହୃଦୟରେ ଅନୁଭବ କରନ୍ତୁ ଏବଂ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରନ୍ତୁ। ସମାଜ ମଙ୍ଗଳ ପାଇଁ ଯେଉଁ ଉନ୍ନତ ଗଣମାଧ୍ୟମ ଆମ ରେଡିଓ, ଏଥିରେ ଦ୍ୱିମତ ନାହିଁ। କେନ୍ଦୁଝର ଜିଲ୍ଲା ଜନସାଧାରଣ, ଓଡ଼ିଶାର ଜନସାଧାରଣ ଏବଂ ସମଗ୍ର ଭାରତର ଜନସାଧାରଣ ରେଡିଓକୁ ବଞ୍ଚାଇ ରଖନ୍ତୁ, ସେମାନେ ସାରା ଜୀବନ ପାଇଁ ସମାଜର ମଙ୍ଗଳ ପାଇଁ ରେଡିଓ ମାଧ୍ୟମରେ ହେଉ ଏବଂ ନିଜ ବ୍ୟକ୍ତିଗତ ଭାବରେ ନିଜକୁ ନିୟୋଜିତ କର।
0: ଯାହା ହଉ ମ୍ୟାଡ଼ାମ, ବହୁତ ଭଲ ବାର୍ତ୍ତା ଆପଣ ଦେଲେ ଆମ କାର୍ଯ୍ୟକ୍ରମରେ। ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଆପଣଙ୍କର ବହୁମୂଲ୍ୟ ସମୟରୁ କିଛି ସମୟ ଦେଇ ଆମ ସହିତ କଥା ହେଲେ, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
1: ଧନ୍ୟବାଦ ମ୍ୟାଡ଼ାମ।

ଶୁଣିଲେ ଭଉଣୀ, ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଜନସେବାରେ ରେଡିଓ ଏ ସମ୍ପର୍କରେ ଏକ ଆଲୋଚନା। ଏ ସମ୍ପର୍କରେ ଆମ ସହ ଆଲୋଚନା କଲେ ସମାଜସେବୀ ସ୍ନିଗ୍ଧା ପଟ୍ଟନାୟକ। ଏବେ ଆସନ୍ତୁ ଭଉଣୀ ଶୁଣିନେବା ଗୀତଟିଏ।

ଭଉଣୀ, ଜୀବଜନ୍ତୁମାନେ ଆମର ଅନେକ ଉପକାରରେ ଆସିଥାନ୍ତି। ତେଣୁ ଅନେକ ଲୋକ ଘରେ ଗୃହପାଳିତ ଜନ୍ତୁ କିମ୍ବା ପୋଷା ଜୀବଜନ୍ତୁଙ୍କୁ ରଖିବାର ଦେଖାଯାଏ। କେହି କେହି ସଉକରେ ମଧ୍ୟ ଜୀବଜନ୍ତୁମାନଙ୍କୁ ପୋଷା ମନାଇ ରଖିଥାନ୍ତି। ତେବେ ଦେଖାଯାଏ ଅନେକ ସମୟରେ ଲୋକମାନେ ଜୀବଜନ୍ତୁଙ୍କ ପ୍ରତି ଦୁର୍ବ୍ୟବହାର କରିଥାନ୍ତି କିମ୍ବା ଅତ୍ୟାଚାର କରିଥାନ୍ତି। ସେମାନେ ତାଙ୍କୁ ଖାଇବାକୁ ଦେଇନଥାନ୍ତି ବା ରୋଗ ହେଲେ ଚିକିତ୍ସା କରିନଥାନ୍ତି, ଏପରିକି ସେମାନଙ୍କୁ ମାରପିଟ ମଧ୍ୟ କରିଥାନ୍ତି। ତେବେ ଏଭଳି କରିବା ଆଦୌ ଠିକ୍ ନୁହେଁ। ଆହୁରି ମଧ୍ୟ ଅବିବେକୀ ମଣିଷ ମନର ସଉକ ଓ ଜିଭର ଲାଳସା ମେଣ୍ଟାଇବା ପାଇଁ ଜୀବଜନ୍ତୁ ଓ ପଶୁପକ୍ଷୀମାନଙ୍କୁ ଶିକାର କରିଥାଏ। ପଶୁପକ୍ଷୀ ଓ ଜୀବଜନ୍ତୁଙ୍କର ଶିକାର ହେବା ଦ୍ୱାରା ପରିବେଶ ଉପରେ କୁପ୍ରଭାବ ପଡ଼ୁଛି। ବଣରେ ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ ସଂଖ୍ୟା କମିଯାଉଛି ଏବଂ କେତେକଙ୍କ ବଂଶ ମଧ୍ୟ ଲୋପ ପାଇଗଲାଣି, ଯାହାକି ପରିବେଶର ଭାରସାମ୍ୟ ରକ୍ଷା କରିବାରେ ବାଧା ସୃଷ୍ଟି କରୁଛି। ଜୀବେଦୟା ଭାରତର ଆଦର୍ଶ। ଆମେ ଶ୍ରେଷ୍ଠ ଜୀବ ମଣିଷ, ଆମେ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ପୋଷଣ କରିବା ଆବଶ୍ୟକ। ସେମାନଙ୍କୁ ପରିବାରର ସଦସ୍ୟ ଭଳି ବ୍ୟବହାର ଦେଖାଇବା ସହ ସ୍ନେହ ମମତା ଦେଇ ଭଲ ପାଇବା ଆବଶ୍ୟକ। ସେମାନଙ୍କୁ ଠିକ୍ ସମୟରେ ଖାଇବାକୁ ଦେବା ଆବଶ୍ୟକ ଏବଂ ରୋଗ ହେଲେ ଚିକିତ୍ସା କରିବା ଆବଶ୍ୟକ। ଶ୍ରୀମଦ୍ ଭାଗବତରେ କୁହାଯାଇଛି, ଜୀବେ ଯାହାର ଦୟା ନାହିଁ ଉଦ୍ଧବ ଚଣ୍ଡାଳଟି ସେହି। ଜୀବ ହତ୍ୟା ମହାପାପ, ଅହିଂସା ମାନବର ପରମ ଧର୍ମ। ତେଣୁ ଆସନ୍ତୁ ଆମେ ସମସ୍ତେ ଜୀବଜନ୍ତୁଙ୍କୁ ଭଲ ପାଇବା ଏବଂ ସେମାନଙ୍କ ପ୍ରତି ଦୟାଭାବ ଦେଖାଇବା। ଭଉଣୀ, ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.gov.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା। ଭଉଣୀ, ଆଜି ତ ସମୟ ହୋଇଗଲାଣି, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

0: ଏଇଠି ଶେଷ ହେଲା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ମଞ୍ଜୁଳା ମହାନ୍ତ। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ।

0: ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗସ୍ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ନାଗରିକମାନଙ୍କ ଜୀବନଧାରଣର ସହଜତା ତଥା ବିକାଶ ଦିଗରେ ସରକାରୀ ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଆଭାସୀ ଜରିଆରେ 19ତମ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ତା'ର କର୍ମଯୋଗୀଙ୍କ ଉପରେ ଭରସା କରୁଛି, ତେଣୁ ଏହା ସେମାନଙ୍କର ଦାୟିତ୍ୱ ଯେ ସେମାନେ ଉତ୍ସର୍ଗୀକୃତ ଭାବରେ ନିଜର କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଭାରତର ବିକାଶ ଯାତ୍ରାରେ ସହଭାଗୀ ହେବା ଲାଗି ପ୍ରସ୍ତୁତ ରହିଛି। ବିଶ୍ୱର ଅନେକଗୁଡ଼ିଏ ଦେଶ ସହ ଭାରତ ସହଯୋଗ ଭିତ୍ତିରେ ସୁଯୋଗ ସୃଷ୍ଟି କରିବା, କର୍ମ ନିୟୋଜନ ପ୍ରଦାନ କରିବା ଏବଂ ଦେଶର ଯୁବପିଢ଼ିଙ୍କୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ଦେବା ଲାଗି କାର୍ଯ୍ୟ କରୁଛି। ସେ କହିଛନ୍ତି, ଭାରତ ଏବେ ବିଶ୍ୱର ଏକ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳ ସହଯୋଗୀ ପାଲଟିଛି।
1: दुनिया भारत के युवाओं और भारत की टेक्नोलॉजिकल प्रोग्रेस को लेकर बहुत उत्साहित है। आज दुनिया भारत की विकास यात्रा का हिस्सा बनना चाहती है। भारत भी दुनिया के अलग अलग देशों के साथ पार्टनरशिप कर रहा है। इसका उद्देश्य यही है कि भारत के युवाओं को अवसर मिले, रोजगार मिले, उनका सामर्थ्य खिल उठे। साथ साथ मैं चाहता हूं मेरे देश के नौजवानों को ग्लोबल एक्सपोजर भी मिले।
0: श्री मोदी कहिछंती, भारतीय माने 2047 सुद्धा विकसित भारत लक्ष्य हासिल लागि कार्य करूछंती एवं एथिलागि विभिन्न क्षेत्र रे देश निवेश करूछि।
1: हर भारतीय एक बड़े संकल्प के साथ आगे बढ़ रहा है। ये संकल्प 2047 तक विकसित भारत के निर्माण का संकल्प है। इस लक्ष्य की प्राप्ति के लिए आज देश अलग अलग सेक्टर्स में निवेश कर रहा है और इस निवेश से देश के युवाओं के लिए रोजगार के लाखों नए अवसर बन रहे हैं, जिसे आज भारत में सेमीकंडक्टर मैन्युफैक्चरिंग की पूरी सप्लाई चेन तैयार की जा रही है।
0: ପ୍ରଧାନମନ୍ତ୍ରୀ ଦେଶର ଯୁବପିଢ଼ି ପାଇଁ ନୂଆ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଥିବା କହିଛନ୍ତି। ଆଜି 19ତମ ରୋଜଗାର ମେଳାରେ 51,000ରୁ ଅଧିକ ଚୟନିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଦେଶର 47ଟି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟ ସମ୍ପାଦନ କରାଯାଇଛି। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁର୍ଗନ୍ କହିଛନ୍ତି, ସରକାର ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ପ୍ରତିବଦ୍ଧ ଅଟନ୍ତି। ଆଇସିଏଫ୍ ଚେନ୍ନାଇଠାରେ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତ୍ୱରିତ ବେଗରେ ଭିତ୍ତିଭୂମି, ଡିଜିଟାଇଜେସନ୍, ନିଯୁକ୍ତି ସୁଯୋଗ ଓ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ବିକାଶ ଘଟିଛି। କେନ୍ଦ୍ର ସରକାର 12 ଲକ୍ଷ କର୍ମନିଯୁକ୍ତି ଯୋଗାଇ ଦେଇଥିବା ଡକ୍ଟର ମୁର୍ଗନ୍ କହିଛନ୍ତି। ସେ କହିଛନ୍ତି, ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ମନ୍ତ୍ରକୁ ପାଥେୟ କରି ସରକାର ସଫଳତାର ସହ ଅଗ୍ରସର ହେଉଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀ ରୁବିଓ ଆସନ୍ତା 26 ତାରିଖରେ ନୂଆଦିଲ୍ଲୀରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେବାତୀର୍ଥରେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଶ୍ରୀ ରୁବିଓ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ରୁବିଓ ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମଦର ହାଉସ୍ ପରିଦର୍ଶନ କରିଥିଲେ। ଶ୍ରୀ ରୁବିଓ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଗତ 10 ଦିନ ମଧ୍ୟରେ ତୃତୀୟ ଥର ପାଇଁ ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 99.51 ପଇସା ହୋଇଥିବା ବେଳେ ଡିଜେଲ ମୂଲ୍ୟ 92.49 ପଇସାକୁ ବୃଦ୍ଧି ପାଇଛି। ଚଳିତ ମାସ 15 ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି ପାଇଥିବା ବେଳେ ଦ୍ୱିତୀୟ ଥର ପାଇଁ ଗତ 19 ତାରିଖରେ ଲିଟର ପିଛା 90 ପଇସା ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ସିଏନ୍ଜି ଦର 1 ଟଙ୍କା ବୃଦ୍ଧି କରିଛି, ଫଳରେ ରାଜଧାନୀ ଦିଲ୍ଲୀରେ 1 କିଲୋଗ୍ରାମ ସିଏନ୍ଜି ମୂଲ୍ୟ 81.09 ପଇସାକୁ ବୃଦ୍ଧି ପାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ହେଉଛି। ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ମଧ୍ୟ ସ୍ୱାଭାବିକ ରହିଥିବା ମନ୍ତ୍ରଣାଳୟ କହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କୁ ଭୟଭୀତ ହୋଇ ତୈଳ ନ କିଣିବା ଲାଗି ପରାମର୍ଶ ଦିଆଯାଇଛି। ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଏବେ ମଧ୍ୟ ସମ୍ପୃକ୍ତ ଖଣିରେ 9 ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଏବଂ ଆହତମାନଙ୍କ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏସିଆନ୍ ଉତ୍ପାଦକ ସଂଗଠନର ସାଧାରଣ ପରିଷଦ ବୈଠକର ନୂଆଦିଲ୍ଲୀର 3 ଦିନିଆ 68ତମ ଅଧିବେଶନରେ ବାର୍ତ୍ତାଳାପ, ରଣନୈତିକ ଆଲୋଚନା ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ 2030 ସୁଦ୍ଧା ଆସିଆନ୍ ଉତ୍ପାଦକ ସଂଗଠନ ଏପିଓର ଲକ୍ଷ୍ୟ ହାସଲ ଦିଗରେ ମିଳିତ ଭାବେ ଉଦ୍ୟମ କରିବା ଲାଗି ମତ ପ୍ରକାଶ ପାଇଛି। ଡିଜିଟାଲ ପରିବର୍ତ୍ତନ, ସମାବେଶୀ ବିକାଶ, ନବସୃଜନ, ଦକ୍ଷତା ନିର୍ମାଣ ଏବଂ ଉତ୍ପାଦନ ଆଧାରିତ ବିକାଶ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ବୈଠକ 2027 ଲାଓସରେ ଅନୁଷ୍ଠିତ ହେବ। କଙ୍ଗୋ ଗଣରାଜ୍ୟରେ ଇବୋଲା ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସାର୍ବଜନୀନ ସ୍ୱାସ୍ଥ୍ୟ ବିପଦର ସ୍ଥିତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଜାତୀୟ ସ୍ତରରେ ଉଚ୍ଚରୁ ଅତି ଉଚ୍ଚକୁ ବୃଦ୍ଧି କରିଛି। WHOର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଦନମ୍ ଘେବ୍ରିସିୟସ୍ କହିଛନ୍ତି, ବିଶ୍ୱସ୍ତରରେ ଇବୋଲା ସଂକ୍ରମଣ ସ୍ତର ନିମ୍ନରେ ଥିଲେ ମଧ୍ୟ ଆଞ୍ଚଳିକ ତଥା ଜାତୀୟ ସ୍ତରରେ ଉଚ୍ଚରେ ରହିଛି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 82 ଇବୋଲା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଇତିମଧ୍ୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ସଂକ୍ରମଣ ଧାରାକୁ ରୋକିବା ଲାଗି ଏକ ନୂଆ ଟିକାର ବିକାଶ କରିଛନ୍ତି। ଆସନ୍ତା 2-3 ମାସ ମଧ୍ୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ବାଦୁଡ଼ଠାରୁ ବ୍ୟାପିଥିବା ଇବୋଲା ଭୂତାଣୁ ପଶୁ, ମଣିଷ ଏବଂ ସଂକ୍ରମିତ ପଦାର୍ଥ ସଂସ୍ପର୍ଶରେ ଆସିବା ପରେ ବ୍ୟାପିବାରେ ଲାଗିଛି। ବିହାରରେ ଆସନ୍ତା 5 ବର୍ଷ ମଧ୍ୟରେ 1 ଲକ୍ଷ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଘୋଷଣା କରିଛନ୍ତି। ଶିକ୍ଷା ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ 20,000 ଶିକ୍ଷକ ନିଯୁକ୍ତି ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ଭାରତୀୟ ପାଣିପାଗ ବିଭାଗ ପୂର୍ବ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି। ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପଶ୍ଚିମାଞ୍ଚଳ ଏବଂ କେନ୍ଦ୍ରୀୟ ଭାରତରେ ଆସନ୍ତା 6-7 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ତଟବର୍ତ୍ତୀ ଅଞ୍ଚଳ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନ୍ର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍‌ସାଇଟ୍ ଲଗ୍ଇନ୍ କରିପାରିବେ।
2: Good afternoon. This is Akashvani and I am Naresh Mago with the Midday News. The headlines. Prime Minister Narendra Modi distributes over 51,000 appointment letters to new recruits in various government departments. says India is partnering with various countries across the world to provide opportunities, employment and global exposure to youth.

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସରକାରୀ ନିଯୁକ୍ତି ନାଗରିକଙ୍କ ଜୀବନଧାରଣ ଶୈଳୀକୁ ସହଜ ଓ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କଲେ ନିଯୁକ୍ତିପତ୍ର ପ୍ରଦାନ। ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। କଇଁଛଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ। ଏବଂ ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 43°C ରେକର୍ଡ। ବିଶ୍ୱ ଭାରତର ବିକାଶ ଯାତ୍ରାରେ ସହଭାଗୀ ହେବା ଲାଗି ପ୍ରସ୍ତୁତ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିଶ୍ୱର ଅନେକଗୁଡ଼ିଏ ଦେଶ ସହ ଭାରତ ସହଯୋଗ ଭିତ୍ତିରେ ସୁଯୋଗ ସୃଷ୍ଟି କରିବା, କର୍ମ ନିୟୋଜନ ପ୍ରଦାନ କରିବା ଏବଂ ଦେଶର ଯୁବପିଢ଼ିଙ୍କୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ଦେବା ଲାଗି କାର୍ଯ୍ୟ କରୁଛି। 19ତମ ରୋଜଗାର ମେଳାରେ ଆଜି 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ଆଭାସୀ ଜରିଆରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ତା'ର କର୍ମଯୋଗୀ ଉପରେ ଭରସା କରୁଛି। ନାଗରିକଙ୍କ ଜୀବନଧାରଣର ସହଜତା ତଥା ଉନ୍ନତି ଦିଗରେ ସରକାରୀ ଚାକିରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଦୁନିଆ ଭାରତ କେ ୟୁବାଓ ଔର ଭାରତ କି ଟେକ୍ନୋଲୋଜିକାଲ ପ୍ରୋଗ୍ରେସ କୁ ଲେକର ବହୁତ ଉତ୍ସାହିତ ହେ। ଆଜ ଦୁନିଆ ଭାରତ କି ବିକାଶ ଯାତ୍ରା କା ହିସ୍ସା ବନ୍ନା ଚାହତି ହେ। ଭାରତ ଭି ଦୁନିଆ କେ ଅଲଗ ଅଲଗ ଦେଶ କେ ସାଥ ପାର୍ଟନରସିପ କର ରହା ହେ। ଇସକା ଉଦ୍ଦେଶ୍ୟ ୟହି ହେ କି ଭାରତ କେ ୟୁବାଓ କୋ ଅବସର ମିଲେ, ରୋଜଗାର ମିଲେ, ଉନକା ସାମର୍ଥ୍ୟ ଖିଲ ଉଠେ। ସାଥ ସାଥ ମୈଁ ଚାହତା ହୁଁ ମେରେ ଦେଶ କେ ନୌଜବାନୋ କୋ ଗ୍ଲୋବାଲ ଏକ୍ସପୋଜର ଭି ମିଲେ।
0: ଶ୍ରୀ ମୋଦି କହିଛନ୍ତି, ଭାରତୀୟମାନେ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି କାର୍ଯ୍ୟ କରୁଛନ୍ତି ଏବଂ ଏଥିଲାଗି ବିଭିନ୍ନ କ୍ଷେତ୍ରରେ ଦେଶ ନିବେଶ କରୁଛି। ଦେଶର 47 ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟ ସମ୍ପାଦନ କରାଯାଇଛି। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟଠାରେ ଆୟୋଜିତ ରୋଜଗାର ମେଳାରେ ଭାରତୀୟ ରେଳ ବିଭାଗରେ 26 ଓ ଡାକ ବିଭାଗରେ 16 ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସରେ ପୁନଃ ଗଣତି ମଣତି ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହ ସହିତ ଆଗାମୀ ପର୍ବପର୍ବାଣୀ ଘୋଷଯାତ୍ରାକୁ ଲକ୍ଷ୍ୟ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ପରିଚାଳନା କମିଟି ବୈଠକ ସହ ରଥଯାତ୍ରା ପାଇଁ ବିଭିନ୍ନ ବୈଠକ ଆୟୋଜିତ ହେବ। ଆଜି ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ମଧ୍ୟାହ୍ନ ଧୂପ ନୀତି ପରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ କରାଯିବ। ରତ୍ନଭଣ୍ଡାର କମିଟିର ପ୍ରାଧିକୃତ ସଦସ୍ୟ, ଭଣ୍ଡାର ମେକଅପ୍ ଓ ଅନ୍ୟାନ୍ୟ ଅଧିକାରୀମାନେ ଗଣତି କାର୍ଯ୍ୟରେ ସାମିଲ ରହିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଗଣତି ମଣତି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି,
2: ମହାପ୍ରଭୁଙ୍କର ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆମେ ଯେହେତୁ ପ୍ରସ୍ତୁତି ଆରମ୍ଭ କରିଛେ ଏବଂ ରତ୍ନଭଣ୍ଡାର ଗଣତି ପର୍ଯ୍ୟାୟ ମଧ୍ୟ ନିଶ୍ଚିତ ଭାବରେ ସମୟ ସାପେକ୍ଷ ଏବଂ କଷ୍ଟ ସାପେକ୍ଷ, ତେଣୁ ଗଜପତି ମହାରାଜଙ୍କର ପରାମର୍ଶ ନେଇଛୁ ଆମେ ଏବଂ ବାକି ସମସ୍ତ ଷ୍ଟେକ୍ ହୋଲ୍ଡର୍ସମାନଙ୍କ ପରାମର୍ଶ ନେଲା ପରେ

0: ଏହି ନିଷ୍ପତ୍ତି କରିଛି ଆସନ୍ତାକାଲି ଠାରୁ ସ୍ଥଗିତ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଜୁନ୍ ମାସରେ ପୁଣି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମଧ୍ୟ ଏହି ଗଣତି ପ୍ରକ୍ରିୟା କରିବୁ। ଏକ ସମୟ ସାପେକ୍ଷ ପ୍ରକ୍ରିୟା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଏବଂ ନିର୍ଭୁଲ ଭାବରେ ଆମେ ଏହି ପ୍ରକ୍ରିୟା କରୁଛୁ।
1: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜୁନ୍ 15 ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନନ୍ଦପଡ଼ା ଝାଡ଼ୁଆପଡ଼ା ଭଳି ଜନଗହଳି ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ବ୍ୟବସ୍ଥା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହାନଗର ନିଗମ କାର୍ଯ୍ୟାଳୟରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା ପୂର୍ବରୁ ରାସ୍ତାଘାଟ ସଫେଇ, ମରାମତି ଏବଂ ଉଚ୍ଛେଦ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। କଇଁଛମାନଙ୍କର ସୁରକ୍ଷା ଓ ତାଙ୍କ ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 2000 ମସିହାରୁ ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲ ପାଏ। ଗଣନାରେ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛଙ୍କ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129 ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। କଇଁଛମାନେ ପ୍ରାୟ 150 ବର୍ଷରୁ 300 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଅଲିଭ୍ ରିଡ୍ଲେ ପ୍ରଜାତିର ବିରଳ କଇଁଛ ଦେଖିବାକୁ ମିଳିଥାନ୍ତି। ଗହିରମଥା, ଦେବୀ ଓ ଋଷିକୁଲ୍ୟା ମୁହାଣକୁ ଅଲିଭ୍ ରିଡ୍ଲେଙ୍କ ପ୍ରଜନନ ସ୍ଥଳୀ ଭାବେ ବିବେଚନା କରାଯାଇଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଓ ସଂରକ୍ଷଣ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ କଇଁଛ ଦିବସରେ ତାଙ୍କ ବାର୍ତ୍ତାରେ କହିଛନ୍ତି ପ୍ରକୃତିର ସବୁଠାରୁ ଶାନ୍ତ, ଧୈର୍ଯ୍ୟ, ସହନଶୀଳ ଓ ଦୀର୍ଘାୟୁ ପ୍ରାଣୀମାନଙ୍କ ମଧ୍ୟରେ ଏମାନେ ଅନ୍ୟତମ। ଅଲିଭ୍ ରିଡ୍ଲେ କଇଁଛଙ୍କ ଆଗମନ ରାଜ୍ୟର ସମୃଦ୍ଧ ପରିବେଶ ଐତିହ୍ୟର ପ୍ରତୀକ। ଏହି ଦୁର୍ଲଭ ସାମୁଦ୍ରିକ ପ୍ରାଣୀଙ୍କର ସୁରକ୍ଷା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସହରର ବିଭିନ୍ନ ୱାର୍ଡରେ 10ଟିରୁ ଉର୍ଦ୍ଧ୍ୱ ପ୍ରସ୍ତାବିତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଚାଉରିଆଗୁଡ଼ା ସତ୍ସଙ୍ଗ ବିହାର ପରିସରରେ ନୂତନ ସମାଜ ଭବନ ନିର୍ମାଣ, ଘୋରାମୁଣ୍ଡା ପୋଖରୀ, ଗୌଡ଼ସାହି ଗଣେଶ ମଣ୍ଡପର ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ଏଥିରେ ସାମିଲ ରହିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ପୌର ପରିଷଦ ସଭାଗୃହଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ବାବଦରେ ସଚେତନ କରାଇଛନ୍ତି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକଳା ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଆଇନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ନାଲସା ଜାଗୃତି ଯୋଜନା 2025 ବାବଦରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଓଡ଼ିଶା ମାନବାଧିକାର କମିଶନଙ୍କ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କୋର୍ଟରେ କମିଶନଙ୍କ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ମୋଟ 29 ମାମଲାର ଶୁଣାଣି କରିଛନ୍ତି। 22 ମାମଲାର ତତ୍କାଳ ସମାଧାନ ସହିତ 7 ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବକୁ ସୁଚାରୁ ରୂପେ ସମ୍ପାଦନ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ମହୋତ୍ସବ ପାଳନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୋଲଦୋଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଲୋକକଳା ପ୍ରଦର୍ଶିତ ହୋଇଛି। ଚଳିତ ବର୍ଷ ସଂକୀର୍ତ୍ତନ ଗୁରୁ ପ୍ରସାଦୀ ପୁଟେଲ, ଲୋକନାଟକ କଳାକାର ତଥା ଗୁରୁ ନବଦୀପ ଚାନ୍ଦ ବେହେରା ଓ ଦଣ୍ଡ ନୃତ୍ୟ ଗୁରୁ ଯୁଗେଶ୍ୱର ପାତ୍ରଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରାଯାଇଛି। ରାଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ 29ତମ ବରିଷ୍ଠ ଆଥ୍ଲେଟିକ୍ ଫେଡେରେସନ୍ କପ୍ରେ ଓଡ଼ିଶାର ଆନିମେସ୍ କୁଜୁର ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହି ସଫଳତା ପରେ ସେ ଗ୍ଲାସ୍ଗୋ କମନ୍ୱେଲ୍ଥ ଗେମ୍ସ 2026 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି

ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ସରକାରୀ ନିଯୁକ୍ତି ନାଗରିକଙ୍କ ଜୀବନ ଧାରଣ ଶୈଳୀକୁ ସହଜ ଓ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କଲେ ନିଯୁକ୍ତିପତ୍ର ପ୍ରଦାନ। ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। କଇଁଛଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ। ଏବଂ ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 43 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ପ୍ରସାରଣ ସେବାରୁ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ସୁଟିଆଖଳିରେ ସନ୍ଧ୍ୟା 5:12। ବର୍ତ୍ତମାନ ଶୁଣନ୍ତୁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ, ତା ସହିତ କେତୋଟି ଆଲବମ୍ ଗୀତ। ତାହେଲେ ଚାଲନ୍ତୁ ପ୍ରଥମେ ଶୁଣିବା ହମ୍ ଦିଲ୍ ଦେ ଚୁକେ ସନମ୍ କଥାଚିତ୍ରର ଗୋଟିଏ ଗୀତ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏବେ ଚାଲନ୍ତୁ ଶୁଣିବା ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ ମିଳିତ କଣ୍ଠରୁ ବାସ୍ତବ କଥା ଚିତ୍ରର ଗୀତ।

0: ମିଶିକି ପଚାରିବା।
1: କାହାକୁ ପଚାରିବା ଯେ?
0: କାହାକୁ କଣ ମ, ନ ଜାଣିଲା ଭଳି କଣ କହୁଛ?
1: ନ ଜାଣିଲା ଭଳିଆ ମାନେ ତମେ କଣ କହୁଛ ମୁଁ କିଛି ବୁଝିପାରୁନି ଯେ।
0: ଆଚ୍ଛା ପ୍ରତୀକ୍ଷା, ତମେ କଣ ସତରେ ଜାଣିନ? ଆଜି ଆମେ ଆକାଶବାଣୀ 890 କ୍ରମରେ ବୁଲିଯିବା ଜାତୀୟ କବି ବୀରକିଶୋର ଦାସ ମହାବିଦ୍ୟାଳୟକୁ। ସେଇ କଲେଜର ପିଲାମାନଙ୍କୁ ଆମେ ଆକାଶବାଣୀ ସମ୍ପର୍କୀୟ କୋଶ୍ଚେନ୍ ପଚାରିବା, ଆଉ ସେ ତାର ଉତ୍ତର ଦେବେ।
1: ଆଚ୍ଛା, ତାହେଲେ ଆଜି ଆମେ ଜେକେ ବିକେ କଲେଜକୁ ଯିବା ନାଇଁ?
0: ହଁ, ତେବେ ଶ୍ରୋତା ବନ୍ଧୁ ଆଉ ଡେରି କରିବାନି, ଚାଲନ୍ତୁ ଯିବା ଜାତୀୟ କବି ବୀରକିଶୋର ଦାସ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ବୁଦ୍ଧି ପରୀକ୍ଷା କରିବା ପାଇଁ। ତେବେ ଜାତୀୟ କବି ବୀରକିଶୋର ଦାସ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ପଦ୍ମଜା ପଣ୍ଡିତ ମହୋଦୟାଙ୍କୁ ଅନୁରୋଧ କରୁଛୁ ଏହି ମହାବିଦ୍ୟାଳୟ ସମ୍ପର୍କରେ କିଛି କହିବା ପାଇଁ।
2: ମୁଁ ଡକ୍ଟର ପଦ୍ମଜା ପଣ୍ଡିତ, ଜାତୀୟ କବି ବୀରକିଶୋର ଦାସ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବରେ ଆଜି ଆକାଶବାଣୀର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ପ୍ରିୟ ମହାବିଦ୍ୟାଳୟ ବିଷୟରେ କିଛି ମନର କଥା ଆପଣମାନଙ୍କ ସହ ଭାଗ କରିବାକୁ ଅତ୍ୟନ୍ତ ଗୌରବ ମନେ କରୁଛି। 1972 ମସିହାରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟ ଦୀର୍ଘ ଦିନ ଧରି ଉଚ୍ଚ ଶିକ୍ଷାର ପ୍ରସାର ଏବଂ ପ୍ରଚାର ଓ ମୂଲ୍ୟଧାରିତ ଶିକ୍ଷା ପ୍ରଦାନରେ ନିଷ୍ଠାପୂର୍ଣ୍ଣ ଭାବରେ ନିୟୋଜିତ। ଆମର ଲକ୍ଷ୍ୟ କେବଳ ପାଠ୍ୟ ଜ୍ଞାନର ସୀମାରେ ସୀମିତ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କର ମାନସିକ, ସାମାଜିକ ଓ ନୈତିକ ବିକାଶ ହେଉଛି ଆମର ପ୍ରାଥମିକତା। ଆମ ମହାବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ଧାରାରେ ଶିକ୍ଷା ପ୍ରଦାନ ହେଉଛି, ଯେଉଁଠାରେ ଅନୁଭବୀ ଓ ସମର୍ପିତ ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ସୃଜନଶୀଳ ଚିନ୍ତନ ଓ ନବ ଆବିଷ୍କାର ଦିଗରେ ପ୍ରେରିତ କରିଥାନ୍ତି। ଆମ ସରକାରଙ୍କର ଶିକ୍ଷାର ଉନ୍ନତି ପ୍ରତି ନିରନ୍ତର ପ୍ରୟାସ ଓ ସହଯୋଗ ଆମ ପରି ସରକାରୀ ମହାବିଦ୍ୟାଳୟମାନଙ୍କ ପାଇଁ ଏକ ଶକ୍ତିଶାଳୀ ଆଧାର ସୃଷ୍ଟି କରିଛି। ନୂତନ ଶିକ୍ଷାନୀତି ଡିଜିଟାଲ ଶିକ୍ଷାର ପ୍ରଚାର ଓ ଢାଞ୍ଚାଗତ ଉନ୍ନତି ପାଇଁ ଗ୍ରହୀତ ପଦକ୍ଷେପମାନେ ଆମକୁ ଆଗକୁ ବଢ଼ିବାରେ ପ୍ରେରିତ କରନ୍ତି। ଆମେ ଆମ ସୀମିତ ସାଧନ ସମ୍ପଦ ମଧ୍ୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାରେ ସଦା ପ୍ରତିବଦ୍ଧ। ଏହି ଦିଗରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ସହଯୋଗ ଆମର ସବୁଠାରୁ ବଡ଼ ଶକ୍ତି। ଏଥିସହିତ ଆମ କଲେଜର NSS, NCC ଓ ଇକୋ କ୍ଲବ ପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଭିତରେ ସମାଜସେବା ଓ ପରିବେଶ ସଚେତନତା ଜାଗୃତ କରାଯାଉଛି। ମୋର ଦୃଢ଼ ବିଶ୍ୱାସ ଯେ ଆଗାମୀ ଦିନରେ ସମସ୍ତଙ୍କର ସହଯୋଗରେ ଆମ ମହାବିଦ୍ୟାଳୟ ଆହୁରି ଉନ୍ନତିର ଶିଖରକୁ ସ୍ପର୍ଶ କରିବ ଓ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ହେବ। ଶେଷରେ ମୁଁ ଆମ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ସମସ୍ତ ଶ୍ରୋତା ଏବଂ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି। ଧନ୍ୟବାଦ।
1: ତେବେ ଆଜିର ଆକାଶବାଣୀ 890 କ୍ରମରେ ହେଉଥିବା କୁଇଜ୍ କମ୍ପିଟିସନକୁ କୁଇଜ୍ ମାଷ୍ଟର ଭାବେ ପରିଚାଳନା କରୁଛନ୍ତି ତ୍ରିଲୋଚନ ଦାସ ମହୋଦୟ।
3: ଆକାଶବାଣୀ @9 ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଯୁବବାଣୀ ବିଭାଗର ଏହା ଏକ ହେଉଛି ସୁନ୍ଦର ପ୍ରୟାସ। ଆମର 2 ରାଉଣ୍ଡ ପ୍ରଶ୍ନ ପଚରାଯିବ। ପ୍ରଥମ ରାଉଣ୍ଡରେ 4 ଲେଖା ପ୍ରଶ୍ନ ଅଛି, 4 ପ୍ରଶ୍ନ ଅଛି, ଏବଂ ଯେଉଁ ପିଲାଟିକୁ ପ୍ରଶ୍ନ ପଚରାଯିବ ପ୍ରଥମ ପ୍ରଶ୍ନ, ସିଏ ଯଦି ସିଧାସଳଖ ଉତ୍ତର ଦେଇଦେଲେ ତାହେଲେ ତାଙ୍କ ଖାତାକୁ 10 ଯିବ, ଏବଂ ଯଦି ସେ ଉତ୍ତର ଦେଇ ନପାରିବେ ତାହେଲେ ପ୍ରଶ୍ନଟି କେବଳ ତାଙ୍କ ପାଖ ପିଲାକୁ ପାସ୍ କରାହବ, ଅନ୍ୟ ପିଲାମାନଙ୍କୁ ପାସ୍ କରିବ ନାହିଁ। ମନେ ହେଲା? ତେଣୁ ଯଦି ପାଖ ପିଲା ପାସ୍ କଲା ପିଲା ଠିକ ଉତ୍ତର ଦେଲେ ତାହେଲେ ତାଙ୍କ ଖାତାକୁ 5 ଯିବ, ମନେ ହେଲା। ଏବଂ ଦ୍ୱିତୀୟ ରାଉଣ୍ଡରେ ମାତ୍ର 3 ଲେଖା ପ୍ରଶ୍ନ ରହିବ, ଏବଂ ସେଥିରେ କ୍ୱେଶ୍ଚିନ୍ ପାସ୍ କରିବ ନାହିଁ। ଯଦି ପ୍ରତିଯୋଗୀ କୌଣସି ଉତ୍ତର ନ ଦେଇପାରିଲେ ତାହେଲେ କୌଣସି ନମ୍ବର ପାଇବେ ନାହିଁ, ଆଉ ଯଦି ଉତ୍ତର ଦେଲେ ତାହେଲେ ସିଧାସଳଖ 10 ମଧ୍ୟ ପାଇବେ, ମନେ ହେଲା। ପ୍ରଥମ ରାଉଣ୍ଡରେ ପ୍ରଶ୍ନ ପ୍ରଥମ ପ୍ରତିଯୋଗୀ କହି ନପାରିଲେ କେବଳ ପାଖ ପ୍ରତିଯୋଗୀ ବା ଦ୍ୱିତୀୟ ପ୍ରତିଯୋଗୀଙ୍କ ପାଖକୁ ପାସ୍ କର, ଅନ୍ୟ କୌଣସି ପ୍ରତିଯୋଗୀଙ୍କ ପାଖକୁ ପାସ୍ କରିବ ନାହିଁ। ଏଇଟା ହେଲା ହେଉଛି ନିୟମ। ତାହେଲେ ଏମିତି ଦେଖିବା କିଏ କେତେ ନମ୍ବର ରଖି ପ୍ରଥମ ଆଉ ଦ୍ୱିତୀୟ ତୃତୀୟ ହେଉଛନ୍ତି।
0: ତେବେ ଶ୍ରୋତା ବନ୍ଧୁ, ଏହି ଆକାଶବାଣୀ 890 କୁଇଜ୍ କାର୍ଯ୍ୟକ୍ରମରେ ଯିଏ ୱିନର ହେବେ ତାଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମରେ ଉପସ୍ଥାପନା କରିବାର ସୁଯୋଗ ମିଳିବ।
1: ତେବେ ହିମାଂଶୁ, ଆଉ ଡେରି ନକରି କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇ ନେବା। ଏବେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ଅନୁରୋଧ କରିବି ନିଜ ନିଜର ପରିଚୟ ଦେଇଦେବା ପାଇଁ।
4: ମୁଁ ସୁପ୍ରଭା ରାଉତ, BSc ସେକେଣ୍ଡ ଇୟର କେମିଷ୍ଟ୍ରି ଅନର୍ ଷ୍ଟୁଡେଣ୍ଟ, ଏବଂ ମୁଁ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟର ଛାତ୍ରୀ।
5: ମୁଁ ପ୍ରିୟାଂଶୀ ରାଉତ, ସେକେଣ୍ଡ ଇୟର କେମିଷ୍ଟ୍ରି ଅନର୍ସ, ଜାତୀୟ କବି ବୀରକିଶୋର ଦାସ ମହାବିଦ୍ୟାଳୟର ଛାତ୍ରୀ।
6: ମୁଁ ପ୍ରିୟଦର୍ଶୀ ରାଉତ, ପଲିଟିକାଲ ସାଇନ୍ସ +3 ସେକେଣ୍ଡ ଇୟର ଛାତ୍ର, ଜାତୀୟ କବି ବୀରକିଶୋର ଦାସ ମହାବିଦ୍ୟାଳୟ।
7: ନମସ୍କାର, ମୁଁ ଦେବେଶ ରଞ୍ଜନ ଚୈନୀ, ଯୁକ୍ତ 3 ତୃତୀୟ ବର୍ଷ ମନୋବିଜ୍ଞାନ ଛାତ୍ର, ଜାତୀୟ କବି ବୀରକିଶୋର ମହାବିଦ୍ୟାଳୟ କଟକ।
8: ନମସ୍କାର, ମୁଁ ଶିବାନୀ ସୁଚୟତା, +3 ସେକେଣ୍ଡ ଇୟର ଇକୋନୋମିକ୍ସ ଡିପାର୍ଟମେଣ୍ଟର ଷ୍ଟୁଡେଣ୍ଟ, ମୁଁ ଜାତୀୟ କବି ବୀରକିଶୋର ଦାସ ଗଭର୍ଣ୍ଣମେଣ୍ଟ କଲେଜର ଛାତ୍ରୀ ଅଟେ।
1: ସମସ୍ତ ପ୍ରତିଯୋଗୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଶା କରିବି ସମସ୍ତେ ଆଜିର ଏହି ଆକାଶବାଣୀ 890 କାର୍ଯ୍ୟକ୍ରମରେ ଭଲ କରିବେ।

0: ରେଡି ପ୍ରଥମ ପ୍ରତିଯୋଗୀ ଦେଖିବା ପ୍ରଥମ ପ୍ରଶ୍ନ ନିଶ୍ଚିତ ରୂପେ ତମେ ସଠିକ ଉତ୍ତର ଦବ ତାହେଲେ ପ୍ରଥମ ପ୍ରଶ୍ନ ସୁପ୍ରଭା ତମ ପାଇଁ ଭାରତବର୍ଷର ସମସ୍ତ ଆକାଶବାଣୀ କେନ୍ଦ୍ର ପ୍ରତିଦିନ ସକାଳ 5:55 କ'ଣ ଉଚ୍ଚାରଣ କରି ସମସ୍ତଙ୍କର ନିଦ ଭାଙ୍ଗନ୍ତି ଆଉ ଥରେ କହୁଛି ଭାରତବର୍ଷର ସମସ୍ତ ଆକାଶବାଣୀ କେନ୍ଦ୍ର ପ୍ରତିଦିନ ସକାଳ 5:55 କ'ଣ ଉଚ୍ଚାରଣ କରି ସମସ୍ତଙ୍କର ନିଦ ଭାଙ୍ଗି ଦିଅନ୍ତି
1: ବନ୍ଦେ ମାତରମ୍
0: ବନ୍ଦେ ମାତରମ୍ ଯାହା ଅପସନ୍ ଦେବା ପୂର୍ବରୁ କହିଛନ୍ତି ଏବଂ ସଠିକ୍ ଉତ୍ତର ସୁପ୍ରଭା ନିଶ୍ଚିତ ରୂପେ 10 ତାଙ୍କ ଖାତାକୁ ନେଇଛନ୍ତି ବନ୍ଦେ ମାତରମ୍ ତାହେଲେ ଦ୍ୱିତୀୟ ପ୍ରଶ୍ନ ସୁପ୍ରଭା ନିଶ୍ଚିତ ରୂପେ ତାଙ୍କର ପ୍ରଥମ ପ୍ରଶ୍ନର ଉତ୍ତର ସଠିକ୍ ଦେଇଛନ୍ତି ଦ୍ୱିତୀୟ ପ୍ରଶ୍ନ ଆକାଶବାଣୀ କଟକ କେନ୍ଦ୍ରର ପ୍ରଥମ ଟ୍ରାନ୍ସମିଟର କ୍ଷମତା ଥିଲା 1 kW ତେମ ପ୍ରଶ୍ନ ହେଉଛି ଏହି 1 kW ଟ୍ରାନ୍ସମିଶନଟି କେଉଁ ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା ମୁଁ ତମକୁ ଅପସନ୍ ଦେଉଛି କିଲା ଫୋର୍ଟ ମିଡିଲ୍ ଫୋର୍ଟ ହିନ୍ଦଳ ଫୋର୍ଟ କେଉଁଠି ବି ନୁହେଁ ଆଉ ଥରେ କହୁଛି କିଲା ଫୋର୍ଟ ହିନ୍ଦଳ ଫୋର୍ଟ ମିଡିଲ୍ ଫୋର୍ଟ କେଉଁଠି ବି ନୁହେଁ କେଉଁ ସ୍ଥାନରେ ଏହି 1 kW ଟ୍ରାନ୍ସମିଶନଟି ପ୍ରତିଷ୍ଠା
1: କରାଯାଇଛି
0: ପ୍ରକୃତରେ ଏହା ସଠିକ୍ ଉତ୍ତର ନୁହେଁ ତେବେ ପାଖ ପିଲାକୁ ପ୍ରିୟାଂଶୀକୁ ଆମର ଯିବ କିଲା ଫୋର୍ଟ ଏବଂ ନିଶ୍ଚିତ ରୂପେ 5 ବୋନସ୍ ପ୍ରିୟାଂଶୀ ଠିକ୍ ଅଛି ସୁନ୍ଦର ଉତ୍ତର ସୁପ୍ରଭା ତମ ପାଇଁ ତୃତୀୟ ପ୍ରଶ୍ନ ଆକାଶବାଣୀ କଟକ କେନ୍ଦ୍ରର ଏକ ସହାୟକ ଷ୍ଟୁଡିଓ ବା ଅକ୍ଜୁଲାରୀ ଷ୍ଟୁଡିଓ 1976 January 27 ଆରମ୍ଭ ହେଲା ତେମ ପ୍ରଶ୍ନ ହେଉଛି ଆକାଶବାଣୀ କଟକ କେନ୍ଦ୍ରର ଏହି ଅକ୍ଜୁଲାରୀ ଷ୍ଟୁଡିଓଟି ବା ସହାୟକ ଷ୍ଟୁଡିଓଟି କେଉଁଠାରେ ଅବସ୍ଥିତ ମୁଁ ଅପସନ୍ ଦେଉଛି ତମକୁ ଭୁବନେଶ୍ୱର ପାରାଦୀପ ଗୋପାଳପୁର କେଉଁଠି ବି ନୁହେଁ ସୁପ୍ରଭା ଭୁବନେଶ୍ୱର ପାରାଦୀପ ଗୋପାଳପୁର କେଉଁଠି ବି ନୁହେଁ କେଉଁ ଜାଗାରେ ଏହି ସହକାରୀ ବା ସହାୟକ ଷ୍ଟୁଡିଓଟି ଅବସ୍ଥିତ ଗୋପାଳପୁର ଆଉ ତେବେ ତମେ କ'ଣ କହିବ ପ୍ରିୟାଂଶୀ
1: କେଉଁଠି
0: ନୁହେଁ ତେବେ କେହି ହେଲେ ସଠିକ୍ ଉତ୍ତର ଦେଇନାହାନ୍ତି ପ୍ରକୃତରେ ଭୁବନେଶ୍ୱର ଠାରେ ଅବସ୍ଥିତ ତେଣୁ କେହି ହେଲେ ନମ୍ବର ପାଇବେନି ଠିକ୍ ଅଛି ସୁପ୍ରଭା ତମ ପାଇଁ ରାଉଣ୍ଡର ଶେଷ ପ୍ରଶ୍ନ ଯୁବପିଢ଼ି ବା ଯୁବକ ଯୁବତୀମାନଙ୍କ ପାଇଁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହେଉଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ପ୍ରତିଦିନ ସନ୍ଧ୍ୟା 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ପ୍ରସାରିତ ହୁଏ ତେଣୁ ମୋର ପ୍ରଶ୍ନ ହେଉଛି ଏହି ଯୁବପିଢ଼ିମାନଙ୍କ ପାଇଁ କି ପ୍ରସାରିତ ହେଉଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମଟିର ନାଁ କ'ଣ ମୁଁ ଅପସନ୍ ଦେଉଛି ତମକୁ ଯୁବ ଦର୍ଶନ ଯୁବ ଚିନ୍ତନ ଯୁବ ମନ୍ଥନ କେଉଁଠି ବି ନୁହେଁ ଆଉ ଥରେ କହୁଛି ଯୁବ ଦର୍ଶନ ଯୁବ ଚିନ୍ତନ ଯୁବ ମନ୍ଥନ କେଉଁଠି ବି ନୁହେଁ ସୁପ୍ରଭା
1: କେଉଁଠି ବି ନୁହେଁ
0: କେଉଁଠି ବି ନୁହେଁ ଭାବି ଚିନ୍ତି ଉତ୍ତର ଦେଇଛନ୍ତି ଏବଂ ନିଶ୍ଚିତ ରୂପେ 10 ତେବେ ସଠିକ ଉତ୍ତର କ'ଣ କହିଲେ
1: ଯୁବବାଣୀ କାର୍ଯ୍ୟକ୍ରମ
0: ତେବେ ସଠିକ ଉତ୍ତର ହେଉଛି ପ୍ରକୃତରେ ଯୁବବାଣୀ ସଠିକ ଉତ୍ତର ଦେବେ ଏବଂ ସୁପ୍ରଭାକୁ ଆମେ 10 ଦେବା ଏବେ ପ୍ରିୟାଂଶୀ ତମ ପାଇଁ ସିଧାସଳଖ ପ୍ରଶ୍ନ ଦେଖିବା ପ୍ରିୟାଂଶୀ କେମିତି ଉତ୍ତର ଦେଉଛନ୍ତି ଆମକୁ 1996 ଆକାଶବାଣୀ କଟକ କେନ୍ଦ୍ରରୁ FM ପ୍ରସାରଣ ସେବା ଆରମ୍ଭ ହୋଇଛି ପ୍ରଶ୍ନ ହେଉଛି FM ପ୍ରସାରଣ ସେବା ବା FM ରେଡିଓର ପୁରା ନାଁ କ'ଣ ମୁଁ ଅପସନ୍ ଦେଉଛି ଫ୍ୟାନ୍ ମ୍ୟୁଜିକ୍ ଫ୍ରିକ୍ୱେନ୍ସି ମଡୁଲେସନ୍ ଫୁଲ୍ ମ୍ୟୁଜିକ୍ କେଉଁଠି ବି ନୁହେଁ ଆଉ ଥରେ କହୁଛି ଫ୍ୟାନ୍ ମ୍ୟୁଜିକ୍ ଫ୍ରିକ୍ୱେନ୍ସି ମଡୁଲେସନ୍ ଫୁଲ୍ ମ୍ୟୁଜିକ୍ କେଉଁଠି ବି ନୁହେଁ FM ର ପୁରା ନାଁ କ'ଣ ପ୍ରିୟାଂଶୀ
1: ଫ୍ରିକ୍ୱେନ୍ସି ମଡୁଲେସନ୍
0: ୟେସ୍ ଫ୍ରିକ୍ୱେନ୍ସି ମଡୁଲେସନ୍ ନିଶ୍ଚିତ ରୂପେ 10 ପ୍ରିୟାଂଶୀ ପରବର୍ତ୍ତୀ ପ୍ରଶ୍ନ ପ୍ରିୟାଂଶୀ ପାଇଁ ପୂର୍ବରୁ 228.3 ବା 1314 kHz ଯୋଗେ ମିଡିୟମ ୱେଭ୍ ଦ୍ୱାରା ପ୍ରସାରିତ ହେଉଥିଲା ବିବିଧ ଭାରତୀ ପ୍ରସାରଣ ସେବା ବା ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଏବେ FM ମାଧ୍ୟମରେ ପ୍ରସାରିତ ହେଉଛି ତେଣୁ ପ୍ରଶ୍ନ ହେଉଛି କେତେ ମେଗାହର୍ଜ ଯୋଗେ ବିବିଧ ଭାରତୀ ପ୍ରସାରଣ ସେବା ପ୍ରସାରିତ ହେଉଛି କେତେ ମେଗାହର୍ଜ ଯୋଗେ ମୁଁ ଅପସନ୍ ଦେଉଛି 101.3 101.4 101.5 କେଉଁଠି ନୁହେଁ ଆଉ ଥରେ କହୁଛି ଅପସନ୍ 101.3 101.4 101.5 ଆଣ୍ଡ କେଉଁଠି ନୁହେଁ ପ୍ରିୟାଂଶୀ 101.3 ତୃତୀୟ ପ୍ରଶ୍ନ ପ୍ରିୟାଂଶୀଙ୍କ ପାଇଁ କଟକ ଆକାଶବାଣୀ କେନ୍ଦ୍ରର ପ୍ରଥମ କେନ୍ଦ୍ର ନିର୍ଦ୍ଦେଶକଙ୍କ ନାଁ କ'ଣ ମୁଁ ତମକୁ ଅପସନ୍ ଦେଉଛି ଲତିଫର ରହମନ ଅମିତ ଚକ୍ରବର୍ତ୍ତୀ ହଂସରାଜ ଲୁଥ୍ରା କେଉଁଠି ବି ନୁହେଁ ଆଉ ଥରେ କହୁଛି ଲତିଫର ରହମନ ଅମିତ ଚକ୍ରବର୍ତ୍ତୀ ହଂସରାଜ ଲୁଥ୍ରା କେଉଁଠି ବି ନୁହେଁ ପ୍ରିୟାଂଶୀ ଆଙ୍କ ଭିତରୁ କିଏ ପ୍ରଥମେ କେନ୍ଦ୍ର ନିର୍ଦ୍ଦେଶକ ଥିଲେ ଆକାଶବାଣୀ କଟକ 1948 January 28 କହିବ ପ୍ରିୟାଂଶୀ କେଉଁଠି ବି ନୁହେଁ ତେବେ ପାସ୍ କରିଯିବ ପ୍ରିୟଦର୍ଶୀ କ'ଣ କହିବ
2: ଅମିତ ଚକ୍ରବର୍ତ୍ତୀ
0: ତେବେ ସଠିକ ଉତ୍ତର କେହି ହେଲେ ଦେଲେନି ପ୍ରକୃତରେ ହଂସରାଜ ଲୁଥ୍ରା HR ଲୁଥ୍ରା କେହି ହେଲେ ନମ୍ବର ପାଇବେନି ଶେଷ ପ୍ରଶ୍ନ ପ୍ରିୟାଂଶୀ ତମ ପାଇଁ ଦେଶ ସ୍ୱାଧୀନତା ହେଲା ବେଳକୁ ଅବିଭକ୍ତ ଭାରତରେ 9 ଆକାଶବାଣୀ କେନ୍ଦ୍ର ଥିଲା ତେଣୁ ପ୍ରଶ୍ନ ହେଉଛି ଦେଶ ବିଭାଜନ ହେଲା ପରେ ଭାରତରେ 9 ଆକାଶବାଣୀ କେନ୍ଦ୍ରରୁ କେତୋଟି ଆକାଶବାଣୀ କେନ୍ଦ୍ର ଭାରତରେ ରହିଲା ପ୍ରିୟାଂଶୀ ଅପସନ୍ ଦେଉଛି ତମକୁ 6, 7, 8 କେଉଁଠି ବି ନୁହେଁ 6, 7, 8 କେଉଁଠି ବି ନୁହେଁ କେତୋଟି ଆକାଶବାଣୀ 9 ଥିଲା ସମୁଦାୟ ଦେଶ ବିଭାଜନ ହେଲା ପରେ ଭାରତରେ କେତୋଟି ଆକାଶବାଣୀ କେନ୍ଦ୍ର ରହିଲା 6, 7, 8 କେଉଁଠି ବି ନୁହେଁ
1: 6
0: ଭାବି ଚିନ୍ତି କହିଛୁ ନିଶ୍ଚିତ ରୂପେ 6 ନିଶ୍ଚିତ ରୂପେ 6 ଆକାଶବାଣୀ ରହିଲା ଭାରତରେ ଏବଂ 3 ରହିଲା ପାକିସ୍ତାନ ଠିକ୍ ଅଛି ପ୍ରିୟଦର୍ଶୀ ତମ ପାଖକୁ ଯିବା ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଥମ DTH ସେବା ବା ଡାଇରେକ୍ଟ ଟୁ ହୋମ୍ ସେବା କେଉଁ ମସିହାରୁ ଆରମ୍ଭ ହୋଇଛି ଅପସନ୍ ଦେଉଛି 2006, 2007, 2008 କେଉଁଠି ବି ନୁହେଁ ପ୍ରିୟଦର୍ଶୀ 2006, 2007, 2008 କେଉଁଠି ବି ନୁହେଁ କେଉଁ ମସିହାରୁ ଆରମ୍ଭ ହୋଇଛି
2: 2007
0: ପାସ୍ କରିଯିବା ଦେବେଶ ପାଖକୁ ଦେବେଶ କ'ଣ କହିବ
2: 2006
0: 5 ବୋନସ୍ ଦେବେଶ କୁମାର ଚୟନ ପରବର୍ତ୍ତୀ ପ୍ରଶ୍ନ ପ୍ରିୟଦର୍ଶୀ ଦେଖିବା ତମେ ନିଶ୍ଚିତ ରୂପେ ତମର ପ୍ରଥମ ପ୍ରଶ୍ନ ଉତ୍ତର ନଦେଲେ ମଧ୍ୟ ତମେ ଦ୍ୱିତୀୟ ପ୍ରଶ୍ନ ଉତ୍ତର ନିଶ୍ଚୟ ଦେବ

0: ମୁଁ ଆଶା କରିବି କଟକ ଆକାଶବାଣୀରୁ ପ୍ରସାରିତ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କୃଷି ସଂସାର ପ୍ରତ୍ୟହ କେଉଁ ସମୟରେ ପ୍ରସାରିତ ହୋଇଥାଏ? ଅପସନ୍ ଦେଉଛି ରାତି 8:30, ରାତି 9:30, ରାତି 7:30, କେଉଁଠି ବି ନୁହେଁ। ପ୍ରିୟଦର୍ଶୀ
1: ରାତି 7:30,
0: ରାତି 7:30। ତେବେ ସଠିକ ଉତ୍ତର 7:30। ଆମେ ନିଶ୍ଚିତ ରୂପେ 10 ନମ୍ବର ଦେବା। ପ୍ରିୟଦର୍ଶୀ ଠିକ ଅଛି। ପରବର୍ତ୍ତୀ ପ୍ରଶ୍ନ, ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରତିଦିନ ଦିନ 1:20 ପ୍ରସାରିତ ହୋଇ ଦିନ 1:50 ସରିଥାଏ। ତେବେ ମୋର ପ୍ରଶ୍ନ ହେଉଛି ଏହି କାର୍ଯ୍ୟକ୍ରମର ନାଁ କ'ଣ? ଆଉ ଥରେ କହୁଛି, ନାରୀମାନଙ୍କ ପାଇଁକି ଉଦ୍ଦିଷ୍ଟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରତିଦିନ ଦିନ 1:20 ଦିନ 1:50 ପର୍ଯ୍ୟନ୍ତ ପ୍ରସାରିତ ହୋଇଥାଏ। ତେବେ ପ୍ରଶ୍ନ ହେଉଛି ନାରୀମାନଙ୍କ ପାଇଁ ପ୍ରସାରିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ନାଁ କ'ଣ? ଅପସନ୍ ଦେଉଛି ନାରୀ ଜାଗରଣ, ନାରୀ ସଶକ୍ତିକରଣ, ନାରୀ ମହଲ, କେଉଁଠି ବି ନୁହେଁ। ପ୍ରିୟଦର୍ଶୀ
1: ନାରୀ ମହଲ।
0: ନାରୀ ମହଲ ଠିକ ଅଛି, ନାରୀ ମହଲ, ଏବଂ ଏହା ମଧ୍ୟ ସଠିକ ଉତ୍ତର। ଆମେ ତାକୁ ନିଶ୍ଚିତ ରୂପେ 10 ନମ୍ବର ଦେବା। ଏବଂ ଶେଷ ପ୍ରଶ୍ନ ରାଉଣ୍ଡର ତୁମ ପାଇଁ, କଟକ ବେତାର କେନ୍ଦ୍ରରୁ ପଲ୍ଲୀ ଗୀତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସଙ୍ଗୀତ ବିଭାଗର ପ୍ରତି ମଙ୍ଗଳବାର ସକାଳ 7:40 ପ୍ରସାରିତ ହୋଇଥାଏ। ତେବେ ମୋର ପ୍ରଶ୍ନ ହେଉଛି ପଲ୍ଲୀ ଗୀତ ବା ପଲ୍ଲୀଶ୍ୱର ଗୀତକୁ ନେଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ନାଁ କ'ଣ? ଅପସନ୍ ଦେଉଛି ଚମ୍ପକମାଳା, ରଜନୀଗନ୍ଧା, ମଧୁମାଳତୀ, କେଉଁଠି ବି ନୁହେଁ। ଚମ୍ପକମାଳା, ରଜନୀଗନ୍ଧା, ମଧୁମାଳତୀ, କେଉଁଠି ବି ନୁହେଁ।
1: ମଧୁମାଳତୀ।
0: ମଧୁମାଳତୀ, ମଧୁମାଳତୀ ଫୁଲ ଦେଖିଛ? ଠିକ ଅଛି, ମଧୁମାଳତୀ, ଏହା ମଧ୍ୟ ସଠିକ ଉତ୍ତର, ଏବଂ ଆମେ ନିଶ୍ଚିତ ରୂପେ ତାକୁ 10 ନମ୍ବର ଦେବା। ଏତେ ଦେବେଶ, ଦେବେଶ ସୁନ୍ଦର ଉତ୍ତର ଦେବେ ବୋଲିକି ମୁଁ ଆଶା କରୁଛି। କଟକ ଆକାଶବାଣୀ କେନ୍ଦ୍ରରୁ ସନ୍ଧ୍ୟାର ଆଞ୍ଚଳିକ ସମ୍ବାଦ କେଉଁ ସମୟରେ ପ୍ରସାରିତ ହୁଏ? ସକାଳ ଆଞ୍ଚଳିକ ସମ୍ବାଦ ସକାଳ 7:05, ମଧ୍ୟାହ୍ନ ଆଞ୍ଚଳିକ ସମ୍ବାଦ ଦିନ 2:32। ତେବେ ମୋର ପ୍ରଶ୍ନ ହେଉଛି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ସନ୍ଧ୍ୟା ସମୟର ଆଞ୍ଚଳିକ ସମ୍ବାଦ କେଉଁ ସମୟରେ ପ୍ରସାରିତ ହୁଏ? ତୁମକୁ ଅପସନ୍ ଦେଉଛି ସନ୍ଧ୍ୟା 5:45, ସନ୍ଧ୍ୟା 6:45, ସନ୍ଧ୍ୟା 7:45, କେଉଁଠି ନୁହେଁ।
2: ସନ୍ଧ୍ୟା 5:45
0: ଭାବିଚିନ୍ତି ଉତ୍ତର ଦେଇଛି। ତେବେ ପାସ୍ କରିଦିଅ ଶିବାନୀ ସୁଚରିତା, କ'ଣ କହିବ ତୁମେ, ଅଲଗା କ'ଣ କହିବ କି? ଅପସନ୍ ହେଉଛି ସନ୍ଧ୍ୟା 5:45, ସନ୍ଧ୍ୟା 6:45, ସନ୍ଧ୍ୟା 7:45, କେଉଁଠି ନୁହେଁ।
3: 6:45।
0: 6:45 ନିଶ୍ଚିତ ଦିନେ ଶୁଣିଛ, ନିଶ୍ଚିତ ରୂପେ ସଠିକ ଉତ୍ତର। 5 ନମ୍ବର ବନ ଶିବାନୀ। ସନ୍ଧ୍ୟା 6:45-6:55 ପର୍ଯ୍ୟନ୍ତ 10 ମିନିଟ୍ ପ୍ରଚାରିତ ହୁଏ। ତେବେ ଦେବେଶ ତୁମ ପାଇଁ ପରବର୍ତ୍ତୀ ପ୍ରଶ୍ନ, ଏଡ୍ସ ଉପରେ ଆଧାରିତ ଜୟପୁର ଆକାଶବାଣୀ ପ୍ରସ୍ତୁତ ମୋତିମାଣିଙ୍କ କେଉଁ ବର୍ଷ ଆକାଶବାଣୀ ଜାତୀୟ ପୁରସ୍କାର ଲାଭ କରିଥିଲା? ମୋତିମାଣିଙ୍କ ଅତି ସୁନ୍ଦର କାର୍ଯ୍ୟକ୍ରମଟି ହୋଇଥିଲା ଏଡ୍ସ ଉପରେ। ତେବେ ମୋ ପ୍ରଶ୍ନ ହେଉଛି ମୋତିମାଣିଙ୍କ କାର୍ଯ୍ୟକ୍ରମଟି କେଉଁ ବର୍ଷ ଆକାଶବାଣୀର ଜାତୀୟ ପୁରସ୍କାର ଲାଭ କରିଥିଲା? ଅପସନ୍ ଦେଉଛି 2007, 2008, 2006, କେଉଁଠି ବି ନୁହେଁ। 2007, 2006, 2008 କେଉଁଠି ବି ନୁହେଁ। ଦେବେଶ 2006। ହଉ ଠିକ ଅଛି, ସଠିକ ଉତ୍ତର 2006। ନିଶ୍ଚିତ ରୂପେ ଆମେ ଦେବେଶକୁ 10 ନମ୍ବର ଦେବା। 2006 ଏଠି ଆକାଶବାଣୀ ଜାତୀୟ ପୁରସ୍କାର ପାଇଥିଲା। ତମ ପାଇଁ ତୃତୀୟ ପ୍ରଶ୍ନ, କଟକ ଆକାଶବାଣୀର ସୂଚନା ଓ ମୂର୍ଚ୍ଛନାର ସ୍ୱତନ୍ତ୍ର ଜନପ୍ରିୟ କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମା ସୋମବାର ଠାରୁ ଶନିବାର ଯାଏ କେଉଁ ସମୟରେ ପ୍ରସାରିତ ହୁଏ? ଆଉ ଥରେ ପ୍ରଶ୍ନଟି କହୁଛି, କଟକ ଆକାଶବାଣୀର ସୂଚନା ଓ ମୂର୍ଚ୍ଛନାକୁ ନେଇ ସ୍ୱତନ୍ତ୍ର ଜନପ୍ରିୟ କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମା ସୋମବାର ଠାରୁ ଶନିବାର ଯାଏ କେଉଁ ସମୟରେ ପ୍ରସାରିତ ହୋଇଥାଏ? ଅପସନ୍ ସକାଳ 6:25, ସକାଳ 8:25, ସକାଳ 7:25, କେଉଁଠି ବି ନୁହେଁ। ଦେବେଶ
2: ସକାଳ 6:25।
0: 6:25 ତେବେ ଶିବାନୀ କ'ଣ କହିବ?
3: 7:25।
0: ୟେସ୍, 7:25। 5 ନମ୍ବର ବନ ଶିବାନୀ ପାଇଁ, ସକାଳ 7:25 ପ୍ରସାରିତ ହୁଏ। ତୁମ ପାଇଁ ରାଉଣ୍ଡର ଶେଷ ପ୍ରଶ୍ନ ଦେବେଶ, ପ୍ରତିଦିନ ବନ୍ଦନା କାର୍ଯ୍ୟକ୍ରମ ସକାଳ 6:05 ସକାଳ 6:35 ପର୍ଯ୍ୟନ୍ତ ପ୍ରସାରିତ ହୁଏ, ଏବଂ ଠିକ୍ ବନ୍ଦନା ପରେ ପରେ ପ୍ରସାରିତ ହୁଏ ଅନୁଚିନ୍ତା। ତେବେ ମୋର ପ୍ରଶ୍ନ ହେଉଛି ଅନୁଚିନ୍ତା କେଉଁ ସମୟରେ ପ୍ରସାରିତ ହୋଇଥାଏ? ଦେବେଶ
2: ସକାଳ 7:05।
0: 7:05 ତେବେ ଶିବାନୀ କ'ଣ କହିବ?
3: 6:35।
0: ୟେସ୍, 6:35। ଆଇକ୍ୟୁ ଟିକେ ରଖିପାରିଲେନି, ମୁଁ କହୁଛି 6:05-6:35 ବନ୍ଦନା, ଏବଂ ଠିକ୍ ବନ୍ଦନା ପରେ ପରେ ଅନୁଚିତା। ତେଣୁ ନିଶ୍ଚିତ ରୂପେ 6:35 ନିଶ୍ଚିତ ରୂପେ ଶିବାନୀକୁ ବୋନସ 5 ନମ୍ବର ମିଳିବ। ଶିବାନୀ ତୁମ ପାଇଁକା ପ୍ରଥମ ପ୍ରଶ୍ନ, କଟକ ବେତାର କେନ୍ଦ୍ର ପ୍ରସ୍ତୁତ ଶ୍ରୀମତୀ ସମାର୍ଜନୀ ଆକାଶବାଣୀ ବାର୍ଷିକ ପୁରସ୍କାରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତେବେ ମୋର ପ୍ରଶ୍ନ ହେଉଛି ଶ୍ରୀମତୀ ସମାର୍ଜନୀ ଓଡ଼ିଆ ସାହିତ୍ୟର ପ୍ରଥମ ଗାଳ୍ପିକ ଫକୀରମୋହନଙ୍କର କେଉଁ ଗଳ୍ପର ନାଟ୍ୟ ରୂପାନ୍ତର? ପ୍ୟାଟର୍ନ ମେଡ଼ିସିନ, ଧୂଳିଆ ବାବା, ସୁନାବୋଉ, କେଉଁଠି ବି ନୁହେଁ। ଶିବାନୀ
3: ପ୍ୟାଟର୍ନ ମେଡ଼ିସିନ।
0: ପ୍ୟାଟର୍ନ ମେଡ଼ିସିନ ପଢ଼ିଛ? ଠିକ ଅଛି, ସେ ପଢ଼ନ୍ତୁ ନ ପଢ଼ନ୍ତୁ ସଠିକ ଉତ୍ତର ଦେଇଛନ୍ତି, ଆମେ ନିଶ୍ଚିତ ରୂପେ 10 ନମ୍ବର ଦେବା। ପ୍ୟାଟର୍ନ ମେଡ଼ିସିନ। ପରବର୍ତ୍ତୀ ପ୍ରଶ୍ନ ଶିବାନୀ ପାଇଁ, କଟକ ବେତାର କେନ୍ଦ୍ରରୁ ପ୍ରସାରିତ ମାସିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମଟି ପ୍ରତି ମାସର ପ୍ରଥମ ବୁଧବାର ରାତି 9:30 ପ୍ରସାରିତ ହୋଇଥାଏ। ତେବେ ଏହି କାର୍ଯ୍ୟକ୍ରମଟିର ନାଁ କ'ଣ? ଅପସନ୍ ଦେଉଛି ବିଜ୍ଞାନ ବିଚିତ୍ରା, ବିଜ୍ଞାନ ବର୍ଣ୍ଣାଳୀ, ବିଜ୍ଞାନ ପ୍ରଭା କେଉଁଠି ବି ନୁହେଁ। ଆଉ ଥରେ କହୁଛି ବିଜ୍ଞାନ ବର୍ଣ୍ଣାଳୀ, ବିଜ୍ଞାନ ବିଚିତ୍ରା, ବିଜ୍ଞାନ ପ୍ରଭା କେଉଁଠି ବି ନୁହେଁ।
3: ବିଜ୍ଞାନ ବର୍ଣ୍ଣାଳୀ,
0: ବିଜ୍ଞାନ ବର୍ଣ୍ଣାଳୀ ସଠିକ ଉତ୍ତର ନୁହେଁ ତେବେ ସୁପ୍ରଭା। ଅପସନ୍ ହେଉଛି ବିଜ୍ଞାନ ବର୍ଣ୍ଣାଳୀ, ବିଜ୍ଞାନ ବିଚିତ୍ରା, ବିଜ୍ଞାନ ପ୍ରଭା କେଉଁଠି ବି ନୁହେଁ।
3: ବିଜ୍ଞାନ ପ୍ରଭା,
0: ବିଜ୍ଞାନ ପ୍ରଭା ସଠିକ ଉତ୍ତର। 5 number ବୋନସ। ତୃତୀୟ ପ୍ରଶ୍ନ, କଟକ ବେତାର କେନ୍ଦ୍ରର ସଙ୍ଗୀତ ବିଭାଗର ସୁଗମ ସଙ୍ଗୀତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସଜଫୁଲ ସକାଳ 7:40 ପ୍ରସାରିତ ହୋଇଥାଏ। ଆଉ ଥରେ କହୁଛି କଟକ ଆକାଶବାଣୀ କେନ୍ଦ୍ରର ସୁଗମ ସଙ୍ଗୀତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସଜଫୁଲ ସକାଳ 7:40 ପ୍ରସାରିତ ହୋଇଥାଏ। ତେବେ ମୋର ପ୍ରଶ୍ନ ହେଉଛି ଏହି ସଜଫୁଲ ପ୍ରତି ମାସର କେଉଁ ବାରରେ ପ୍ରସାରିତ ହୋଇଥାଏ। ଅପସନ୍ ଦେଉଛି ଶୁକ୍ରବାର, ଶନିବାର, ଗୁରୁବାର କେଉଁଠି ବି ନୁହେଁ। ଶୁକ୍ରବାର, ଶନିବାର, ଗୁରୁବାର କେଉଁଠି ବି ନୁହେଁ।
3: ଗୁରୁବାର,
0: ଗୁରୁବାର। ସଜଫୁଲ ଶୁଣିଛ? ସଜଫୁଲ କେତେଜଣ ଆର୍ଟିଷ୍ଟ ଗୀତ ଗାଆନ୍ତି କହିଲ? ସବୁବେଳେ ଡୁଏଟ୍, 2 ଆର୍ଟିଷ୍ଟ ପୁଅ ଝିଅ ଗାଆନ୍ତି। ତେବେ ଗୁରୁବାର ସଠିକ ଉତ୍ତର। ମାସର ସବୁ ଗୁରୁବାରରେ ସଜଫୁଲ। ସବୁ ବୁଧବାର ହେଉଛି ଅତଶିକୁସୁମ, ସବୁ ମଙ୍ଗଳବାର ରାଗମଞ୍ଜରୀ ହେଲା ମଣ୍ଡଗୀତ, ସବୁ ଶୁକ୍ରବାର ଅଞ୍ଜଳି, ସବୁ ଶନିବାର ଚିରସବୁଜ। ଠିକ୍ ଅଛି, 4 number ପ୍ରଶ୍ନ, ଲାଷ୍ଟ ପ୍ରଶ୍ନ ତୁମ ପାଇଁକି ଝିଅ। ପ୍ରତିଦିନ ସକାଳେ ଅନୁଚିନ୍ତା ପରେ ସକାଳ 6:40 ପ୍ରସାରିତ ଭକ୍ତି ଧାରାବାହିକର ନାମ କ'ଣ? ଆଉ ଥରେ କହୁଛି ପ୍ରତିଦିନ ସକାଳେ ଅନୁଚିନ୍ତା ପରେ ପରେ ସକାଳ 6:40 ପ୍ରସାରିତ ଭକ୍ତି ଧାରାବାହିକର ନାମ କ'ଣ? ଅପସନ୍ ଦେଉଛି ରାମଚରିତ ମାନସ, ବୈଦେଶ ବିଳାସ, ଭାଗବତ କେଉଁଠି ବି ନୁହେଁ।
3: ଭାଗବତ,
0: ଭାଗବତ। ତେବେ ଏହା ମଧ୍ୟ ସଠିକ ଉତ୍ତର। ଆମେ ଶିବାନୀକି ନିଶ୍ଚିତ ରୂପେ 10 number ଦେବା। ଏବେ ମୁଁ ହିମାଂଶୁକୁ ଅନୁରୋଧ କରିବି, ସେ କହିବେ କିଏ କେତେ ନମ୍ବର ରଖିଛନ୍ତି ଏହି ରାଉଣ୍ଡ।
4: ତେବେ ଶ୍ରୋତା ବନ୍ଧୁ, ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ପ୍ରିୟାଂଶି ରାଉତ ପାଇଛନ୍ତି 35 number, ସୁପ୍ରଭା ରାଉତ ପାଇଛନ୍ତି 25 number, ପ୍ରିୟଦର୍ଶୀ ରାଉତ ପାଇଛନ୍ତି 30 number, ଦେବେଶ ରଞ୍ଜନ ଚୈନି ପାଇଛନ୍ତି 15 number, ଏବଂ ଶିବାନୀ ସୁଚରିତା ପାଇଛନ୍ତି 45 number।
0: ସୁପ୍ରଭା, ତମ ପାଖରୁ କୁଇକ୍ କହିବ, ଏଠାରେ ପାସ୍ କରିବାର ନାହିଁ। ଦ୍ୱିତୀୟ ରାଉଣ୍ଡରେ କୌଣସି ପ୍ରଶ୍ନ କୌଣସି ପ୍ରତିଯୋଗୀଙ୍କ ପାଖକୁ ପାସ୍ କରିବ ନାହିଁ, ଏବଂ ପ୍ରତି ରାଉଣ୍ଡରେ ମାତ୍ର 3 ପ୍ରଶ୍ନ। ପି ଭି କୃଷ୍ଣମୂର୍ତ୍ତି କଟକ ବେତାର କେନ୍ଦ୍ରର କେନ୍ଦ୍ର ନିର୍ଦ୍ଦେଶକ ଭାବରେ କାମ କରିଥିଲେ, ଯିଏକି ପରବର୍ତ୍ତୀ ମୁହୂର୍ତ୍ତରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ହୋଇଥିଲେ, ଠିକ୍ ନା ଭୁଲ?
3: ଠିକ୍,
0: ଠିକ୍, ହଉ ନିଶ୍ଚିତ ରୂପେ ଠିକ୍। ସୁପ୍ରଭା, 10 number ଠିକ୍ ସଠିକ ଉତ୍ତର ଦେଇଛି। ପରବର୍ତ୍ତୀ ପ୍ରଶ୍ନ, ପ୍ରତି ମାସର ତୃତୀୟ ମଙ୍ଗଳବାର ରାତି 9:30 ପ୍ରଚାରିତ ମାସିକ ସାହିତ୍ୟ ପତ୍ରିକାର ନାମ ସାହିତ୍ୟ ସଂସଦ, ଠିକ୍ ନା ଭୁଲ?
3: ଠିକ୍,
0: ଠିକ୍, ଠିକ୍ ଅଛି। ଆମେ ଏଥର ମଧ୍ୟ ତାକୁ 10 number ଦେବା, ନିଶ୍ଚିତ ରୂପେ ଠିକ୍। ପରବର୍ତ୍ତୀ ପ୍ରଶ୍ନ, କଟକ ବେତାର କେନ୍ଦ୍ରର ପ୍ରତିଷ୍ଠା ଦିବସ ଦିନ ଆରମ୍ଭରେ ବାଞ୍ଛାନୀ ଦାସଙ୍କ ଆଜାଦ ହିନ୍ଦୁସ୍ତାନ ଗୀତ ଗାନ କରାଯାଇଥିଲା, ଠିକ୍ ନା ଭୁଲ?
3: ଠିକ୍।
0: ତେବେ ଏଥିରେ କୌଣସି ନମ୍ବର ପାଇବେନି, ଏହା ଭୁଲ। ଆଜାଦ ହିନ୍ଦୁସ୍ତାନ ଶେଷରେ ଗାନ କରାଯାଇଥିଲା, ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ଆରମ୍ଭ ଗାନ କରାଯାଇଥିଲା। ଠିକ୍ ଅଛି ପ୍ରିୟାଂଶୀ, ତମ ପାଇଁକା 1990 ଡକ୍ଟର ମନ୍ମଥନାଥ ଦାସଙ୍କର ପ୍ରସିଦ୍ଧ ଇଂରାଜୀ ଉପନ୍ୟାସ କିପ୍ ଦ ଷ୍ଟୋରି ସିକ୍ରେଟ୍ ଧାରାବାହିକ ଭାବରେ କେଉଁ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା? ଅପସନ୍ ଦେଉଛି ଆକାଶବାଣୀ କଟକ, ଆକାଶବାଣୀ ବିବିଧ ଭାରତୀ। ପ୍ରିୟାଂଶୀ,
3: ଆକାଶବାଣୀ ବିବିଧ ଭାରତୀ,
0: ବିବିଧ ଭାରତୀ, ଠିକ୍ ଅଛି। ଆକାଶବାଣୀ ବିବିଧ ଭାରତୀ ନିଶ୍ଚିତ ରୂପେ ସଠିକ ଉତ୍ତର। ପ୍ରିୟାଂଶୀ, 10 number ଦିଅ। ପରବର୍ତ୍ତୀ ପ୍ରଶ୍ନ, ଆକାଶବାଣୀ କଟକ ଦ୍ୱାରା ପ୍ରସ୍ତୁତ ପ୍ରଥମ ରୂପକର ନାମ ଥିଲା ଉତ୍କଳଶ୍ରୀ, ତେବେ ଏହାର ରଚୟିତା କିଏ ଥିଲେ? ଅପସନ୍ ଗୋପାଳ ଛୋଟରାୟ, ମାୟାଧର ମାନସିଂ। ପ୍ରିୟାଂଶୀ, ଗୋପାଳ ଛୋଟରାୟ, ମାୟାଧର ମାନସିଂ, ଜଲ୍ଦି କୁହ।
3: ମାୟାଧର ମାନସିଂ,
0: ମାୟାଧର ମାନସିଂ ନିଶ୍ଚିତ ସଠିକ ଉତ୍ତର। ଆମେ ନିଶ୍ଚିତ ରୂପେ 10 number ଦେବା। ପରବର୍ତ୍ତୀ ପ୍ରଶ୍ନ ପ୍ରିୟାଂଶୀଙ୍କ ପାଇଁ, ଜାତୀୟ ମନୋରଞ୍ଜନ କେନ୍ଦ୍ର ଭାବରେ ବିବିଧ ଭାରତୀ ସେବା ବା କମର୍ସିଆଲ ବ୍ରଡ଼କାଷ୍ଟିଂ ସର୍ଭିସ କେଉଁ ମସିହାରୁ ଆରମ୍ଭ ହେଲା? 1957, 1967। ପ୍ରିୟାଂଶୀ,
3: 1957, 1957
0: ନିଶ୍ଚିତ ସଠିକ ଉତ୍ତର, ଏବଂ 3 ଯାକ ସଠିକ ଉତ୍ତର, 30 number ନେଇଯାଇଛନ୍ତି ଏଇ ରାଉଣ୍ଡରେ ପ୍ରିୟାଂଶୀ। ପରବର୍ତ୍ତୀ ରାଉଣ୍ଡକୁ ଯିବା ଆମେ ପ୍ରିୟଦର୍ଶୀ ପାଖକୁ। କଟକ ନାରୀ ମହଲର ଉପସ୍ଥାପିକ ଭାବରେ କାର୍ଯ୍ୟ କରିଥିବା କୃଷ୍ଣ କାମିନୀ ଦେବୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଆଉଥରେ କହୁଛି କଟକ ନାରୀ ମହଲର ଉପସ୍ଥାପିକ ଭାବରେ କାର୍ଯ୍ୟ କରିଥିବା କୃଷ୍ଣ କାମିନୀ ଦେବୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଠିକ୍ ନା ଭୁଲ?
2: ଠିକ୍,
0: ଠିକ୍, ନିଶ୍ଚିତ ରୂପେ 10 number। ଆକାଶବାଣୀ ବାରିପଦା ଲୋକାଲ ରେଡ଼ିଓ ଷ୍ଟେସନ ଭାବରେ କେଉଁ ବର୍ଷ କାର୍ଯ୍ୟକ୍ରମ ପ୍ରସାରର ଆରମ୍ଭ କରିଥିଲା? ଆଉଥରେ କହୁଛି ଆକାଶବାଣୀ ବାରିପଦା ଲୋକାଲ ରେଡ଼ିଓ ଷ୍ଟେସନ ବା LRS ଭାବରେ କେଉଁ ବର୍ଷ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ କରିଥିଲା? ଅପସନ୍ 1991, 1992, 1992। ଭୁଲ ଉତ୍ତର, ପ୍ରକୃତରେ 1991, ତେଣୁ କେହି ନମ୍ବର ପାଇବେନି ପ୍ରିୟଦର୍ଶୀ। ଶେଷ ପ୍ରଶ୍ନ, ଯୁବବାଣୀର ପ୍ରତି

0: ପ୍ରସାରିତ ବିଜ୍ଞାନ କାର୍ଯ୍ୟକ୍ରମର ନାମ ଅନ୍ୱେଷା, ଠିକ୍ ନା ଭୁଲ?
1: ଭୁଲ।
0: ଏହା ମଧ୍ୟ ତମେ ନମ୍ବର ପାଇବ ନାହିଁ, ପ୍ରକୃତରେ ଅନ୍ୱେଷା ହେଉଛି ଠିକ୍। ଠିକ୍ ଅଛି, ଦେବେଶ ତମ ପାଇଁକା। କଟକ ବେତାର କେନ୍ଦ୍ରରୁ ପ୍ରସାରିତ ସଙ୍ଗୀତ ବିଭାଗର ଭକ୍ତି ଗୀତ ଉପରେ ଆଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଞ୍ଜଳି ପ୍ରତି ଶୁକ୍ରବାର ସକାଳ 7:40 ପ୍ରସାରିତ ହୁଏ, ଠିକ୍ ନା ଭୁଲ?
2: ଠିକ୍।
0: ଠିକ୍, ନିଶ୍ଚିତ ଭାବେ 10 ନମ୍ବର ଠିକ୍। ପରବର୍ତ୍ତୀ, ବିଏମ୍ ଆର୍ମଷ୍ଟ୍ରଙ୍ଗ ଏଫ୍ଏମ୍ ରେଡିଓର ଜନକ, ଠିକ୍ ନା ଭୁଲ? ବିଏମ୍ ଆର୍ମଷ୍ଟ୍ରଙ୍ଗ ଏଫ୍ଏମ୍ ରେଡିଓର ଜନକ,
2: ଭୁଲ।
0: ଭୁଲ, ଏହା ମଧ୍ୟ କିଛି ହେଲେ ନମ୍ବର ପାଇବେନି, ପ୍ରକୃତରେ ଠିକ୍। ଦେବେଶ କିଛି ହେଲେ ନମ୍ବର ପାଇବେନି ଏଥିରେ। 3 ନମ୍ବର, ଭାରତ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରତି ମଙ୍ଗଳବାର 7:00 ପ୍ରସାରିତ ହୁଏ, ଠିକ୍ ନା ଭୁଲ?
2: ଠିକ୍।
0: ଏହା ମଧ୍ୟ କୌଣସି ନମ୍ବର ତମେ ପାଇବନି, ପ୍ରକୃତିରେ ଭୁଲ। ପ୍ରତିଦିନ 6:30 ପ୍ରସାରିତ ହୁଏ। ଶିବାନୀ ତମ ପାଇଁ, ବୃକ୍ଷ ତଥା ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ସଚେତନତା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବନାନୀ, ଯାହା ପ୍ରତି ଶୁକ୍ରବାର ରାତି 7:30 ପ୍ରସାରିତ ହୁଏ, ଠିକ୍ ନା ଭୁଲ?
3: ଠିକ୍।
0: ଏବଂ ନିଶ୍ଚିତ ରୂପେ 10 ନମ୍ବର ଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ଯୁବବାଣୀ ବିଭାଗର ପ୍ରତି ରବିବାରରେ ପ୍ରସାରିତ ଶ୍ରୋତାମାନଙ୍କର ଚିଠିପତ୍ରର ଉତ୍ତର କାର୍ଯ୍ୟକ୍ରମର ନାଁ କ'ଣ? ବାତାୟନ ସମ୍ପର୍କ ନାଁ କ'ଣ? ଆଉଥରେ କହୁଛି, ଯୁବବାଣୀ ବିଭାଗର ପ୍ରତି ରବିବାରରେ ପ୍ରସାରିତ ଶ୍ରୋତାମାନଙ୍କର ଚିଠିପତ୍ରର ଉତ୍ତର କାର୍ଯ୍ୟକ୍ରମର ନାଁ କ'ଣ? ବାତାୟନ ସମ୍ପର୍କ
3: ସମ୍ପର୍କ
0: ସମ୍ପର୍କ ନିଶ୍ଚିତ ସଠିକ୍ ଉତ୍ତର, 10 ନମ୍ବର। ଏବଂ ଲାଷ୍ଟ କ୍ୱେଶ୍ଚିନ୍ ତମ ପାଇଁ, ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ଯୁବଶକ୍ତି କାର୍ଯ୍ୟକ୍ରମ ପ୍ରତି ମଙ୍ଗଳବାର 6:30 ପ୍ରସାରିତ ହୁଏ, ଠିକ୍ ନା ଭୁଲ?
3: ଭୁଲ।
0: ତେବେ ନିଶ୍ଚିତ ରୂପେ ନମ୍ବର ପାଇବ, ଭୁଲ। ପ୍ରକୃତରେ ସୋମବାର ପ୍ରସାରିତ ହୁଏ, ଏବଂ ସଠିକ୍ ଉତ୍ତର ଦେଇଛି, ଆମେ ତାକୁ ନିଶ୍ଚିତ ରୂପେ 10 ନମ୍ବର ଦେବା। ଠିକ୍ ଅଛି, ୱେଲକମ୍।
4: ତେବେ ଦ୍ୱିତୀୟ ରାଉଣ୍ଡର ଶେଷ ସୁଦ୍ଧା ପ୍ରିୟାଂଶୀ ରାଉତ ପାଇଛନ୍ତି 30 ନମ୍ବର, ସୁପ୍ରଭା ରାଉତ ପାଇଛନ୍ତି 20 ନମ୍ବର, ପ୍ରିୟଦର୍ଶୀ ରାଉତ ପାଇଛନ୍ତି 10 ନମ୍ବର, ଦେବେଶ ରଞ୍ଜନ ଚୈନୀ ପାଇଛନ୍ତି 10 ନମ୍ବର, ଏବଂ ଶିବାନୀ ସୁଚରିତା ପାଇଛନ୍ତି 30 ନମ୍ବର।
5: ସମସ୍ତ ପ୍ରତିଯୋଗୀମାନଙ୍କୁ ଆମର ଅନେକ ଅନେକ ଶୁଭେଚ୍ଛା। ତେବେ ଦେଖିନେବା ଶ୍ରୋତାବନ୍ଧୁ, ଆମର କେଉଁ ପ୍ରତିଯୋଗୀ କେଉଁ ସ୍ଥାନ ଅଧିକାର କରିଛନ୍ତି। ବନ୍ଧୁ, ଶିବାନୀ ସୁଚରିତା 75 ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ଏବଂ ତାପରେ ପରେ ପ୍ରିୟାଂଶୀ ରାଉତ 65 ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସୁପ୍ରଭା ରାଉତ 45 ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପରେ ପରେ ପ୍ରିୟଦର୍ଶୀ ରାଉତ 40 ନମ୍ବର ରଖି ଚତୁର୍ଥ ସ୍ଥାନରେ ଅଛନ୍ତି, ଏବଂ ଶେଷରେ ଦେବେଶ ରଞ୍ଜନ ଚୈନୀ 25 ନମ୍ବର ରଖି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି।
4: ତେବେ ଶିବାନୀ ସୁଚରିତା ଏବଂ ସମସ୍ତ ପ୍ରତିଯୋଗୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଆଶା କରିବୁ ଆପଣ ଆପଣଙ୍କ ଜୀବନରେ ଅନେକ ଆଗକୁ ଯାଆନ୍ତୁ।
5: ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଚିଠି ଲେଖି ଜଣାଇବାକୁ ଆଦୌ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7530001।
4: ଏବଂ ଆମର ମେଲ୍ ଆଇଡିଟି ହେଉଛି yv.aircctc@gmail.com।
5: ତେବେ ଆଜିର ସନ୍ଧ୍ୟାରୁ ବିଦାୟ ନେଇ ରହୁଛି, ମୁଁ ଥିଲି ଆପଣଙ୍କ ସାଥୀ ହିମାଂଶୁ,
4: ଏବଂ ମୁଁ ପ୍ରତୀକ୍ଷା
5: ରହୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶୁଣିଲେ ବନସୁରଭି କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଶ୍ରୀ ରାମଚରିତ ମାନସ, ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 26ତମ ଭାଗ। ଆକାଶବାଣୀ କଟକ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣିଲେ ସମ୍ବଲପୁରୀ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ। ଯୁକ୍ତ ଦୁଇରେ ନାମଲେଖା ନିମନ୍ତେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ଆବେଦନ। ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲସିୟସ ରେକର୍ଡ। ବିସ୍ତୃତ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଖାରବେଳ ଭବନଠାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଶ୍ରୀ ମାଝୀ ସରକାରଙ୍କ ବିଭିନ୍ନ ପ୍ରତିଶ୍ରତି ପାଳନ, ଯୋଜନାର କ୍ରିୟାନ୍ୱୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ଆସନ୍ତା ମାସରେ 2 ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସହିତ ଶ୍ରୀ ମାଝୀ ନିର୍ଦ୍ଦେଶଗୁଡ଼ିକର ଅନୁପାଳନ ନିମନ୍ତେ ଆଲୋଚନା କରିଥିଲେ। ପୁଲିସ୍ ପ୍ରଶାସନ ଦକ୍ଷତା ଓ ସତର୍କତାର ସହିତ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ 2026-27 ଶିକ୍ଷାବର୍ଷ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ଅତିଥି ଅଧ୍ୟାପକମାନଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟୋଜିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ଅଧ୍ୟାପକମାନଙ୍କ ନୂଆ ପ୍ୟାନେଲ ମଧ୍ୟ ଗଠନ କରାଯିବ। ଆସନ୍ତା 30 ତାରିଖରେ ଏ ସମ୍ପର୍କିତ ବିଜ୍ଞାପନ ପ୍ରକାଶ ପାଇବ। ପରେ ଆସନ୍ତା ମାସ 9 ତାରିଖରେ ଏନେଇ ଅନ୍ଲାଇନ୍ ପ୍ରକ୍ରିୟା ଆରମ୍ଭ ହେବ। 23 ତାରିଖ ସୁଦ୍ଧା ମେଧା ତାଲିକା ପ୍ରକାଶ ପାଇବା ସହ 25 ତାରିଖ ସୁଦ୍ଧା ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଦେଶର 47 ସ୍ଥାନରେ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ 186 ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ସାଧୁତା ଓ ନିଷ୍ଠା ବଜାୟ ରଖି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଶ୍ରୀ ଓରାମ ନବନିଯୁକ୍ତମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।
1: ଦେଶ ସାରାରେ 47 ଜାଗାରେ ଆଜି ଏ ପ୍ରକାର ରୋଜଗାର ମେଳା ହେଲା। ଖାସ୍ କରି ଯେଉଁ 5 ଷ୍ଟେଟ୍ ନରୱେ, ନେଦରଲ୍ୟାଣ୍ଡ ଆଉ ଇଏ ଯେଉଁ ଗସ୍ତ ହୋଇଥିଲା, ସେଥିରେ ବିଭିନ୍ନ କ୍ଷେତ୍ରରେ ସେ ଦେଶମାନେ ଭାରତ ସହିତ ମିଶିକିରି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତା'ର ଦ୍ୱାରା ବି ଭାରତର ଅନେକ ଉନ୍ନତି ହେବ। 51,000 ଲୋକ ଆଜି ଚାକିରି ପାଇଲେ।
0: କାର୍ଯ୍ୟକ୍ରମରେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମକାର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ଠାରେ ରୋଜଗାର ମେଳାରେ 40 ଜଣଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସୋମବାରଠାରୁ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ମାସ 8 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପରେ 9-15 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଜାରି ରହିବ ବୋଲି ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ନୂତନ ଚିନ୍ତାଧାରା ଉଦ୍ରେକ ହେଲେ ସମାଜରେ ପରିବର୍ତ୍ତନ ସମ୍ଭବପର ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଏକ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ସାକାର ଦିଗରେ ନବସୃଜନ ଉଦ୍ଭାବନ ଓ ଯୁବଶକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ରାଘବ ଚଢ଼ା ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ଇବୋଲା ଭୂତାଣୁ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ସହିତ ଆବଶ୍ୟକ ଚିକିତ୍ସା ସୁବିଧାକୁ ଗୁରୁତ୍ୱ ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏଥିସହ ସମ୍ଭାବ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ଜନସଚେତନତା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଅଶ୍ୱତୀ ଏସ୍, ସ୍ୱତନ୍ତ୍ର ସଚିବ ନୀଳକଣ୍ଠ ମିଶ୍ର ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ଓ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓପିଟିସିଏଲ୍ ସମସ୍ତ କର୍ମଚାରୀମାନଙ୍କ ଅନୁମୋଦିତ ଛୁଟି ବାତିଲ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାର ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଅଧୀନରେ ବିଭିନ୍ନ କାର୍ଯ୍ୟର ତଦାରଖ ଓ ନିରୀକ୍ଷଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅଧିକାରୀମାନଙ୍କୁ 20 ପାଣି ପଞ୍ଚାୟତର ଦାୟିତ୍ୱ ନିର୍ବାହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ର ପରିଦର୍ଶନ କରି କେନାଲ କାର୍ଯ୍ୟର ଅଗ୍ରଗତି, ଜଳଯୋଗାଣର ସଦ୍ୟତମ ସ୍ଥିତି ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ବିବରଣୀ ସହ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ପ୍ରାୟ 20 ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ବୃଷ୍ଟିପୁଷ୍ଟ ଅଞ୍ଚଳ ବିକାଶ ଜଳଧାରା ଯୋଜନା ସମେତ ଅନ୍ୟାନ୍ୟ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ଚାଲିଥିବା 219 ପୋଖରୀ ଖନନ କାର୍ଯ୍ୟକୁ ଆସନ୍ତା ଜୁନ୍ ମାସ 15 ସୁଦ୍ଧା ଶେଷ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା ସୋମବାରଠାରୁ ଆରମ୍ଭ ହୋଇ ଜୁନ୍ ମାସ 21 ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ 8 ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ଅଦାଲତ କାର୍ଯ୍ୟ ଯଥାରୀତି ଆରମ୍ଭ ହେବ। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 11

0: ଅପରାହ୍ନ 3 ପର୍ଯ୍ୟନ୍ତ ଚାଲିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି। କଇଁଛ ସୁରକ୍ଷା ଓ ସେମାନଙ୍କର ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2000 ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲ ପାଏ। ଗଣନାରୁ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129 ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। ପାଣିପାଗ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଥିବାର ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର କିରେଇଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 13 ଜିଲ୍ଲା ଓ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ କଇଁଛ ସୁରକ୍ଷାରେ ମାନବୀୟ କର୍ତ୍ତବ୍ୟ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନାରେ ସୁକନ୍ୟା ଜେନା। ଆଜି ହେଉଛି ବିଶ୍ୱ କଇଁଛ ଦିବସ। ଆଦିମକାଳରୁ ମାନବ ଜୀବନଧାରା ସହିତ କଇଁଛମାନେ ଯୋଡ଼ି ହୋଇ ରହିଛନ୍ତି ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ମଧ୍ୟ ରହିବେ। ଆମ ଭାରତୀୟ ବୈଦିକ ସଂସ୍କୃତି ହେଉ ବା ପୁରାଣ ପୃଷ୍ଠାରେ ହେଉ, ଭଗବାନଙ୍କ ଦ୍ୱିତୀୟ ଅବତାର ରୂପେ କଇଁଛଙ୍କୁ ଆମେ ଈଶ୍ୱରଙ୍କ ଅନୁପମ ସୃଷ୍ଟି ଭାବରେ ଗ୍ରହଣ କରିଆସିଛୁ। ବାସ୍ତୁଶାସ୍ତ୍ରବିତ୍ଙ୍କ ସୂଚନା ପୁସ୍ତିକାରେ କଇଁଛଙ୍କ ବିଭିନ୍ନ ରୂପକୁ ଶାନ୍ତି, ମୈତ୍ରୀ ଓ ସଦ୍ଭାବନାର ଅନନ୍ୟ ପୃଷ୍ଠଭୂମିରେ ସ୍ଥାନ ଦିଆଯାଇଛି। ଅତୀତରେ ଗାଁ ଗହଳିରେ ଯେତେବେଳେ ନଳକୂପର ସୁବିଧା ଉପଲବ୍ଧ ନଥିଲା, ଗାଁ ମଝିରେ ଖୋଳାଯାଇଥିବା କୂଅରୁ ପାଣିକୁ ବିଶୁଦ୍ଧ ରଖିବା ପାଇଁ ଆମେ ଗୋଟିଏ କଇଁଛ ଛାଡ଼ି ଦେଉଥିଲୁ, କାରଣ ବାହ୍ୟ କୀଟପତଙ୍ଗକୁ ଅଚିରେ କଇଁଛ ଖାଇ ପାଣି ପରିଷ୍କାର ରଖିଥାନ୍ତି। ଆମ ଉତ୍କଳଭୂମିର ଉପକୂଳରେ ଥିବା ଦିଗବିସ୍ତାରୀ ବଙ୍ଗୋପସାଗର ମଧ୍ୟରେ ସାଧାରଣତଃ 7 ପ୍ରକାରର ସାମୁଦ୍ରିକ କଇଁଛ ରହିଛନ୍ତି। ସେମାନଙ୍କ ମଧ୍ୟରୁ 70-100 କିଲୋଗ୍ରାମ ଓଜନର ସ୍ୱତନ୍ତ୍ର କଇଁଛ ହେଉଛନ୍ତି ଅଲିପ୍ରିଡ଼ଲେ। ଏହି କଇଁଛ ବାସ୍ତବିକ ବିସ୍ମୟକର ସାମୁଦ୍ରିକ ଜୀବ। ଏମାନଙ୍କ ବାସ୍ତବ ଠିକଣା ଏଯାଏଁ ଜାଣିବା ସମ୍ଭବ ହୋଇପାରିନାହିଁ। ଏହି ରହସ୍ୟମୟ ଅଲିପ୍ରିଡ଼ଲେଙ୍କ ଆଗମନ ଓ ଗଭୀର ସମୁଦ୍ରରେ ସେମାନଙ୍କ ଲୀଳାଖେଳା ସମୟରେ ହିଁ ମତ୍ସ୍ୟ ସମ୍ପଦର ଅହେତୁକ ବୃଦ୍ଧି ପାଇଥାଏ। ଏହାଛଡ଼ା ସାମୁଦ୍ରିକ ପରିବେଶ ସନ୍ତୁଳନ କ୍ଷେତ୍ରରେ ଅଲିପ୍ରିଡ଼ଲେ କଇଁଛଙ୍କ ଅବଦାନ ଅତୁଳନୀୟ। ସେମାନଙ୍କ ସୁରକ୍ଷା, ସଂରକ୍ଷଣ ବନ୍ୟପ୍ରାଣୀ ତାଲିକାରେ ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ଆମ ସରକାର ଗ୍ରହଣ କରି ସେମାନଙ୍କର ସୁରକ୍ଷା ସଂରକ୍ଷଣକୁ ଦୃଷ୍ଟିରେ ରଖି ସରକାର ବନ୍ୟପ୍ରାଣୀ ତାଲିକାର ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ସ୍ଥାନିତ କରିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ବାସ୍ତବ କ୍ଷେତ୍ରରେ ଅନୁଧ୍ୟାନ କଲେ 70 ହିଁ ବଙ୍ଗୋପସାଗରର ବିସ୍ତୀର୍ଣ୍ଣ ବେଳାଭୂମି, ବିଶେଷ କରି ସାତଭୟା, ବାବୁବାଲି ଦ୍ୱୀପ, ନାସ 1-2 ଏବଂ ଅଗରନାସୀ, ହୁଇକିଟୋଲା ଦ୍ୱୀପ, ବରୁଣେଇ ବେଳାଭୂମି ସେମାନଙ୍କର ଅସ୍ଥାୟୀ ବାସଘର ବୋଲି ଆବିଷ୍କାର କରିଥିଲେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡକ୍ଟର ଏଚ୍ଆର୍ ବଷ୍ଟାର୍ଡ। 1975 ଆମେରିକାର ୱାଶିଂଟନ୍ ଡିସିଠାରେ ଆନ୍ତର୍ଜାତିକ କୃଷି ପରିବେଶ ସଂରକ୍ଷଣ ସଂସ୍ଥା ପକ୍ଷରୁ ବଉଳା କୁମ୍ଭୀରଙ୍କ ବଂଶବିସ୍ତାର ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଭିତରକନିକାରେ ପ୍ରବାହିତ ନଦୀନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ବଂଶ ଧୀରେ ଧୀରେ ଲୋପ ପାଇ ଆସୁଥିବାରୁ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାର କାରଣ ଖୋଜିବା ପାଇଁ କର୍ମଶାଳାରେ ଯୋଗ ଦେଇଥିବା ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର ଏଚ୍ଆର୍ ବଷ୍ଟାର୍ଡଙ୍କୁ ଦାୟିତ୍ୱ ଦିଆଯାଇଥିଲା।

0: ସୁଣିଲେ କେତୋଟି ଆଲବମ୍ ଗୀତ, ଶିଳ୍ପୀ ଥିଲେ ନିବେଦିତା ଏବଂ ଅରବିନ୍ଦ। ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରେଲି କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ମାଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଷୟିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିବିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ସେବାତୀର୍ଥଠାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତାର ପ୍ରଗତି ଏବଂ ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ସମ୍ମିଳିତ ଉଦ୍ୟମ ଜାରି ରଖିବେ। ଆଲୋଚନା ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦ୍ୱିପାକ୍ଷିକ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ର ଉପରେ ହୋଇଥିବା ଅଗ୍ରଗତି ନେଇ ଅବଗତ କରାଇଛନ୍ତି। ପଶ୍ଚିମ ଏସିଆ ସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଶ୍ରୀ ରୁବିଓ ଆମେରିକାର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ଶାନ୍ତି ପ୍ରତିଷ୍ଠା ଉଦ୍ୟମ ପ୍ରତି ଭାରତର ନିରନ୍ତର ସମ୍ପର୍କରେ ଶ୍ରୀ ମୋଦି ଆଲୋଚନା କାଳରେ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ସେଠାରେ ମିଶନାରିଜ୍ ଅଫ୍ ଚ୍ୟାରିଟି ଗସ୍ତ କରି ମଦର ଟେରେସାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ରୁବିଓଙ୍କ ଏହି ଗସ୍ତ ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଭିବି ଜିରାମଜୀ ଆଇନ 2025 ଅଧୀନରେ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଯେକୌଣସି ବ୍ୟକ୍ତି, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ଏହି ଆଇନ ଅଧୀନରେ 100-125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ବିଶ୍ୱ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ରହିବା ସହ ରପ୍ତାନୀ ଅଭିବୃଦ୍ଧି ଜାରି ରହିଛି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଗତ ଏପ୍ରିଲ ମାସରେ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ଅଭିବୃଦ୍ଧି ମେ ମାସରେ ମଧ୍ୟ ବଜାୟ ରହିଛି। ସରକାର ସାରର ବର୍ଦ୍ଧିତ ମୂଲ୍ୟର ଆର୍ଥିକ ବୋଝରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଏହାକୁ ନିଜେ ବହନ କରିଛନ୍ତି। ଆତ୍ମନିର୍ଭରତା ଏବଂ ବିଭିନ୍ନ ରାଷ୍ଟ୍ର ସହ ଭାଗିଦାରିତା ମାଧ୍ୟମରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଗତିଶୀଳ ହେଉଛି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଥିବା 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ପ୍ରଧାନମନ୍ତ୍ରୀଙ୍କ ସଫଳ ପଞ୍ଚରାଷ୍ଟ୍ରୀୟ ଗସ୍ତ ଏହାକୁ ପ୍ରମାଣ କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ବ୍ୟବସାୟ କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଭାରତ ଶିଳ୍ପ ବିକାଶ ଯୋଜନା ଭବ୍ୟ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ। ଶ୍ରୀ ଗୋଏଲ କହିଛନ୍ତି, 33 5,600 crore ଅଧିକ ଟଙ୍କା ବ୍ୟୟ ଅଟକଳରେ ଭବ୍ୟ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାରଙ୍କ ସହଯୋଗରେ ସମସ୍ତ ସୁବିଧା ସୁଯୋଗ ଥିବା ଶିଳ୍ପ ପାର୍କ ନିର୍ମାଣ କରାଯିବ ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଉପଯୋଗ ପ୍ରତିବନ୍ଧକ ସତ୍ତ୍ୱେ ଭାରତ 76 ଦିନ ଧରି ଖୁଚୁରା ବିକ୍ରି କ୍ଷେତ୍ରରେ ଗ୍ୟାସ୍ ଏବଂ ତେଲ ମୂଲ୍ୟକୁ ଅପରିବର୍ତ୍ତିତ ରଖିପାରିଥିଲା। ଏ କ୍ଷେତ୍ରରେ ଭାରତ ବିଶ୍ୱରେ ଏକମାତ୍ର ପ୍ରମୁଖ ଅର୍ଥନୀତି ପାଲଟିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ୟୁକ୍ରେନ୍ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ହେବା କାରଣରୁ ବିଶ୍ୱସ୍ତରରେ ତେଲ ବଜାରରେ ସୃଷ୍ଟ ଆହ୍ୱାନ ସତ୍ତ୍ୱେ ଭାରତ ଦେଶବାସୀଙ୍କୁ ଆର୍ଥିକ ବୋଝରୁ ସୁରକ୍ଷା ପ୍ରଦାନ କରିଛି। ଇତିମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରୁ କେନ୍ଦ୍ର ସରକାର 4 ଥର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମଧ୍ୟ ହ୍ରାସ କରିଛନ୍ତି। ସର୍ବଶେଷ ଶୁଳ୍କ ହ୍ରାସ ଯୋଗୁଁ ସରକାର 30,000 crore ରାଜସ୍ୱ ବୋଝ ବହନ କରିଛନ୍ତି ବୋଲି ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 90 ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ 201 ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ନେଇ ତଦନ୍ତ କରିବା ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନ୍ର ଉତ୍ତର ପୂର୍ବ ସହର ସୁମିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ରୁଷ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 9 ଜଣ ଆହତ ହୋଇଛନ୍ତି। ରୁଷର ଅକ୍ତିଆରରେ ଥିବା ୟୁକ୍ରେନ୍ର ଲୁହାନସ୍କ ଅଞ୍ଚଳ ସ୍ଥିତ ଏକ କଲେଜ ହଷ୍ଟେଲ ଉପରେ ୟୁକ୍ରେନ୍ କରିଥିବା ଆକ୍ରମଣର ଜବାବରେ ରୁଷିଆ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ନିର୍ଦ୍ଦେଶ କ୍ରମେ ରୁଷ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ହଷ୍ଟେଲ ଉପରେ ଆକ୍ରମଣ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଗତ ବିଳମ୍ବିତ ରାତିରେ ୟୁକ୍ରେନ୍ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ରୁଷର ଏକ ତେଲ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଚାନ୍ଦିନଗର ବାୟୁସେନା ଘାଟିଠାରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ମାରୁନ୍ ବେରେଟ୍ ଦୀକ୍ଷାନ୍ତ ପରେଡ୍ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ବାୟୁସେନାର ସ୍ୱତନ୍ତ୍ର ସେନା ଅଧିକାରୀଙ୍କ ପ୍ରଶିକ୍ଷଣ ସମ୍ପନ୍ନ ହୋଇଛି। ପରେଡ୍ରେ ବାୟୁସେନାର ଆସିଷ୍ଟାଣ୍ଟ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଅପରେସନ୍ ସ୍ପେସ୍ ଏୟାର ଭାଇସ୍ ମାର୍ଶାଲ୍ ରାହୁଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ଶେଷ କରିଥିବା ଗରୁଡ଼ କମାଣ୍ଡୋଙ୍କୁ ଶ୍ରୀ ଗୁପ୍ତା ଅଭିନନ୍ଦନ ଜଣାଇଛନ୍ତି। ପରିବର୍ତ୍ତିତ ସମୟରେ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ସ୍ୱତନ୍ତ୍ର ସେନାର ଦକ୍ଷତାକୁ ନିରନ୍ତର ଭାବେ ବଜାୟ ରଖିବା ଉପରେ ଶ୍ରୀ ଗୁପ୍ତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦିଲ୍ଲୀର ଜାମିଆନଗର ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଅପହରଣ, ଗଣଦୁଷ୍କର୍ମ ଏବଂ ଧର୍ମାନ୍ତରୀକରଣ କରାଯାଇଥିବା ଅଭିଯୋଗକୁ ଜାତୀୟ ମହିଳା କମିଶନ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତ ଗଣମାଧ୍ୟମ ରିପୋର୍ଟ ଆଧାରରେ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। କମିଶନର ଅଧ୍ୟକ୍ଷ ବିଜୟ ରାହତକର ଘଟଣାର ତଦନ୍ତ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦିଲ୍ଲୀ ପୁଲିସ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 7 ଦିନ ମଧ୍ୟରେ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦାଖଲ କରିବାକୁ କମିଶନର ଅଧ୍ୟକ୍ଷ ଶ୍ରୀମତୀ ରାହତକର ଚିଠି ମାଧ୍ୟମରେ କମିଶନରଙ୍କୁ କହିଛନ୍ତି। ରାଜସ୍ଥାନର ଦାଣ୍ଡେୱାଲା ଅଞ୍ଚଳରେ ଅଏଲ୍ ଇଣ୍ଡିଆ ଲିମିଟେଡ୍ ଏକ ନୂତନ ଗ୍ୟାସ୍ କ୍ଷେତ୍ର ସନ୍ଧାନ କରିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପୁରୀ କହିଛନ୍ତି, ଦେଶର ଘରୋଇ ଶକ୍ତି ଉତ୍ପାଦନକୁ ସୁଦୃଢ଼ କରିବାରେ ଏହା ସହାୟକ ହେବ। ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧିକ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୁରୀ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ତ୍ରିଲୋକୀ ନାଥଙ୍କର ଆଜି ନୂଆଦିଲ୍ଲୀଠାରେ ପରଲୋକ ହୋଇଛି। ତାଙ୍କୁ 79 ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ଦୀର୍ଘବର୍ଷ ଧରି ଆକାଶବାଣୀର ସମ୍ବାଦ ସମ୍ପାଦକ ଭାବେ ଶ୍ରୀ ନାଥ କାର୍ଯ୍ୟ କରିଥିଲେ।

0: ଆଇପିଏଲ୍ କ୍ରିକେଟରେ ଆଉ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗସ୍ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗସ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ପଶ୍ଚିମ ଆରବ ସାଗରର କେତେକ ଅଞ୍ଚଳ, ଦକ୍ଷିଣ ପୂର୍ବ ଆରବ ସାଗରର ଅଧିକାଂଶ ଭାଗ, କୋମରିନ୍ ଅଞ୍ଚଳ, ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହୋଇଛି। ଆସନ୍ତା 27 ତାରିଖ ପର୍ଯ୍ୟନ୍ତ କେରଳର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ରାଜ୍ୟର 9ଟି ଜିଲ୍ଲାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି। କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଷୟିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗସ୍। ସମ୍ବାଦ ଶେଷ କଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କିତ ଏକ ସର୍ବଦଳୀୟ ବୈଠକ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆକାଶବାଣୀକୁ ସୂଚନା ଦେଇଛନ୍ତି।
3: ଆମ ରାଜ୍ୟରେ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି 1 ଜୁଲାଇରୁ। ଅର୍ଥାତ୍ 1 ଜୁଲାଇରେ ଯେଉଁମାନେ 18 ବର୍ଷ ହୋଇଥିବ ସେମାନେ ନିଜ ନାଁକୁ ପଞ୍ଜୀକୃତ କରନ୍ତୁ ଏବଂ ଏଥିପାଇଁ ଆମେ ପ୍ରାକ୍ ପ୍ରସ୍ତୁତି ମଧ୍ୟ ଆରମ୍ଭ କରୁଛୁ। ସବୁ ଲେଭେଲରେ ଟ୍ରେନିଂର ବ୍ୟବସ୍ଥା କରାଯାଉଛି ଏବଂ ଟ୍ରେନିଂ ପରେ May 29 June 28 ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର୍ସ ମାନେ ବିଏଲ୍ଓ ଯାହାକୁ ଆମେ କହୁଛେ, ବୁଥ୍ ଲେଭେଲ ଅଫିସର୍ସ ମାନେ ସେମାନେ ଏନ୍ୟୁମରେସନ୍ ଫର୍ମସ୍ ନେଇକରି ଯିବେ, 2-2 ଏନ୍ୟୁମରେସନ୍ ଫର୍ମସ୍ ନେବେ ଏବଂ ଆପଣମାନେ ଭୋଟର ହିସାବରେ ସେ ଏନ୍ୟୁମେରେସନ ଫର୍ମକୁ ଆପଣମାନେ ରଖିକିରି ତା ଦେହରେ ଆପଣମାନଙ୍କର ଯାହା ଯାହା ତଥ୍ୟ ଦେବା କଥା ତାକୁ ଫିଲ୍ଅପ୍ କରିକି ଦେବେ ଏବଂ ଏଥିରେ କେବଳ ଯେ ଆପଣଙ୍କୁ ବୁଥ୍ ଲେଭେଲ ଅଫିସର୍ସ ନୁହଁ, ରାଜନୈତିକ ଦଳମାନେ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଛି ସେମାନେ ବୁଥ୍ ଲେଭେଲ ଏଜେଣ୍ଟସ୍ ମାନଙ୍କୁ ଦେବେ। ତେଣୁ ଆପଣମାନଙ୍କ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ ଆଧାରରେ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର, ଯିଏ ସାଧାରଣତଃ ଭାବରେ ଆମର ଏଡିଏମ୍ ସବ୍ କଲେକ୍ଟର୍ସ, ଆମର ଆଡିସନାଲ ପ୍ରୋଜେକ୍ଟ ଡାଇରେକ୍ଟର୍ସ, ସେମାନେ ସବୁ ଅଛନ୍ତି ଆଡିସନାଲ ଆମର ଇଆର୍ଓଜ୍ ମାନେ, ତ ସେ ଇଆର୍ଓଜ୍ ମାନେ ସେ ଦାବିକୁ ଏବଂ ଯେଉଁ କମ୍ପ୍ଲେନ୍ସ ଆସିବ ତାକୁ ଅନୁଧ୍ୟାନ କରିକି ତାକୁ ଫାଇନାଲ ଇଲେକ୍ଟ୍ରାଲ ରୋଲ୍ ପବ୍ଲିଶ କରିବେ, ଯାହାକି September 6 ତେଣୁ ମୁଁ ଆଶା କରିବି ଏ ଦିଗରେ ଆପଣମାନେ ଯତ୍ନବାନ ହେବେ।
2: ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ଜିଲ୍ଲାର ଧାମନଗରରେ ବିଜେପିର ନୂତନ କାର୍ଯ୍ୟାଳୟ ଗୃହର ଉଦ୍ଘାଟନ କରିଛନ୍ତି। ନୂତନ କାର୍ଯ୍ୟାଳୟ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଛନ୍ତି। ସେହିପରି ମାଟି, ମା ଓ ମାନବ ସେବାକୁ ପ୍ରାଥମିକତା ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଗାଁ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ସମସ୍ତଙ୍କୁ ସେ ଆହ୍ୱାନ ଜଣାଇବା ସହ 2036 ବିକଶିତ ଓଡ଼ିଶା ଓ 2047 ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲାର ଗଣପର୍ବ କାଳୀପୂଜା ପାଇଁ ଚୟନ କରାଯାଇଥିବା 10 ପୂଜା ମଣ୍ଡପକୁ 50,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠି, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ସରକାରଙ୍କ ପକ୍ଷରୁ କାଳୀପୂଜା ମଣ୍ଡପଗୁଡ଼ିକୁ ସହାୟତା ଦେବାର ପ୍ରତିଶ୍ରତି ପୂରଣ ହୋଇଥିବା କହି ଅତିଥିମାନେ ପରମ୍ପରା ଓ ସାମାଜିକ ସମନ୍ୱୟ ରକ୍ଷାରେ ଏଭଳି ପର୍ବପର୍ବାଣୀର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ସହାୟତା ରାଶି ପାଇ ପୂଜା କମିଟି କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଓ ପୌର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବେଆଇନ ଉଠା ଦୋକାନ ଓ ମାଛ ବଜାର ଯୋଗୁଁ ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ବଢ଼ୁଥିବାରୁ ସେଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସ୍ଥାନ ଦଖଲ ନ କରି ସ୍ୱଚ୍ଛତା ରକ୍ଷା ପାଇଁ ବିଧାୟକ ଉଠା ଦୋକାନୀମାନଙ୍କୁ ସଚେତନ କରିଥିଲେ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି, ଲୋକଙ୍କ ମୌଳିକ ସୁବିଧା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ହୋଇଥିଲା। ପିଏମ୍ କିଷାନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସେଚନ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ଡ୍ରେନେଜ୍ ଆଦି ବିଭାଗର ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ ଓ ଡ୍ରେନେଜ୍ ବିଭାଗର ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ବର୍ଷା ଋତୁ ପୂର୍ବରୁ ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ ଅନେକ ପ୍ରକଳ୍ପ ଅଧାପନ୍ତରୀ ଅବସ୍ଥାରେ ରହିଯାଉଥିବାରୁ ଲୋକମାନେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଗୁହା ପୁନମ ତାପସ କୁମାର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
8: ଓହୋ ମା, ତମର ପ୍ରତି କଥାରେ ଟେନସନ।
7: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
8: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
7: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
8: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
9: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ପ୍ରକୃତିର ଏମିତି ସୁନ୍ଦର ସୁଶୀତଳ ଆଉ ଆକର୍ଷଣୀୟ ସୌନ୍ଦର୍ଯ୍ୟମୟ ପରିବେଶ ଭିତରେ ଯିଏ ଥରେ ପାଦ ଥାପିଛି ସେ ଭୁଲି ଯାଇଛି ଜୀବନର ସୁଖ ଦୁଃଖ ଭଲ ମନ୍ଦ ରାଗରୁଷା ମାନ ଅଭିମାନ ଏବଂ ଅଭାବବୋଧକୁ।
1: ସ୍ନେହ ପ୍ରେମ ଆଉ ମମତାର ବନ୍ଧନରେ ବାନ୍ଧି ହେଇଯାଇଛି ଆପେ ଆପେ ଆଉ ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶକୁ ପ୍ରାଧାନ୍ୟ ଦେଇଛି ତାର ଜୀବନକାଳ ଭିତରେ।
0: ହଁ ଶ୍ରୋତା ବନ୍ଧୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିବେଶ ପର୍ଯ୍ୟଟନସ୍ଥଳୀର କିପରି ବିକାଶ ହୋଇପାରିବ, ଉତ୍ତରୋତ୍ତର ଉନ୍ନତି ହୋଇପାରିବ, ତା ଛଡ଼ା ଆମ ଅର୍ଥନୀତିରେ ସହାୟକ ହୋଇପାରିବ।
1: ଖାଲି ବନ ବିଭାଗ ତଥା ସରକାର ଚାହିଁଲେ ଏସବୁ ସମ୍ଭବ ହୋଇପାରିବ ନାହିଁ, ସେଥିପାଇଁ ଆମର ସହଯୋଗ ସହାୟତା ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ଆବଶ୍ୟକ। ତେବେ ଆସନ୍ତୁ ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା।
0: ଆଲୋଚନାର ବିଷୟ ହେଉଛି
1: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ସହକାରୀ ବନ ସଂରକ୍ଷକ ଡକ୍ଟର ଶୁଭଶ୍ରୀ ଦାସ।
0: ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରବଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା
1: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ। ମ୍ୟାଡାମ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
2: ନମସ୍କାର,
1: ଆଜି ତ ଆମର ଆଲୋଚନାର ବିଷୟ ରହିଛି ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ, ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ ସାଧାରଣ ଭାବରେ ପରିବେଶ ପର୍ଯ୍ୟଟନ କହିଲେ କଣ ବୁଝାଯାଏ, ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ କହିଲେ କଣ ବୁଝିବ?
2: ଆମେ ପରିବେଶ ପର୍ଯ୍ୟଟନ କହିଲେ ଏକ ପ୍ରାକୃତିକ ଅଞ୍ଚଳକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବୁଲିବାକୁ ଯିବା, ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବା ସହିତ ପରିବେଶକୁ ସୁରକ୍ଷା ଦେବା, ବନ୍ୟଜନ୍ତୁଙ୍କ ପ୍ରତି ସମ୍ମାନ ଦେଖାଇବା ଏବଂ ସ୍ଥାନୀୟ ସଂସ୍କୃତି ପ୍ରତି ଦାୟିତ୍ୱବୋଧ ରଖି ବୁଲିବାକୁ ଯିବାକୁ ଆମେ ପରିବେଶ ପର୍ଯ୍ୟଟନ ଭାବେ ବୁଝିଥାଉ।
1: ପରିବେଶ ପର୍ଯ୍ୟଟନର ଆବଶ୍ୟକତା କଣ ରହିଛି?
2: ଆମ ଓଡ଼ିଶାରେ ବିଶେଷତଃ ଆମର 33% ଅଧିକ ଆମର ଜଙ୍ଗଲ ଭାଗ ଅଛି। ଯେଉଁ ଜଙ୍ଗଲରେ ଆମର ଜୈବ ବିବିଧତାର ବହୁତ ଅଧିକା ପରିପୂର୍ଣ୍ଣ ଭାବରେ ଅଛି ଏବଂ ଓଡ଼ିଶାରେ ଯେଉଁ ଆମର ପରିବେଶ ପର୍ଯ୍ୟଟନ କରାଯାଉଛି ସେଇଟା ହେଉଛି କମ୍ୟୁନିଟି ବେସ୍ଡ ଇକୋ ଟୁରିଜିମ୍, ଯେଉଁଟାକୁ ସାମୁଦାୟିକ ଭିତ୍ତିକ ପରିବେଶ ପର୍ଯ୍ୟଟନ ବୋଲି ଆମେ ବୁଝିବା। ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱସ୍ତରରେ ତଥା ଦେଶର ଚାରିଆଡ଼େ ଆମେ ପରିଚିତ କରାଇପାରିବା। ଯେମିତି ଜଣେ ଶିମିଳିପାଳ ବୁଲିବାକୁ ଆସିଲା, ସେ ସେଠି ଆମର ବାଘ ଦେଖିଲା କି ଅର୍କିଡ୍ ଦେଖିଲା କି ଯାହା ବି ଦେଖିଲା, ସିଏ ତା ସାଙ୍ଗସାଥି ଏମିତି ହେଇକି ଜୈବ ବିବିଧତାଟା ଚାରିଆଡ଼େ ପ୍ରଚାର ପ୍ରସାର ହେଲା ଏବଂ ସ୍ଥାନୀୟ ଲୋକମାନଙ୍କୁ ସେ ରୋଜଗାରକ୍ଷମ କରାଇପାରୁଛି, ସେମାନଙ୍କ ସାମାଜିକ ଏବଂ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରୁଛି। ଯେମିତି ଆମର ଓଡ଼ିଶାର ଇକୋ ଟୁରିଜିମ୍ରେ ଏବେ ବର୍ତ୍ତମାନ ସିଧାସଳଖ ଭାବରେ 750+ ସ୍ଥାନୀୟ ସମୁଦାୟଙ୍କୁ ଆମେ ରୋଜଗାରକ୍ଷମ କରିପାରିଛନ୍ତି ଏବଂ ସେଥିମଧ୍ୟରୁ 50% ଆମର ହେଉଛନ୍ତି ଆମର ଭଉଣୀ ଏବଂ ମା ମାନେ ଯୋଉ ଆମ ରହୁଛନ୍ତି କାମ କରୁଛନ୍ତି, ତାଦ୍ୱାରା ସେମାନଙ୍କର ଏକ ସାମାଜିକ ପରିଚୟ ସୃଷ୍ଟି ହେଉଛି ଯୋଉଟା ଆମର ନାରୀ ସଶକ୍ତିକରଣ ସେଇଥିରେ ସାହାଯ୍ୟ କରୁଛି।
1: ଆଚ୍ଛା, ବହୁତ ବଢିଆ କଥା। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ପର୍ଯ୍ୟଟନ ଆଉ ପରିବେଶ ପର୍ଯ୍ୟଟନ ମଧ୍ୟରେ ପାର୍ଥକ୍ୟ କଣ ଅଛି?
2: ଆମର ପରିବେଶ ପର୍ଯ୍ୟଟନ ହେଉଛି ସାଧାରଣ ପର୍ଯ୍ୟଟନର ଗୋଟେ ଅଂଶ ମାତ୍ର। ସବୁ ଇକୋ ଟୁରିଜିମ୍ ଆମର ଟୁରିଜିମ୍ର ପାର୍ଟ, କିନ୍ତୁ ସବୁ ଟୁରିଜିମ୍ ଆମର ଇକୋ ଟୁରିଜିମ୍ର ପାର୍ଟ ନୁହେଁ। ଆମର ସାଧାରଣ ପର୍ଯ୍ୟଟନ ଯୋଉଟା ସେଇଟା କେମିତି ଆମର ଇକୋ ଟୁରିଜିମ୍ ଠାରୁ ଭିନ୍ନ ହେଉଛି ନା, ସାଧାରଣ ପର୍ଯ୍ୟଟନରେ ମୁଖ୍ୟତଃ ମନୋରଞ୍ଜନ, ଭ୍ରମଣ, ଆମୋଦ ପ୍ରମୋଦକୁ ଗୁରୁତ୍ୱ ଦେଇଥାଉ ଏବଂ ଏଥିରେ ପରିବେଶ ସଂରକ୍ଷଣର ଭୂମିକା କମ୍ ଥାଏ ଏବଂ ଯୋଉ ପ୍ରତିକୂଳ ପ୍ରଭାବ ପଡୁଛି ଆମର ପରିବେଶ ଉପରେ ତାହାକୁ ଏତେ ଗୁରୁତ୍ୱ ଦିଆଯାଏ ନାହିଁ। କିନ୍ତୁ ପରିବେଶ ପର୍ଯ୍ୟଟନରେ ଏଇଟା ଗୋଟେ ରେସ୍ପନ୍ସିବୁଲ ଟୁରିଜିମ୍ ବା ସଷ୍ଟେନେବୁଲ ଟୁରିଜିମ୍, ଯାହାଦ୍ୱାରା ପରିବେଶର ସୁରକ୍ଷା ତଥା ସଂରକ୍ଷଣକୁ ପ୍ରୋତ୍ସାହନ କରାଯାଏ। ଏହା ହେଉଛି ପ୍ରକୃତି ଉପରେ ସବୁଠାରୁ କମ୍ ପ୍ରତିକୂଳ ପ୍ରଭାବ ପକାଉଥିବା ଏକ ପର୍ଯ୍ୟଟନ ପ୍ରଣାଳୀ, ଯାହା ଲୋକାଲ ଆମ ଯେତିକି ରହୁଛନ୍ତି ସେମାନଙ୍କୁ ରୋଜଗାରକ୍ଷମ ଉପରେ,
1: ଜଙ୍ଗଲ ନିକଟରେ ଯୋଉ ଲୋକମାନେ
2: ରହୁଛନ୍ତି ସେମାନଙ୍କର ରୋଜଗାରକ୍ଷମକୁ ଆମେ ମୁଖ୍ୟତଃ ପ୍ରାଧାନ୍ୟ ଦେଇଥାଉ।
1: ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏବେ କୁହନ୍ତୁ ପରିବେଶ ପର୍ଯ୍ୟଟନକୁ ସମାଜରେ ଆଦୃତ କରିବା ପାଇଁ ବନ ବିଭାଗ ତଥା ସରକାର କଣ ସବୁ ପଦକ୍ଷେପ ନେଉଛନ୍ତି?
2: ଓଡ଼ିଶାରେ ପ୍ରଥମ ପରିବେଶ ପର୍ଯ୍ୟଟନର ଭାବନା 2008-09 ଆସିଥିଲା ଏବଂ 2016-17 ଏହାର ଭିତ୍ତିପ୍ରସ୍ତର 23 ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା ଏବଂ ସେଥିରୁ ଆମେ 1.5 କୋଟି ରେଭିନ୍ୟୁ ଜେନେରେଟ୍ କରିଥିଲେ ଏବଂ 11,500 ପର୍ଯ୍ୟଟକ ଆମର ବୁଲିବା ପାଇଁ ଆସିଥିଲେ। କିନ୍ତୁ ବର୍ତ୍ତମାନ 21 ଜିଲ୍ଲାରେ 54 ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇସାରିଛି। ପର୍ଯ୍ୟଟକମାନଙ୍କୁ ବିଭିନ୍ନ ପ୍ରକାର ଆକ୍ଟିଭିଟିଜ୍ ଯେମିତି ଆମର ନେଚର ଟ୍ରେଡ୍ ରହିଲା, ବାର୍ଡ

0: ୱାଚିଂ ରହିଲା, ବୋଟିଂ ରହିଲା, ସଫାରୀ ଏବଂ ସ୍ଥାନୀୟ ଖାଦ୍ୟ ଇତ୍ୟାଦିର ସୁବିଧା କରାଯାଇଛି।
1: ତାହେଲେ ଆମ ରାଜ୍ୟରେ କେଉଁ କେଉଁ ସ୍ଥାନରେ ସବୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ରହିଛି?
0: ମୁଁ ଯେମିତି କହିଲି ଆମର 54 ସ୍ଥାନର 21 ଜିଲ୍ଲାରେ ଆମର ଅଛି, ସେଥିମଧ୍ୟରୁ ପ୍ରମୁଖ ଯେମିତି ଆମର ରହିଲା ଶିମିଳିପାଳ। ଏବେ ଆମ ରିସେଣ୍ଟଲି ତାଳବନ୍ଧ ଓପନ ହୋଇଛି ଭିଜିଟର୍ସ ମାନଙ୍କ ପାଇଁ। ତା ବାଦେ ଭିତରକନିକା, ଚିଲିକା, ସାତକୋଶିଆ, ଦେବ୍ରିଗଡ଼, ଚନ୍ଦକା ଏବଂ ପୁରୀର ଯେମିତି ଆମର ନୂଆ ନଈ ମ୍ୟାନଗ୍ରୁଭ ଆଉ ମହେନ୍ଦ୍ରଗିରି, ଜାକମ, କୋରାପୁଟର ଦେଓମାଳି ଇତ୍ୟାଦି ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀ ଅଛି। ତା ବାଦେ ଆମର 75 ସ୍ଥାନରେ ଦିବା ପରିବେଶ ପର୍ଯ୍ୟଟନ ସ୍ଥଳୀର ବ୍ୟବସ୍ଥା କରାଯାଇଅଛି।
1: ଆଚ୍ଛା, ତାହେଲେ ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯଦି ସେ ଇଚ୍ଛା କରିବ, ସେମାନଙ୍କ ସୁବିଧା ପାଇଁ କଣ କଣ ସବୁ ପଦକ୍ଷେପ ବନ ବିଭାଗ ନେଇଛି?
0: ଆମର ମୁଖ୍ୟତଃ ବୁକିଂ ଯୋଉଟା ହଉଛି ଅନଲାଇନ୍ www.ecotourodisa.com ମାଧ୍ୟମରେ ସେ ବୁକିଂ କରିପାରିବେ। ସେଠି ଆମର ଡର୍ମିଟୋରୀ ବି ରହିଛି, ଟ୍ୱିନ୍ ସେୟାରିଂ ରୁମ୍ ବି ରହିଛି। ଯଦି ଏକ୍ସଟ୍ରା ପର୍ସନ ଯାଉଛନ୍ତି ତାଙ୍କ ପାଇଁ ପେଡ୍ ହିସାବରେ ବି ଖାଦ୍ୟ ଏବଂ ସେଇ ରୁମ୍ରେ ଆଡଜଷ୍ଟମେଣ୍ଟର ବି ବ୍ୟବସ୍ଥା ରହିଛି। କମ୍ପ୍ଲିମେଣ୍ଟାରୀ ଫୁଡ୍ ଯେମିତି ଲଞ୍ଚ, ଡିନର, ବ୍ରେକ୍ଫାଷ୍ଟ ଇତ୍ୟାଦିର ବ୍ୟବସ୍ଥା ରହିଛି। ଡିଫରେଣ୍ଟ ଆକ୍ଟିଭିଟି, ବାର୍ଡ ୱାଚିଂ, ନେଚର ଟ୍ରେଲ ଭଳିଆ ବ୍ୟବସ୍ଥା ମଧ୍ୟ ରହିଛି। ଏବଂ ଏଇ ଯୋଉ ଜୁନ୍ ମାସ 5 ତାରିଖରେ ଟ୍ରେକିଂ 12 ଆମର ସିଲେକ୍ଟେଡ୍ ଡିଭିଜନରେ ଷ୍ଟାର୍ଟ କରିବାର ଯୋଜନା
1: ରହିଛି। ଆଚ୍ଛା, ଯିଏ ଅନଲାଇନ୍ରେ ବୁକିଂ କରିପାରିବନି ସିଏ କଣ ସେଇଠି ପହଞ୍ଚିକି ବୁକିଂ କରିପାରିବ କି?
0: ହଁ, ଆମର ଇକୋ ଟୁରିଜିମ୍ ସେଲ୍ ଗୋଟେ ରହିଛି PCCF ୱାଇଲ୍ଡ ଲାଇଫ୍ CWLW ଓଡ଼ିଶାଙ୍କ କାର୍ଯ୍ୟାଳୟରେ, ସେଠି ଆମର ସପୋର୍ଟ କରିବା ପାଇଁ ଷ୍ଟାଫ୍ ଅଛନ୍ତି। ଆପଣ ଯାଇକି ବି ହଉ ନହେଲେ ଆମର ଯୋଉ ଇକୋ ଟୁର୍ ୱେବସାଇଟ୍ରେ ଯୋଉ ନମ୍ବର ଅଛି ସେଇଥିରେ ଫୋନ୍ କଲେ ବି ସେ ଆପଣଙ୍କୁ ପୁରା ଗାଇଡ୍ କରିପାରିବେ କେମିତି ବୁକିଂ ହବ କଣ ହବ।
1: ଆଚ୍ଛା, ତାହେଲେ ବର୍ତ୍ତମାନ ପରିସ୍ଥିତିରେ କେଉଁ ପରିବେଶ ପର୍ଯ୍ୟଟନ ସ୍ଥଳୀର ଲୋକପ୍ରିୟତା ବଢିଛି ଆଉ ତା ପଛରେ କାରଣ କଣ?
0: ସେମିତି ତ ପର୍ଟିକୁଲାର ଗୋଟେ ଜାଗା କହି ହବନି। ଆମର ମହେନ୍ଦ୍ରଗିରି ଏବେ ରିସେଣ୍ଟଲି ଓପନ ହେଇଛି, ଦେଓମାଳି ମହେନ୍ଦ୍ରଗିରି ଯୋଉଟାକି ଡିମାଣ୍ଡରେ ରହୁଛି, କାହିଁକି ନା ଏତେ ସୁନ୍ଦର ସେ ଜାଗା, ତ ତାକୁ ଯିବା ପାଇଁ ଲୋକଙ୍କ ମନରେ ବହୁତ ଆଗ୍ରହ ରହୁଛି।
1: ପ୍ରାକୃତିକ
0: ପରିବେଶ ବହୁତ ସୁନ୍ଦର। ସେମିତି ଆମର ଯେମିତି ଶିମିଳିପାଳ ରହିଲା, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଲୋକଙ୍କର ମେନ୍ ଆଟ୍ରାକ୍ସନ ସେଠିକାର ହଉଛି ଆମେ ଗଲେ ସେଠି ବାଘ ଦେଖିବୁ। ତାପରେ ରହିଲା ଦେବ୍ରିଗଡ଼, ଦେବ୍ରିଗଡ଼ ପାଖରେ ଯେମିତି ଆମର ରହୁଛି ହୀରାକୁଦ ଜଳଭଣ୍ଡାର ଏବଂ ତାର ବନ୍ୟଜନ୍ତୁଙ୍କ ସାଇଟିଂଟା ବହୁତ ଭଲ ହୋଇଥାଏ, ସେଥିପାଇଁ ସେ ବି ଚାହିଦାରେ ଅଛି। ତାପରେ ଆମର ଶିମିଳିପାଳରେ ଯେମିତି ମୁଁ କହିଲି କେବଳ ବାଘ ନୁହେଁ, ସେଠାରେ ଆମର ଏଣ୍ଡେମିକ ଅର୍କିଡ ଯେମିତି ଇରିଆ ମେଘାନେନ୍ସିସ୍, ଆଉ ଗୋଟେ ଶିମିଳିପାଳର ଯୋଉ ଗୁରୁଗୁରିଆର ଅର୍କିଡାରିୟମଟେ ଅଛି, ତ ତାକୁ ବି ଲୋକଙ୍କ ମନରେ ଯିବା ପାଇଁ ସେଥିପାଇଁ ଚାହିଦା ରହୁଛି।
1: ଲୋକମାନେ ପ୍ରାକୃତିକ ପରିବେଶକୁ ବେଶୀ ପସନ୍ଦ କରୁଛନ୍ତି,
0: ଆଉ ସ୍ପେସିଫିକାଲି ଆମର କରୋନା ପରଠାରୁ ଯୋଉ ଆମର ଟୁରିଜିମରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମକୁ,
1: ମାନେ ପର୍ଯ୍ୟଟନ କରିବାକୁ ଯାଉଥିଲେ କିନ୍ତୁ କରୋନା ପରେ ପରେ ପରିବେଶ ପର୍ଯ୍ୟଟନ ପ୍ରତି ଆମର ପର୍ଯ୍ୟଟକ ମାନେ ବେଶୀ
0: ଆକୃଷ୍ଟ ଅଛନ୍ତି।
1: ଯେହେତୁ ଆପଣ ବନ ବିଭାଗର ଜଣେ ଅଛନ୍ତି ଆସିଷ୍ଟାଣ୍ଟ କନଜରଭେଟର, ସେହି ଅନୁସାରେ ମୁଁ ଆପଣଙ୍କୁ ପ୍ରଶ୍ନ କରୁଛି ଯେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ବନ ବିଭାଗ କି ପ୍ରକାର କାର୍ଯ୍ୟ କରିଛି ବା ବର୍ତ୍ତମାନ କରୁଛି?
0: ଆମର ଯେତିକି ଏକ୍ଜିଷ୍ଟିଂ ଇକୋ ଟୁରିଜିମ ସାଇଟ୍ ରହିଛି, ଯେମିତି ମୁଁ ଏବେ କହିଲି 54 ଆମର 2025-26 ଭିତରେ ହୋଇସାରିଛି, ତାର ରେଗୁଲାର ବେସିସ୍ରେ ଆମର ରକ୍ଷଣାବେକ୍ଷଣ ପାଇଁ ତାର କାର୍ଯ୍ୟାନୁଷ୍ଠାନ ନେଇଥାଉ। ତା ବାଦେ ଆମର ନୂତନ ଏବଂ ଉପଯୁକ୍ତ ପ୍ରାକୃତିକ ସ୍ଥଳୀଗୁଡ଼ିକୁ ପରିବେଶ ପର୍ଯ୍ୟଟନ ମାନଚିତ୍ରରେ ସମ୍ମିଳିତ କରାଯାଉଅଛି। ଏହି ବର୍ଷ ପ୍ରାୟ ଆମର ସିଲେକ୍ଟେଡ 8-10 ସ୍ଥାନକୁ ନିଆଯାଇଛି, ପ୍ରାୟ 200 ଅଧିକ ନୂତନ କକ୍ଷ ଯୋଗ କରିବାର ଯୋଜନା ଅଛି।
1: ସେ ଯୋଉ 8-10 କହିଲେ ନିଆଯାଇଛି, କେଉଁ କେଉଁ ଜାଗାରେ ଅଛି
0: ସେଇଟା ତ ପୁରା ଫାଇନାଲ ହେଇନି, କିନ୍ତୁ ଯୋଜନାରେ ଆମର ଯେମିତି ରହିଲା ଚିଲିକା, ଶିମିଳିପାଳ, ସାତକୋଶିଆ ଏହିସବୁ ସ୍ଥାନମାନଙ୍କୁ ନିଆଯାଇଛି।
1: ଆଚ୍ଛା, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ କି ପ୍ରକାର କାର୍ଯ୍ୟ ବନ ବିଭାଗ ତଥା ସରକାର ହାତକୁ ନେଉଛନ୍ତି?
0: ଆମର ଲାଷ୍ଟ ଯୋଉ 2025-26 ବର୍ଷରେ ସଚେତନତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃଦ୍ଧି କରିବା ପାଇଁ ଗୋଟେ ପ୍ରକୃତି ପରିଚୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଏବଂ ଗୋଟେ ମାଇସ୍ ଟୁରିଜିମ ମାନେ ଯୋଉ କର୍ପୋରେଟ ସେକ୍ଟର ଗୁଡାକ ରହୁଛି ମିଟିଂ ଫିଟିଂ ଇତ୍ୟାଦି କରିବା ପାଇଁ, ସେଇଠି ବି ଆମର ଏଥର ନୂଆ ବ୍ୟବସ୍ଥା କରାଯିବାର ଯୋଜନା ଅଛି। ତାପରେ ହୋମଷ୍ଟେ, ଯେମିତି ଆମର ଦେବ୍ରିଗଡ଼ରେ ଅଲରେଡି ହୋମଷ୍ଟେ ଚାଲିଲାଣି ଡୁଡ୍ରୁକୁସୁମ ଠାରେ, ତ ଶିମିଳିପାଳ ଆଉ ବି କେତେଗୁଡ଼େ ଆଦିବାସୀ ଅଞ୍ଚଳ ମାନଙ୍କରେ ଏସବୁ କରିବା ପାଇଁ ଯୋଜନା ଆଗକୁ ଅଛି। ତା ବାଦେ ଆମର ଯୋଉ ଇଟିଜି ଏବଂ ସ୍ଥାନୀୟ ଲୋକମାନେ ରହୁଛନ୍ତି ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମର IIT ଟିମ୍ ଏବଂ IHM ସହିତ ଆମେ ଯୋଗାଯୋଗ କରୁଛୁ, ଏବଂ ରିସେଣ୍ଟଲି ଆମର ଚନ୍ଦକା ଠାରେ ଗୋଟେ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଚାଲିଛି ଆସୁଛି 15 ଦିନିଆ। ତାପରେ ସୋସିଆଲ ମିଡିଆ ବ୍ରାଣ୍ଡିଂ ହୋର୍ଡିଂ ଆଉ ମାଗାଜିନ କ୍ୟାଲେଣ୍ଡର ନ୍ୟାସନାଲ ଏକ୍ଜିବିସନରେ ପାର୍ଟିସିପେସନ ଇତ୍ୟାଦି କରିବା ପାଇଁ ମଧ୍ୟ ଯୋଜନା ଅଛି।
1: ଆଚ୍ଛା, ବହୁତ ସୁନ୍ଦର କଥା। ଯାହା ହଉ, ପରିବେଶ ପର୍ଯ୍ୟଟନକୁ ଲୋକଲୋଚନକୁ ଆଣିବା ପାଇଁ ଦେଶ ବିଦେଶରେ ପରିଚିତ କରାଇବା ପାଇଁ ବନ ବିଭାଗ ଏତେ ସବୁ କାର୍ଯ୍ୟ କରୁଛି। ତାହେଲେ ଏଇଠି ଗୋଟେ କଥା ମନକୁ ଆସୁଛି, ଦେଶ ବିଦେଶରେ ପର୍ଯ୍ୟଟକକୁ ଆକୃଷ୍ଟ କରିବା ପାଇଁ ବା ତାଙ୍କର ମନୋରଞ୍ଜନ କରିବା ପାଇଁ କଣ ସବୁ ନୂତନ ଭାବରେ ଯୋଜନା କରାଯାଉଛି ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀରେ?
0: ଯେମିତି ମୁଁ କହିଲି, ଆମର ମାଇସ୍ ଟୁରିଜିମ ହେଲା, ହୋମ୍ ଷ୍ଟେ ହେଲା,
1: ମାଇସ୍ ଟୁରିଜିମ ଯୋଉ କହିଲେ ସେଇଟା କଣ?
0: ମାଇସ୍ ଟୁରିଜିମ ଆମର ସେଠି ଯୋଉ କର୍ପୋରେଟ ସେକ୍ଟର ଗୁଡାକ ରହୁଥିଲେ, ଯେମିତି ଆମର ବଣେଇରେ ଆମର 2 ଅଛି, ସାନ ଘାଗେରା ହେଲା ଆଉ ଟେନ୍ସା ହେଲା, ସେ ପାଖାପାଖି ବହୁତ ମାଇନିଂ ଏରିଆ ଅଛି। ତ ସେମାନଙ୍କର ଯୋଉ ମିଟିଂ ଫିଟିଂ କରିବା ପାଇଁ ତାଙ୍କୁ ଏଥର ସେଇଟା ଯୋଜନା କରାଯାଇଛି ଯେ ତାଙ୍କୁ ସେଇଟା କରିବା ପାଇଁ ଆଲାଉ କରାଯିବ। ତାପରେ ଯେମିତି ହୋମ୍ ଷ୍ଟେ ଗଲେ ସେ ପାଖାପାଖି ଲୋକମାନେ ବି ତା ଦ୍ୱାରା ବହୁତ ଉପକୃତ ହେଇପାରିବେ। ତାପରେ ଆମର 3 ପାଇପ୍ଲାଇନ୍ରେ ପ୍ରୋଜେକ୍ଟ ଅଛି, ଯେମିତି ଆମର ନଅଣା ଆଉ ଦେଓ ହେଉଛି ମୟୂରଭଞ୍ଜ ଜିଲ୍ଲାର ଏବଂ ବାଲିପୁଟ ହେଉଛି ସାତକୋଶିଆର, ସେଇଟା ଏବେ ଏଇ ଚଳିତ ବର୍ଷରେ ଓପନ ହେବାର ଇଏ କରାଯାଇଛି। ତା ବାଦେ ଆମର ଯୋଉ ଇକୋ ଟୁରିଜିମରୁ ଯାହା ବି ଆୟ ଆମେ ପାଇଥାଉ, ତାର 80% ଆମର ସେଇ ଲୋକମାନଙ୍କର ତାଙ୍କର ଜୀବନ ଜୀବିକା ନିର୍ବାହ ପାଇଁ ଆମେ ତାକୁ ଉପଯୋଗ କରୁଛୁ। ଏବଂ ଆମର ଇକୋ ଟୁରିଜିମ ପଲିସି 2012 ଗୋଟେ ଅଛି, ସେଇ ହିସାବରେ ଆମେ ସବୁ ଇକୋ ଟୁରିଜିମର କାମ ଗୁଡାକୁ କରିଆସୁଛୁ।
1: ଆଚ୍ଛା, ଆପଣ ଯୋଉ କହିଲେ ହୋମ୍ ଷ୍ଟେ ର ବ୍ୟବସ୍ଥା ରହିଛି, ଯୋଉ ହୋମ୍ ଷ୍ଟେ ଯିଏ ରହିବ ମାନେ ସେ ତ ନିଶ୍ଚୟ ତାର ଖାଇବା ପିଇବାର ବ୍ୟବସ୍ଥା ହଉଥିବ, ସେ ଯୋଉ ଖାଇବା ପିଇବା ପରିବେଶ ପର୍ଯ୍ୟଟନ ସ୍ଥଳୀରେ ବ୍ୟବସ୍ଥା କରାଯାଉଛି ସେସବୁର ଦାୟିତ୍ୱ କେମିତି କଣ ନିର୍ବାହ କରାଯାଉଛି ସେ ସମ୍ପର୍କରେ ବୁଝେଇକି ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ। ଯୋଉ ଶ୍ରୋତା ବନ୍ଧୁ ମାନେ ଆଜି ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବେ, ସେ ନିଶ୍ଚୟ ଇଚ୍ଛା ପ୍ରକାଶ କରିବେ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯାଇକି ବୁଲିକି ଆସିବା ପାଇଁ।
0: ଆମର ଯେମିତି ଅଲରେଡି ଗୋଟେ ତ ଷ୍ଟାର୍ଟ ହୋଇସାରିଛି, ଯେମିତି ଆମର ଦେବ୍ରିଗଡ଼ର ଡୁଡ୍ରୁକୁସୁମ, ତ ସେଇଠି ଆମର ଯୋଉ କହିଲି ଆମର ୱେବସାଇଟ www.ecotourodisha.com, ସେଇଥିରେ ସେଇଟା ଶୋ କରୁଛି ଅନଲାଇନ୍ ବୁକିଂ କରିବା ପାଇଁ। ତ ଯୋଉ ଆମର 80% ଯାଉଛି ଲୋକମାନଙ୍କୁ, ଇଡିସି ମେମ୍ବର୍ସ ଯୋଉମାନେ ସେଇ ଲୋକାଲି ଯୋଉ ଲୋକମାନେ କାମ କରୁଛନ୍ତି,
1: ମାନେ ଜଙ୍ଗଲ ପାଖାପାଖି ଯୋଉ ଲୋକମାନେ ରହୁଛନ୍ତି, ଯୋଉ ଗାଁ ରହୁଛି ସେଇ ଲୋକମାନଙ୍କୁ ନେଇକି ତାଙ୍କର ଯୋଉ ଖାଦ୍ୟ ପାନୀୟ ଯୋଉ ପର୍ଯ୍ୟଟକ ମାନଙ୍କର ବ୍ୟବସ୍ଥା କରାଯାଉଛି,
0: ସେମାନଙ୍କ ଦ୍ୱାରା ହିଁ ବ୍ୟବସ୍ଥା କରାଯାଉଛି। ତ 80%ରୁ ଆମର 25% ସେମାନଙ୍କର ରିକରିଂ ଏକ୍ସପେଣ୍ଡିଚର, ଯେମିତି ହେଲା ଖାଦ୍ୟ, ଇଲେକ୍ଟ୍ରି ବିଲ୍ ହେଲା, ଏସବୁ ପାଇଁ ଖର୍ଚ୍ଚ କରାଯାଉଛି। ତାପରେ ସେଗୁଡାକ କିନ୍ତୁ ଫରେଷ୍ଟ ଡିପାର୍ଟମେଣ୍ଟ ଅଣ୍ଡରରେ ସବୁ ତାର ତତ୍ତ୍ୱାବଧାନରେ ହଉଛି ହୋମ୍ଷ୍ଟେ ଗୁଡିକ।
1: ବହୁତ ଭଲ କଥା। ତାହେଲେ 2025-26 ମସିହାରେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା କେତେ ଥିଲା?
0: ସଂଖ୍ୟା ଆମର ପ୍ରାୟ ଥିଲା 2 ପାଖାପାଖି ଥିଲା, ଏବଂ ସେଥିରୁ ଆମେ 22 ଟଙ୍କା ଆଦାୟ କରିଥିଲୁ।
1: ଯୋଉ ଆପଣ କହିଲେ 22 ଟଙ୍କା ଆଦାୟ କରିଥିଲେ, ତାମାନେ ପରିବେଶ ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ପରିବେଶ ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ କି ପ୍ରକାର ପ୍ରଭାବ ପକାଉଛି?
0: ପରିବେଶ ପର୍ଯ୍ୟଟନ କରୋନା ପରଠୁ ଲୋକମାନେ ମାସ୍ ଟୁରିଜିମରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମକୁ। ତ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି, ତ ଏଇଟା ଆମର ସଷ୍ଟେନେବୁଲ ଆର୍ଥିକ ଉନ୍ନତିରେ ଦେଶର ସାହାଯ୍ୟ କରୁଛି, ଏବଂ ଇକୋ ଆୱାରନେସ ଏବଂ ଲୋକମାନଙ୍କର ଜୀବନ ଜୀବିକାକୁ ଉନ୍ନତି କରୁଛି। ଯେମିତି ଆମର ସଷ୍ଟେନେବୁଲ ଟୁରିଜିମରେ ଗୋଟେ ଡାଟା 2022 ଆମେ $26.01 million ପାଇଥିଲୁ, କିନ୍ତୁ 2032 ବେଳକୁ ଆମେ ସେଇଟାକୁ ଏକ୍ସପେକ୍ଟ କରୁଛୁ $151.88 million ସେଇଟା ପହଞ୍ଚିବ। ତ ପ୍ରତିବର୍ଷ 15-19% ବୃଦ୍ଧି ପାଉଛି ଆମର ଇକୋ ଟୁରିଜିମଟି।
1: ଆଚ୍ଛା, ବେଳେବେଳେ ଦେଖାଯାଏ ଯେଉଁ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯୋଉ ଲୋକମାନେ ଯାଆନ୍ତି ସେମାନେ ଧର କୁମ୍ଭୀରକୁ ଖାଇବା ପକେଇ ଦିଅନ୍ତି, କି ଯଦି ହାତୀ ପାଖାପାଖି ଗଲେ ହାତୀ ପାଖରେ ସେଲ୍ଫି ଉଠେଇବା, କି ହାତୀକୁ ଢେଲା ପକେଇବା, ଯୋଉ ପାଣି ବୋତଲ ନେଉଛନ୍ତି ପକେଇବା, ସେଗୁଡା କରିବା ଦ୍ୱାରା ସେମାନେ ହିଂସ୍ର ହେଇକିରି ମଣିଷକୁ ଆକ୍ରମଣ କରୁଛନ୍ତି। ସେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବନ ବିଭାଗ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ କଣ ସବୁ ପଦକ୍ଷେପ ନେଉଛି?
0: ଯୋଉଟା ଏବେ ଆପଣ କହୁଛନ୍ତି, ଆମର ଯୋଉ ଯାଉଛନ୍ତି ସେମାନେ ଆକ୍ଚୁଆଲି ପରିବେଶ ପର୍ଯ୍ୟଟକ ନୁହନ୍ତି, ସେମାନେ ହେଉଛନ୍ତି ନର୍ମାଲ ଟୁରିଷ୍ଟ।
1: ଆଚ୍ଛା,
0: ସେମାନଙ୍କୁ ଆମେ ଏଇ ଯୋଉ ବନ ବିଭାଗର ଯୋଉ ରହିଲା ପ୍ରାକୃତିକ ସୌନ୍ଦର୍ଯ୍ୟ ହଉ, ଐତିହ୍ୟ ଏବଂ ଜନ୍ତୁମାନଙ୍କ ପ୍ରତି ଆମେ ଫାଷ୍ଟ ରେସ୍ପେକ୍ଟ କରିବା, ସମ୍ବେଦନଶୀଳ ହେବା। ତ ଏଇ ମାଧ୍ୟମରେ ଆମର ସେଠି ବିଭିନ୍ନ ପ୍ରକାର ସାଇନେଜ୍ ରହୁଛି, ତାପରେ ଆମେ ଯୋଉ ଟ୍ରେନିଂ ଦଉଛୁ ଇଡିସି ମେମ୍ବର୍ସ ମାନଙ୍କୁ, ଇଡିସି ମେମ୍ବର୍ସ ମାନେ ଇକୋ ଡେଭଲପମେଣ୍ଟ କମିଟି, ସେଇଟା ଆମର ସେଇ ଯୋଉ ଗାଁ ଲୋକମାନଙ୍କୁ ନେଇକି ତିଆରି କରାଯାଇଛି। ତ ସେମାନଙ୍କୁ ଆମେ ଟ୍ରେନିଂ ଦଉଛୁ, ସେମାନେ ବି ସେଇ ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନଙ୍କୁ ବୁଝାଉଛନ୍ତି। ତ ମତେ ଲାଗୁଛି ଏଇ ମାଧ୍ୟମରେ ଆସ୍ତେ ଆସ୍ତେ ଆମର ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନେ ଇକୋ ଟୁରିଷ୍ଟକୁ କନ୍ଭର୍ଟ ହେଇପାରିବେ,
1: ସେମାନେ ଏମିତି ଆଉ କାର୍ଯ୍ୟ କାର୍ଯ୍ୟକ୍ରମ କରିବେନି ଯୋଉ ପଶୁମାନଙ୍କ ସହିତ କି ଯୋଉ କୁମ୍ଭୀର ମାନଙ୍କୁ ଯୋଉ ଖାଇବା, ସେଥିପାଇଁ କଣ ମାନେ ବନ ବିଭାଗ ସଜାଗ ଥାଏ ଯେ କେମିତି ସେମାନେ କ୍ଷତି ନ ପହଞ୍ଚେଇବେ ବନ୍ୟଜନ୍ତୁଙ୍କ?
0: ଆମର ଆକ୍ଚୁଆଲି ମାନେ ଗାଇଡ ବି ଥାନ୍ତି ସାଙ୍ଗରେ, ଯୋଉ ଯାଆନ୍ତି ନେଚର କ୍ୟାମ୍ପ ଯୋଉ ବୁକ୍ କରନ୍ତି, ସେମାନେ ସଫାରି ହଉ କି ବୋଟିଂ ହଉ ଯାହା ବି କରନ୍ତି ସେଥିରେ ବନ ବିଭାଗର ଷ୍ଟାଫ ମାନେ ସେଇଠି ସଜାଗ ଥାନ୍ତି ଏବଂ ସେମାନଙ୍କୁ ସବୁ ସମୟରେ ସଚେତନ କରାନ୍ତି ଯେ ଏମିତି କରିବା ଦ୍ୱାରା କଣ ହବ, ଯଦି ଆମର ପ୍ରକୃତି ରହିବ ତାହେଲେ ପରିବେଶ ପର୍ଯ୍ୟଟନ ହବ, ଯଦି ପ୍ରକୃତି ନ ରହିବ ତାହେଲେ ପରିବେଶ ପର୍ଯ୍ୟଟନର କ୍ୱେଶ୍ଚିନ୍ ହିଁ

0: ଆସୁନି, ସେଥିପାଇଁ ବନ ବିଭାଗ କାହା ପାଇଁ ବହୁତ ସଜାଗ ଅଛି।
1: ଆପଣ ଚାକିରି କରିବା ଭିତରେ ଏମିତି କିଛି ଅଘଟଣ ଆପଣଙ୍କ ଆଖି ସାମ୍ନାକୁ ଆସିନି ଯୋଉଟା କି ଆପଣଙ୍କୁ ଦୁଃଖ ଲାଗିଛି? ଆପଣ ଯେହେତୁ ପରିବେଶ ପର୍ଯ୍ୟଟନରେ କାମ କରୁଛନ୍ତି,
0: ସେମିତି ତ କୌଣସି ଇଏ ଆସିନି, ନେଗେଟିଭ ଏକ୍ସାମ୍ପଲ ତ ମୋ ଆଖିରେ ଆସିନି, କିନ୍ତୁ ମୁଁ ଆପଣଙ୍କୁ ଗୋଟେ ପଜିଟିଭ ଏକ୍ସାମ୍ପଲ ଦେଇପାରିବି। ମଙ୍ଗଳା ଯୋଡ଼ି ଆପଣ ଜାଣିଥିବେ ଚିଲିକାର, ତ ସେଇଠି ଫାଷ୍ଟ କଣ ହଉଥିଲା ନା, ଯୋଉ ଶିକାରୀ ମାନେ ବହୁତ ଥିଲେ ତ ସେମାନେ ଚଢେଇକୁ ମାରୁଥିଲେ, ତାପରେ ତାଙ୍କୁ ଖାଉଥିଲେ, ଏସବୁ କାମ ବିକ୍ରି ବି କରୁଥିଲେ। ତ ଆମର କଣ ହେଲା ନା, ଏଇ ପରିବେଶ ପର୍ଯ୍ୟଟନ ମଙ୍ଗଳା ଯୋଡ଼ିରେ ତିଆରି ହେଲା ପରେ ସେଇଟା ଡାଇରେକ୍ଟଲି ହଉ ଇନ୍ଡାଇରେକ୍ଟଲି ହଉ ପରୋକ୍ଷ ଭାବରେ ନହେଲେ ପ୍ରତ୍ୟକ୍ଷ ଭାବରେ ରୋଜଗାରକ୍ଷମ ସେମାନଙ୍କୁ କରେଇ ପାରିଲା, ତ ସେମାନେ ଶିକାରୀରୁ ଏବେ ରକ୍ଷକ ପାଲଟି ଯାଇଛନ୍ତି।
1: ତ
0: ଏଇଟା ଗୋଟେ ବହୁତ ଭଲ ମାନେ ସକ୍ସେସଫୁଲ ଏକ୍ସାମ୍ପଲ ଆମର ଇକୋ ଟୁରିଜିମ ଓଡ଼ିଶାର। ତ ସେଇ ହିସାବରେ ସବୁ ସ୍ଥାନରେ ଆସ୍ତେ ଆସ୍ତେ ସଚେତନତା ହେବ ଏବଂ ଲୋକମାନେ ସଜାଗ ହେବେ ଏବଂ ପରିବେଶ ପ୍ରତି ଆମର ସମ୍ବେଦନ ହେବେ ବୋଲି ମୋର ଆଶା ଅଛି।
1: ଯାହା ହଉ, ଯେ ଶିକାରୀକୁ ଆପଣ ମାନେ ପରିବର୍ତ୍ତନ କରାଇଛନ୍ତି ଗୋଟେ ସାଧାରଣ ଲୋକ ଭାବରେ, ସିଏ ପୁଣି ଜଗୁଛନ୍ତି ମଙ୍ଗଳା ଯୋଡ଼ିରେ ପକ୍ଷୀମାନଙ୍କୁ, ବହୁତ ସୁନ୍ଦର କଥା, ବନ ବିଭାଗର ଗୋଟେ ସୁନ୍ଦର ପଦକ୍ଷେପ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଆମ ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଭବିଷ୍ୟତ କ'ଣ?
0: ଆମ ଓଡ଼ିଶାର ପରିବେଶ ପର୍ଯ୍ୟଟନ ଯେମିତି ଆମର 22 କୋଟି ଥିଲା ରେଭିନ୍ୟୁ, ତ ଆମେ ସେଇଟାକୁ ଏକ୍ସପେକ୍ଟ କରିଛୁ ଯେ ସେଇଟା 50 କୋଟି ହବ, ମାନେ ଆମର ଯୋଉ ରୋଜଗାର ହଉଛି ପରିବେଶ ପର୍ଯ୍ୟଟନରୁ ସେଇଟା ପହଞ୍ଚିବ। ତ ଏହାଦ୍ୱାରା ଯେମିତି ଏବେ 750 ଉର୍ଦ୍ଧ୍ୱ ଲୋକ ଆମର ସିଧାସଳଖ ଭାବରେ ରୋଜଗାରକ୍ଷମ ହୋଇପାରିଛନ୍ତି, ତ ତାର ମିନିମମ 4-5 ଗୁଣା ଅଧିକା ଆମେ ଏକ୍ସପେକ୍ଟ କରୁଛୁ ଏଇ 5 ବର୍ଷ ଭିତରେ ପହଞ୍ଚିବେ ବୋଲି। ତ ଏହାଦ୍ୱାରା ଆମର କ'ଣ ହବ କି, ମାନେ ଯୋଉ ଟୁରିଷ୍ଟ ମାନେ ଆମର ଇକୋ ଟୁରିଷ୍ଟ ଆକ୍ଚୁଆଲି, ସେମାନଙ୍କୁ ଆମେ ଆୱେର୍ଡ ଏବଂ ହାଇ ଏଣ୍ଡ ଟୁରିଷ୍ଟ ମାନଙ୍କୁ ମେନ୍ ଫୋକସ୍ କରୁଛୁ। ତ ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ଉପରେ, ପରିବେଶ ଉପରେ ଲୋକଙ୍କର ସଚେତନତା ହେବ ଏବଂ ଲୋକମାନେ ଯିବେ ଦୟା ଯୋଉ ଜିନିଷଟି ଅଛି ସେଇ ଜିନିଷଟାକୁ ଯେମିତି ସମସ୍ତେ ଫଲୋ କରିବେ,
1: କାମରେ ସେଟା ପରିଣତ କରିବେ, ଜୀବଙ୍କ ପ୍ରତି ଦୟା ଭାବ ଜାଗ୍ରତ ହବ।
0: କାହିଁକିନା ଭଗବାନ ମଣିଷକୁ ସବୁଠୁ ଶ୍ରେଷ୍ଠ କରିଛନ୍ତି, ଆଉ ଯଦି ଆମେ ସମସ୍ତଙ୍କୁ ମାରିଦବା ଆଉ କହିବା ଆମେ ବଞ୍ଚିବା, ସେଇଟା କେବେ ହେଇ ହିଁ ପାରିବ,
1: ଜୈବ ବିବିଧତାରେ ତ ଅସୁବିଧା ହବ ନା।
0: ଏକ୍ଜାକ୍ଟଲି, ତ ପରିବେଶ ପର୍ଯ୍ୟଟନ ମାଧ୍ୟମରେ ସେଇ ଜିନିଷଟି ଆମର ପ୍ରତିଷ୍ଠା ହେଇପାରିବ ବୋଲି ମୋର ଆଶା ଅଛି।
1: ଆଚ୍ଛା, ଯୋଉ କହିଲେ ସଚେତନତା କଥା, ଲୋକମାନଙ୍କୁ ହଉ ବା ପିଲାମାନଙ୍କୁ ହଉ, ଗୋଟେ ସାଧାରଣ ଜନତାକୁ ସଚେତନତା କରିବା ପାଇଁ ପରିବେଶ ପର୍ଯ୍ୟଟନକୁ ନେଇକି ବନ ବିଭାଗ କ'ଣ କରିଥାଏ?
0: ଯେମିତି ଆମର ମୁଁ କହିଲି, ସଚେତନତା ହଉଛି ଗୋଟେ ଆଜିର ନୁହେଁ ଯେ ଆମେ କାଲି ଜଣଙ୍କୁ ସଚେତନତା କରିଦବା, ତ ଏଇଟା ଗୋଟେ ପ୍ରୋସେସ,
1: ସେଥିରେ ଆମେ ହାର ମାନିବାନି, ଆମେ କିନ୍ତୁ କରିଚାଲିଥିବା।
0: ଯେମିତି ଆମର ଟ୍ରେନିଂ ମୁଁ କହିଲି ଆପଣଙ୍କୁ, ତ ଆମର ଇଡିସି ମେମ୍ବର୍ସ ମାନଙ୍କୁ ଯୋଉମାନେ ସେଠି ଲୋକାଲି କାମ କରୁଛନ୍ତି ତାଙ୍କୁ ଟ୍ରେନିଂ ଦିଆହଉଛି, ତା ବଦେ ଆମର ସାଇଟ୍ ମ୍ୟାନେଜର ବି ପ୍ରତି ସାଇଟ୍ରେ ଅଛନ୍ତି ଯୋଉଠି ଆମର ଆବଶ୍ୟକ ଅଛି, ତ ସେ ସାଇଟ୍ ମ୍ୟାନେଜର ମାନଙ୍କୁ ବି ଟ୍ରେନିଂ ଦିଆହଉଛି, ତାଙ୍କୁ ଆମେ ଗୋଟେ ମାଷ୍ଟର ଟ୍ରେନର ହିସାବରେ ବାହାର କରିବା, ଯିଏକି ଯାଇକି ସେଠି ପୁଣି ଇଡିସି ମାନଙ୍କୁ ରିପିଟେଡଲି ଟ୍ରେନିଂ ଦବ। ତା ବଦେ ଆମର ଏଇଥର ଅଫିସର୍ସ ମାନଙ୍କୁ ବି ଟ୍ରେନିଂ ଦିଆ ସରିଛି, ତ ଏଇଟା ଗୋଟେ ପ୍ରୋସେସ, ଏଇ ପ୍ରୋସେସରେ ଆଜି ନହେଲେ କାଲି ନିହାତି ଆମେ ସେଇଠି ପହଞ୍ଚିବା ଯେ ଲୋକମାନେ ସଚେତନ ହେବେ।
1: ଆଚ୍ଛା, ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କର ଭୂମିକା କ'ଣ ରହିଛି?
0: ପରିବେଶ ପର୍ଯ୍ୟଟନରେ ସାସ୍କି ବୋଲି ଗୋଟେ ପ୍ରୋଜେକ୍ଟ ଆସିଛି, ତ ସେଥିରେ ଆମର ଯୋଉ ରହିଲା ସାତକୋଶିଆ ହେଲା, ବଡ଼ମୁଳ ହେଲା, ସେସବୁ ଜାଗା ଗୁଡାକୁ ବିକାଶ କରିବା ପାଇଁ ଆମର ଯୋଜନା ଚାଲିଛି। ତା ବାଦେ ଆମର ଯୋଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ବି ରହିଲା ଯେମିତି ପ୍ରୋଜେକ୍ଟ ରହିଛି 4 ବଡ ବଡ଼ ଏଇ ବର୍ଷ ପାଇଁ, ଶିମିଳପାଳ, ଭିତରକନିକା, ମହେନ୍ଦ୍ରଗିରି, ଦେବ୍ରିଗଡ଼ ଇତ୍ୟାଦି ସ୍ଥାନରେ ମଧ୍ୟ ବିକାଶ କାମ ଚାଲୁଅଛି।
1: ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ତ ନେଇ ଆପଣ ବହୁତ ସୁନ୍ଦର ଭାବରେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ କି ଆର କିଛି ଯୋଜନା କି ଆଗକୁ କେମିତି ଏହା ବଢିପାରିବ ସେ ସମ୍ପର୍କରେ ଆମ ଶ୍ରୋତାବନ୍ଧୁମାନଙ୍କୁ କିଛି କୁହନ୍ତୁ।
0: ଯେମିତି ଆମର ଯୋଜନା ରହିଲା, ହୋମଷ୍ଟେ ରହିଲା, ଟ୍ରେକିଂ ଯୋଉ 5 June ଲଞ୍ଚ ହେବାର ଅଛି ସେ ବିଷୟରେ ରହିଲା, 3 ପାଇପ୍ଲାଇନ୍ ପ୍ରୋଜେକ୍ଟ ଯୋଉଟା ଚଳିତ ବର୍ଷ ଆମର ଓପନ୍ ହେବାକୁ ଅଛି।
1: 3 ପାଇପ୍ଲାଇନ୍ ଯୋଉ କହିଲେ ସେଟା କ'ଣ?
0: 3 ପ୍ରୋଜେକ୍ଟ ଆମର ଏବେ ପ୍ରୋସେସିଂ ମାନେ ଅନଗୋଇଙ୍ଗ ହେଇକି ଅଛି, ଯୋଉଟାକି ଆମର ଏଇ ବର୍ଷରେ ସେଟା ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବା ପାଇଁ ମୁଁ ଆଶା କରୁଛି। ଯୋଉଟା ଆମର ରହିଲା ଦେଓ ଏବଂ ନଅଣା ରହିଲା ମୟୂରଭଞ୍ଜ ଜିଲ୍ଲାରେ, ଏବଂ ସାତକୋଶିଆରେ ଆମର ରହିଲା ବାଲିପୁର।
1: ସେଠି ସ୍ୱତନ୍ତ୍ର କ'ଣ କରାଯିବାର ବ୍ୟବସ୍ଥା ରହିଛି ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ?
0: ଯେମିତି ଆମର 54 ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି, କଟେଜ ରହିଲା, ତାପରେ ଖାଇବା ପିଇବା ତ ଲୋକମାନେ ସେଠିକାର ଯୋଉମାନେ ରହୁଛନ୍ତି ସେମାନେ ପ୍ରସ୍ତୁତ କରି ଦେଉଛନ୍ତି। ତା ବାଦେ ସେଇଟା ଯେହେତୁ ଆମର ନଅଣା ଶିମିଳପାଳ ଭିତରେ ରହୁଛି, ତ ଟ୍ରେକିଂ ବି କରିପାରିବେ, ବାର୍ଡ ୱାଚିଂ
1: କରିପାରିବେ,
0: ସେସବୁ ସାଇକ୍ଲିଂ ବି କୋଉ କୋଉ ସ୍ଥାନରେ ଆମର ଅଲରେଡି ଏବେ ବି ଅଛି, ତ ସେସବୁ ଜିନିଷର ବ୍ୟବସ୍ଥା କରାଯାଉଛି।
1: ତାମାନେ ପର୍ଯ୍ୟଟକ ମାନେ ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହେଉଛନ୍ତି, ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ତାହେଲେ ଶେଷରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଏଇ ପରିବେଶ ପର୍ଯ୍ୟଟନକୁ ନେଇକି ଆଉ କଣ କହିବେ?
0: ମୋର ଓଡ଼ିଶାର ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋ ହୃଦୟରୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ପ୍ରଥମେ ଆମ ଓଡ଼ିଶାକୁ ବୁଲି ଦେଖନ୍ତୁ, ତାପରେ ଆମ ଭାରତ ହଉ କି ଭାରତ ବାହାର ହଉ ସେସବୁ ଜିନିଷ ବୁଲିବାକୁ ଯିବା। କାହିଁକିନା ଆମ ଓଡ଼ିଶାରେ ବହୁତ ଜିନିଷ ଅଛି ଯୋଉଟାକି ଆମେ ଏବେ ବି ଦେଖିନାହାନ୍ତି। ଓଡ଼ିଶାର ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଗୋଟେ ସାଧାରଣ ପର୍ଯ୍ୟଟକ ଭାବରେ ନାହିଁ, ଜଣେ ଦାୟିତ୍ୱପୂର୍ଣ୍ଣ ପରିବେଶ ପର୍ଯ୍ୟଟକ ଭାବରେ ଯାଆନ୍ତୁ, ପ୍ରକୃତିର ଅଦ୍ଭୁତ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ, ଅନୁଭବ କରନ୍ତୁ। ଏବଂ ବୁକିଂ ପାଇଁ ଯେମିତି ମୁଁ ଆପଣଙ୍କୁ କହିଲି www.ecotourodisha.com ୱେବସାଇଟ୍ରେ ଆପଣ ଭିଜିଟ୍ କରନ୍ତୁ, ଏବଂ ଯଦି କିଛି ବି ଅସୁବିଧା ହେଉଛି ଆମର ଇକୋ ଟୁରିଜିମ୍ ସେଲ୍ର ଗୋଟେ ଟୋଲ୍ ଫ୍ରି ନମ୍ବର ବି ରହୁଛି, ସେଇଥିରେ ବି କଲ୍ କରନ୍ତୁ। ଆପଣଙ୍କୁ ସବୁ ସମୟରେ ସାହାଯ୍ୟ କରିବା ପାଇଁ ସେଠାରେ ଆମର ଅଛନ୍ତି ଲୋକ ଏବଂ ସାହାଯ୍ୟ କରିବେ।
1: ଯାହା ହଉ, ଡକ୍ଟର ଶୁଭଶ୍ରୀ ଦାସ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆକାଶବାଣୀ କଟକ କେନ୍ଦ୍ରକୁ ଆସିଲେ। ଆଜି ଯାହା ବିଷୟ ଥିଲା ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ବା ଇକୋ ଟୁରିଜିମ୍, ସେ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବୁଝେଇକି କହିଲେ। ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଆକାଶବାଣୀ ଆମ ମନର କଥା, ଜ୍ଞାନର କଥା, ଅନୁଚିନ୍ତାର କଥା, ସ୍ୱାସ୍ଥ୍ୟର କଥା, କୃଷିର କଥା ସବୁ କହିଥାଏ ବଖାଣି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ, ଝିଅଠାରୁ ନାରୀ ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ନେଇଥାଏ ସେ ଚିଣି। ସିଏ ଆଉ କେହି ନୁହଁ, ସିଏ ପରା ଆମ ଆକାଶବାଣୀ। ଆକାଶବାଣୀ ବର୍ତ୍ତମାନ 90 ବର୍ଷରେ ପାଦ ଥାପିଛି, ତାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜଣେ ମନ୍ତ୍ରମୁଗ୍ଧ ଶ୍ରୋତା ଆକାଶବାଣୀକୁ ନେଇ କହନ୍ତି,
1: ମୁଁ ଉପେନ୍ଦ୍ରନାଥ ସ୍ୱାଇଁ, ଖମାର ସାହି, ଡାଙ୍ଗମାଳ, ଥାନା ରାଜନଗର, ଜିଲ୍ଲା କେନ୍ଦ୍ରାପଡ଼ା, ବୟସ 86। ମୋ ପିଲାଦିନର କଥା, 80 ବର୍ଷରୁ ଉର୍ଦ୍ଧ୍ୱର କଥା, ଗାଁ ଗହଳିର ଦେଶର ଖବର ଶୁଣିବାକୁ ବ୍ୟଗ୍ର ମଣିଷ, ଗୀତ ନାଚ ଦେଖିବାକୁ ବ୍ୟାକୁଳ ମଣିଷ, କୃଷି କାର୍ଯ୍ୟ ଜାଣିବାକୁ ଇଚ୍ଛା ଥିବା ମଣିଷ, ଗପ ଶୁଣିବାକୁ ଆଗ୍ରହୀ ମଣିଷ, ରେଡିଓକୁ ସାହାରା କରୁଥିଲେ। ଗାଁ ଗହଳିରେ ଗୋଟିଏ ରେଡିଓ ଚାରିପାଖେ ଘେରି ବସନ୍ତି, ନୀରବରେ ଦେଖନ୍ତି, ଶୁଣନ୍ତି। ନଦିଆ ବିହାରୀ ମହାନ୍ତିଙ୍କ ଶିଶୁ ସଂସାରର ଗପ ପିଲାଙ୍କୁ ଆମୋଦିତ କରିଥାଏ। ପରେ ପରେ କମ୍ୟୁନିଟି ରେଡିଓ ଆସେ, ସେଠାରେ ପ୍ରବଳ ଭିଡ଼ ହୁଏ। ଅବସର ସମୟରେ ଯିଏ ଯାହା ପ୍ରୋଗ୍ରାମକୁ ଜାଣିବାକୁ ଭଲ ପାଏ, ଶୁଣିଲେ ତାହା ଆଈ ମା କାହାଣୀ ପରି ଲାଗେ। ଲୋକେ କହୁଥିଲେ ଆକାଶକୁ କିଏ ଏପରି କରୁଛି। ଲୋକେ ଏକାଠି ଶୁଣୁଥିଲେ, ଦୁଃଖ ସୁଖ ବାଣ୍ଟୁଥିଲେ, ଭାଗବତ ଶୁଣୁଥିଲେ। ସେ ସମୟଟା ଏହିଭଳି ଥିଲା, ସଙ୍ଗବଦ୍ଧ ଜୀବନ ଯାପନ କରୁଥିଲେ, ଶାନ୍ତିରେ ଚାଲୁଥିଲା, ସବୁକିଛି ଶାନ୍ତି ଥିଲା। କିନ୍ତୁ ଆଜିର ବ୍ୟସ୍ତ ମଣିଷ, ବ୍ୟସ୍ତ ଯୁବକ, ସମୟ ହେଉନି, ଫୋନ ମାଧ୍ୟମରେ ବର୍ତ୍ତମାନ ସବୁକିଛି ଦେଖୁଛନ୍ତି, ଏପରିକି ପାଠପଢା ମଧ୍ୟ। ରେଡିଓର ତୁଲ୍ୟ କେହି ହୁଏ ନାହିଁ। ଅନ୍ୟାନ୍ୟରେ ବୌଦ୍ଧିକ ଶକ୍ତି ହେଇ ଥାଇପାରେ, କିନ୍ତୁ ସଂଘବଦ୍ଧ ଆସିବ କୋଉଠି, କମ୍ୟୁନିଟି ଆସିବ କୋଉଠି, ଶୃଙ୍ଖଳିତ ଆସିବ କୋଉଠି। ଅଲ୍ ଇଣ୍ଡିଆ ରେଡିଓ ସମ୍ବୋଧନ କରୁଥିଲେ, ପରେ ପରେ ଆକାଶବାଣୀ ନାଁରେ ନାମିତ ହୁଏ। ଏହା ମୋର ଅନୁଭୂତି।

0: ଶୁଣିଲେ କାର୍ଯ୍ୟକ୍ରମ ବନାନି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ସ୍ଟୁଡିଓ ଘଡ଼ିରେ ରାତି 8:17। ବର୍ତ୍ତମାନ ଶୁଣନ୍ତୁ ପାରମ୍ପରିକ ଗୀତ କ୍ରମରେ ପଲ୍ଲୀ ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ସ୍ୱରୂପା ଚକ୍ରବର୍ତ୍ତୀ, ଶିଳ୍ପୀ ଗାଇଛନ୍ତି ପାରମ୍ପରିକ ରଚନାରୁ।

ଶୁଣିଲେ କେତୋଟି ପଲ୍ଲି ଗୀତ। ଶିଳ୍ପୀ ଥିଲେ ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ରଘୁନାଥ ପାଣିଗ୍ରାହୀ। ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଜୀବନ ସଂଗ୍ରାମ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ ଅଛନ୍ତି ତୁଷାର ସାମନ୍ତ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଜୀବନ ସଂଗ୍ରାମ କାର୍ଯ୍ୟକ୍ରମ। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନାରେ ମୁଁ ତୁଷାର ସାମନ୍ତ।

0: ଆଜ୍ଞା ନମସ୍କାର।
1: ନମସ୍କାର,
0: ଆପଣଙ୍କ ନାଁଟା କ'ଣ ଟିକେ କହିବେ?
1: ବସନ୍ତ କୁମାର ସିଂହ।
0: ବସନ୍ତ କୁମାର ସିଂହ। ବୟସ କେତେ ହେଲାଣି?
1: 63 ବର୍ଷ ହେଲାଣି।
0: କେତେ?
1: 63 ବର୍ଷ।
0: 63? ଆପଣଙ୍କ ଜଣାପଡ଼ୁନାହାନ୍ତି, 43 ବର୍ଷ କି 53 ବର୍ଷ ଜଣାପଡ଼ୁଛନ୍ତି। ଆପଣ ଚେହେରା ତ ଭଲ ରଖିଛନ୍ତି, ଆପଣଙ୍କ ଘର କେଉଁଠି?
1: ଏଇ ବୋଦାପଡ଼ସା ସଦର।
0: ବୋଦାପଡ଼ସା?
1: ବୋଦାପଡ଼ସା।
0: ଆଚ୍ଛା ଆଚ୍ଛା, ତାହେଲେ କେନ୍ଦୁଝର ସହର ଠାରୁ ଅଳ୍ପ ଦୂରରେ ନେଇକିରି। ଆପଣଙ୍କ ଏଇ ଯେଉଁ ଚେହେରା ଏଭଳିଆ ରଖିଛନ୍ତି, କିଭଳି ନିଜକୁ ଏତେ କର୍ମଠ ରଖିଛନ୍ତି କିମ୍ବା ଏତେ ସତେଜ ରଖିଛନ୍ତି, କିଭଳି ରଖିପାରୁଛନ୍ତି ସେଟା ଆପଣଙ୍କ ଦିନଚର୍ଯ୍ୟା ବିଷୟରେ କୁହନ୍ତୁ। ସକାଳୁ କେତେବେଳେ ଉଠନ୍ତି, କ'ଣ କରନ୍ତି କୁହନ୍ତୁ।
1: ମୁଁ ରାତି 3ଟାରୁ ଉଠେ।
0: ରାତି 3ଟାରୁ? ଏଇ ଖରାଦିନେ?
1: ସବୁଦିନେ
0: ସବୁଦିନେ। ତାପରେ କ'ଣ କରନ୍ତି?
1: ତାପରେ ଏଇ ସବୁ ନିତ୍ୟକର୍ମ ସାରି ବସିବି, ତାପରେ ଏଇ ସକାଳୁ ଟିକେ ଚାଲେ,
0: ଚଲାବୁଲା ଟିକେ କରନ୍ତି,
1: ଚଲାବୁଲା କରି ଆସି ତାପରେ ଯେଉଁଠି କାମ ଯାହା ପଡ଼େ ରୋଷେଇବାସ କାମ ସେଠିକି ଯାଏ।
0: ପ୍ରକୃତରେ ଆପଣଙ୍କର ପେଶା କ'ଣ?
1: ପ୍ରକୃତରେ ଆଗେ ଠୁଙ୍ଗା କରୁଥିଲୁ,
0: ଠୁଙ୍ଗା ଏଇ କାଗଜରେ ତିଆରି ଠୁଙ୍ଗା ଯେଉଁ,
1: ଆଜ୍ଞା,
0: ତାକୁ କରିକିରି ନିଜର ପ୍ରତିପୋଷଣ କରୁଥିଲେ,
1: ଆଜ୍ଞା।
0: ଆଉ ତେବେ
1: ଏଇନା ଏଇ ତାର ପଲିଥିନ ବାହାରିଲାଠୁ ଠୁଙ୍ଗା ବନ୍ଦ ହେଇଗଲା।
0: ପଲିଥିନ ତ ବାହାରିକିରି ଠୁଙ୍ଗା ବନ୍ଦ ହେଇଗଲା, ଏଇଟା ଦେଖନ୍ତୁ। ଆଉ ଯେଉଁଠି ଦେଖିବ ଭୋଜି ଭାତ ସେ ଜାଗାରେ ଅଳିଆ ଆବର୍ଜନା ଆଉ ବେଶୀ ଖରାପ କରୁଛି ସବୁଠୁ ପଲିଥିନ୍। ତାକୁ ବ୍ୟାନ୍ କରିବା ପାଇଁ ବା ତାକୁ ଅଚଳ କରିବା ପାଇଁ ବା ତାକୁ ବ୍ୟବହାର ନ କରିବା ପାଇଁ ପ୍ରଶାସନ ତରଫରୁ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ, ଆମ ଆକାଶବାଣୀ ମାଧ୍ୟମରେ ଆମେ ସବୁବେଳେ କହୁଛୁ। ବିଭିନ୍ନ ସ୍କୁଲ କଲେଜ ପିଲାଙ୍କ ଦ୍ୱାରା ମଧ୍ୟ ରାଲି କରାହେଉଛି, ସଚେତନତା କରାଯାଉଛି ଯେ ଯେତେ ସବୁ ଭୋଜି ଜାଗା ଅଛି ବା ଯେଉଁ ଜାଗାରେ ପର୍ଯ୍ୟଟନ ଜାଗା ଅଛି, ପଲିଥିନ୍ ବହୁତ ବ୍ୟବହାର କରନ୍ତି, ଯାହାଦ୍ୱାରା କି ପରିବେଶ ପ୍ରଦୂଷଣ ହୁଏ ଏବଂ ପଲିଥିନ୍ ସରକାର ସେଥିପାଇଁ ବ୍ୟାନ୍ ମଧ୍ୟ କରିଦେଇଛନ୍ତି, ଯାହା ଭଲ କଥା ଟିକେ ଆପଣ କହିଲେ। ଆଚ୍ଛା, କାଗଜ ଠୁଙ୍ଗା କଥା ଯେଉଁ ଆପଣ କହିଲେ, କାଗଜ ଠୁଙ୍ଗା ଆଗରୁ କରୁଥିଲେ,
1: 5-10 ବର୍ଷ ଚାଲିଲା
0: ଚାଲିଲା ସେ ତାହା ମଧ୍ୟ ଦ୍ୱିପଦେ ଆପଣଙ୍କୁ ଦେଲା, କିନ୍ତୁ କାଗଜ ଉପରେ ଯେତେ ଆମେ ପ୍ରତିକ୍ରିୟାଶୀଳ ହେବା ବା କାଗଜ ଉପରେ ଯେତେ ନିର୍ଭରଶୀଳ ହେବା, କାଗଜ କେଉଁଠୁ ତିଆରି ହୁଏ ଆପଣ ଜାଣିଛନ୍ତି, ବାଉଁଶ, ସବାଇ ଘାସ, କାଠି କୁଟାରୁ ତିଆରି ହୁଏ। ଆଚ୍ଛା, ଗଛ କଟିବାକୁ ବାଧ୍ୟ ହେବ, ତେଣୁ କାଗଜର ବ୍ୟବହାର ମଧ୍ୟ ଧୀରେ ଧୀରେ କମେଇ ଦିଆଗଲାଣି, ତେଣୁ ଖବରକାଗଜ ଆସୁଛି କିନ୍ତୁ ତାର ମାନ କମିଯାଇଛି କିମ୍ବା କାଗଜ

0: ବହୁତ କମ୍ ବ୍ୟବହାର ହେଉଛି। ଆମ ଯେ ଧରନ୍ତୁ କୋର୍ଟ କଚେରୀ ହେଲା, ଅଫିସ୍ ହେଲା, ଧୀରେ ଧୀରେ ପେପର୍ ଲେସ୍ କଲେଣି, ଆପଣଙ୍କର ନୋଟ୍ ଛପା ବି କମିଯାଇଛି, ବର୍ତ୍ତମାନ ଡିଜିଟାଲ ଯୁଗରେ ବର୍ତ୍ତମାନ ଆଗେଇଲେଣି ସମସ୍ତେ। ହଉ, ସେ କଥା ଥାଉ, ବର୍ତ୍ତମାନ ଆପଣ ବର୍ତ୍ତମାନ କ'ଣ ବ୍ୟବସାୟ କରୁଛନ୍ତି ସେ ବିଷୟରେ କୁହନ୍ତୁ।
1: ତାପରେ ଠୁଙ୍ଗା ବନ୍ଦ ହେଇଯିବାରୁ ଗାଈ ଗୋଟେ ଦୁଇଟା ବାପା କଲେ।
0: ଆଚ୍ଛା,
1: କ୍ଷୀର
0: ବାପା ଆପଣଙ୍କର ଅଛନ୍ତି?
1: ବାପା ଚାଲିଗଲେ, ମା ଅଛନ୍ତି।
0: ଆଉ ଭାଇ ଭଉଣୀ କେତେ ଜଣ?
1: ଭାଇ ଆମର 3, ଭଉଣୀ 2,
0: ସବୁ ଏକାଠି ଅଛନ୍ତି ନା ଅଲଗା ଅଲଗା?
1: ଏଇନା ଅଲଗା ଅଛି,
0: ସମସ୍ତେ ନିଜ ନିଜ ପରିବାର। ଆପଣଙ୍କ ପରିବାର କହିଲେ ଆପଣ, ଆପଣଙ୍କ ସ୍ତ୍ରୀ ଆଉ ପିଲାପିଲି କେତେ ଜଣ?
1: 2 ଝିଅ,
0: 2 ଝିଅ, 2 କନ୍ୟା ରତ୍ନ ଆପଣ ଇଏ କରୁଛନ୍ତି, ଆଉ ଝିଅ 2 ଜଣ ପାଠଶାଠ ପଢ଼ିଛନ୍ତି?
1: ହଁ, ଜଣେ ଓମେନ୍ସ କଲେଜରେ ପଢ଼ୁଛି, ପ୍ଲସ୍ ଟୁ କରୁଛି।
0: ଆଉ ଜଣେ
1: ଏଇ DD କଲେଜରେ ପଢ଼ୁଥିଲେ, ତାପରେ ସାରିକି ବାହାଘର।
0: ହଁ, ବାହାଘର କରିସାରିଲେଣି
1: ସାର। ଆଉ 2 ନାତି ବି ହେଇଛନ୍ତି,
0: ନାତି ବି ହେଇଗଲେଣି। ଆରେ ଆପଣ ପୁରୁଷ ଲୋକ
1: ଜଣେ ପଢ଼ୁଛି।
0: ଆଚ୍ଛା ଆଚ୍ଛା, ହଁ, ତାମାନେ ଆପଣଙ୍କର ଝିଅ 2 ଜଣ ପାଇକିରି ଆପଣ ଖୁସି ନା? ପୁଅ ହେଇକି ଝିଅ ହେଇଥିଲେ ଭଲ ହେଇଥାନ୍ତା, ପୁଅ ହେଇଥିଲେ ଭଲ ହେଇଥିଲା?
1: ନା ନା, ମୋ ଝିଅ 2 ବହୁତ ଖୁସି। ତାପରେ ଆଜିକାଲି ତ ପୁଅମାନେ ମଦ ଖାଇକି ବାପାକୁ ପିଟୁଛନ୍ତି,
0: ସିଏ ବି ଗୋଟେ ନିଶା ଆମ ଦେଶର ଗୋଟେ ଭାରି ଖରାପ ଇଏ ହେଲା। ଗାଁ ଗହଳିରେ ସବୁଠୁ ନିଶା, ବହୁତ ଯାହା ଆପଣ ସାହି ପଡ଼ିଶାରେ ଦେଖୁଥିବେ, ନିଶା ଖାଇକରି ଲୋକ ବହୁତ ତଳକୁ ଖସି ଯାଉଛନ୍ତି, ବିଭିନ୍ନ ନାରକୀୟ କାଣ୍ଡ ଘଟାଉଛନ୍ତି। ଏଠି ଗୋଟେ କଥା କହି ରଖୁ, ଆମେ ଦେଖିବାକୁ ପାଇଲୁ ଆମ ରାଜ୍ୟରେ କ'ଣ ଆଗରୁ ଏ କଥା ସବୁ ଯେତେବେଳେ ଲୁଚି ଯାଉଥିଲା, ବହୁତ ଜାଗାରେ ନାବାଳିକାମାନଙ୍କ ଉପରେ ଅତ୍ୟାଚାର, ମହିଳାମାନଙ୍କ ଉପରେ ଅତ୍ୟାଚାର, ସେଥିପାଇଁ ହା ହୋଲା, ବନ୍ଦ ପାଳନ, ଏମିତି ସବୁ ଦେଖିବାକୁ ମିଳୁଥିଲା। ଏବଂ ଝିଅଟିଏ କେମିତି ଟିକେ ନିଜକୁ ସୁରକ୍ଷିତ କରିପାରୁନି, ଏବଂ ଯେଉଁ ସବୁ କାଣ୍ଡ ଯିଏ ଘଟାଉଛନ୍ତି, ଦୁଷ୍କର୍ମ କରୁଛନ୍ତି କିମ୍ବା ଅପହରଣ କରୁଛନ୍ତି କିମ୍ବା ହତ୍ୟା କରୁଛନ୍ତି, ଯେଉଁ ଅଭିଯୁକ୍ତମାନେ ବା ଯେଉଁ ରାକ୍ଷସମାନେ ଏସବୁ କାମ କରୁଛନ୍ତି, ତାଙ୍କର ମୂଳ କାରଣ ନିଶା ବୋଲି ବର୍ତ୍ତମାନ ପ୍ରମାଣିତ ହେଲାଣି। ତେଣୁ ନିଶା ରାକ୍ଷସକୁ ଯଦି ଆମେ ଘୁଞ୍ଚାଇ ଦେଇପାରିବା, ନା କ'ଣ କହୁଛନ୍ତି ଆପଣ, ତାହେଲେ ବହୁତ ଗୁଡ଼ିଏ ଅପରାଧ ଆମ ରାଜ୍ୟରୁ କମିଯିବ। ଏବଂ ଏ ଯେଉଁ ଅପରାଧିକ ଚିନ୍ତାଧାରା, ନିଶା ଖାଇଲା ପରେ ଲୋକଟା ହିତାହିତ ଜ୍ଞାନ ହରାଇ ବସୁଛି, ଏବଂ ନିଶାରେ କ'ଣ ନାହିଁ କ'ଣ ସେ କରିପାରୁଛୁ, କେଉଁଠି ମାଆକୁ ହାଣିଲାଣି, କେଉଁଠି ବାପାକୁ ମାରିଲାଣି, କେଉଁଠି ନିଜ ପିଲା ଛୁଆକୁ ଇଏ କଲାଣି, କେଉଁଠି ନିଜ ଝିଆରୀ ନିଜ ଭାଣିଜୀ ଉପରେ ଖରାପ ବ୍ୟବହାର କଲାଣି, ସେ ନିଜେ ହିତାହିତ ଜ୍ଞାନ ଜାଣିପାରୁନି। ତେଣୁ ନିଶା ରାକ୍ଷସକୁ ଦୂରେଇବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଭାବୁଛି। ଆପଣ କେବେ ନିଶା ପାଣି କରିଛନ୍ତି?
1: ନା, ମୁଁ କିଛି ମୋ ଜୀବନରେ କିଛି କରିନି।
0: ଆପଣଙ୍କ ଭାଇ ବନ୍ଧୁ ଏମାନେ ସବୁ କେବେ ନିଶାବାଲା ଅଛନ୍ତି ନା?
1: ଅଛନ୍ତି ସାଙ୍ଗ, ମୁଁ ନାଇଁ।
0: ଅଛନ୍ତି ସେମିତି ନାହିଁ, କିନ୍ତୁ ଆପଣ ତାକୁ ଦୃଢ ବିରୋଧ କରନ୍ତି?
1: ମୁଁ ସେଗୁଡ଼ା ଭଲ ପାଏନି ସାର୍।
0: ଆପଣଙ୍କ ଗାଁ ପାଖରେ ହାଟ ହୁଏ? କେଉଁ ହାଟ ହେଉଛି ଆପଣଙ୍କ ଘର ପାଖରେ ହାଟ? କେଉଁଠି ହୁଏ?
1: ଏଇ କେନ୍ଦୁଆ,
0: କେନ୍ଦୁଆ ଘେର, ସେଇ ଯେଉଁ ହାଟକୁ ଯାଆନ୍ତି, ହାଟରେ ଗୋଟେ ଦେଖାଯାଉଛି ହାଣ୍ଡିଆ ମଦ ବିକ୍ରି ହେବା ଲୁଚାଚରା ଭାବରେ, କେଉଁ ଜାଗାରେ ଖୋଲାଖୋଲି ବିକ୍ରି ହେଉଛି, କେଉଁ ଜାଗାରେ କୁକୁଡ଼ା ପୋଡ଼ା ହେଉଛି, ସେଇଟା ହେଉଛି ନା ନାହିଁ ଆମ ଅଞ୍ଚଳରେ? ଏହା ଦ୍ୱାରା କ'ଣ ହୁଏ, ନିଶାରେ ଖାଇକିରି ପଇସା ବର୍ବାଦ କଲେ, ଦ୍ୱିତୀୟରେ ଏ ଯେଉଁ ଧୁଣ୍ଡି ଖେଳିବା, ଜୁଆ ଖେଳିବା, କୁକୁଡ଼ା ଇଏ କରିବା, ଏହାଦ୍ୱାରା କେହି କେହି ପଇସା 2 ପାଉଛନ୍ତି, କେହି କେହି ସର୍ବସନ୍ତ ମଧ୍ୟ
1: ସର୍ବସନ୍ତ ହେଇ ଘରକୁ ଯାଉଛନ୍ତି।
0: ଏଗୁଡ଼ା ସବୁ ଭଲ ନା ଖରାପ ବୋଲି ଆପଣ କହିବେ?
1: ପୁରା ଭଲ ନୁହେଁ,
0: ଏବଂ ସେଟାକୁ ଦୃଢ଼ ହସ୍ତରେ ଦମନ କରାଯିବା କଥା ବୋଲି ଆପଣ କହିବେ।
1: ଆଜ୍ଞା,
0: ଆଚ୍ଛା ଆପଣଙ୍କ ବିଷୟରେ ଟିକେ କୁହନ୍ତୁ, ଆପଣ କେତେ ପାଠ ପଢ଼ିଲେ, କ'ଣ କଲେ, କେଉଁ ସ୍କୁଲରେ ପଢ଼ିଲେ? ଆଜ୍ଞା,
1: ମୁଁ ସାର ଆଜ୍ଞା ଏଇ ବଦାପଳସା ସ୍କୁଲରେ ପଢ଼ିଥିଲି, ଚନ୍ଦ୍ରଶେଖର ବଦାପଳସା।
0: କେତେ ସାର ପାଠ ପଢ଼ିଲେ?
1: ମୁଁ ତ ଆମ ବାପା ବହୁତ ଗରିବ ଥିଲେ, ତାପରେ ପାଠ ପଢ଼ି ପାରିଲିନି, ସପ୍ତମ କ୍ଲାସ୍ ପଢ଼ିଲି। ତାପରେ ଧୀରେ ଧୀରେ ଏଇ ଠୁଙ୍ଗା ବେପାର କନୁ, ଠୁଙ୍ଗା ବେପାର କରିକରି କିଛି ଚାଲିଲା କିଛି ଦିନ, ତାର ପଲିଥିନ ବାହାରିଲା, ପଲିଥିନ ପରେ ବନ୍ଦ ହେଇଯିବାରୁ ଗାଈ ବାପା ଆଣିଲେ,
0: ଗୋମାତା ରକ୍ଷା କରି ଗାଈ ବେପାର କରୁଛନ୍ତି। ଏବେ ଘରେ କେତୋଟି ଗାଈ ରଖିଛନ୍ତି?
1: ଏଇନା 5 ଅଛି।
0: 5 ଗାଈ ରଖିଛନ୍ତି?
1: ଆଜ୍ଞା,
0: ଏ ତ ଛୋଟିଆ କଥା ନୁହେଁ, 5 ଗାଈ ରଖିକିରି ଆଜିକାଲି ଯୁଗରେ ତାକୁ ଚଳପ୍ରଚଳ କରିବା ଏବଂ ଗାଈ କ୍ଷୀର ନେଇକିରି ବଜାରରେ ବିକିବା ସହଜ କଥା ନୁହେଁ। ଆପଣ ଯାହା ହଉ, ଗୋମାତାର ସେବା ଭଳି ଗୋଟେ ବଡ଼ କାମ ହାତକୁ ନେଇଛନ୍ତି। ଦେଖନ୍ତୁ ଗୋଟେ କଥା ଏଠି କହିବି, ବାହାଘର ବ୍ରତଘର, ଦୁର୍ଗା ପୂଜା ଆଇଲା, କାଳୀ ପୂଜା ଆଇଲା, ପୂଜା ପାର୍ବଣରେ ବେଶୀ କ୍ଷୀର ବ୍ୟବହାର ହୁଏ, ଛେନା ବ୍ୟବହାର ହୁଏ, ଦହି ବ୍ୟବହାର ହୁଏ, ଘିଅ ବ୍ୟବହାର ହୁଏ। କିନ୍ତୁ ଆପଣ ଆଜିକାଲିକାର ଯଦି ପେପର ଦେଖିବେ, ଖବରକାଗଜ ଦେଖିବେ, କିମ୍ବା କେଉଁଠି ଟିଭି ରେଡ଼ିଓ ଯଦି ଦେଖିବେ, ନକଲି କ୍ଷୀର, ନକଲି ଛେନା, କେଉଁଠି ନକଲି ଘିଅ, ନାହିଁ, ଏସବୁ ବିକ୍ରି ହେଇକିରି ବହୁତ ଲୋକଙ୍କର ନକଲି ମିଠା କେଉଁଠି ପ୍ରସ୍ତୁତ ହେଉଛି ଏବଂ ତାକୁ ଧରପକଡ଼ କରାଯାଇ ନଷ୍ଟ କରାଯାଉଛି, କିଛି ଲୋକଙ୍କୁ ମଧ୍ୟ ଗିରଫ ହେଉଛନ୍ତି, ନକଲି କାହିଁକି ହେଉଛି?
1: ଯେତିକି ଲୋକଙ୍କର ଛେନା କ୍ଷୀର ଦରକାର ହେଉଛି, ଯୋଗେଇ ହେଉନି,
0: ଯୋଗେଇ ପାରୁନାହାନ୍ତି, ତାମାନେ କିଣିକିରି ଖାଉଛନ୍ତି। ଯଦି ଯୋଗେଇ ନ ହେବ, ସେ ଜିନିଷଟି କଳାବଜାରୀ ହେବ, ତା ଦର ବଢ଼ିଯିବ, ତା ମାନେ ହେଲା ଲୋକମାନେ ଆଗକାଳରେ କୁହନ୍ତି, କଳି ଯଦି କରିବସିବୁ ସାଙ୍ଗେ ଥିବ ଭାଇ, କ୍ଷୀର ଯଦି ଖାଇବସିବୁ ଘରେ ଥିବ ଗାଈ। ତେଣୁ ଘରେ ଗାଈ ରଖିକି ଯଦି କ୍ଷୀର ଖାଇବ, ଯେମିତି ଦେହକୁ ହୃତକର ପୁଷ୍ଟିକର, ଗାଈର ଉପକାରିତା କଥା ତ କହିଲେ ସରିବ ନାହିଁ, ଗାଈର ଗୋବରଠୁ ଆରମ୍ଭ କରି ତା'ର ବିଭିନ୍ନ ପ୍ରକାରର, ସେ ଗୋମାତା ବୋଲି କୁହାଯାଏ ତାକୁ, ନାଇଁ କି? କିନ୍ତୁ ଆମେ ବି ଦେଖୁଛୁ, ଏଇଟା ଗୋଟେ ଦେଖନ୍ତୁ ସିଂହ

0: ଆପଣ ଆସିଲେ ଆଜି ଗୋଟେ ବଢ଼ିଆ କଥା ହେଲା, ଆମ କେନ୍ଦୁଝର ଦେଇକିରି ମୟୂରଭଞ୍ଜ ଦେଇକିରି ବହୁତ ଗୋମାତା ଚାଲାଣ କରାଯାଉଛି ନା ନାଇଁ? ଆପଣଙ୍କର ଯେଉଁ ହାଟ କଥା କହିଲେ, ବୁଦାପଳସା ହାଟ କିମ୍ବା ବୁଦାପଳସା ହଉ କି କେନ୍ଦୁଆ ହଉ, ଆଉ ଗୋଟେ ଶଙ୍କରପୁର ଦେଇ ଆମେ ବହୁତ ବହୁତ ଗୋଚାଲାଣ ହେଉଛି, ତାକୁ ଅଟକାଇବା ପାଇଁ ବିଭିନ୍ନ ଚେଷ୍ଟା କରାଯାଉଛି, ସେଥିପାଇଁ ପାଟିତୁଣ୍ଡ ହେଉଛି, ଗୋରକ୍ଷକମାନଙ୍କ ସହିତ ଝଗଡ଼ା ହେଉଛି, ଗଣ୍ଡଗୋଳ ହେଉଛି। ଆମର ଗୋମାତାକୁ ଯଦି ଆମେ ବିକ୍ରି କରିଦେବା ତାହେଲେ ଆମର ପ୍ରାକୃତିକ ଭାରସାମ୍ୟ ହରାଇ ବସିବ, ଏବଂ ଆମ ଘରେ ଟିକେ କ୍ଷୀର ତ ପାଇବାନି, ଖତ ଟିକେ ମଧ୍ୟ ମିଳିବନି। ଏଇ ମକର ଗଲା କି ଏଇ ଗୁରୁବାର ସବୁ ଗଲା ମାର୍ଗଶୀର ମାସ, ମୁଁ ଦେଖିଛି ଜରିରେ ଲୋକ କେଉଁ କେଉଁ ଜାଗାରୁ ଯାଇକିରି ସବୁ ଗୋବର ଆଣିକିରି ଘର ଆଗରେ ଲିପିବା ପାଇଁ କହିଲେ। କାରଣ ଆଗରୁ ସାହିରେ ଯାହାକୁ ଯେତେ ଗୋବର ମିଳୁଥିଲା ସେଇଟା ମିଳିବ ନାହିଁ। ହଁ, ତେଣୁ ଆମର ପୂଜା ହେଉଛି, ପୂଜାରେ କଞ୍ଚା କ୍ଷୀର ଟିକେ ସୋମବାର ଦିନ ଠାକୁରଙ୍କ ପାଖରେ ଲାଗିହେବ, ଘିଅ ଟିକେ ଲାଗିହେବ କି ଇଏରେ, ସେଇଟା ମିଳୁନାହିଁ। ଆପଣ ପଲିଥିନ୍ରେ କ୍ଷୀର ପ୍ୟାକେଟ୍ ମିଳୁଛି ବିଭିନ୍ନ ଇଏରୁ, ତାକୁ ଆଣିକିରି ମନ୍ଦିରରେ ମଧ୍ୟ ଲାଗୁ ହେଉଛି, ବାଧ୍ୟ ହେଇକି ନ ମିଳିବାକୁ ଚଲାଉଛନ୍ତି। ରୁଦ୍ରାଭିଷେକରେ ଦେଖାହେଉଛି କଞ୍ଚା କ୍ଷୀର ଲାଗିବା କଥା, ଠାକୁରଙ୍କ ସ୍ନାନ ହେବା କଥା, କିନ୍ତୁ ଦେଖିଲା ବେଳକୁ ସେ ପ୍ୟାକେଟ୍ କ୍ଷୀର ଆଣିକିରି ଦେଉଛନ୍ତି, ଯେଉଁଟାକି
1: ପାଉଡ଼ର
0: ଠିକ ଠିକ ନୁହେଁ, ପାଉଡ଼ର କ୍ଷୀର ବୋଲି କହୁଛନ୍ତି। ଆଚ୍ଛା, ଆପଣ ଯେଉଁ ପାଞ୍ଚଟି ଗାଈ ରଖିଛନ୍ତି କହୁଛନ୍ତି, କ୍ଷୀର କେତେ ପାଉଛନ୍ତି?
1: ହଁ, 30 ଲିଟର ଖଣ୍ଡେ ହେଉଛି।
0: 30 ଲିଟର ଭଳି କ୍ଷୀର ହେଉଛି, ତାକୁ ନେଇ କେଉଁଠି ବିକୁଛନ୍ତି? ତାକୁ ନେଇକି
1: ବଜାରରେ
0: ଦେଉଛନ୍ତି, ନିଜେ ବୁଲି ବୁଲି ଦେଉଛନ୍ତି, ହେଇଯାଉଛି? କେତେ ଲେଖା ଲିଟରରେ ବର୍ତ୍ତମାନ ବିକ୍ରି କରୁଛନ୍ତି?
1: 50 ଟଙ୍କା 60 ଟଙ୍କା
0: 50 ଟଙ୍କା 60 ଟଙ୍କା ଦେଉଛନ୍ତି। ଆଉ ପାଣି ଟିକେ ମିଶାଉଛନ୍ତି ନା, ସେମିତି କ'ଣ ଚଳିଯାଉଛି? ସେମିତି
1: ମିଶାଇଲେ ବିକ୍ରି ହେଉନି,
0: ଲୋକ ଜାଣିଗଲେ। ଆଚ୍ଛା ଆଚ୍ଛା,
1: ତାର ପାଉଡ଼ର କ୍ଷୀର ଖାଇସିଲା ଠୁ ଦେଶୀ କ୍ଷୀର ଖାଇବାକୁ ବି ଏତେ ଭଲ ପାଉନାହାନ୍ତି।
0: ବ୍ରଏଲର କୁକୁଡ଼ା ଖାଇ ଖାଇ ଆମ ପାଟି ଏମିତି ଅଭ୍ୟସ୍ତ ହେଇଗଲାଣି ଯେ ଦେଶୀ କୁକୁଡ଼ା ଖାଇଲା ବେଳକୁ କହୁଛନ୍ତି ପାଟିରେ କେଞ୍ଚି ହେଇଯାଉଛି, ବାଜୁଛି କଣ୍ଟା, ସିଏ ଗୋଟେ ଗୋଟେ କଥା। ଯା ହଉ, କ୍ଷୀର ଟିକେ ଆପଣ 30 ଲିଟର ଭଳି ଡେଲି ବିକ୍ରି କରୁଛନ୍ତି, ତା ମାନେ ଡେଲି 1500 ଟଙ୍କା ଆପଣଙ୍କର ରୋଜଗାର ହେଉଛି ମିନିମମ୍, ଗୋଟେ କଥାକୁ କହିଲା ବେଳକୁ। କିନ୍ତୁ ପାଞ୍ଚଟା ଗାଈ ଯେଉଁ ରଖିଛନ୍ତି, ତା ପିଛା ଖର୍ଚ୍ଚ ମଧ୍ୟ ଥିବ?
1: ଖର୍ଚ୍ଚ ଅଛି।
0: କେତେ ଟଙ୍କା ଭଳି କ'ଣ କ'ଣ ସବୁ ଆପଣ ତାଙ୍କର ଗାଈ
1: 1500-2000 ଖର୍ଚ୍ଚ ହେଉଛି?
0: କ'ଣ କ'ଣ ଦେଉଛନ୍ତି ତାଙ୍କୁ ସବୁ ଗାଈକୁ ଖାଇବାକୁ? ଏବେ ତ ଧରନ୍ତୁ କୁଟା ମିଳିଯିବ, ଏବେ
1: କୁଟା ମିଳୁଛି, ସେ ଦାନା ଦିଆହେଉଛି, କୁଣ୍ଡା ଦିଆହେଉଛି ନା, ତାକୁ ଟାଇମ୍ ଟେବୁଲ୍ ଭଲ ଭାବରେ ଯତ୍ନ କରି ରଖିଲେ କ୍ଷୀର ଠିକ୍ ଆସୁଛି।
0: ଆଉ ସେଥିପାଇଁ ଆପଣ କର୍ମଠ ଅଛନ୍ତି, ତାଙ୍କ ଗାଈଙ୍କ ସେବା କରୁଛନ୍ତି ବୋଲି ପୁରା ଚକ୍ ଚକ୍ ଅଛନ୍ତି। ଆଉ ଯେଉଁ ଭୋରୁ ଉଠନ୍ତି ସେ ଗାଈଙ୍କ ସେବା ବୋଧେ
1: ଗାଈ ସେବା, ଖତ ଫତ ସବୁ ପକାଯାଏ, ଗାଈକି ବାହାରକୁ କରାଯାଏ।
0: ଆଚ୍ଛା ଆଚ୍ଛା, ଆପଣ ଗୁହାଳ ତାଙ୍କ ପାଇଁ ଭଲ ଗୁହାଳଟେ କରୁଛନ୍ତି, ବର୍ଷା ଦିନେ କିଛି ଅସୁବିଧା ହୁଏନି?
1: ବର୍ଷା ଦିନ ଟିକେ ଅସୁବିଧା ହୁଏ ବହୁତ।
0: ନାଇଁ, ଆପଣଙ୍କର ଧରନ୍ତୁ ଗାଈଟିଏ ରାତି ଅଧରେ ଜ୍ୱର ହେଲା କି ଦେହ ଖରାପ ହେଲା, କି ଆପଣ ନିଜେ କରନ୍ତି ନା କାହାକୁ ଖବର ଦିଅନ୍ତି? କି
1: ନା, ପାଖରେ ଡାକ୍ତର ଅଛନ୍ତି, ଡାକିଲେ ଜାଣନ୍ତି।
0: କ'ଣ ତାଙ୍କ ନାଁ? କ'ଣ?
1: ଗୋପାଳ ସେଠି।
0: ଗୋପାଳ ସେଠି ସାର୍ ଜାଣିଛନ୍ତି ସବୁ ଡାକି କରନ୍ତି ସେ?
1: ଆଜ୍ଞା, ଡାଇରୀ ଫାର୍ମ ପରେ ରୁହନ୍ତି।
0: ଆଚ୍ଛା ଆଚ୍ଛା, ସେ ଡାକିକି ଆସିଗଲେ ସେ ଆପଣଙ୍କୁ
1: ଫୋନ୍ କରିଦେଲେ ଆସନ୍ତି?
0: ଆଚ୍ଛା, ବାଛୁରୀ କେତେଟା, ମାଈ କେତେଟା?
1: ଗାଈ ଅଛନ୍ତି 4ଟା, ବାଛୁରୀ ଅଛନ୍ତି 3ଟା ଅଛନ୍ତି।
0: ଆଚ୍ଛା ଆଚ୍ଛା, ଆପଣ ଯେଉଁ ଅଣ୍ଡରା ଯେଉଁ ବାଛୁରୀ ଯେଉଁଗୁଡ଼ା ରହୁଛନ୍ତି, ତାକୁ କ'ଣ ବିକ୍ରି କରିଦିଅନ୍ତି ନା କାହାକୁ କ'ଣ ଦାନ କରନ୍ତି ନା କେମିତି?
1: ଏଇ ମଣିଷ ଦେଖି ଯିଏ ଚାଷ କରିକି ମୁଁ ଦେଇଦିଏ।
0: ଆଜ୍ଞା, ଦେଖିକିରି ଲୋକକୁ ଦିଅନ୍ତି?
1: ଆଜ୍ଞା।
0: ନାଇଁ, ଆଉ ଷଣ୍ଢ ଛାଡ଼ନ୍ତି ନାହିଁ?
1: ନା ନା, ଷଣ୍ଢ
0: ହଉ ହଉ, ଦରକାର ହେଉଛି। ଆଚ୍ଛା ଦେଖନ୍ତୁ, ଯେତେ ଆମେ କଳ ଲଙ୍ଗଳରେ ଚାଷ କଲେ ମଧ୍ୟ ଗୋରୁଙ୍କର ଚାହିଦା ଆଜି ମଧ୍ୟ ଅଛି, ବଳଦଙ୍କର ଚାହିଦା ଆଜି ମଧ୍ୟ ଅଛି, ତେଣୁ ଏହା ଆମକୁ ସାହାଯ୍ୟ କରିବ, ବିଭିନ୍ନ କଥାରେ ସାହାଯ୍ୟ କରିବ ବୋଲି ଜଣାପଡ଼ୁଛି। ଆପଣ ଯେଉଁ ଗାଈ ଯେତେବେଳେ ରଖିଲେ, ଆପଣଙ୍କ ପଡ଼ିଶାରେ ଆଉ କିଏ ଗାଁରେ କିଏ ଗାଈ ରଖିଛନ୍ତି ସବୁ?
1: ରଖିଛନ୍ତି।
0: କେତେ ଜଣ ସବୁ, କେତେ ଘର ଭଳି, କେତେ ଘର ଆପଣଙ୍କ ଗାଁରେ ଅଛନ୍ତି?
1: ଆମ ଗାଁରେ ଅଛନ୍ତି ଅର୍ଜୁନ ସିଂହ ଘରେ ଅଛନ୍ତି, ଜଗନ୍ନାଥ ସିଂହ,
0: ଏମାନେ ସବୁ ରଖିଛନ୍ତି,
1: ପ୍ରମୋଦ ସିଂହ,
0: ଆଚ୍ଛା ଆଚ୍ଛା,
1: ଆଉ ବସନ୍ତ ସିଂହ,
0: ଏମାନେ ସବୁ ରଖିଛନ୍ତି ଗାଈ ନାଇଁ?
1: ଆଉ ସୁଶାନ୍ତ ସିଂହ
0: ରଖିଛନ୍ତି ସେମାନେ? ସେମାନେ ମଧ୍ୟ ଆପଣଙ୍କ ସହିତ ସହଯୋଗ କରନ୍ତି କ'ଣ ଅସୁବିଧା?
1: ଯେତେବେଳେ ଗାଈ ଚରାଇବାକୁ ଲୋକ ମିଳେନି, ଆମେ ସାଙ୍ଗସାଥି ହେଇକି ଚରଉ,
0: ପାଳିକର
1: କରି।
0: ଆଚ୍ଛା ଆଚ୍ଛା,
1: ବର୍ଷା ଦିନରେ ଗାଈ ବଗାଳି ଆସିବନି, ତାପରେ ନିଜେ ବାଧ୍ୟ ହେଇକି ଚରଉ।
0: ସରକାର ଆମର ନୂଆ ସରକାର ଆସିଲା ପରେ, ଲୋକପ୍ରିୟ ମୋହନ ଭାଇର ସରକାର ଆସିଲା ପରେ ନିଷ୍ପତ୍ତି ନିଆଯାଇଛି ଯେ ଗାଈ ବଳଦଙ୍କର ସାହାଯ୍ୟ କରାଯିବ, ତାଙ୍କୁ ରକ୍ଷଣ କରାଯିବ, ଏବଂ ବିଭିନ୍ନ ଜାଗାରେ ଗୋଶାଳା ସବୁ ତିଆରି କରାଯିବ। ଯିଏ ଗାଈ ବଳଦ ରଖିପାରୁନାହାନ୍ତି କିମ୍ବା ଚାଲାଣ ହେଉଛି, ଯେଉଁ ଗାଈ ଧରନ୍ତୁ ଧରା ପଡ଼ୁଛନ୍ତି, ତାକୁ ନେଇକି ଗୋଶାଳାମାନଙ୍କରେ ମଧ୍ୟ ରଖାଯିବ। ଆପଣ ଦେଖନ୍ତୁ, ଯଦି ଆପଣଙ୍କ ପାଖଆଖରେ ଜାଗା ଅଛି, ବଡ଼ ଜାଗା ଅଛି, ଆପଣ ମଧ୍ୟ ସରକାରଙ୍କ ସହିତ ଯୋଗାଯୋଗ କଲେ, ଆପଣଙ୍କର ବ୍ଲକରେ ଯୋଗାଯୋଗ କଲେ, କିମ୍ବା ଯେଉଁ ଭେଟେନାରୀ ଅଫିସରେ ଯୋଗାଯୋଗ କଲେ, ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କଲେ, ଆପଣ ଗୋଟେ ଗୋଶାଳା ମଧ୍ୟ କରିପାରିବେ, ଯେଉଁ ଯେଉଁ ଅଛନ୍ତି ଗୋଇମାନଙ୍କୁ ସେଇଟା ମଧ୍ୟ ଥଇଥାନ ମଧ୍ୟ କରାଯାଇପାରିବ। ଆପଣ ବର୍ତ୍ତମାନ ଦେଖନ୍ତୁ, ଦେଖାଯାଉଛି ଆମର କେଉଁଝରରେ ଯୁବ ପିଲାମାନେ, ଯେଉଁମାନେ ପାଠପଢ଼ା ସରିଗଲା, ଚାକିରି ବାକିରି କରିନାହାନ୍ତି, କିଛି ପିଲା ଦେଖାଯାଉଛି ଯେ କାମ କରିବା ପାଇଁ, ଏଇ ଧରନ୍ତୁ ମକର, ଯିଏ ଯେଉଁଠି କାମ କରୁଛନ୍ତି, ରିନୁଆଲ୍ ହୁଏ ବୋଲି କୁହନ୍ତି, ରିନ୍ୟୁ ହୁଏ, ଯିଏ ଯେଉଁଠି କାମ କରୁଛନ୍ତି କିଏ ବିଭିନ୍ନ ରାଜ୍ୟରେ ଜାଗାରେ ସବୁ କାମ କରୁଛନ୍ତି, ସେମାନେ ସବୁ ଘରକୁ ପଳାଇ ଆସନ୍ତି, ଏବଂ ପୁଣି ଆଗ ବର୍ଷ ପାଇଁ ଆଡ଼ଭାନ୍ସ ନେଇକରି ପୁଣି ଯାଆନ୍ତି ବୋଲି କୁହାଯାଇଛି। ସେମାନେ ଯଦି ପର ଘରକୁ ନ ଯାଇ, ବାହାରକୁ ନ ଯାଇ, ନିଜେ ନିଜର ଉନ୍ନତି ପାଇଁ ଲାଗନ୍ତେ, ନିଜେ ଚାଷ କରନ୍ତେ, ନିଜ ଜମି ଯାହା ଖଣ୍ଡେ ଥାଉ, କିମ୍ବା ଆପଣଙ୍କର ଗୋପାଳନ କରନ୍ତେ, ସେମାନେ ଦୁଇ ପଇସା

0: ପେଟ ପୋଷି ପାରନ୍ତି ନା ନାହିଁ ମନେ ଆପଣଙ୍କୁ,
1: ଖୁସିରେ ପାରନ୍ତେ ଆଜ୍ଞା,
0: କିନ୍ତୁ ସେଥିପାଇଁ
1: ସେ
0: କେହି ଧ୍ୟାନ
1: ଧ୍ୟାନ
0: ଦେଉନାହାନ୍ତି
1: ଦେଉନାହାନ୍ତି, ଖାଲି ହାଲକା କାମ ଖୋଜୁଛନ୍ତି।
0: ବାସ ବାସ ବାସ ଆଉ ଆତ୍ମନିର୍ଭରଶୀଳ ହେବା କଥାଟା ବଡ଼ କଥା।
1: ଆଜ୍ଞା,
0: ଆମେ ପର ଅଧୀନରେ ଚାକିରି ନ କରି ନିଜେ ଆତ୍ମନିର୍ଭରଶୀଳ ହେବାଟା ସବୁଠାରୁ ବଡ଼ କଥା,
1: ବଡ଼ ଜିନିଷ
0: ନାଇଁ କି? ଆଚ୍ଛା, ଆଉ କ'ଣ ଆପଣଙ୍କର ବିଷୟରେ କହିବେ? କ'ଣ ଯେଉଁ ପିଲାମାନଙ୍କର ଯେଉଁ ନିଶା କରୁଛନ୍ତି କିମ୍ବା ବାହାରକୁ ପଳାଉଛନ୍ତି, ସେଟା ମଧ୍ୟ ମନା କରିବା କଥା। ଆପଣ ସରକାରଙ୍କ ତରଫରୁ କ'ଣ କରାଗଲେ ଆପଣଙ୍କ ଗୋ ଚାଷୀମାନେ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆପଣ ମନ କଥା ଟିକେ କୁହନ୍ତୁ।
1: ସରକାର ଯଦି ଗାଈ ଗୁହାଳ ଫଳ ଦିଅନ୍ତେ, ଟିକେ ସାହାଯ୍ୟ କରନ୍ତେ, ତାପରେ ଦାନା ଫାନା ଟିକେ କି ମେଡିସିନ୍ ଫେଡ଼ିସିନ୍ ଦେଲେ କମ୍
0: ସବସିଡ଼ି
1: ଦାମରେ
0: ଦେବେ, ଆସିକି
1: ସବସିଡ଼ିରେ,
0: ଯୋଗାଇ ଦେଲେ ତାହେଲେ
1: ଆଉ
0: ଗୋବଂଶ
1: ଆମେ
0: ନିହାତି
1: ଆଉ ଟିକେ।
0: ରକ୍ଷା କରିପାରନ୍ତା।
1: ଆଜ୍ଞା,
0: ଆଚ୍ଛା, ଆପଣ ଗୋବଂଶ ସହିତ ଆଉ କୁକୁଡ଼ା ଏମାନେ ସବୁ ରଖିଛନ୍ତି କି? କୁକୁଡ଼ା କି
1: କୁକୁଡ଼ା
0: ଆପଣ ଆଇଁଷ ଖାଆନ୍ତି ନା ଖାଆନ୍ତିନି?
1: ମୁଁ ରୋଷେଇ କଲେ ଖାଏ, ଏ
0: ଆଚ୍ଛା
1: ଯେଉଁ ଭୋଜି ଫୋଜି ଯାହାର ଡାକନ୍ତି କରେ।
0: ଆଚ୍ଛା
1: ଆଜ୍ଞା
0: ଆଚ୍ଛା, ଆପଣ ଭୋଜି ଫୋଜି ରୋଷେଇ ବି ଜାଣିଛନ୍ତି କି?
1: ଆଜ୍ଞା,
0: ଆରେ
1: କାଲି
0: ଆରେ, ଭଲ
1: ଫେରି
0: କଥା ନା?
1: ଟାଇମ୍ରେ କଲେଜରେ କାଲି କରୁଥିଲେ ଆଉ।
0: ଆଚ୍ଛା ଆଚ୍ଛା, ଯେଉଁ କଲେଜ ଯାଇକି ବଡ଼ ରୋଷେଇ ଯେଉଁ ହେଉଛି
1: ଆଜ୍ଞା,
0: ଆପଣଙ୍କର, ଦେଖନ୍ତୁ ବାହାଘର ହେଲା, ବ୍ରତଘର ହେଲା, ଏକୋଇଶିଆ ହେଲା, କେଉଁଠି ବଣଭୋଜି ହେଲା,
1: ଆଜ୍ଞା
0: ଆପଣ ଡାକିଲେ ଯାଇକି ରୋଷେଇ କରିପାରିବେ?
1: ଆଜ୍ଞା,
0: କେତେ
1: କରୁଛୁ।
0: ଜଣ ଲୋକଙ୍କର ଭଳି ରୋଷେଇ କରିପାରିବେ ଆପଣ?
1: ଆପଣ 400-500,
0: 400-500 ଲୋକ ରୋଷେଇ, ତାହେଲେ ବଡ଼ ରୋଷେଇ ଆପଣ, ତାହେଲେ ଆପଣଙ୍କ ପାଖରେ ବହୁ ଗୁଡ଼ିଏ ଗୁଣ ଅଛି ମୁଁ ଦେଖିଲା।
1: ଆଜ୍ଞା,
0: ଆପଣ ନିଜ ଗୋଡ଼ରେ ନିଜକୁ ନିର୍ଭରଶୀଳ ହେଇପାରିଛନ୍ତି ଆଉ କ'ଣ। ଏଇ ଯେଉଁ ରୋଷେଇ କରିବାକୁ ଯାଉଛନ୍ତି, ଏତେ ଭଲ କଥା କହିଲେ, ରୋଷେଇ କରିବାକୁ ଗଲେ କେତେ ଟଙ୍କା ଭଳି ଆପଣ ଗୋଟେ ଦିନ ଜଣ ରୋଷେଇ କରନ୍ତୁ, 500 ଜଣଙ୍କର ଆମେ ଗୋଟେ ସେଠି ଭୋଜିରେ ରୋଷେଇ ହେଲା କି ଏକୋଇଶିଆ ଗୋଟେ ରୋଷେଇ ହେଲା କି ବାହାଘର, ବାହାଘର ତ ବେଶୀ ପଇସା କରନ୍ତୁ କାରଣ ସେଠି ଅନ୍ୟ କାମ ଅଛି,
1: ଆଜ୍ଞା,
0: ମିଠା କାମଠୁ ଅନ୍ୟ କାମ ସବୁ ରହିଛି ଜାଣନ୍ତୁ।
1: ଆଜ୍ଞା,
0: ଗୋଟିଏ ଭୋଜିରେ ଆପଣ ରୋଷେଇ କଲେ 500 ଲୋକଙ୍କ ପାଇଁ କେତେ ପଇସା ଆପଣ ପାଆନ୍ତି ପ୍ରାୟ?
1: ଆପଣଙ୍କର ଆଇଟମ୍ ଅନୁଯାୟୀ ପଇସାଟା ଲିଆଯାଏ,
0: ତଥାପି ଗୋଟେ 5-7ଟା ଆଇଟମ୍ ଧରନ୍ତୁ,
1: 500 ଟଙ୍କା, ଏଇ 400-500 ନା ଟଙ୍କା, 4,000-5,000 କରାଯାଏ, 7,000 ବି କରାଯାଏ,
0: 5-7 ହଜାର ଟଙ୍କା, ଭଲ ଆଉ, କିନ୍ତୁ ପରିଶ୍ରମ ଅଧିକ,
1: ପରିଶ୍ରମ
0: ନିଆଁ ପାଣି
1: ଅଧିକ।
0: ପାଖରେ କଥା, ଆପଣଙ୍କ ଗୋଟେ
1: ଆଜ୍ଞା,
0: ଟିମ୍ କରିଥିବେ, ଏକୁଟିଆ ତ କରି ହେବନି,
1: ନା ନା ଟିମ୍ ଅଛନ୍ତି।
0: ଆଜ୍ଞା ଆଜ୍ଞା, ଆପଣ
1: ଆଜ୍ଞା
0: ମୁଖ୍ୟ,
1: ଆଜ୍ଞା,
0: ଆଉ ତାଙ୍କ ସାଙ୍ଗରେ ଆପଣ କେତେ ଜଣ ଆହୁରି କାମ କରୁଛନ୍ତି?
1: ମୋ ସାଙ୍ଗରେ ପିଲା 4-5 ଜଣ ଅଛନ୍ତି, ଯେଉଁଠି ଅଧିକା ଲୋକ ଦରକାର ହୁଏ ଯାଏ,
0: କଟା ବଟା ଯେଉଁ ବଢା ବଢି ଏଗୁଡ଼ା ସବୁ ମଧ୍ୟ ଦରକାର ହେଉଛି,
1: ସେଗୁଡ଼ା ପିଲା ଡକାଯାଏ।
0: ଆଚ୍ଛା ଆଚ୍ଛା, ଇଏ କାମ ଗୋଟେ କରୁଛନ୍ତି, ତାହେଲେ ଆପଣ ଆଉ ଥକି ଯାଇନାହାନ୍ତି, ଆପଣ ସବୁବେଳେ ବିଭିନ୍ନ କାମ କରିକି ନିଜ
1: ଆମର ଗୁରୁ ଏଇ ବିପିନ ପରିଡ଼ା।
0: ଆଚ୍ଛା ଆଚ୍ଛା, ବିପିନ ପରିଡ଼ା, ବିପିନ ସେ ନାଇଁ, ତାଙ୍କର ବି ବହୁତ କାମ। କେତେ ଲୋକଙ୍କର ଆପଣ ସବୁଠାରୁ ଗୋଟେ ଜାଣିବା ଭିତରେ ମନେ ପକେଇ କୁହନ୍ତୁ, କେତେ ଲୋକଙ୍କର ଅଧିକ କରିଥିଲେ ରୋଷେଇ କେବେ ଗୋଟେ ବଡ଼ କ'ଣ କରିଥିଲେ?
1: ଗୋଟେ ମୁନି ସମାଜରେ ଗୋଟେ କାଳିପଡ଼ିଆ,
0: ହଁ ହଁ,
1: ସେଠି 15,000 ଲୋକଙ୍କର କରିଥିଲୁ।
0: 15,000 ଲୋକଙ୍କର?
1: ଆଜ୍ଞା,
0: ଆପଣଙ୍କର ବହୁତ ଗୁଡ଼ିଏ ଗୁଣର ଅଧିକାରୀ ଆପଣ ହୋଇଛନ୍ତି, ଆଉ ଆପଣଙ୍କଠୁ ଯୁବପିଢ଼ି ଶିଖିବା କଥା ଯେ ବିଭିନ୍ନ କାମ, କୌଣସି ଛୋଟ ବଡ଼ କାମକୁ ଲାଜ କରିବା କଥା ନୁହେଁ।
1: ଡିଡ଼ି କଲେଜ,
0: ହଁ,
1: ମୁଁ ସାର୍ମାନଙ୍କର କରିଥିଲି, 700 ଲୋକଙ୍କର,
0: 700-800 ଲୋକଙ୍କର କରିଥିଲେ, ଯେଉଁ କଥା 2 ବର୍ଷ ତଳର କଥା,
1: ଆଜ୍ଞା,
0: ନାଇଁ କି? କେଉଁଝର ମହୋତ୍ସବ ହେଉଛି, ଆଉ କେଉଁ ବହୁତ ଲୋକଙ୍କର ଜନସମାଗମ ହେଉଛି, ସେଠି ମଧ୍ୟ ବିଭିନ୍ନ ପ୍ରକାରର ସବୁ ଦୋକାନ, ଫାଷ୍ଟଫୁଡ଼୍ ଦୋକାନ, ଚାଟ୍ ଦୋକାନ, ବିଭିନ୍ନ ପ୍ରକାରର ଖାଦ୍ୟ ଜିନିଷ, ଆପଣ ସେଇଭଳିଆ ଫାଷ୍ଟଫୁଡ଼୍ ଦୋକାନ କିମ୍ବା ଖାଦ୍ୟ ଦୋକାନ କିମ୍ବା ଜଳଖିଆ ଦୋକାନ ଆପଣ ଦେଇକରି ମଧ୍ୟ ପେଟ ପୋଷଣ କରିପାରିବେ?
1: କରିହେବ ଯେ, ଆମେ ତ ସଦାବେଳେ ଭୋଜି କଲ୍ ମିଳୁଛି।
0: ଆଚ୍ଛା ଆଚ୍ଛା, ଏଇ ସମୟରେ ମିଳୁଛି, ତେଣୁ ସେଗୁଡ଼ାରେ ଆପଣ ଧ୍ୟାନ ଦେଇନାହାନ୍ତି। ଆଚ୍ଛା ଆଚ୍ଛା, ଆଉ ଯାହା ହଉ, ଆପଣଙ୍କୁ ଦେଖା ହେଇକି ଆଜି ବହୁତ କଥା ଶିକ୍ଷା ହେଲା। ଆପଣଙ୍କ ମିସେସ୍ ଯିଏ, ଆପଣ ଶ୍ୱଶୁର ଘର କେଉଁଠି, କେଉଁଠୁ ବାହା ହେଇଛନ୍ତି ଆପଣ?
1: ଶ୍ୱଶୁର ଘର ଉଦୟପୁର।
0: ଉଦୟପୁର, ଉଦୟପୁର କାହା ଘର ସେଇଟା?
1: ସେ ବଘେଲ ଘର,
0: ବଘେଲ ଘରୁ ବାହା ହେଇଛନ୍ତି ଆପଣ, କ୍ଷତ୍ରିୟ ଲୋକ ନାଇଁ କି? ହଁ ହଁ, ଆପଣଙ୍କର ଶଳା ଶାଳୀ ଶ୍ୱଶୁର ଘର ସହିତ ସମ୍ପର୍କ ଭଲ?
1: ହଁ ଅଛି,
0: ଭଲ ସମ୍ପର୍କ ଅଛି। ଆପଣଙ୍କ ଝିଅକୁ ଦେଇଛନ୍ତି କେଉଁଠି କହିଲେ?
1: ମୟୂରଭଞ୍ଜ ନୂଆପଡ଼ା,
0: ନୂଆପଡ଼ାରେ ଦେଇଛନ୍ତି,
1: ଖିଚିଙ୍ଗ
0: ପାଖ। ଆଉ କ'ଣ ସେଟା, ଆମ କହିବାକୁ ଗଲେ ଆମ ଗୋଟିଏ
1: ରହୁଛନ୍ତି, ବଢଳରେ ରହୁଛନ୍ତି ଭଡ଼ାରେ।
0: ଆଚ୍ଛା, କ'ଣ କରନ୍ତି ଜ୍ୱଇଁ, କ'ଣ କରନ୍ତି
1: ଜ୍ୱଇଁ? ଏଇ ଗାଡ଼ି, ଇଏ
0: ଟ୍ରାନ୍ସପୋର୍ଟିଂ, ଟ୍ରାନ୍ସପୋର୍ଟିଂ ଗାଡ଼ି। ଆଚ୍ଛା ଆଚ୍ଛା, ଆଉ ଆର ଝିଅକୁ ବି ଇଏ ରଖୁଛନ୍ତି, ଆପଣ ନିଜ ପରିବାର ନେଇକରି ଆପଣ ଖୁସିରେ ଅଛନ୍ତି ନାଇଁ? ଆଚ୍ଛା, ବର୍ତ୍ତମାନ କୋର୍ଟ କଚେରୀରେ ଦେଖାଯାଉଛି ଗଣ୍ଡଗୋଳ ଜମିବାଡ଼ି ନେଇକରି ଯେତେ ନାହିଁ, କ୍ରିମିନାଲ କେସ୍ ଯେତେ ନାହିଁ, ସ୍ୱାମୀ ସ୍ତ୍ରୀ ଭିତରେ ବହୁତ ଗଣ୍ଡଗୋଳ ଦେଖିବାକୁ ମିଳୁଛି। ନୂଆ ବିବାହ ହେଇଥିବା ସ୍ୱାମୀ ସ୍ତ୍ରୀ, ହଁ, ଆଜି କହୁଛନ୍ତି ସେମାନେ ଅଲଗା ରହିବେ, ଆଜି ପୁଅଟିଏ ବାହା ହେଇଛି ସେ କହୁଛି ନାଇଁ, ମୋ ସ୍ତ୍ରୀକୁ ନେଇକି ମୁଁ ଅଲଗା ରଖିବି, ବହୁ ଜାଗାରେ କହୁଛି ନୂଆ ବୋହୁ ଆସୁ ଆସୁ ଶିଖଉଛି, ଶାଶୁ ବୋହୁ ଭିତରେ ପଡ଼ୁନାହିଁ, ହଁ, ଆଜି ଛାଡ଼ପତ୍ର ମାମଲା ବହୁତ ହେଉଛି। ଏ ବିଷୟରେ ଆପଣ କ'ଣ କହିବେ, ଆପଣ ସମାଜକୁ କ'ଣ ଦିଗ୍ଦର୍ଶନ ଆପଣଙ୍କର ଅଭିଜ୍ଞତାରୁ କହିବେ?
1: ନିଜ ଲୋକ, ନିଜ ଭିତରେ ବୁଝାମଣା ଠିକ୍ ରହୁନି, ଆଉ ଯଦି ଠିକ୍ ରୁହନ୍ତା ସବୁ ଭଲ ରୁହନ୍ତା,
0: କିଛି ଅସୁବିଧା ହୁଅନ୍ତା,
1: କିଛି ଅସୁବିଧା।
0: ତେଣୁ ସବୁ କଥା ବୁଝାବୁଝି କରିକିରି ଯଦି ସମସ୍ତେ ଇଏ ତା କଥା ମାନିବ, ସିଏ ଆକୁ ମଧ୍ୟ ଦୟା ଦେଖାଇବ, ସ୍ନେହ କରିବ, ତାହେଲେ ଆଉ ଅସୁବିଧା ହୁଅନ୍ତା ନାହିଁ ବୋଲି ଆପଣ କହିବା କଥା। କହନ୍ତି ସେଥିପାଇଁ ଯେ ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯ ହିଁ ଥାଏ ନିରନ୍ତର।
1: ଏଇ ମୋବାଇଲରେ ତ ମା ମାନେ ବହୁତ କ୍ଷତି କରୁଛନ୍ତି, ସବୁ ଝିଅମାନେ ଗୋଟେ 15,000-20,000-5,000 ମୋବାଇଲ ଦେଇକି, ଆଉ
0: ଝିଅମାନଙ୍କୁ ସବୁ ମୋବାଇଲ,
1: ପୁଅ ଝିଅ ଭୟ ଖରାପ ହେଉଛନ୍ତି ଆଉ, କଲେଜରେ ପାଠ ପଢ଼ିକି ଆଉ,
0: ଇଏ ଗୋଟେ
1: ରାସ୍ତାଘାଟରେ ଗଲାବେଳେ ସେ ଦେଖିବେ।

0: ଦୁର୍ଘଟଣା କରୁଛନ୍ତି ଏହି ସମୟରେ ବିଶ୍ୱସ୍ତ ଦୁର୍ଘଟଣା ପ୍ରବଣ ସମୟ ବୋଲି ଏହାକୁ କୁହାଯାଏ। ଯାହା ହଉ ଆପଣ ଆସିଲେ, ତେଣୁ ଆପଣଙ୍କର ବର୍ତ୍ତମାନ ପରିବାର ଠିକ୍ ଭାବରେ ଚାଲିଛି, ଭଗବାନ ଯାହା ଦେଇଛନ୍ତି ଆପଣ ସେଥିରେ ସନ୍ତୁଷ୍ଟ ଅଛନ୍ତି। ଆପଣ କେନ୍ଦୁଝର ଆକାଶବାଣୀ ରେଡ଼ିଓ ଶୁଣନ୍ତି?
1: ହଁ ମୁଁ ଶୁଣେ।
0: କେଉଁ କାର୍ଯ୍ୟକ୍ରମ ଭଲ ଲାଗୁଛି ଆପଣଙ୍କୁ ସବୁବେଳେ?
1: ସକାଳୁ ସକାଳୁ ମୁଁ ଟିକେ ଇଏ ଶୁଣେ, ଭଜନ
0: ଭଜନ ଭଜନ ଶୁଣନ୍ତି, ଆଉ
1: ତାପରେ କୃଷି ସଂସାର ଟିକେ ଶୁଣେ,
0: ଚାଷବାସ ବିଷୟରେ ଯାହା ଯେତେବେଳେ ସବୁ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି ନାଇଁ। ଆଚ୍ଛା, ଆପଣ କ'ଣ କହିବେ? କେନ୍ଦୁଝର ଆକାଶବାଣୀ ଆପଣମାନଙ୍କୁ ସାହାଯ୍ୟ କରୁଛି, ଲୋକଙ୍କର ମନୋରଞ୍ଜନ
1: ପ୍ରବଳ ସାହାଯ୍ୟ କରୁଛି, ଲୋକଙ୍କୁ ବହୁତ
0: ମନୋରଞ୍ଜନ ଦେଉଛି
1: ଦେଉଛି।
0: ଆପଣ ତୁଣ୍ଡ ସୁତୁଣ୍ଡ ହଉ,
1: ଆମେ କେନ୍ଦୁଝର ସେଣ୍ଟର ନଥିଲା ବେଳେ ବି କଟକ ସେ ଜୟପୁର ସବୁ ଶୁଣୁଥିଲୁ, ସମ୍ବଲପୁର,
0: ଏବେ କଟକ
1: କେନ୍ଦୁଝର ଶୁଣୁଛୁ। ଆଜିକାଲି ତ ରେଡ଼ିଓ ବି ଉଠିଗଲାଣି, ସେ
0: ମୋବାଇଲ
1: ମୋବାଇଲରେ ଛୋଟ ମୋବାଇଲରେ ଭଲ ଆସୁଛି, ବଡ଼ ମୋବାଇଲରେ ଭଲ ଆସୁନି।
0: ଆଚ୍ଛା ଆଚ୍ଛା,
1: ଯଦି ବଡ଼ ମୋବାଇଲରେ ଟିକେ ଭଲ ଆସନ୍ତା ଆଉ ଟିକେ ଭଲ ହୁଅନ୍ତା ଆଉ।
0: ହଉ ହଉ ହଉ, ଠିକ୍ କଥା। ମା ତାରିଣୀଙ୍କ କୃପାରୁ, ବାବା ବଳଦେବଜୀଙ୍କ କୃପାରୁ ଆପଣଙ୍କର ପରିବାର ସବୁ ଭଲରେ ରୁହନ୍ତୁ, ଆପଣ ଭଲରେ ରୁହନ୍ତୁ, ଏମିତି କର୍ମଠ ଜୀବନ ଆପଣଙ୍କର ବିତେଇ ଆପଣ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜନ୍ତୁ। ଆଜିର ଜୀବନ ସମୟ କାର୍ଯ୍ୟକ୍ରମ ପରିସରରୁ ବିଦାୟ ନେଇ ରହୁଛୁ।
1: ମା ତାରିଣୀଙ୍କର ସମସ୍ତଙ୍କୁ ମଙ୍ଗଳ କରନ୍ତୁ, ଭଲ ହଉ,
0: ରହିଲୁ, ନମସ୍କାର।
1: ନମସ୍କାର।
0: ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍।

0: ଓହୋ, ଖରା ପାଣି, ମତେ ଟିକେ ପାଣି ଦେଲୁ ମା।
1: କଣ ହେଲା ଜେଜେ? ନିଅ ପାଣି ପିଇ ଦିଅ। ଜେଜେ ତମେ କଣ ଜାଣିନ କି ଖରାକୁ ଗଲେ ଛତା, ଚପଲ, କଳା ଚଷମା ବ୍ୟବହାର କରିବା କଥା, ତା ସହିତ ପାଣି, ପଣା, ତୋରାଣୀ, ଘୋଳ ଦହି, ଲେମ୍ବୁ ପାଣି କି ଆକ୍ରୋଶ ବି ପିଇବା କଥା।
0: ହଉ ଲୋ ମା, ଏଥର ଖରାକୁ ବାହାରିଲା ବେଳେ ଓଦା ଗାମୁଛା, ଚପଲ, କଳା ଚଷମା ସବୁ ନେଇକି ଯିବି। ହଁ, ପାଣି ବୋତଲ ଦବାକୁ ଭୁଲିବୁନି।
2: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜନହିତରେ ଜାରି।
3: ଅଂଶୁଘାତ ପ୍ରତି ସାବଧାନ।
4: ଅତି ପ୍ରବଳ ଖରାରେ ପଦାକୁ ବାହାରନ୍ତୁ ନାହିଁ।
3: ଆବଶ୍ୟକ ସ୍ଥଳେ ବାହାରକୁ ଯିବାକୁ ହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ ଏବଂ ଛତା, ଜୋତା ଓ କଳା ଚଷମା ବ୍ୟବହାର କରନ୍ତୁ ଓ ସାଥିରେ ଥଣ୍ଡା ପାଣି ନିଅନ୍ତୁ।
4: ଘର ଭିତରେ ଥିବା ବେଳେ ଉଶୋଷ ହେଉନଥିଲେ ମଧ୍ୟ ପ୍ରଚୁର ପାଣି ପିଅନ୍ତୁ।
3: ଟାଣ ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ।
4: ଅଂଶୁଘାତ ରୋଗୀ ଦେହରେ ବରଫ ଘଷନ୍ତୁ ନାହିଁ ବା ଅଚେତ ବ୍ୟକ୍ତିଙ୍କୁ ପାଣି ପିଅନ୍ତୁ ନାହିଁ।
3: କେହି ଅସୁସ୍ଥ ଅନୁଭବ କଲେ ବା ଅଚେତ ହେଇଗଲେ ତାଙ୍କୁ ଶୀଘ୍ର ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଆନ୍ତୁ।
4: ଗୃହପାଳିତ ପଶୁପକ୍ଷୀଙ୍କୁ ମଧ୍ୟ ଛାଇରେ ରଖି ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।
3: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜନହିତରେ ଜାରି।
5: ଏଇଠି ଶୁଣୁଛ, ମୁଁ ଟିକେ ସହରରୁ ଆସୁଛି।
6: ଓହୋ, ଟାଣୁଆ ଖରାଟା ହଉଛି ପରା।
5: ଆରେ କାମ ତ ଅଛି, ଯିବାକୁ ତ ପଡିବ, କିନ୍ତୁ ବ୍ୟସ୍ତ ହୁଅନି। ଦେଖ, ମୁଣ୍ଡରେ ଓଦା ଗାମୁଛା ଆଉ ସାଙ୍ଗରେ ଛତା, ପାଣି ବୋଟଲ ବି ନେଇଯାଇଛି, ଆଉ ହଁ, କଳା ଚଷମା ବି ପିନ୍ଧିଛି।
6: ହଉ ହେଲା ଯେ, ଦିନ ଯାକ ଖାଲି ପେଟେ ରହିବନି, କିଛି ଖାଇ ନବ, କିମ୍ବା ସର୍ବତ, ଘୋଳ ଦହି ଅବା ORS ପଣା ପିଇ ନବ।
5: ହଉ ବାବା, ସାବଧାନ, ଅଂଶୁଘାତ ବିପଦଜନକ ହେଇପାରେ।
6: ତେବେ ଦିନ 11:00-3:00 ଖରାକୁ ନ ଯାଇ ଛାଇରେ ରୁହନ୍ତୁ।
7: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜନହିତରେ ଜାରି।
8: ଶେଷ ହେଲା କାର୍ଯ୍ୟକ୍ରମ ଜୀବନ ସଂଗ୍ରାମ, ଆକାଶବାଣୀ କେନ୍ଦୁଝର।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 10:10। ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କ୍ରମରେ ବୈଠକୀ କୀର୍ତ୍ତନ, ପରିବେଷଣ କରୁଛନ୍ତି ଶତ୍ରୁଘ୍ନ ସାହୁ ଓ ତାଙ୍କ ସାଥୀ।

ଏଥର ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ଅର୍ଜୁନ ଚରଣ ସାମଲ ଏବଂ ଇନ୍ଦ୍ରାଣୀ ମିଶ୍ର। ଶିଳ୍ପୀ ଗାଇଛନ୍ତି ବିନୋଦିନୀ ଦେବୀଙ୍କ ରଚନାରୁ।